ଆକାଶବାଣୀ ଜୟପୁର, ଆଜି ଶନିବାର 1948 ଗାବ୍ଦ ଶ୍ରାବଣ 12 ଦିନ 2026 ମସିହା ଜୁଲାଇ ମାସର 25 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇର ମାଧ୍ୟମରେ। ବର୍ତ୍ତମାନ ସମୟ ସକାଳ 5:57।

ବନ୍ଦନା କାର୍ଯ୍ୟକ୍ରମର ପ୍ରଥମେ ଶୁଣିଲେ ସଂସ୍କୃତରେ ଶିବତାଣ୍ଡବ। ପୁରାତନ ରଚନାର ଶିଳ୍ପୀ ଥିଲେ ଜଗନ୍ନାଥ ପାଣିଗ୍ରାହୀ। ପରବର୍ତ୍ତୀ ଶିଳ୍ପୀ ହେଲେ ପ୍ରଣତି ମୋଟ, ଗୀତ ରଚନା ବଳଦେବ ରଥ।

0: ଶେଷ ହେଲା ଆଜି ସକାଳର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଅଣିଥିଲେ ଜଗନ୍ନାଥ ପାଣିଗ୍ରାହୀ, ପ୍ରଣତୀ ମୁଣ୍ଡ, ରତିକାନ୍ତ ଶତପଥୀ ଏବଂ ବିଜୟଲକ୍ଷ୍ମୀ ରଥ। ଗୀତଗୁଡ଼ିକ ଶୁଣିଲେ ଶ୍ରୀଚନ୍ଦନ, ବଳଦେବ ରଥ ଏବଂ ପୁରାତନ ରଚନାରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଧାରାବାହିକ ରାମଚରିତ ମାନସର 28ତମ ଭାଗ।
1: ଏପିସୋଡ 88 88।

ଏ ତଳେ ଯାଇ ଶୁଣୁଥିଲେ ଧାରାବାହିକ ରାମଚରିତ ମାନସର ଅଠାଶତମ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଆଜିର ଅନୁଚିନ୍ତା ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।

ନମ୍ରତା ମଣିଷର ସବୁଠୁ ବଡ଼ ଆଭୂଷଣ। ଏହା ଆମ ସ୍ୱଭାବକୁ ଅନ୍ୟମାନଙ୍କ ପାଇଁ ସୁନ୍ଦର ଭାବରେ ପ୍ରକାଶ କରିବାରେ ସହାୟକ ହୁଏ। ବିନୟୀ ସ୍ୱଭାବର ବ୍ୟକ୍ତିବିଶେଷ ଯାହା ବି କୁହନ୍ତି ତାକୁ ଶୁଣିବା ପାଇଁ ସଭିଙ୍କ ମନରେ ଆଗ୍ରହ ଜନ୍ମେ। ଲୋକେ ସେଭଳି ବ୍ୟକ୍ତିଙ୍କୁ ନିଜର ମନେ କରି ଯେକୌଣସି ସମସ୍ୟାର ସମ୍ମୁଖୀନ ହେଲେ ତାର ସମାଧାନର ବାଟ ସେହିଭଳି ବ୍ୟକ୍ତିଙ୍କୁ ହିଁ ପଚାରି ବୁଝନ୍ତି। ବିନମ୍ର ସ୍ୱଭାବର ବ୍ୟକ୍ତିଙ୍କ ବିଚାର ବୁଦ୍ଧି ଯେହେତୁ ସ୍ଥିର ରହେ, ସେହିଭଳି ବ୍ୟକ୍ତି ଉପଯୁକ୍ତ ସମାଧାନର ପନ୍ଥା ମଧ୍ୟ ଦେଖାଇପାରନ୍ତି। ତେବେ ଗୁଣୀ ଲୋକ ହିଁ ବିନମ୍ର ହୋଇପାରନ୍ତି। ଯେଉଁଭଳି ଗଛଟିଏ ଫଳରେ ପରିପୂର୍ଣ୍ଣ ହେଲେ ହିଁ ନଇଯାଏ, ଠିକ୍ ସେହିଭଳି ସୁଗୁଣରେ ସମ୍ପନ୍ନ ହେଲେ ହିଁ ବ୍ୟକ୍ତି ନମ୍ର ହୋଇପାରନ୍ତି। ବିଦ୍ୟା ଦଦାତି ବିନୟମ୍ ବିନୟାତ୍ୟାତି ପାତ୍ରତାମ୍। ପ୍ରକୃତରେ ଯିଏ ବିଦ୍ୟା ପ୍ରାପ୍ତ ହୁଅନ୍ତି ତାଙ୍କ ମନରୁ ଭ୍ରମରୂପକ ଅନ୍ଧକାର ଦୂର ହୋଇ ଅହଙ୍କାରର ଆବରଣ କ୍ରମେ ନଷ୍ଟ ହୋଇପାରେ। ଅହଙ୍କାର ମୁକ୍ତ ହେଲେ ବ୍ୟକ୍ତି ଅନ୍ୟକୁ ବୁଝିବା ପାଇଁ ଆଗ୍ରହୀ ହୁଅନ୍ତି।

0: ଯେହେତୁ ଏଭଳି ଅବସ୍ଥା ଭାବ ବିନିମୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଭାବର ଆଦାନ ପ୍ରଦାନ ପ୍ରକ୍ରିୟା ସମ୍ଭବ ହୁଏ। ଜଣେ ଅପରର ସମସ୍ୟା ବୁଝିଗଲେ ସମାଧାନର ପନ୍ଥା ଖୋଜିବାରେ ସେମାନେ ଏକତ୍ର ପ୍ରୟାସ କରିବା ସହଜ ହୁଏ। ବିଦ୍ୟାର୍ଜନ କରି ଯୋଗ୍ୟ ହେଲେ ଧନପ୍ରାପ୍ତିର ମାର୍ଗ ପ୍ରଶସ୍ତ ହୁଏ। ତେବେ ଧନ ଅର୍ଜନ କରି କେବଳ ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ ଭିତରେ ବୁଡ଼ି ରହିଲେ ଆମ ବିଦ୍ୟାର ପ୍ରୟୋଜନୀୟତା ରହେ ନାହିଁ। ଯେଉଁ ବୃହତ୍ତର ସ୍ୱାର୍ଥ ପାଇଁ ଆମେ ବିଦ୍ୟାର୍ଜନ କରିଥାଉ, ସେହି ଦିଗ ପ୍ରତି ଆମେ ଉଦାସୀନ ରହିଯିବା ଆମକୁ ସମୟକ୍ରମେ ରୁକ୍ଷ କରିଦିଏ। ଅନ୍ୟର ସୁଖ ଦୁଃଖର ଭାଗୀ ହେବାର ଯେଉଁ କୋମଳ ଭାବ ଆମକୁ ଆମର ଜ୍ଞାନ ଶିଖାଇଥାଏ, ତାକୁ ଅଣଦେଖା କରି ନିଜ ସୁଖକୁ ଅଧିକ ଗୁରୁତ୍ୱ ଦେବାର ଇଚ୍ଛା ଆମକୁ ସମୟକ୍ରମେ ସ୍ୱାର୍ଥାନ୍ଧ କରିପକାଏ। ଏଣୁ ଶାସ୍ତ୍ର କହିଛି, ଧନ ଅର୍ଜନ କରି ଧର୍ମ କରିବାର ଆବଶ୍ୟକତା ରହିଛି। ପାତ୍ରତ୍ୱାତ୍ ଧନମ୍ ଆପ୍ନୌତି ଧନାତ୍ ଧର୍ମମ୍ ତତଃ ସୁଖମ୍। ଧନ ଅର୍ଜନ କରି ଧର୍ମ କରିପାରିଲେ ମନକୁ ଯେଉଁ ଶାନ୍ତି ମିଳେ, ସେହି ଶାନ୍ତି ହିଁ ବାସ୍ତବରେ ସୁଖ। କେବଳ ମୁଁ ଖାଇପିଇ ଭଲରେ ରହିବି ଭାବିବା ଅଳ୍ପ ସମୟ ପାଇଁ ହୁଏତ ଠିକ୍ ଲାଗିପାରେ, କିନ୍ତୁ ଟିକେ ଗଭୀର ଭାବରେ ବିଚାର କଲେ ଏହି କଥା ସ୍ପଷ୍ଟ ହୋଇଯିବ ଯେ ନିଜ ପାଇଁ ନିଜେ ବଞ୍ଚିବା ଆମ ଜୀବନକୁ ପଶୁତୁଲ୍ୟ ଜୀବନରେ ପରିଣତ କରିପକାଏ। ଟିକିଏ ଉଚ୍ଚତର ଭାବନା ନେଇ ସୁଖର ଅସଲ ଅର୍ଥ ଖୋଜିଲେ ଅନ୍ୟକୁ ସୁଖୀ କରିପାରିବାର ଆନନ୍ଦକୁ ଅନୁଭବ କରିହୁଏ। ଏହି ଅନୁଭବକୁ ଅଧିକ ସମୟ ପାଇଁ ଉପଭୋଗ କରି ରଖିବାକୁ ହେଲେ ନିରନ୍ତର ଏହି ସତ୍କର୍ମରେ ନିଜକୁ ନିୟୋଜିତ ରଖିବାକୁ ହେବ। ନିଜେ ଏହିଭଳି ଏକ ବିନମ୍ର ଭାବର ଅଧିକାରୀ ହୋଇପାରିଲେ ତେଣିକି ଏଭଳି ବିନମ୍ର ବ୍ୟକ୍ତିବିଶେଷଙ୍କ ବାକ୍ୟର ସୁଦୂର ପ୍ରସାରୀ ପ୍ରଭାବ ରହିବ। ତାଙ୍କ କଥାକୁ କାଟିବା ଉଚିତ ହେବ ନାହିଁ ବୋଲି ସାଧାରଣରେ ଏକ ବିଚାର କ୍ରିୟାଶୀଳ ହେବ। ଏଭଳି ବିନମ୍ର ବୁଦ୍ଧି ବିଚାର ସମ୍ପନ୍ନ ବ୍ୟକ୍ତିଙ୍କ ପାଇଁ ଅନେକ ଲୋକଙ୍କ ମୁଣ୍ଡ ଆପେ ନଇଯିବ। ସମାଜ ସେମାନଙ୍କ ବିଚାରକୁ କାର୍ଯ୍ୟରେ ପରିଣତ କରିବା ଦିଗରେ ପାଦେ ପାଦେ ଆଗେଇ ପାରିଲେ ସମାଜରେ ସୁଖ ବିରାଜିତ ହେବ। ପରୋପକାର ଭଳି ଏକ ବିଚାର ବାସ୍ତବରେ ସମାଜକୁ ପରିବର୍ତ୍ତନ କରିବାରେ ସମର୍ଥ ହେବ। ବିଚାର ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ସମାଜକୁ ଦିଗ୍ଦର୍ଶନ ଦେବାକୁ ଆଗଭର ହେଲେ ତାର ସୁପ୍ରଭାବ ସୁଦୂର ପ୍ରସାରୀ ହେବା ସହ ଖୁବ୍ ଫଳପ୍ରଦ ମଧ୍ୟ ହେବ।
1: ଶୁଣିଲେ ଆଜିର ଚିନ୍ତା ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
2: ଧାନ ଭାରତ ଏବଂ ଓଡ଼ିଶାର ପ୍ରମୁଖ ଖାଦ୍ୟଶସ୍ୟ। ଏହାକୁ ଅନ୍ନର ଭଣ୍ଡାର ବୋଲି ମଧ୍ୟ କୁହାଯାଏ। ଓଡ଼ିଶାର ଅଧିକାଂଶ ଲୋକଙ୍କର ପ୍ରଧାନ ଖାଦ୍ୟ ହେଉଛି ଭାତ, ଯାହା ଧାନରୁ ପ୍ରସ୍ତୁତ। ଧାନ ଚାଷ କୃଷକଙ୍କ ଆର୍ଥିକ ଉନ୍ନତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଓଡ଼ିଶାର କଟକ, ପୁରୀ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଳାହାଣ୍ଡି, ବରଗଡ଼ ଓ ସମ୍ବଲପୁର, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଆଦି ଜିଲ୍ଲାରେ ଧାନ ଚାଷ ବହୁଳ ଭାବରେ କରାଯାଏ। ଧାନ ଚାଷ ପାଇଁ ଉଷ୍ମ ଓ ଆର୍ଦ୍ର ଜଳବାୟୁ ଉପଯୁକ୍ତ। 20-35 ଡିଗ୍ରୀ ସେଲସିୟସ୍ ତାପମାତ୍ରା ଏବଂ 1000-2000 ମିଲିମିଟର ବର୍ଷାପାତ ହେଲେ ଭଲ ଅମଳ ମିଳେ। ଧାନ ଚାଷ ପାଇଁ ପ୍ରଚୁର ଜଳର ଆବଶ୍ୟକତା ରହିଥାଏ, ତେଣୁ ବର୍ଷା ଦିନ ହେଉଛି ଧାନ ଚାଷ ପାଇଁ ଉଚିତ ସମୟ। ଏଣ୍ଟେଲ, ଦରସା ଏବଂ ପଟୁ ମାଟି ଧାନ ଚାଷ ପାଇଁ ସର୍ବୋତ୍ତମ। ପାଣି ଧରି ରଖିପାରୁଥିବା ଜମିରେ ଧାନ ଭଲ ଭାବରେ ବଢ଼େ। ଜମିକୁ 3-4 ଥର ଚାଷ କରି ସମତଳ କରାଯାଏ। ଜମିରେ ପାଣି ରଖି କାଦୁଅ କରାଯାଏ। ଶେଷ ଚାଷ ସମୟରେ ଗୋବର ଖତ କିମ୍ବା କମ୍ପୋଷ୍ଟ ମିଶାଯାଏ। ଉନ୍ନତମାନର ଓ ରୋଗମୁକ୍ତ ବିହନ ବାଛିବା ଉଚିତ। ପ୍ରଥମେ ବିହନ ତଳରେ ଚାରା ପ୍ରସ୍ତୁତ କରାଯାଏ। 20-25 ଦିନରେ ଚାରାକୁ ମୁଖ୍ୟ ଜମିରେ ରୋପଣ କରାଯାଏ। ରୋପଣ ସମୟରେ ଧାଡ଼ି ଓ ଗଛ ମଧ୍ୟରେ

0: ଉପଯୁକ୍ତ ଦୂରତା ମଧ୍ୟ ରଖାଯାଏ। ତେବେ ଧାନ ଚାଷରେ ଜୈବ ସାର ସହିତ ନାଇଟ୍ରୋଜେନ୍, ଫସ୍ଫରସ୍ ଓ ପଟାସ୍ ସାର ମୃତ୍ତିକା ପରୀକ୍ଷା ଅନୁଯାୟୀ ପ୍ରୟୋଗ କରାଯାଏ। ସଠିକ୍ ସମୟରେ ସାର ଦେଲେ ଅଧିକ ଅମଳ ହୁଏ। ଧାନ ଚାଷରେ ନିୟମିତ ଜଳସେଚନ ଆବଶ୍ୟକ ରହିଥାଏ। ଜମିରେ ଆବଶ୍ୟକ ଅନୁଯାୟୀ ପାଣି ରହିବା ଉଚିତ। ଅଧିକ ପାଣି ଜମି ଭିତରେ ରହିବା ଉଚିତ ନୁହେଁ। ରୋପଣର 20-25 ଦିନ ପରେ ତୃଣ ସଫା କରିବା ନିହାତି ଆବଶ୍ୟକ। ଆବଶ୍ୟକ ହେଲେ ତୃଣନାଶକ ବ୍ୟବହାର ମଧ୍ୟ କରାଯାଇପାରିବ। ଧାନରେ ବ୍ଲାଷ୍ଟ, ବ୍ରାଉନ୍ ସ୍ପଟ୍ ଭଳି ରୋଗ ଏବଂ ଗଛ ଫଡ଼ା ପୋକ, ବାଦାମୀ ଗୁଣ୍ଡି ପୋକ ଇତ୍ୟାଦି ଆକ୍ରମଣ କରିଥାଏ। ରୋଗମୁକ୍ତ ବିହନ ବ୍ୟବହାର ଓ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଔଷଧ ପ୍ରୟୋଗ କରି ଏଗୁଡ଼ିକୁ ନିୟନ୍ତ୍ରଣ କରାଯାଏ। ଧାନ ପାଚିଗଲେ କଟାଯାଏ, ପରେ ମାଡ଼ କରି ଧାନକୁ ଭଲ ଭାବରେ ଶୁଖାଇ ସଫା ଓ ଶୁଖିଲା ସ୍ଥାନରେ ସଂରକ୍ଷଣ କରାଯାଏ। ତେବେ ଆମେ ଧାନରୁ ଚାଉଳ, ଅରୁଆ ଚାଉଳ, ଉଷୁନା ଚାଉଳ, ଚୁଡ଼ା, ମୁଢ଼ି, ଖଇ, ଚାଉଳ ଗୁଣ୍ଡ, ପିଠା, ପାଏସ୍ ବା କ୍ଷୀରି, ବିସ୍କୁଟ୍ ଇତ୍ୟାଦି ପ୍ରସ୍ତୁତ କରିଥାଉ। ଧାନ ନଡ଼ା ଗୃହପାଳିତ ପଶୁଙ୍କ ଖାଦ୍ୟ ଓ ଛପର ତିଆରିରେ ବ୍ୟବହୃତ ହୁଏ। ତେବେ ଓଡ଼ିଶାର ପ୍ରମୁଖ ଖାଦ୍ୟଶସ୍ୟ ଭାବରେ ଧାନକୁ ହିଁ ବଛାଯାଏ। କୃଷକଙ୍କ ଆୟର ମୁଖ୍ୟ ଉତ୍ସ ହେଉଛି ଧାନ। ଖାଦ୍ୟ ନିରାପତ୍ତା ବଜାୟ ରଖେ। ଧାନର ବିଭିନ୍ନ ଉପଜାତ ଦ୍ରବ୍ୟ ଶିଳ୍ପରେ ବ୍ୟବହୃତ ହୁଏ। ପଶୁ ଖାଦ୍ୟ ଏବଂ ଘରୋଇ କାମରେ ମଧ୍ୟ ଏହାର ଉପଯୋଗ ରହିଛି। ଧାନ ଆମର ଜୀବନ, ଜୀବିକା ଏବଂ ଅର୍ଥନୀତି ସହ ଅତି ଘନିଷ୍ଠ ଭାବରେ ଜଡ଼ିତ। ବୈଜ୍ଞାନିକ ପଦ୍ଧତିରେ ଧାନ ଚାଷ କଲେ ଅଧିକ ଅମଳ ମିଳିବା ସହ କୃଷକଙ୍କ ଆୟ ବୃଦ୍ଧି ପାଇବ। ସେଥିପାଇଁ ଉନ୍ନତ କୃଷି ପ୍ରଯୁକ୍ତି ଅନୁସରଣ କରି ଧାନ ଚାଷକୁ ଅଧିକ ସଫଳ କରିବା ନିହାତି ଆବଶ୍ୟକ। ବର୍ଷା ଋତୁ ଧାନ ଚାଷ ପାଇଁ ସବୁଠାରୁ ଉପଯୁକ୍ତ ସମୟ। ଧାନ ଏକ ଜଳପ୍ରିୟ ଫସଲ ହୋଇଥିବାରୁ ବର୍ଷା ଜଳ ଏହାର ବୃଦ୍ଧି ଓ ଉତ୍ପାଦନରେ ବହୁତ ସାହାଯ୍ୟ କରେ। ଓଡ଼ିଶାରେ ସାଧାରଣତଃ ଜୁନ୍ ମାସରୁ ବର୍ଷା ଆରମ୍ଭ ହେଲେ କୃଷକମାନେ ଧାନ ଚାଷ କାର୍ଯ୍ୟ ଆରମ୍ଭ କରନ୍ତି। ପ୍ରଥମେ ଜମିକୁ ଭଲ ଭାବେ ଚାଷ କରି କାଦୁଅ କରନ୍ତି। ପରେ ଉନ୍ନତମାନର ବିହନକୁ ବିହନ ତଳାରେ ବୁଣାଯାଏ। ପ୍ରାୟ 20-25 ଦିନ ପରେ ଚାରା ପ୍ରସ୍ତୁତ ହେଲେ ତାହାକୁ ମୁଖ୍ୟ ଜମିରେ ରୋପଣ କରାଯାଏ। ରୋପଣ ସମୟରେ ଗଛ ମଧ୍ୟରେ ଉପଯୁକ୍ତ ଦୂରତା ରଖାଯାଏ, ଯାହାଦ୍ୱାରା ଗଛର ବୃଦ୍ଧି ଭଲ ହୁଏ। ବର୍ଷା ଋତୁରେ ଜମିରେ ଆବଶ୍ୟକ ପରିମାଣର ପାଣି ରହିଥାଏ, କିନ୍ତୁ ଅତ୍ୟଧିକ ପାଣି ଜମି ରହିଲେ ନିଷ୍କାସନ ବ୍ୟବସ୍ଥା କରିବା ନିହାତି ଆବଶ୍ୟକ। ସମୟ ସମୟରେ ତୃଣ ସଫା କରିବା, ଜୈବ ଓ ରାସାୟନିକ ସାର ପ୍ରୟୋଗ କରିବା ଏବଂ ପୋକ ଓ ରୋଗ ନିୟନ୍ତ୍ରଣ କରିବା ଦ୍ୱାରା ଭଲ ଅମଳ ହୋଇଥାଏ। ଧାନ ପାଚିଗଲେ ତାହାକୁ କାଟି ମାଡ଼ କରାଯାଏ ଏବଂ ଧାନକୁ ଭଲ ଭାବରେ ଶୁଖାଇ ସଂରକ୍ଷଣ କରାଯାଏ। ବର୍ଷା ଦିନରେ ସଠିକ୍ ପଦ୍ଧତିରେ ଧାନ ଚାଷ କଲେ ଅଧିକ ଅମଳ ହେବା ସହ କୃଷକଙ୍କ ଆୟ ବୃଦ୍ଧି ପାଏ। ତେଣୁ ବୈଜ୍ଞାନିକ ପଦ୍ଧତିରେ ବର୍ଷାକାଳୀନ ଧାନ ଚାଷ କରିବା ନିହାତି ଆବଶ୍ୟକ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଂସ୍କୃତି କାର୍ଯ୍ୟକ୍ରମ ରିଞ୍ଜୋଡ଼ି।
2: ବାହାଘର ସମୟର ଗୀତ। ଏହି ବାହାଘର ସମୟରେ ଉଭୟ ଧାଙ୍ଗଡ଼ା ଏବଂ ଧାଙ୍ଗଡ଼ି ଖୁସିରେ ଗୀତ ଗାଇ ନାଚନ୍ତି। ପରିବେଷଣ କରୁଛନ୍ତି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର କୁସୁମପୁର ଗ୍ରାମର ଜଗନ୍ନାଥ ଗଣ୍ଡ ଏବଂ ସାଥୀ।

ବର୍ଷା ନହେଲେ ଭଲ ଫସଲ ହେବ ନାହିଁ। ତେଣୁ ବର୍ଷା ଆରମ୍ଭ ହେବା ପୂର୍ବରୁ ଗଣ୍ଡ ଭାଇ ଭଉଣୀମାନେ ଭଲ ବର୍ଷା ଏବଂ ଭଲ ଫସଲ ହେବା ପାଇଁ ଭୀମା ଦେବତାଙ୍କୁ ପୂଜା କରନ୍ତି। ଆଉ ସେ ସମୟରେ ସେମାନେ ଏ ଗୀତଟିକୁ ଗାଇଥାନ୍ତି। ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ।

0: धैर्येण गंभीरतया च श्रुताः। तेनोक्तं यत् प्रतिनिधिमण्डलेन त्रयः प्रमुखाः प्रस्तावाः प्रस्तुताः। प्रश्नपत्रस्य गोप्यताभंगस्य निवारणाय कतिपयाः परिष्कारोपायाश्च प्रतिपादिताः। श्रीनड्डा अवदत् यत् प्रशासनं प्रतिनिधिमण्डलेन सह अद्य पुनरेकवारं विचारविमर्शं करिष्यति। नीट प्रश्नपत्रस्य गोप्यता भंग प्रकरणमाधृत्य छात्राणां विरोध प्रदर्शनानि च अधिकृत्य पंचमदिवसे अपि निरन्तरं जातेन कोलाहलेन संसदः उभयोः सदनयोः लोकसभा राज्यसभयोः कार्याचरणं सोमवासरपर्यन्तं स्थगितम्। प्रशासनेन पुनः पुनः आश्वासनं प्रदत्तं यत् तत् नीट प्रकरणे सार्थक चर्चायै सज्जमस्ति। तथापि विपक्षेण केन्द्रीय शिक्षा मन्त्रिणः त्यागपत्रस्य आग्रहं कुर्वन् स्वविरोधं निरन्तरं प्रदर्शितम्। आर्थिक प्रकरणानां मन्त्रिमण्डलीय समित्या कर्णाटकान्ध्रप्रदेशयोः बल्लारी गुण्टकल रेलखण्डस्य तृतीय चतुर्थ रेलमार्गयोः निर्माणाय आहत्य चतुष्षष्ट्यधिक द्वादशशतकोटि रूप्यकाणाम् अनुमोदनं प्रदत्तम्। नवदिल्ल्यां वार्ताहरान् सम्बोधयन् सूचना प्रसारण मन्त्री अश्विनी वैष्णवः अवदत् यत् अनया परियोजनया आन्ध्रप्रदेश कर्णाटकयोः मध्ये रेल सम्पर्कः अधिकः सुदृढः भविष्यति।
1: आज अप्रूवल हुआ है गुंतकल से बिल्लारी थर्ड एंड फोर्थ लाइन और उसके आगे फिर होसपेट से हुबली थर्ड एंड फोर्थ लाइन का ऑलरेडी डीपीआर अंडर प्रिपरेशन है। ये करने से नॉर्थ कर्नाटका का एक कंप्लीट इकोनॉमिक कॉरिडोर बनता है। कर्नाटक आंध्र प्रदेश दोनों को जोड़ेगा। ये एक बड़ा मेजर ब्रिज है वेदावती रिवर पे और उसके अलावा 7 मेजर ब्रिजेस है, 52 माइनर ब्रिजेस है और 3 साल का ये प्रोजेक्ट का ड्यूरेशन है।
0: तेन एतदपि सूचितं यत् देशे त्रयाणां रसायनोद्योगिक संकुलानां स्थापनाय भव्य इति भारतोद्योगिक विकास योजना रसायन इत्येषा योजना मन्त्रिमण्डलेन अनुमोदिता। राष्ट्रपति पदासीना द्रौपदी मुर्मुः रूमानिया देशस्य बुखारेस्ट यूनिवर्सिटी ऑफ इकोनॉमिक स्टडीज इत्यनेन विश्वविद्यालयेन डॉक्टर ऑनरीस कौसा इति मानद विद्या वाचस्पति उपाधिना सम्मानिता। अयं सम्मानः तस्याः लोकसेवायां शिक्षाक्षेत्रे सामाजिक समावेशे च विशिष्ट योगदानस्य भारत रोमानिया देशयोः सम्बन्ध सुदृढीकरणे च मान्यता स्वरूपः प्रदत्तः। सम्मानम् अंगीकुर्वती राष्ट्रपतिः एतत् सम्माननं भारतस्य 1.4 अर्बुदजनेभ्यः समर्पितवती इति वार्ताः।
2: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କରୁ ଆକାଶବାଣୀ ଦିଲ୍ଲୀରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25 ଶୁଣିବେ ବର୍ଣ୍ଣାଳୀରେ ସମ୍ଭାବନା, ବିଷୟ ରହିଛି ଫସର ଫାଟିବା। ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ଏହା ଆଜି ଏଥିରେ ଶୁଣିବେ ସୁନାବେଶ ସମ୍ପର୍କରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45 କେତୋଟି ଭଜନ ଶୁଣିବେ ଶିଳ୍ପୀ ହେଲେ ମଧୁଛନ୍ଦା ପଣ୍ଡା। ସକାଳ 9:00 ଗୀତିଧାରା ଏବଂ ସକାଳ 9:30 ଶୁଣିବେ ସପ୍ତଧାରା କାର୍ଯ୍ୟକ୍ରମ। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12:00 ଏବଂ ଦିନ 2:15। କନ୍ଧବାସର କାର୍ଯ୍ୟକ୍ରମ ପୁନେ ଲେଞ୍ଜ ଶୁଣିବେ ପୂର୍ବାହ୍ନ 10:40। ଭଜନ ଶୁଣିବେ ଦିନ 11:00 ଶିଳ୍ପୀ ହେଲେ ବିରାଜିନୀ ସବର। 11:15 ଶୁଣିବେ କେତୋଟି ଭଜନ ଏବଂ ଆଧୁନିକ, ଶିଳ୍ପୀ ହେଲେ ଗୀତାଞ୍ଜଳି ନାୟକ। ଏକ ଭାରତ ଶ୍ରେଷ୍ଠ ଭାରତ ଏହି କାର୍ଯ୍ୟକ୍ରମ ଶୁଣିବେ ଦିନ 12:30 ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 12:50 ଶୁଣିବେ ଭକ୍ତି ଗୀତ, ଶିଳ୍ପୀ ହେଲେ ଦିବାକର ମହାନ୍ତି, ସଙ୍ଗୀତା ଗୋସାଇଁ, ବନବିହାରୀ ଜେନା ଏବଂ ବନ୍ଦିତ ରାୟ। ଦିନ 1:05 ଶୁଣିବେ ଗୀତି ଭାରତୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ପାହାଡ଼ି ଲୋକଗୀତ। ଦିନ 1:20 ଶୁଣିବେ କିଶୋର ଭାରତୀ କାର୍ଯ୍ୟକ୍ରମ, ଏଥିରେ ସଚେତନତା ହିଁ ସୁରକ୍ଷା ସମ୍ପର୍କରେ ଏକ ସାକ୍ଷାତକାର। ପରେ ଜାଣିବା କଥା ରହିଛି ବଜ୍ରପାତ କ'ଣ, ଅମ୍ଳବୃଷ୍ଟି ଏବଂ ଓଜନ ସ୍ତର। ଯୁବଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:00, ଏଥିରେ ଜଳ ସଂରକ୍ଷଣରେ ଯୁବଗୋଷ୍ଠୀଙ୍କ ଭୂମିକା ସମ୍ପର୍କରେ ସାକ୍ଷାତ। ପରେ ଜାଣିବା କଥା ରହିଛି ମାର୍ଟିନ୍ ଲୁଥର କିଙ୍ଗ୍ ଏବଂ ଜର୍ଜ ୱାଶିଂଟନ୍ର।

ଅପରାହ୍ନ ପାଞ୍ଚଟା ବାଜି ତିରିଶ ମିନିଟ୍ ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ନଦୀ ନାଳରେ ସତର୍କତା, ବେଟଘାଟରେ ଗାଁ ସ୍କୁଲ ତାନେ ମଧ୍ୟାହ୍ନ ଭୋଜନ ବୟଲେ କାଏଟା, ଏବଂ ଶେଷରେ ଶୁଣିବେ ଧନୁ ବ୍ୟାଧି କାଇଗିନେ ହେସି, ଏ ସମ୍ପର୍କରେ ଏକ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ସନ୍ଧ୍ୟା ଛଅଟା ବାଜି ଦଶ ମିନିଟ୍ରେ, ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା ଛଅଟା ବାଜି କୋଡ଼ିଏ ମିନିଟ୍ରେ। ହିନ୍ଦୀ ଭଜନ ପ୍ରଚାର କରିବୁ ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରେ, ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି ସାତଟାରେ। ଇସ୍ ସପ୍ତାହ ସଂସଦ ମେ ଶୁଣିବେ ରାତି ଆଠଟାରେ, ରାତି ଆଠଟା ବାଜି ପନ୍ଦର ମିନିଟ୍ରେ ଶୁଣିବେ ଆମ ଘର ଆମ ସଂସାର, ଏଥିରେ ଶୁଣିବେ ନଦୀନାଳରେ ବୁଡ଼ିଯିବାର କାରଣ ପ୍ରତିକାର ସମ୍ପର୍କରେ ରମେଶ ହରିଜନଙ୍କ ସହ ସାକ୍ଷାତକାର। ଶୁଣିଲେ ଆଜି ପ୍ରଚାର ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରୁଥିବା ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ। ଆଜି ସକାଳୁ ମଙ୍ଗଳ ଆଳତୀ, ମୈଲମ ଓ ତଡ଼ପ ଲାଗି ଆଦି ନୀତି ରଥ ଉପରେ କରାଯାଉଛି। ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କ ସୁନାବେଶ ହେବ। ସନ୍ଧ୍ୟା ପାଞ୍ଚଟାରୁ ରାତି ଏଗାରଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ବାହୁଡ଼ା ଯାତ୍ରାରେ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଲୀଳା ଶେଷ କରି ଚତୁର୍ଦ୍ଧା ମୂର୍ତ୍ତି ତିନି ରଥରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛନ୍ତି। ଗତକାଲି ନନ୍ଦିଘୋଷ ରଥ ଶ୍ରୀନଗର ସମ୍ମୁଖରେ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାହୁଡ଼ା ଯାତ୍ରାର ପ୍ରଥମ ଦିନରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କୁ ରଥାରୂଢ଼ କରାଯାଇଛି। ପରମ୍ପରା ଅନୁଯାୟୀ ଆଜି ଅପରାହ୍ନରେ ରଥଟଣା ହେବ। ଗତକାଲି ବାହୁଡ଼ା ଧାଡ଼ି ପହଣ୍ଡି ଦର୍ଶନ ଲାଗି ଭକ୍ତଙ୍କ ସମାଗମ ହୋଇଥିଲା। ରଥଯାତ୍ରା ସମୟରେ ସୁରକ୍ଷିତ, ନିରାପଦ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ରେଳ ଚଳାଚଳ ସୁନିଶ୍ଚିତ କରିବା ପାଇଁ ପୁରୀ ରେଳ ଷ୍ଟେସନରେ ପୂର୍ବତଟ ରେଳବାଇ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ରୋବୋଟିକ୍ସ ସୁରକ୍ଷା ପ୍ଲାଟଫର୍ମ ଡିଏସ୍ସି ଅର୍ଜୁନ ମୁତୟନ କରାଯାଇଛି। ଏହି ବ୍ୟବସ୍ଥାରେ ଅତ୍ୟଧିକ ଭିଡ଼ ସମୟରେ ଯାତ୍ରୀ ସୁରକ୍ଷା ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇପାରିଛି। ସୁନାବେଶ ଏବଂ ଅଧରପଣା ଲାଗି ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଏଥିଲାଗି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି

0: ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ସେହିଭଳି କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ ମଧ୍ୟ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଚୁକ୍ତିଭିତ୍ତିକ 4 ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10 କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଏନ୍ଟିଏ କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 ଜଣ ଅଧିକାରୀଙ୍କୁ ଏନ୍ଟିଏ ପକ୍ଷରୁ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ କିଛି ଅଧିକାରୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍ଟିଏ କହିଛି। ଯୁବପିଢ଼ିଙ୍କ ମଧ୍ୟରେ ସମାଧାନମୂଳକ ନେତୃତ୍ୱର ବିକାଶ ଜରୁରୀ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଆୟୋଜିତ ୟଙ୍ଗ୍ ଇଣ୍ଡିଆ ପାର୍ଲାମେଣ୍ଟର ଉଦ୍ଘାଟନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ ଯୁବ ନେତୃତ୍ୱଙ୍କୁ ସମାଜ ଓ ଦେଶର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ସମବାୟ ମଧ୍ୟରେ ସମନ୍ୱୟ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ଓ ନୂତନ ବ୍ୟାଙ୍କ ଖାତା ଖୋଲିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 35 ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ପ୍ରଦାନ କରାଯାଇଥିବା ବେଳେ 160 ଜଣ ଦୁଗ୍ଧଚାଷୀଙ୍କ ବ୍ୟାଙ୍କ ଜମାଖାତା ଖୋଲାଯାଇଛି। ଭଦ୍ରକ ଜିଲ୍ଲା ଧାମନଗରଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଅଟଳ ମାର୍କେଟ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେଲେ ବ୍ୟବସ୍ଥିତ ଓ ସ୍ଥାୟୀ ବ୍ୟବସାୟିକ ଭିଭିଭୂମିର ବିକାଶ ଘଟିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଶାସନ ସଚିବ ରଶ୍ମିତା ପଣ୍ଡା ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯାଇ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ, ଭୋଟର ପଞ୍ଜୀକରଣ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ଜିଲ୍ଲା ସଭାପତିମାନଙ୍କ ସହ ଅନୁଷ୍ଠିତ ବୈଠକରେ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଶ୍ରୀମତୀ ପଣ୍ଡା ଆଲୋଚନା କରିଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ବାହୁଡ଼ା ଯାତ୍ରା ଅବସରରେ ବାଲ୍ୟ ବିବାହ ନିରାକରଣ ଏବଂ ଶିଶୁ ଅଧିକାର ନେଇ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏକ ପ୍ରଚାର ରଥ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମ୍ବନ୍ଧୀୟ ବାର୍ତ୍ତା ମଧ୍ୟ ପ୍ରଚାର କରିଛି। ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଝଣ୍ଡୁ କୁମାର ପୁରୁଷ ଭାରୋତ୍ତୋଳନରେ କାଂସ୍ୟ ପଦକ ଜିତିଛନ୍ତି। ଭାରତର ଝଣ୍ଡୁ କୁମାର 190 କିଲୋଗ୍ରାମ ବର୍ଗରେ ଏହି ସଫଳତା ହାସଲ କରିଛନ୍ତି। ପାଣିପାଗ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କଟକ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ। ବୁଡ଼ିଯିବାର ଉଦ୍ଧାର କରାଯାଇଥିବା ବ୍ୟକ୍ତିର ଚିକିତ୍ସା ସମ୍ପର୍କରେ କହିଛନ୍ତି ଡାକ୍ତର ଶରତ୍ଚନ୍ଦ୍ର ଦାସ।
2: ଆଜି ଜୁଲାଇ ମାସ 25 ୱାର୍ଲ୍ଡ ଡ୍ରାଉନିଂ ପ୍ରିଭେନ୍ସନ୍ ଡେ। ଜଳରେ କିମ୍ବା କୌଣସି ତରଳ ପଦାର୍ଥରେ ବୁଡ଼ିଗଲେ ତରଳ ପଦାର୍ଥ ବା ଜଳ ଆମ ଶ୍ୱାସନଳୀ ଦେଇ ଫୁସ୍ଫୁସ୍ରେ ପ୍ରବେଶ କରେ, ଫଳରେ ଆମେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁ ନାହୁଁ। ଆମର ପ୍ରଶ୍ୱାସରେ ଅମ୍ଳଜାନ ଫୁସ୍ଫୁସ୍ ଦେଇ ଶରୀରରେ ପ୍ରବେଶ କରେ ଓ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ରକ୍ତ ମାଧ୍ୟମରେ ପ୍ରବାହିତ ହୁଏ ଓ ଅଙ୍ଗାରକାମ୍ଳ ନିଶ୍ୱାସରେ ଶରୀରରୁ ବାହାରି ଆସେ, ଯାହାଫଳରେ ଶରୀରର ପ୍ରତ୍ୟେକ କୋଷ ଅମ୍ଳଜାନ ପାଇପାରନ୍ତି। ଅମ୍ଳଜାନ ଅଭାବରେ ମଣିଷ ବଞ୍ଚିପାରେ ନାହିଁ। ଜଳରେ ବୁଡ଼ିଯିବା ଫଳରେ ଜଳ ଶ୍ୱାସନଳୀ ଦେଇ ଫୁସ୍ଫୁସ୍ରେ ପ୍ରବେଶ କରେ ଓ ଅମ୍ଳଜାନ ଶରୀର ମଧ୍ୟକୁ ଯାଇପାରେ ନାହିଁ, ଫଳରେ ମସ୍ତିଷ୍କ ଅମ୍ଳଜାନ ପାଇପାରେ ନାହିଁ, ସେଣ୍ଟ୍ରାଲ ଆନେକ୍ସିଆ ହୋଇ ମୃତ୍ୟୁ ଘଟେ। ପ୍ରତିବର୍ଷ ବିଶ୍ୱରେ 2,36,000 ଲୋକଙ୍କର ମୃତ୍ୟୁ କେବଳ ଜଳରେ ବୁଡ଼ିବା ଯୋଗୁଁ ହୋଇଥାଏ। ଏସବୁ ମୃତ୍ୟୁକୁ ଏଡ଼ାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବର୍ଷ ଜୁଲାଇ 25 ଡ୍ରାଉନିଂ ପ୍ରିଭେନ୍ସନ୍ ଡେ ବା ବୁଡ଼ି ନ ଯିବା ପାଇଁ ସଚେତନତା ଦିବସ ଭାବରେ ପାଳନ କରୁଅଛି। ଏହାର ମୂଳ ଲକ୍ଷ୍ୟ ହେଲା ଏଭଳି ମୃତ୍ୟୁକୁ ଏଡ଼ାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବା ଓ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଏ ବିଷୟରେ ସଚେତନ କରାଇବା। ଏ ଜୀବନ ଆମର ଓ ଏହାକୁ ରକ୍ଷା କରିବା ଆମର ଦାୟିତ୍ୱ। ଏ ସମାଜ ଆମର, ଏ ସମାଜକୁ ସୁନ୍ଦର

କରି ଗଢ଼ି ତୋଳିବା ଓ ସମସ୍ତଙ୍କ ମୁଖରେ ହସ ଫୁଟାଇବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ। ବୁଡ଼ିଯିବା ଫଳରେ ଯେଉଁ ମୃତ୍ୟୁ ଘଟେ ସେଥିରେ ଛୋଟ ପିଲା ଯାହାର ବୟସ 1 ବର୍ଷରୁ 14 ବର୍ଷ ସେମାନଙ୍କର ସଂଖ୍ୟା ଅଧିକ। ତେଣୁ ଭାବିଲେ ଦେଖି ସେ ପରିବାର ଅବସ୍ଥା କ'ଣ ହେଉନଥିବ। ଆସନ୍ତୁ ଦେଖିବା ବୁଡ଼ିଯିବା ପରେ କ'ଣ ହୁଏ। ବୁଡ଼ିଯିବା ପରେ 3 ପ୍ରକାର ସ୍ୱାସ୍ଥ୍ୟ ଅବସ୍ଥା ଦେଖିବାକୁ ମିଳେ। ପ୍ରଥମତଃ ଉଦ୍ଧାର ହେବା ପରେ ଲୋକ ସମ୍ପୂର୍ଣ୍ଣ ଭଲ ହୋଇଯାଏ ବା ପୂର୍ବ ଅବସ୍ଥାକୁ ଫେରିଆସେ। ଦ୍ୱିତୀୟରେ ବୁଡ଼ିଯିବା ପରେ ଓ ଉଦ୍ଧାର ହେବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ବହୁ ସ୍ୱାସ୍ଥ୍ୟ ସମେତ ଦେଖାଯାଏ।

0: ତେଣୁ ଏସବୁକୁ ଲକ୍ଷ୍ୟ ରଖି ଡ୍ରାଉନିଂକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଅଛି। ଏକରେ ନିଅର ଡ୍ରାଉନିଂ, ଗୋଟିଏ ଲୋକ ବୁଡ଼ିଯିବା ପରେ ତାକୁ ଉଦ୍ଧାର କରାଗଲା ଓ ତାପରେ ଚିକିତ୍ସା କରାଯାଇ ତାକୁ ପୁଣି ପୂର୍ବାବସ୍ଥାକୁ ଫେରାଇ ଅଣାଯାଇପାରିଲା। ନିଅର ଡ୍ରାଉନିଂରେ ବୁଡ଼ିଯାଇଥିବା ଲୋକର ମୃତ୍ୟୁ ହୁଏ ନାହିଁ। ଦୁଇ ନମ୍ବର ଡ୍ରାଏ ଡ୍ରାଉନିଂ, ଏଥିରେ ଦେଖାଯାଏ ଲୋକର ଶ୍ୱାସନଳୀରେ ବା ଫୁସ୍ଫୁସ୍ରେ ପାଣି ପଶି ନାହିଁ, କେବଳ ପାଣି ତାର ଖାଦ୍ୟନଳୀରେ ପଶିଛି, କାରଣ ଖାଦ୍ୟନଳୀ ଆଗକୁ ଶ୍ୱାସନଳୀ ଅଛି। ପାଣି ପଶିବା ବେଳେ ଶ୍ୱାସନଳୀ ଆପେ ଆପେ ବନ୍ଦ ହୋଇଯାଇଥିବାରୁ ଏଭଳି ହୋଇଥାଏ। ତିନିରେ ଫ୍ରେଶ୍ ୱାଟର ଡ୍ରାଉନିଂ, ସ୍ୱଚ୍ଛ ପାଣିରେ ବୁଡ଼ିଯିବା ଫଳରେ ଶ୍ୱାସନଳୀରେ ସ୍ୱଚ୍ଛ ପାଣି ପ୍ରବେଶ କରି ଫୁସ୍ଫୁସ୍ରେ ପହଞ୍ଚେ ଓ ରକ୍ତରେ ମିଶେ, ଯାହାଫଳରେ ରକ୍ତର ସାନ୍ଦ୍ରତାରେ ପରିବର୍ତ୍ତନ ଘଟେ ଓ ରକ୍ତର ଆବଶ୍ୟକ ପିଏଚ୍ ରହେ ନାହିଁ, ଫଳରେ ମୃତ୍ୟୁ ହୁଏ। ଚାରିରେ ସଲ୍ଟ ୱାଟର ଡ୍ରାଉନିଂ, ସମୁଦ୍ରରେ ବୁଡ଼ିଗଲେ ଲୁଣିଆ ପାଣି ଫୁସ୍ଫୁସ୍ ଦେଇ ରକ୍ତରେ ମିଶେ ଓ ରକ୍ତ ସଞ୍ଚାଳନ ଧୀର ହୋଇଯାଏ, ଏଥିରେ ମଧ୍ୟ ହୃତ୍ପିଣ୍ଡରେ ଆଘାତ ହୁଏ ଓ ମୃତ୍ୟୁ ଘଟେ। ପାଞ୍ଚରେ ସେକେଣ୍ଡାରୀ ଡ୍ରାଉନିଂ, ଉଦ୍ଧାର ପରେ ଲୋକ ପୂର୍ବାବସ୍ଥାକୁ ଫେରିଆସେ, ହେଲେ ତାର ରକ୍ତରେ ମିଶିଥିବା ଜଳ ରକ୍ତ ସଞ୍ଚାଳନରେ ପ୍ରଭାବ ପକାଏ, ଫଳରେ ସେ ଲୋକର 72 ଘଣ୍ଟା ପରେ ମୃତ୍ୟୁ ହୁଏ, ତେଣୁ ଏହାକୁ ସେକେଣ୍ଡାରୀ ଡ୍ରାଉନିଂ କୁହାଯାଏ। ଏବେ ଆସନ୍ତୁ ଦେଖିବା ଆମେ କଣ କଣ ସତର୍କତା ଅବଲମ୍ବନ କଲେ ଏଥିରୁ ରକ୍ଷା ପାଇପାରିବା। ଏକରେ ଯଦି ପହଁରା ଶିଖିବା ତେବେ ଚାରିପଟ ଆବଦ୍ଧ ଥିବା ଜଳରେ ପହଁରିବା। ଦୁଇରେ ଏହାକୁ ତଦାରଖ କରିବା ପାଇଁ ପହଁରା ଜାଣିଥିବା ଜଣେ ବୟସ୍କ ଲୋକ ରହିବା ଆବଶ୍ୟକ। ତିନିରେ ପହଁରିବାର କୌଶଳ ଶିଖିଥିବା ଆବଶ୍ୟକ, ପହଁରା ନ ଶିଖି ଗଭୀର ଜଳକୁ ଯିବା ନାହିଁ। ଚାରିରେ ଲାଇଫ୍ ଜ୍ୟାକେଟ୍ ବ୍ୟବହାର କରି ପହଁରିବା, ନିଶାଦ୍ରବ୍ୟ ସେବନ କରି ଆଦୌ ପହଁରିବା ନାହିଁ, ଉଦ୍ଧାର ପରେ CPR ଅର୍ଥାତ୍ କାର୍ଡିଓ ପଲ୍ମୋନାରୀ ରିସସିଟେସନର ଉପଯୋଗ କରିବା, ସେ ବିଷୟରେ ଜାଣିବା ଆବଶ୍ୟକ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ବିଷୟ ଥିଲା ବୁଡ଼ିଯିବାର ଉଦ୍ଧାର କରାଯାଇଥିବା ବ୍ୟକ୍ତିର ଚିକିତ୍ସା। ଏ ସମ୍ପର୍କରେ କହିଲେ ଡାକ୍ତର ଶରତ୍ଚନ୍ଦ୍ର ଦାସ, ଆକାଶବାଣୀ କଟକ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ବରିଷ୍ଠ ବୃତ୍ତିଗତ ପଦବୀରେ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଜାରି କଲା NTA। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସଂସ୍ଥାରୁ ବହିଷ୍କୃତ ହେଲେ 47 ଜଣ କର୍ମଚାରୀ। ରାଷ୍ଟ୍ରପତିଙ୍କୁ ବୁଚାରେଷ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟର ହେନୋରିସ୍ କୌସା ଉପାଧି ପ୍ରଦାନ। ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାରୋତ୍ତୋଳନରେ ଝଣ୍ଡୁ କୁମାର ଭାରତ ପାଇଁ ହାସଲ କଲେ ପ୍ରଥମ ପଦକ। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଜେନେରାଲ ମ୍ୟାନେଜର ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଜାରି କରିଛି। କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ ମଧ୍ୟ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। NTA ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ବିକଶିତ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି NTA କହିଛି। ଚୁକ୍ତିଭିତ୍ତିକ 4 ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପ୍ରଥମ ପର୍ଯ୍ୟାୟରେ ପଦବୀରେ ନିଯୁକ୍ତି 3 ପାଇଁ ରହିବ। ପରୀକ୍ଷା କେନ୍ଦ୍ର ନେଟୱାର୍କ ଏବଂ ପରିଚାଳନା ସମେତ ବିଭିନ୍ନ କ୍ଷେତ୍ରର ଦାୟିତ୍ୱ ସେମାନଙ୍କ ଉପରେ ରହିବ ବୋଲି NTA ସୂଚନା ଦେଇଛି। ପ୍ରଥମଥର ପାଇଁ NTAରେ ଯୁବ ବୃତ୍ତିଗତ ନିୟୋଜିତ ହେବେ। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10 କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି NTA କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 କର୍ମଚାରୀଙ୍କୁ ଇତିମଧ୍ୟରେ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ କିଛି ଅଧିକାରୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି NTA କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତାଙ୍କ ପ୍ରସାରିତ ଭିଡ଼ିଓ ଉପରେ ପ୍ରତିକ୍ରିୟା ଓ ପରାମର୍ଶ ଦେଇଥିବାରୁ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ମୋଦି ଏଭଳି ବିପୁଳ ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି।
3: ମେରେ ଯୋ ଭିଡ଼ିଓ ପୋଷ୍ଟ କିଆ ଥା ଉସକୋ ଜିସ୍ ପ୍ରକାର ସେ ଆପନେ ରିସ୍ପଣ୍ଡ କିଆ, ସକାରାତ୍ମକ ସୁଝାଉ ଦିଏ, ଥ୍ୟାଙ୍କ୍ସ ଟୁ ଏଭ୍ରିବଡି। ଆପକା ପ୍ୟାର ବନା ରହେଗା, ହମାରା ନାତା ଅର୍ ଅଧିକ ସକ୍ରିୟତା ସେ ଜୁଡ଼ତା ରହେ।

0: ଥ୍ୟାଙ୍କ ୟୁ।
1: ଏହି ଭିଡ଼ିଓଟି ଏପର୍ଯ୍ୟନ୍ତ 303 ନିୟୁତରୁ ଅଧିକ ଥର ଦେଖାଯାଇଛି। ପୋଷ୍ଟ ହେବାର ପ୍ରଥମ 24 ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ଦର୍ଶକ ଏହାକୁ ଦେଖିଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରୋମାନିଆର ବୁଚାରେଷ୍ଟ ବିଶ୍ୱବିଦ୍ୟାଳୟ ଅଫ୍ ଇକୋନୋମିକ୍ ଷ୍ଟଡିଜ୍ ପକ୍ଷରୁ ସମ୍ମାନଜନକ ଡକ୍ଟର ହେନରିସ୍ କୌସା ଉପାଧି ପ୍ରଦାନ କରାଯାଇଛି। ଭାରତ ରୋମାନିଆ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ସାର୍ବଜନୀନ ସେବା, ଶିକ୍ଷା ଓ ସାମାଜିକ ସମାବେଶୀକରଣ ପ୍ରତି ଅଙ୍ଗୀକାରବଦ୍ଧତା ସ୍ୱରୂପ ରାଷ୍ଟ୍ରପତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ସେଠାକାର କର୍ତ୍ତୃପକ୍ଷ କହିଛନ୍ତି। ସମ୍ମାନ ଗ୍ରହଣ କରି ରାଷ୍ଟ୍ରପତି ଏହାକୁ 140 କୋଟି ଭାରତୀୟଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଦ୍ୱିପାକ୍ଷିକ ବନ୍ଧୁତ୍ୱକୁ ଏହା ପ୍ରତିଫଳିତ କରୁଛି। ଶିକ୍ଷାକୁ ତାଙ୍କ ଜୀବନର ଏକ ପରିବର୍ତ୍ତନକାରୀ ଶକ୍ତି ଭାବେ ବର୍ଷ୍ଣନା କରି ରାଷ୍ଟ୍ରପତି ତାଙ୍କ ଜୀବନଯାତ୍ରା ଉପରେ ଆଲୋକପାତ କରିଛନ୍ତି। କୃତ୍ରିମ ବୁଦ୍ଧିମତା ଏବଂ ଦ୍ରୁତ ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନର ଯୁଗରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏକ ଚାରାରୋପଣ କରିବା ସହ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ସିଜେପି ପ୍ରତିନିଧି ମଣ୍ଡଳୀ ସହ ନୂଆଦିଲ୍ଲୀରେ ଆଜି ଆଉ ଏକ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ସରକାରଙ୍କ ପକ୍ଷରୁ ଏହି ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଗତକାଲିଠାରୁ ଏହି ବୈଠକ ଜାରି ରହିଛି। ଗତକାଲିର ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି ଆଲୋଚନା ଅବସରରେ ସିଜେପି ପ୍ରତିନିଧି ମଣ୍ଡଳୀଙ୍କ ଦାବିକୁ ସରକାର ଧୈର୍ଯ୍ୟର ସହ ବିଚାର କରିଛନ୍ତି। ସିଜେପି ପକ୍ଷରୁ 3 ମୁଖ୍ୟ ଦାବି ଉପସ୍ଥାପନ କରାଯିବା ସହ କେତେକ ସଂସ୍କାରମୂଳକ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହିମାଚଳ ପ୍ରଦେଶରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ହୋଇଛି। ଲାହୁଲ ସ୍ପିତି ଜିଲ୍ଲା ଅନ୍ତର୍ଗତ ଉଦୟପୁର କିଲ୍ଲାର ସଡ଼କ ପଥରେ କାଡୁନାଲ ନିକଟରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ବଡ଼ ପଥର ଖଣ୍ଡ ଖସିପଡ଼ିବାରୁ ଏହି ଦୁର୍ଘଟଣା ହୋଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଗାଡ଼ିଟିରେ ଥିବା ଡ୍ରାଇଭରଙ୍କୁ ମିଶାଇ ସମସ୍ତ 13 ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପୁଲିସ୍, ସୀମା ସଡ଼କ ସଂଗଠନ ଏବଂ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ତୁରନ୍ତ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ରାଜ୍ୟ ମୁଖ୍ୟମନ୍ତ୍ରୀ ଠାକୁର ସୁଖବିନ୍ଦର ସିଂ ସୁଖୁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଲଦାଖର ଦ୍ରାସରେ କାର୍ଗିଲ୍ ଯୁଦ୍ଧ ସ୍କାରକୀର 27ତମ କାର୍ଗିଲ୍ ବିଜୟ ଦିବସ ପାଳନ ନେଇ ପ୍ରସ୍ତୁତି ଶେଷ ହୋଇଛି। ଅପରେସନ୍ ବିଜୟକୁ ସ୍କରଣ କରି ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି। 1999 କାର୍ଗିଲ୍ ଯୁଦ୍ଧ ସମୟରେ ପ୍ରାଣବଳୀ ଦେଇଥିବା ସୈନିକଙ୍କ ସାହସ ଏବଂ ସର୍ବୋଚ୍ଚ ବଳିଦାନକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଲାମୋଚେନ୍ ଭ୍ୟୁ ପଏଣ୍ଟରେ ଯୁଦ୍ଧ ସଂସ୍କୃତି, ବିଶ୍ୱନାଥନ୍ ଷ୍ଟାଡିୟମରେ ଗୌରବମୟ ସଂସ୍କୃତି, ବିଜୟଭୋଜ ଏବଂ କାର୍ଗିଲ୍ ଯୁଦ୍ଧ ସ୍କାରକୀରେ ଆଜି ସୌର୍ଯ୍ୟ ସନ୍ଧ୍ୟା ସମାରୋହ ଅନୁଷ୍ଠିତ ହେବ। ଏଥିରେ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ସୈନିକ ଏବଂ ଶହୀଦଙ୍କ ନିକଟ ସମ୍ପର୍କୀୟ, ବରିଷ୍ଠ ସେନା ଅଧିକାରୀ ଏବଂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏକତ୍ରିତ ହେବେ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଶ୍ରଦ୍ଧାଞ୍ଜଳି ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେନାଟଫ୍ରେ ପୁଷ୍ପମାଲ୍ୟ ଅର୍ପଣ, ଆଭାସୀ ୱାକ୍ଥ୍ରୁ ପୋର୍ଟାଲ୍ ଉଦ୍ଘାଟନ କରିବା ସହ ସମାବେଶକୁ ସେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ଆଜି ସକାଳୁ ମଙ୍ଗଳାଳତୀ, ମୈଲମ ଏବଂ ତଡ଼ପ ଲାଗି ଆଦି ନୀତି ରଥ ଉପରେ କରାଯିବ। ସନ୍ଧ୍ୟା ଆଳତି ପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ସନ୍ଧ୍ୟା 5:00 ରାତି 11:00 ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ବାହୁଡ଼ା ଯାତ୍ରାରେ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପଲୀଳା ଶେଷ କରି ଚତୁର୍ଦ୍ଧାମୂର୍ତ୍ତି ତିନିରଥରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛନ୍ତି। ଗତକାଲି ନନ୍ଦିଘୋଷ ରଥ ଶ୍ରୀନର ସମ୍ମୁଖରେ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଜାମ୍ବିକ୍ ପତାକାଧାରୀ ଏଲ୍ପିଜି ବାହୀ ଜାହାଜ ଦିଶାରେ ଥିବା ସମସ୍ତ 28 ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।

0: ଇରାନ୍ର ଆଞ୍ଚଳିକ ଜଳସୀମାରେ ଏହି ଜାହାଜ ଉପରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ତେହେରାନ୍ ସ୍ଥିତ ଭାରତୀୟ ଦୂତାବାସ ଏହି ସୂଚନା ପ୍ରଦାନ କରିଛି। ତେବେ ଦିଶା ଉପରେ ଆକ୍ରମଣ ଘଟଣାକୁ ଦୂତାବାସ ସ୍ୱୀକାର କରିଛି। କ୍ରୁ ସଦସ୍ୟଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ ନେଇ ଦୂତାବାସ ପକ୍ଷରୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦୂତାବାସ କହିଛି। ଅନ୍ୟପକ୍ଷରେ କୃଷ୍ଣସାଗରରେ ବାଣିଜ୍ୟିକ ଜାହାଜ ଏମ୍ଭି ଓମର୍ଫି ଉପରେ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଏହି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ ବୋଲି ଭାରତ କହିବା ସହ ସୁରକ୍ଷାକୁ ସୁନିଶ୍ଚିତ କରିବା ନେଇ ସମସ୍ତ ଅଂଶୀଦାରଙ୍କୁ ଆହ୍ୱାନ ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ବିବୃତ୍ତି ଅନୁଯାୟୀ ଗତ 18 ତାରିଖରେ କୃଷ୍ଣସାଗରରେ ରୁଷ ଆଞ୍ଚଳିକ ଜଳସୀମାରେ ହୋଇଥିବା ଏହି ଆକ୍ରମଣରେ ଜଣେ ଭାରତୀୟ ପ୍ରାଣ ହରାଇବା ସହ ଅନ୍ୟ ଦୁଇ ଜଣ ସୁରକ୍ଷିତ ଥିବା ଜଣାପଡ଼ିଛି। ସେହିଭଳି ଗତ 19 ତାରିଖରେ ୟୁକ୍ରେନ୍ର ଓଡ଼ିଶା ବନ୍ଦରରୁ ବାହାରିଥିବା ଅନ୍ୟ ଏକ ବାଣିଜ୍ୟ ଜାହାଜ ଏମ୍ଭି ଗୋଲ୍ଡେନ୍ ଲିଓ ଉପରେ ମଧ୍ୟ ହୋଇଥିବା ଆକ୍ରମଣ ନେଇ ଚାରିଜଣ ଭାରତୀୟ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଏଭଳି ଆକ୍ରମଣ ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛି। ଭାରତ ଓ ଇସ୍ରାଏଲ୍ ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଗତ 20 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଉଭୟ ପକ୍ଷ ପ୍ରସ୍ତାବିତ ଚୁକ୍ତିର ସମସ୍ତ ଦିଗ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଏକ ସନ୍ତୁଳିତ ବ୍ୟାପକ ଏବଂ ପାରସ୍କରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଉଭୟ ପକ୍ଷ ସେମାନଙ୍କର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା 2026ରେ ଝଣ୍ଡୁକୁମାର ଭାରତ ପାଇଁ ପ୍ରଥମ ପଦକ ହାସଲ କରିଛନ୍ତି। ଭାରୋତ୍ତୋଳନ ପ୍ରତିଯୋଗିତାରେ ଶ୍ରୀ କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ନାଇଜେରିଆ ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ଇଂଲଣ୍ଡ ରୌପ୍ୟ ପଦକ ପାଇଛି। ଭାରତ ଜିମ୍ବାୱେ ମଧ୍ୟରେ ଚଳିତ ତିନିଟିକିଆ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ହରାରେଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 4:30ରେ ଆଜି ଏହି ମ୍ୟାଚ୍ ଆରମ୍ଭ ହେବ। ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 wicketରେ ପରାସ୍ତ କରି ସିରିଜ୍ରେ 1-0ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ରେ ଭାରତ 126 ରନ୍ର ବିଜୟ ଲକ୍ଷ୍ୟକୁ 13 over 2 ବଲ୍ରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 19 ବଲ୍ରୁ ଚିତ୍ତାକର୍ଷକ 50 ରନ୍ ସଂଗ୍ରହ କରିଥିଲେ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ବରିଷ୍ଠ ବୃତ୍ତିଗତ ପଦବୀରେ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଜାରି କଲା ଏନ୍ଟିଏ। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସଂସ୍ଥାରୁ ବହିଷ୍କୃତ ହେଲେ 47 ଜଣ କର୍ମଚାରୀ। ରାଷ୍ଟ୍ରପତିଙ୍କୁ ବୁଚାରେଷ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟର ହେନରିସ୍ କୌସା ଉପାଧି ପ୍ରଦାନ। ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ରଥ ଉପରେ ଶ୍ରୀଜୀଉଙ୍କ ହେବ ସୁନାବେଶ। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରୋତ୍ତୋଳନରେ ଝଣ୍ଡୁକୁମାର ଭାରତ ପାଇଁ ହାସଲ କଲେ ପ୍ରଥମ ପଦକ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ 7:26। ବର୍ଣ୍ଣବିହା ବର୍ଣ୍ଣାଳୀ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ଭାବନା।

0: ଅଲିଭା ଅଫେରା କଥା ହିଁ ସ୍ମୃତି ହୋଇ ରହିଥାଏ ମନ ଭିତରେ। କେବେ ସେଇ ମେଘ ମହ୍ଲାର ନାୟିକା ସାଜି ଆସିଥାଏ ତ ପୁଣି କେବେ ବର୍ଷାର ବୁନ୍ଦା ହେଇ ସବୁଜ ପତ୍ରରେ ସଜୀବ ହୋଇ ରହିଥାଏ।
1: ବେଳେବେଳେ ରିମଝିମ୍ ବର୍ଷାର ସ୍ୱରରେ ସ୍ମୃତି ସବୁ ସତେଜ ହେଇଯାଏ, ଭୁଲି ବି ଭୁଲି ହୁଏନି ଅତୀତକୁ। ଏଇ ଭିଜା ସକାଳରେ ଇଚ୍ଛା ହୁଏ ଅତୀତକୁ ଫେରି ଯିବାକୁ, ସାଉଁଟିବାକୁ ସ୍ମୃତି ସବୁ।
0: ସମ୍ଭାବନାର ଏହି ସୁନ୍ଦର ସକାଳରେ ଆଜି ପାଇଁ ଉପସ୍ଥାପନରେ ଆମେ ଦୁହେଁ
1: ମୁଁ ରଞ୍ଜନ,
0: ମୁଁ ସୁରଭି।
1: ନମସ୍କାର।

0: ଏହି ପୃଥିବୀରେ ଯଦି କୌଣସି ସମ୍ପର୍କ ସବୁଠାରୁ ପବିତ୍ର, ନିଃସ୍ୱାର୍ଥପର ଆଉ ଅମୂଲ୍ୟ ହୋଇଥାଏ, ତେବେ ସେହି ସମ୍ପର୍କ ହେଉଛି ବାପା ଓ ମାଙ୍କର। ସେମାନେ ପିଲାଟିର ଭବିଷ୍ୟତକୁ ସୁନ୍ଦର କରିବା ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି।
1: ହଁ ସୁରଭି, ସେମାନଙ୍କର ତ୍ୟାଗରେ ଅନେକ ଭଲ ପାଇବା ଲୁଚି ରହିଥାଏ। ଆଉ ଯେଉଁ ପିଲାମାନେ ମା ବାପାଙ୍କୁ ସମ୍ମାନ ଦିଅନ୍ତି, ସେମାନେ ଜୀବନରେ ସବୁବେଳେ ସଫଳତା ଆଉ ସୁଖ ପାଇଥାନ୍ତି।
0: ହେଲେ ଆପଣ ଜାଣନ୍ତି ନା, କିଛି ପିଲା ସବୁ କଥା ନହେଲେ ବି କିଛି କଥା ବାପା ମାଙ୍କୁ ଲୁଚେଇ ରଖିଥାନ୍ତି। ଏହାର ପ୍ରକୃତ କାରଣ କଣ ହୋଇଥାଏ ପାରେ ବୋଲି ଆପଣ ଭାବୁଛନ୍ତି? ମୁଁ ଭାବୁଛି ଭୟ, ଲଜ୍ଜା, ଦ୍ୱିଧା ବା କହିଲେ ହୁଏତ ସେମାନଙ୍କର କଥାକୁ ବାପା ମା ବୁଝିପାରିବେ ନାହିଁ। ସେଇଥିପାଇଁ ଏସବୁ କଥା ଭାବି ସେମାନେ ଅନେକ ମାତ୍ରାରେ କଥାକୁ ଲୁଚେଇଥାନ୍ତି ବା କହିବା ପାଇଁ ସାହସ କରିପାରନ୍ତିନି।
1: ପରୀକ୍ଷା ଫଳ ବାହାରିଲେ ବାପା ମା ଅପେକ୍ଷା କରି ବସିଥାନ୍ତି ପିଲାଙ୍କର ରିଜଲ୍ଟ ଶୁଣିବା ପାଇଁ। କିନ୍ତୁ ଦୁଃଖର କଥା, କିଛି ପିଲା ସତ କଥା ଘରେ କହିବା ପାଇଁ ଡରି ଯାଆନ୍ତି।
0: ହଁ, ମହାପାତ୍ର ବାବୁଙ୍କ ପୁଅ ରିଜଲ୍ଟ ଭଲ ନ ହେବାରୁ କିଛି ଦିନ ପର୍ଯ୍ୟନ୍ତ ଘରେ ଜମା ବି କହିଲାନି। ପୁଣି ସାଙ୍ଗସାଥୀମାନଙ୍କୁ କହିଲା ଯେ ଆମ ଘର ଆଡ଼େ ଜମା ବି ଆସିବନି, ଫୋନ୍ ବି କରିବନି। ସପ୍ତାହେ ପରେ ମୁଁ ଯେତେବେଳେ ଭୁବନେଶ୍ୱର ଚାଲିଯିବି, ତାପରେ ଫୋନ୍ରେ ସତ କଥା ବାପା ମାଙ୍କୁ କହିଦେବି।
1: ଆଚ୍ଛା ଆଚ୍ଛା, ଘରେ ମିଛ କହିଲା, ତାହେଲେ ସେଠୁ ପୁଣି କଣ ହେଲା?
0: କଣ ଆଉ ହବ, ତା ସାଙ୍ଗର ମା ରାସ୍ତାରେ ଦେଖାଗଲେ ତାଙ୍କ ବାପାଙ୍କୁ, ପଚାରିଲେ କଣ ହେଲା ଆପଣଙ୍କର ପୁଅର ରେଜଲ୍ଟ ପରା ଆସିଗଲାଣି। ସେତେବେଳେ ପର୍ଯ୍ୟନ୍ତ ମହାପାତ୍ର ବାବୁ ତାଙ୍କ ପୁଅର ରେଜଲ୍ଟ ଜାଣିନଥିଲେ।
1: ସେଠୁ କଣ ହେଲା?
0: କଣ ଆଉ ହବ, ଘରକୁ ଯାଇ ପୁଅକୁ ସବୁ କଥା ପଚାରିଲେ, ପୁଅର ସବୁ ଚାଲାକି ଏଇଠି ଭାଙ୍ଗିଗଲା। ୟାକୁ ହିଁ କହନ୍ତି ଫସର ଫାଟିଲା ବୋଲି।
1: ହଁ ସୁରଭି, ମଣିଷ ଜୀବନରେ ସତ୍ୟ ଆଉ ମିଥ୍ୟା ହେଉଛି ଦୁଇଟି ବିପରୀତ ପଥ। ସତ୍ୟର ପଥ କଣ୍ଟକିତ, ଚାଲିଲା ବେଳେ ବହୁତ ବାଧା ଉପୁଜେ। ତଥାପି ମଣିଷ ଯଦି ଧୈର୍ଯ୍ୟର ସହିତ ସେଇଠି ଚାଲିବା ଶିଖିଯାଏ, ତାହେଲେ ସେ ସମ୍ମାନ ଆଉ ସଫଳତା ନିଶ୍ଚୟ ପାଇବ। ଆଉ ଅନ୍ୟପଟେ ଯଦି ଆମେ ଦେଖିବା, ମିଥ୍ୟାର ରାସ୍ତା ଦେଖିବାକୁ ଭାରି ସୁନ୍ଦର, କିଛି ସମୟ ପାଇଁ ଲାଭ ଦେଇଥାଏ ସତ, କିନ୍ତୁ ଦୀର୍ଘ ସମୟ ପରେ ତାର ରୂପ ପରିବର୍ତ୍ତନ ହୁଏ। ଅସତ୍ ପଥର ଭିତ୍ତି ଦୁର୍ବଳ ଥିବାରୁ ଦିନେ ନା ଦିନେ ତାହାର ଫସର ଫାଟିଯାଏ।
0: ସତ କଥା। ତେବେ ଆଜି ଏହିଭଳି ଏକ ପ୍ରସଙ୍ଗକୁ ନେଇ ସମ୍ଭାବନାରେ ବିଷୟ ରହିଛି, ଫସର ଫାଟିବା। ଆପଣ ଆଉ ମୁଁ ଏ ସମ୍ପର୍କରେ ତ କଥା ହେଲୁ, ଆସନ୍ତୁ ଆମ ଶ୍ରୋତା ଏ ସମ୍ପର୍କରେ କଣ କହିଛନ୍ତି ଶୁଣିବା।
2: ଡକ୍ଟର ସୂଚନା ପାଢୀ, ଶିକ୍ଷାବିତ। ଫସର ଫାଟିବା ମାନେ ବିଫଳ ହବା। ମୁଁ ଏତେ ପରିଶ୍ରମ କଲି, ଦେଖିଲା ବେଳକୁ କିଛି କାମ ହେଲାନି, ସବୁ ଫସର ଫାଟିଗଲା। ବିଫଳ ହବା, ବହୁତ ପରିଶ୍ରମ କରିକି ବିଫଳ ହେଇଗଲେ ସେଟାକୁ ଫସର ଫାଟିଗଲା ବୋଲି କହନ୍ତି। ଯୋଜନାବଦ୍ଧ ଭାବରେ କାମ କଲେ ମଧ୍ୟ କମ କଲେ ଫସର ଫାଟିବାର ଚାନ୍ସ ବହୁତ କମ। କିନ୍ତୁ କେବଳ ମାନେ କଣ, ଗୋଟେ ଆତୁରତାର ସହିତ ଆମେ ଗୋଟେ କାମ କରୁଥିବା, ତାର ଆଗ ପଛ କିଛି ଜାଣିନଥିବା, ଭଲ ମନ୍ଦ କିଛି ଅନୁମାନ କରିନଥିବା, କରୁ କରୁ ସେଟା ଭଲ ହେଲେ ହେଲେ, ନହେଲେ ଫସଲ ଫାଟିଲା। ଆମର ଗୋଟେ ପରିଶ୍ରମ କରିକି ଗୋଟେ କାମ କରିଥିବା, ତାର ଆଗ ପଛ ଭଲ ମନ୍ଦ କିଛି ଆମେ ବିଚାର କରୁନଥିବା, ତାହେଲେ ସେଟା ଯେତେବେଳେ ବିଫଳ ହେଇଯାଏ ସେଠି ଫସଲ ଫାଟେ ବୋଲି କୁହେ। ସଫଳ ହେଲେ ତ ସଫଳ ବୋଲି କୁହାଯିବ, କିନ୍ତୁ ବିଫଳ ହେଲେ ହିଁ ଫସଲ ଫାଟେ ବୋଲି କୁହାଯିବ। ବିଫଳ ନ ହେବା ପାଇଁ ଆମେ ଆଗ ପଛ ଭାବିବା, ଭଲ ମନ୍ଦ ଚିନ୍ତା କରିବା, ଜ୍ଞାନୀ ଗୁଣୀଙ୍କର ପରାମର୍ଶ ନେବା, ତାହେଲେ ଯାଇକି ଆମ କାମଟା ସଫଳ ହେଇଯାଇପାରେ। ଯଦି କୌଣସି ପ୍ରକାରର ମାନସିକ ପ୍ରସ୍ତୁତି ନଥାଏ କି ଯାହା ମନକୁ ଆସିବ ସେ କାମ କରିଯିବା, ତାହେଲେ ସେଠି ଫସଲ ଫାଟିବାର ସମ୍ଭାବନା ବେଶୀ ଥାଏ। ଆଉ ମୁଁ ସେଥିପାଇଁ ଟିକେ କୌଣସି କାମ କରିବା ପାଇଁ ପୂର୍ବରୁ ଆମକୁ ଟିକେ ସେଥିରେ ସଜାଗ ହେବାକୁ ପଡିବ। କୌଣସି ଯୋଜନା ବିଫଳ ହେଲେ ତାକୁ ଫସଲ ଫାଟିଲା ବୋଲି କୁହାଯାଏ। ଏବେ ଦେଖନ୍ତୁ, ଜଣେ ବଜାରକୁ ଗଲା, ବହୁତ ଦୂର ବାଟ ଯାଇଛି, ସେଠି ସେ ଜିନିଷଟା ମିଳିବ କି ନାହିଁ ସେ ଜାଣିନି, କିନ୍ତୁ ଗୋଟେ ବିଶ୍ୱାସ ନେଇକି ଯାଉଛନ୍ତି ମୁଁ ସେଠି ଗଲେ ମତେ ମିଳିଯିବ। ସେଠି ତାକୁ ନ ମିଳିଲା, ଏ ପରିଶ୍ରମ ତାର ଫସଲ ଫାଟିଲା, ସେ ବିଫଳ ହେଲା, ତାର ତାର ଅଭିଯାନରେ ବିଫଳ ହେଲା, ସେ ଜାଗାରେ କୁହାଗଲା ଫସଲ ଫାଟିଲା ବୋଲି। ଆଉ ଫସଲ ଫାଟିଲେ ହାସ୍ୟାସ୍ପଦ ହୁଏ ମଣିଷ, କେହି ସେତେବେଳେ ଆଉ ସମବେଦନା ଜଣାନ୍ତିନି, ହସନ୍ତି, ସେଟାକୁ ହାସ୍ୟାସ୍ପଦ ହେଇକିରି ତାକୁ ତା କଥାକୁ ଗୁରୁତ୍ୱ ନ ଦେଇକିରି ଉଡେଇଥାନ୍ତି। ଯେକୌଣସି କାମ କରିବା ବେଳକୁ ଆମକୁ ପ୍ରଥମେ ନିଶ୍ଚିନ୍ତ ଭାବରେ ଭାବିବାକୁ ପଡିବ ଯେ ଏ କାମର ଭବିଷ୍ୟତ କ'ଣ,

ଦ୍ୱାରା ଲାଭ କ'ଣ, ଆ ଦ୍ୱାରା କ୍ଷତି କ'ଣ, ସେ କାମ ଭିତରେ ମୁଁ କେତେ ଦୂର ନିଜକୁ ଇନଭଲ୍ଭ କରିପାରିବି, ସଫଳତା ପାଇପାରିବି କି ନାହିଁ, ଏତିକି ପ୍ରଥମେ ଭାବିବାକୁ ପଡିବ। ଯଦି ସଫଳତା ପାଇବି ବୋଲି ଜଣେ ପରିଶ୍ରମ କଲା, ହୁଏତ କଷ୍ଟ ହେଇପାରେ, କିନ୍ତୁ ଦିନେ ନା ଦିନେ ନିଶ୍ଚୟ ସେ ସଫଳତା ପାଇବ। ଯଦି ତାକୁ ଖାଲି ଭାବରେ ନେଲା, ତାହେଲେ କାମଟା ବିଫଳ ହେଲା, ସେଠି ଫସଲ ଫାଟିଲା ବୋଲି କୁହା ହବ। ତେଣୁ ସମସ୍ତେ ଯିଏ ଯୋଉ ସ୍ତରରେ ହୁଅନ୍ତୁ ନା କାହିଁକି, ସେ ଜ୍ଞାନୀ ହୁଅନ୍ତୁ କିମ୍ବା ଅଜ୍ଞାନୀ ହୁଅନ୍ତୁ କିମ୍ବା ପିଲା ହୁଅନ୍ତୁ ବା ବୟସ୍କ ହୁଅନ୍ତୁ ଯୁବକ ହୁଅନ୍ତୁ, କାମଟେ କରିବା ପୂର୍ବରୁ ଟିକେ ଭାବି ଚିନ୍ତିକି ପଦକ୍ଷେପ ନେବା ଉଚିତ, ନହେଲେ କାମ ଫସଲ ଫାଟିବାର ବହୁତ ସମ୍ଭାବନା।

କେନ୍ଦ୍ରାପଡ଼ା ଭୁବନେଶ୍ୱରରୁ କହୁଛି। ଫସଲ ଫଟିବା କହିଲେ ଆମେ ବୁଝିବା କି କୌଣସି କାର୍ଯ୍ୟରେ ଆମେ ବିଫଳତା ଲାଭ କରିବା, ଆଉ ବହୁତ ଗୋଟେ କାମ ଆମେ ବହୁତ ପ୍ଲାନିଂ କରିଥାଉ, ବହୁତ କିଛି ଆମେ ତା ପାଇଁକା ଭାବିଥାଉ, କିନ୍ତୁ ଦେଖିଲା ବେଳକୁ ସେ କାମଟା ହଉଛି ଆଟ୍ ଦ ଲାଷ୍ଟ ମୋମେଣ୍ଟ ସେ କାମରେ ହଉଛି ସେଥିରେ ଆମେ ସଫଳ ପାଇନଥାଉ ବା ହଉଛି ଆମେ ସେଥିରେ ବିଫଳତା ଲାଭ କରିଥାଉ। କୌଣସି ବିଷୟ ବହୁତ କାମ ଆମେ ପାଠ ପଢିବା କଥା ନେଉ, ନିଜର ଭବିଷ୍ୟତ ଚିନ୍ତା କରିବା ବିଷୟରେ ହଉ ବା କ୍ୟାରିୟର ଗଢିବା ହଉ ବା ଯେକୌଣସି କାମ ହଉ, ଯଦି ଆମେ ଠିକ ସମୟରେ ତାକୁ ପ୍ଲାନିଂ କରିବା ସହିତ ତାକୁ କାମରେ ଲଗେଇବା ଦରକାର ଏବଂ ସେଥିରେ ଏବେ ଯାଇକି ହଉଛି ଆମେ ସଫଳ ପାଇବା କହିପାରିବା। ଆମର ହଉଛି ଦେଶ ଗଠନ କଥା କହିପାରିବା, ଯଦି ଠିକ ଭାବରେ ପ୍ଲାନିଂ କରିକି ନ କରାଯାଏ ତାହେଲେ ସେ ସବୁ କାମ ଗୁଡାକ ଫସର ଫାଟିଯାଏ ବି କହିପାରିବ। ଯଦି ଆମେ ପରୀକ୍ଷା ପିଲାମାନଙ୍କ କଥା କହିପାରିବା, ଛାତ୍ରଛାତ୍ରୀ ମାନଙ୍କ କଥା, ସେମାନେ ଯଦି ପାଠ ପଢୁଥାନ୍ତି ଏବଂ ଠିକ ଭାବରେ ତାକୁ କାମରେ ନ ଲଗାନ୍ତି ବା ଠିକ ସମୟରେ ସେ ମାନେ ପରୀକ୍ଷା ହଉ ବା ନିଜର କାର୍ଯ୍ୟରେ ଅଲଗା କିଛି କାମ ଯଦି ଠିକ କାମରେ ନ ଲଗାନ୍ତି ତାହେଲେ ସେମାନେ ହଉଛି ଭବିଷ୍ୟତରେ ଜଣେ ଉତ୍ତମ ମଣିଷ ବି ନ ହେଇପାରନ୍ତି ବା ଠିକ ଭାବରେ ତାଙ୍କ କ୍ୟାରିୟରର ଯୋଉ ଲକ୍ଷ୍ୟ ପୂରଣ ନ ହେଇପାରେ। କାରଣ ସବୁ କିଛିରେ ଗୋଟେ ପ୍ଲାନିଂ ଠିକ ସମୟରେ ହବା ଦରକାର ଏବଂ ତାକୁ ଠିକ ଭାବରେ ଉପଯୋଗୀ କରିବା ଦରକାର। ସୁଚାରୁ ରୂପେ ଯୋଉ କହିଲେ କି ପ୍ଲାନିଂଟା ଠିକ ଭାବରେ ନ କରିବା ଏବଂ ତାକୁ ଠିକ ଭାବରେ ତାକୁ ଉପଯୋଗରେ ନ ଆଣିଲେ ସେତେବେଳେ ଆମକୁ ବିଫଳତା ଲାଭ କରିବାକୁ ପଡେ। ବା କିଛି ସମୟ ଆମେ ହୁଏତ ଆମେ ଆମର ଆଳସ୍ୟ ଗୁଣ ଯୋଗୁଁ ହେଇଥାଇପାରେ ବା ଆମର କିଛି ଅଜ୍ଞତା ଗୁଣ ହେଇଥାଇପାରେ ବା ବେଳେବେଳେ କଣ ହୁଏ ଆମେ ସବୁ ସବଜାନ୍ତା ମାନେ ସବୁ ଜାଣିଛୁ ଭାବିକି ଆମେ କାହାର ମାନେ ଉପଦେଶ ନେଇନଥାଉ ଏବଂ ବେଳେବେଳେ ପରିସ୍ଥିତି ବି ହଉଛି ଆମକୁ ବିଫଳତା ଆଣିଦେଇଥାଏ। କିନ୍ତୁ ଯଦି ଜଣେ ନିଶ୍ଚୟ ବହୁତ ମାନେ ପରିଶ୍ରମ କରିଥିବ ନିଶ୍ଚୟ କୌଣସି କାର୍ଯ୍ୟରେ ନିଶ୍ଚୟ ସଫଳତା ପାଇବ, ଏଥିରେ ହଉଛି ଦ୍ୱିଧା ନାହିଁ। ବାପା ମା ମାନଙ୍କର ବା ଗୁରୁଜନ ମାନେ ସେମାନେ କହନ୍ତି କି ତାଙ୍କର ହଉଛି ଯୋଉ ମାନେ ଚୁଟି ଖାଲି ଧଳା ହେଇନି ବା ସେମାନଙ୍କର ବହୁତ ଗୁଡିଏ ଏକ୍ସପିରିଏନ୍ସ ଅଛି ଜୀବନର, ତାଙ୍କର ବହୁତ ଏକ୍ସପିରିଏନ୍ସ ଅଛି, ସେମାନେ ଜୀବନକୁ ଭଲ ଭାବରେ ବୁଝିଛନ୍ତି, କେତେ ମାନେ କଷ୍ଟ ଯନ୍ତ୍ରଣାକୁ ସାମ୍ନା କରିଛନ୍ତି, ତେଣୁ ତାଙ୍କ ଭିତରେ ଗୋଟେ କାମରେ କିପରି ସଫଳତା ହାସଲ କରିବ କଣ କଣ ତା ପାଇଁକା ଅସୁବିଧା ଆସିଥାଇପାରେ ସେ ବିଷୟରେ ସେମାନଙ୍କର ଧାରଣା ଥାଏ। ତେଣୁ ଆମେ ମାନେ ବଡ଼ ମାନଙ୍କର ପରାମର୍ଶ

ସତ ନିଶ୍ଚୟ ନେବା, ଏଟା ଏଥିରେ ଅଣା କରିଲେ ନିଶ୍ଚୟ ତ ଆମକୁ ହଉଛି ଅସୁବିଧାରେ ପଡିବାକୁ ପଡିବ। ଆମେ ଯଦି କହିବା ସବୁ ଜାଣିଛୁ, ସେଟା ତ ହଉଛି ଆମେ ସବୁ ଜାଣିଛୁ ବୋଲି ତ କେବେ ବି ସମ୍ଭବ ନୁହଁ ନା। ତେଣୁ ବଡ଼ ମାନଙ୍କର ପରାମର୍ଶ ନିଶ୍ଚୟ ନେବା।

0: ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ, ସମସ୍ତେ ସୋସିଆଲ ମିଡିଆରେ ଅଛନ୍ତି, ସମାଜରେ କ'ଣ ଚାଲିଛି ସବୁ ଜାଣୁଛନ୍ତି, କାହାକୁ କିଛି ବି ଅଛପା ନାହିଁ। ଆମେ ଯଦି କାହାଠୁ କିଛି ବି ଲୁଚାଇବାକୁ ଚାହିଁବା ତାହେଲେ ବି ଲୁଚିବ ନାହିଁ। ସମସ୍ତେ ସବୁ କଥା ଆଜି ନହେଲେ କାଲି ନିଶ୍ଚୟ ଜାଣିବେ।
1: ଏହା ଆମ ସଭିଙ୍କୁ ସଚେତନ କରେ ଯେ ଆମେ କୋଉ କଥାକୁ ବି ଲୁଚାଇବା ନାହିଁ, ଯଦି ଲୁଚାଇବା ତାହେଲେ ଦିନେ ନା ଦିନେ ତାହା ସମସ୍ତଙ୍କ ଆଗରେ ପ୍ରକାଶ ନିଶ୍ଚୟ ପାଇବ। ମହାଭାରତ ଯୁଦ୍ଧରେ ଶକୁନି ପାଣ୍ଡବଙ୍କୁ ହରାଇବା ପାଇଁ ସବୁ ପ୍ରକାରର ବୁଦ୍ଧି ପ୍ରୟୋଗ କଲା, କିନ୍ତୁ ସେ ପାଞ୍ଚ ଜଣ ଯେହେତୁ ଶ୍ରୀକୃଷ୍ଣଙ୍କର ଛତ୍ରଛାୟା ତଳେ ଥିଲେ, ତେଣୁ ଶକୁନିଙ୍କର ସବୁ ଛଳନା ଅଭିନୟ ଶ୍ରୀକୃଷ୍ଣଙ୍କ ସାମ୍ନାରେ ଫସର ଫାଟି ଯାଉଥିଲା। କୁହାଯାଏ ଯେ ସତ୍ୟକୁ କେବେ ବି ଦବାଇ ଦିଆଯାଇ ପାରିବ ନାହିଁ। ମିଥ୍ୟା ଛଳନା ଠକେଇ ଅଭିନୟ ଯେତେ ଲୁଚାଇ ରଖିଲେ ମଧ୍ୟ ଶେଷରେ ତାହା ପ୍ରକାଶ ନିଶ୍ଚୟ ପାଇବ।
0: ତେଣୁ ଆମେ ସବୁବେଳେ ସତ୍ୟ ପଥରେ ଚାଲିବାକୁ ଚେଷ୍ଟା କରିବା। ସତ୍ୟ ପଥରେ ଆଗେଇବା ଦ୍ୱାରା ଦେଖିବେ ଦିନେ ନା ଦିନେ ଆମେ ସଫଳତାର ଶିଖରରେ ପହଞ୍ଚି ପାରିବା। ଲୁଚାଇ ରଖାଯାଇଥିବା କୌଣସି ସତ୍ୟ, ରହସ୍ୟ, ମିଛ ବା
1: ରଚାଯାଇଥିବା ଷଡ଼ଯନ୍ତ୍ର ନିଶ୍ଚୟ ଦିନେ ନା ଦିନେ ସାମ୍ନାକୁ ଆସିଥାଏ। ଆମେ ଯେତେ ଚେଷ୍ଟା କଲେ ମଧ୍ୟ ତାହା ଲୁଚିକି ରୁହେନି।

ମନ୍ଦାକିନୀ ବିନ୍ଧାଣୀ ମୟୂରଭଞ୍ଜରୁ କହୁଛି। ଫସର ଫାଟିବା ମାନେ ନିଜର ଆଶା ସବୁ ଚୁର୍ମାର ହେଇଯିବା, ଯୋଉ ଆମେ ରଖିଛୁ ଯୋଉ ଗୋଟେ ଆଶା ଭରସା ସେଇଟା ଚୁର୍ମାର ହେଇଯିବା, ଭାଙ୍ଗିଯିବା। ଫସର ଫାଟିବାର ଅର୍ଥ ଏଇଟା ସବୁ ଗୋଟେ ଗୋଟେ ରୂଢି ଆଉ। ଯେତେବେଳେ ସେ ଦେଖିଥିବା ସ୍ୱପ୍ନ ଗୁଡା ଭାଙ୍ଗିଯାଏ, ବହୁତ ବଡ ସ୍ୱପ୍ନ ଦେଖିଥିବ କରିଥିବ, ଏଇଟା ଯୋଉ ଆପଣ କହିଲେ ଯୋଉ ଆମେ କହୁଛୁ ମୂଷା କଲା ଜଳପାନ ରଙ୍କୁଣୀ ପୁରା କିଛି ନ ଖାଇକି ନ ପିଇକି ସବୁ ସଞ୍ଚିକି ରଖିଥିବ, ତାକୁ ମୂଷା ଆସିବ, ଗୋଟେ ବାହାରିଆ ଜିନିଷ ଆସିବ, ବାହ୍ୟ ଶତ୍ରୁ ଆସିବ କି ଯାହା କରିବ ତାକୁ ଲୁଟିକି ନେଇଯିବ, ଏ ଯୋଉ ମୂଷା କଲା ଜଳପାନ ଭଳିଆ। ଠିକ ସେମିତି ଫସର ଫାଟିବା, ଜଣେ ବହୁତ ବଡ ସ୍ୱପ୍ନ ଦେଖିଥିବ ତା ପିଲାମାନଙ୍କୁ ହଉ କି ବନ୍ଧୁ ବାନ୍ଧବ ଏଇସବୁ କ୍ଷେତ୍ରରେ ସେ ରଖିଥିବ, ବହୁତ ବଡ ସ୍ୱପ୍ନ ରଖିଥିବ, କିନ୍ତୁ ତା କ୍ଷଣକେ ଧୂଳିସାତ ହେଇଯିବ, ଏଇଟା ହଉଛି ଫସର ଫାଟିବା। ଆଉ ଗୋଟେ କଣ ନା, ବହୁତ ବଡ ଆଶାଟେ ରଖିଥିବ, ପିଲାଟି ବହୁତ ପାଠ ପଢିଥିବ, ବହୁତ ପରିଶ୍ରମ କରିଥିବ, କିନ୍ତୁ ତାର ରେଜଲ୍ଟ ଭଲ ଭାବରେ ହେଇପାରୁନଥିବ, ତା ସ୍ୱପ୍ନଟା ସେଠି ସାକାର ହେଇପାରିଲାନି, ତା ଆଶାଟା।

ଚିକା ଭଳିଆ ହେଇଗଲା, ଫସର ଫାଟିଗଲା, ଏଇଟା ହଉଛି ଫସର ଫାଟିବା। ତାର ଅସୁବିଧା ହବ ସେ ଯଦି ଦାୟିତ୍ୱହୀନ ହେଇଯିବ, ଧରନ୍ତୁ ସେ ବହୁତ ପରିଶ୍ରମ କଲା, ପରିଶ୍ରମ କରିକି କିନ୍ତୁ ଉପଯୁକ୍ତ କ୍ଷେତ୍ରରେ ତାର ଯୋଉ ପରିଶ୍ରମଟା, ତାର ଯୋଉ ଏକାଗ୍ରତାଟା ସେଇଠି ଲଗେଇ ପାରିଲାନି, ଯୋଉଥିପାଇଁ କି ସବୁ କର୍ମ ଗୁଡାକ ସଫଳ ହୁଏ ନାହିଁ। ଆଉ ଗୁରୁ ଗୁରୁଜନଙ୍କର କିଛି ନୀତି ଆଦର୍ଶ ସେଗୁଡାକୁ ବି ମାନିବା ପାଇଁ ପଡିବ, ବଡ ବଡ ମାନଙ୍କର ଭକ୍ତି ନିଷ୍ଠା ଧ୍ୟାନ ଏଗୁଡାକ ସବୁ ରଖିବା ପାଇଁ ପଡିବ। ସେ ଯଦି କିଛି ନ ମାନିବ, ନିଜ ନିଜକୁ ନିଜେ ରାଜା ବୋଲି ଭାବିକି ନିଜର କର୍ତ୍ତବ୍ୟ ଗୁଡା କର୍ତ୍ତବ୍ୟ କାମ ଗୁଡାକ ଠିକ ସୁଚାରୁ ଭାବରେ କରି ନ ପାରିଲେ ଫସର ଫାଟି।

0: ଅନେକ ସମୟରେ ଦେଖିବ ସୁରଭି, ମିଥ୍ୟାର ମୁଖା ଦିନେ ନା ଦିନେ ତଳକୁ ଖସିଯାଏ, ପ୍ରକୃତ ଦୋଷୀ ପଦାକୁ ଆସିଥାଏ। ମଣିଷ ସବୁବେଳେ ନିଜ ଦୋଷ ଦୁର୍ବଳତାକୁ ଘୋଡ଼ାଇ ରଖେ। ଖାଲି ଯେ ଦୋଷ ଦୁର୍ବଳତା ନୁହଁ, ସମାଜକୁ ଭୟ କରି ନିଜର କିଛି କଥାକୁ ସେ ଗୋପନ ରଖିବାକୁ ଚାହେଁ, ହେଲେ ଏହା କେବେ ବି ସମ୍ଭବ ନୁହଁ।
1: ମୁଁ ଚିନ୍ତାମଣି ପ୍ରଧାନ ସ୍ୱପ୍ନ ନେଲେ କୁଅଁର ବେଦୀ ଗୋଡ଼ା ପରିକିନା ଜଗତସିଂହପୁର କହୁଛି। ଫସଲ ଫାଟିବାର ଅର୍ଥ ହଉଛି ବ୍ୟକ୍ତ ହେବା ବା ଆଶା ବୃଦ୍ଧା ହୋଇଯିବା। ଏହାର କହିବାର ଅର୍ଥ ମନୁଷ୍ୟ ଏକ ସାମାଜିକ ପ୍ରାଣୀ, ତାର ପାଞ୍ଚ ମନ ପଚିଶ ପ୍ରକୃତି ନେଇ ତା ଜୀବନ ଗତିଶୀଳ ହୋଇଥାଏ। କେତେବେଳେ ଦୁଃଖ ଆସିଥାଏ ତ କେତେବେଳେ ସୁଖ ଆସିଥାଏ। ସୁଖ ଦୁଃଖକୁ ସାଥୀ କରି ସେ ଜୀବନ ଜିଜ୍ଞାସାର ପରିମାପକକୁ ମାପକାଠିରେ ରୂପାନ୍ତରିତ କରିଥାଏ। ତାର ସଦାସର୍ବଦା ସେ ତାର କାର୍ଯ୍ୟ ବ୍ୟସ୍ତତା ଆଉ କାର୍ଯ୍ୟ ବହୁଳତା ଭିତରେ ମନୋନିବେଶ କରିଥାଏ। ଏହି ପରିପ୍ରେକ୍ଷୀରେ ଏଇଟି କୁହାଯାଇପାରେ, ଯେତେବେଳେ ଜଣେ ବ୍ୟକ୍ତି ବିଶେଷ ତାର କାର୍ଯ୍ୟ ଆରମ୍ଭ କରି ଶେଷ ହେବା ପୂର୍ବରୁ ଯଦି କୌଣସି କାରଣ ବଶତଃ କାର୍ଯ୍ୟରେ ବାଧା ଘଟିଲା ବା ବିଘ୍ନତା ଘଟିଲା, ସେତେବେଳେ କୁହାଯାଏ ଯେ ଫସଲ ଫାଟିଗଲା। ଏଇ ଫସଲ ଫାଟିଗଲା ଯେଉଁ ଶବ୍ଦର ଆକ୍ଷରିକ ଅର୍ଥ ମୁଁ ପୂର୍ବରୁ କହିଛି, ଏବଂ ଆର ଦୁଇ ଆନୁଷଙ୍ଗିକ ବାତାବରଣକୁ ନେଇ ସୃଷ୍ଟି ହେଇଯାଏ। ଗୋଟେ ପ୍ରାକୃତିକ ଜିନିଷକୁ ନେଇ ସୃଷ୍ଟି ହୁଏ, ଗୋଟେ କୃତ୍ରିମ ମନୁଷ୍ୟକୃତ ଶକ୍ତିକୁ ନେଇ ହେଇଥାଏ। ମୁଁ ଏଠି କହିବାର ଅର୍ଥ, ମୁଁ ଜଣେ ଚାଷୀ, ପ୍ରତ୍ୟେକ ବର୍ଷ ମୁଁ ଚାଷ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛି, ଭଲ ଫସଲ ପାଇଁ ନିଜେ ଚାଷ କାମର ଭାର ନେଇଛି। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟରେ ମୋ ଶେଷ ସମୟରେ ଯେତେବେଳେ 2021ରେ ଶେଷ ସମୟରେ ଯେତେବେଳେ ମୁଁ ଅମଳ କରିବାକୁ ଯାଏ, ହଠାତ୍ ଏକ ପ୍ରାକୃତିକ ବିପର୍ଯ୍ୟୟ ଘଟିଲା। ଯୋଉ ବିପର୍ଯ୍ୟୟର କାରଣ ଥିଲା ବର୍ଷା, ଯାହାଫଳରେ ମୋ ସମସ୍ତ ପରିଶ୍ରମ ସମସ୍ତ ଆଶା ଆଉ ସେଇ ପାଣି ଭିତରେ ଲୁକାୟିତ ହେଇଗଲା ବା ସବୁ ନଷ୍ଟ ହେଇଗଲା। ଏବେ ଆମେ ସାମାଜିକ ପରିପ୍ରେକ୍ଷୀରେ ଆଉ ପରିବେଶକୁ ଦୃଷ୍ଟିକୁ ଆଣିବା, ବାପା ସବୁ ବାପା ମା ଚାହାନ୍ତି ନିଜର ପିଲାମାନେ କିଛି ମାନେ କାର୍ଯ୍ୟ କରି ନିଜକୁ ବୟସ୍କ ହେଲେ ନିଜକୁ ପ୍ରତିପୋଷଣ କରିଦେବେ। କିନ୍ତୁ ସାମାଜିକ ଦୃଷ୍ଟିକୋଣରୁ ଏବେ ବି ଦେଖିଲେ ଯେ ଅନେକ ପିତାମାତା ନିଜର ପିଲାମାନଙ୍କୁ ମୁଣ୍ଡଛାଳ ତୁଣ୍ଡରେ ମାରି ଅନେକ ପାଠ ପଢାଇ ପୁଅ ବୋହୂର ସଂସ୍କାର କଲାବେଳେ ପୁଅ ବୋହୂ ନିଜକୁ ପଚାରନ୍ତି ନାହିଁ, ଯାହାଫଳରେ ସେମାନେ ବୃଦ୍ଧାଶ୍ରମରେ ଆଶ୍ରୟ ନିଅନ୍ତି। ଏହାଦ୍ୱାରା କଣ ହେଲା, ତାଙ୍କର ସବୁ ଆଶା ଫସର ଫାଟିଯାଏ। ଏହା ହେଲା ଗୋଟିଏ କାରଣ। ଅନେକ କାରଣ ହଉଛି, ମାନେ ଆମେ ଗୋଟେ କାର୍ଯ୍ୟ କରୁଥିବା, କାର୍ଯ୍ୟ ଶେଷ ହବ କରିବା ପୂର୍ବରୁ ଆମର ଦକ୍ଷତା ଥାଏ ଶେଷ କରିବା, କିନ୍ତୁ ତା ପଛରେ କଣ ହୁଏ ନା ଆମର ବିରୋଧ ଆଚରଣ କରିଥାନ୍ତି। ବିରୋଧ ଆଚରଣ କରିବା ଫଳରେ ଆମର କାର୍ଯ୍ୟଟା ସଫଳ ହୋଇଥାଏ, କିନ୍ତୁ ଯିଏ ବିରୋଧ ଆଚରଣ କରେ ତାର କାର୍ଯ୍ୟଟା କଣ ହୁଏ, ବ୍ୟର୍ଥ ହୋଇଯାଏ। ତେଣୁ ଏଠି ମୋର କହିବାର ଅର୍ଥ, ଯେତେବେଳେ ଫସଲ ଫାଟିଯିବା, ଆଗ କାଳରେ ଆମେ ଦେଖୁ ମୁନି ଋଷିମାନେ ଯେତେବେଳେ ତପସ୍ୟା କରୁଥିଲେ, ତାଙ୍କର କାର୍ଯ୍ୟରେ ବ୍ୟାଘ୍ରା ବା ବିଘ୍ନତା ସୃଷ୍ଟି କରିବା ପାଇଁ ବା ବରପତ୍ରକୁ ବଞ୍ଚିତ କରିବା ପାଇଁ ଆଉ ଭଗବାନ ବା ଦେବତା ମାନେ ବିଭିନ୍ନ ପ୍ରକାର ମାନେ ଯୋଉ ମାନେ ନାରୀ ବା ଆମର ଉର୍ବଶୀକୁ ପଠାଉଥିଲେ, ଯାହାକି ତାଙ୍କ ତପ ଭକ୍ତି କରିବା ପାଇଁ, ଯିଏ ଯାହାର ଦକ୍ଷତା

ଅନୁସାରେ ସଠିକ ମାର୍ଗରେ ନିର୍ଦ୍ଦିଷ୍ଟ ମାର୍ଗରେ ଗତି କଲା ତାହେଲେ ସେ ବଞ୍ଚିପାରିଲା, ଯିଏ ନ କରିପାରିଲା ତାହେଲେ ସେ ତାର କାର୍ଯ୍ୟ ଦୀର୍ଘ ଘଟିଲା। ଏଥିରେ କୁହାଯାଏ ଯେ ହସର ଫାଟି।

କବିତା ଦାସ ମୀରଗରପୁରୁ ଖୋର୍ଦ୍ଧାରୁ କହୁଛି। ସାଧାରଣତଃ ଫସଲ ଫଟିବା କହିଲେ ଆମେ ଯେକୌଣସି କାମଟି କି ଯୋଜନା ବଦ୍ଧ ଭାବରେ କରୁଥିବା ସେ କାମଟା ଯେତେବେଳେ ଅସଫଳ ହେଇଯାଏ ଏବଂ କାମଟା ରେ ଆମେ ସଫଳ ହେଇପାରିବାନି ତାକୁ କହିବା ଆମ କାମଟା ଫସର ଫଟିବା। ଯେକୌଣସି ଚୋର ହଉ ତସ୍କର ହଉ ଯେତେବେଳେ ଗୋଟେ କାମ ଯୋଜନାବଦ୍ଧ ଭାବରେ କରିବାକୁ ଯାଉଥାନ୍ତି ପୋଲିସ ଆସିଗଲେ ତାର କାମଟା ବି ଫସର ଫଟିଯାଏ। କିମ୍ବା ଭଲ କାମ ହେଉ କି ମନ୍ଦ କାମ ହେଉ ଯେକୌଣସି କାର୍ଯ୍ୟ କରିବାରେ ଏଇଟା ଦୁଇ ପ୍ରକାର ଫଳ ହୋଇଥାଏ। ସାଧାରଣତଃ ଯେକୌଣସି ଆମେ ପିଲାଦିନରୁ ବି ଯୋଜନାବଦ୍ଧ ଭାବରେ କାର୍ଯ୍ୟ କଲେ ସେ କାର୍ଯ୍ୟଟା ସଫଳ ହୋଇଥାଏ ଆଉ ନହେଲେ ନାହିଁ କାର୍ଯ୍ୟ ଫସର ଫଟି ଯାଇଥାଏ। ମାନେ ଦୂରଦୃଷ୍ଟି ନଥାଏ ଆମେ କୌଣସି କାମର ତାର ପରିଣାମଟାକୁ ଚିନ୍ତା ନ କରିକି ଆମର କାର୍ଯ୍ୟ କରିଥାଉ କିମ୍ବା ଗୁରୁଜନମାନଙ୍କର କାର୍ଯ୍ୟ ଗୁରୁଜନମାନଙ୍କର ଉପଦେଶ ମାନି ନଥାଉ ମନ ଇଚ୍ଛା କାମ କରିଥାଉ ସେତେବେଳେ ହିଁ ସେ କାମଟା ଆମେ ସଫଳ ହେଇନଥାଉ ଯାହାଫଳରେ କି କାମଟା ଫସର ଫାଟି ଯାଇଥାଏ। ଚିନ୍ତନ ଶକ୍ତି ସହିତ ଆମେ ସବୁବେଳେ ବୟସ୍କ ବ୍ୟକ୍ତିମାନଙ୍କର କାର୍ଯ୍ୟକୁ ସେମାନଙ୍କର ଅନୁସରଣ କରିବା ତାଙ୍କର ଉପଦେଶ ଅନୁଶାସନକୁ ଧୀର କରିକି କାର୍ଯ୍ୟ କଲେ ଏବଂ ଜଗି ରଖିକି କାର୍ଯ୍ୟ କଲେ ସେଇଟା ଫସର ବାଟି ନ ଯାଇକି ଆମ କାର୍ଯ୍ୟରେ ସବୁବେଳେ ସଫଳ ହୋଇଥାଏ। ଭଲ ଫଳ ମିଳେ ଅପେକ୍ଷାର ଫଳ ମିଠା ଯେମିତି ଅଛି କିନ୍ତୁ ଆଜିକାଲି ଦୁନିଆରେ ସେଇଟା ଟିକେ କଷ୍ଟ ପଡେ କିନ୍ତୁ କଷ୍ଟ ପଡିଲେ ବି ପଛରେ ତାର ଫଳ ନିଶ୍ଚୟ ଅଛି। ସେଇଟା ସବୁବେଳେ ନିଜକୁ ବି ଆମେ ସତପଥରେ ଚାଲିଛେ ବୋଲି ନିଜେ ଗର୍ବରେ କହିପାରିବା ନାହିଁ ଆମେ ଏଇଟା ଠିକରେ ଅଛି କିନ୍ତୁ ଯେତେବେଳେ ଆମେ ମିଛ କହୁ ମିଛରେ ସେତେବେଳେ ଡରି ଡରି ଡରି ଡରି ବଞ୍ଚିବାକୁ ପଡେ କିନ୍ତୁ ସତପଥରେ କହିଲେ ଆମେ ଗର୍ବର ସହିତ ଆମେ ଚାଲିପାରୁ ନିଜେ ଠିକ ବାଟରେ ଯାଇଛୁ ବୋଲି ଆତ୍ମସନ୍ତୋଷ ମିଳିଥାଏ। ଠିକ ବାଟରେ ଗଲେ ମଣିଷ ସବୁବେଳେ ଠିକ ବାଟରେ ଏବଂ ସତ୍ୟବାଦୀ ହେବା ଦ୍ୱାରା ନିଶ୍ଚୟ ସଫଳତାର ଶେଷରେ ପହଞ୍ଚ।

0: ସବୁବେଳେ ଆଶା ଅନୁଯାୟୀ ଫଳ ମିଳେନି। ଅନେକ ସମୟରେ ଆଶା କରିନଥିବା ବା ଭାବିନଥିବା ପରିସ୍ଥିତି, ଭୁଲ ନିଷ୍ପତ୍ତି ବା ଅଭାବୀ ପ୍ରସ୍ତୁତି ଯୋଗୁଁ ମଧ୍ୟ ବା ସମୟର ଚାଲିର ପରିବର୍ତ୍ତନ ଯୋଗୁଁ ମଧ୍ୟ ଅନେକ ସମୟରେ ଆମ ଯୋଜନା ବିଫଳ ହୋଇଥାଏ।
1: ହେଲେ ବିଫଳତା ଜୀବନର ଶେଷ ନୁହେଁ, ବରଂ ଏକ ନୂଆ ଶିକ୍ଷାର ଆରମ୍ଭ ବୋଲି ଭାବିବା। ତେବେ ଏ ଥିଲା ସମ୍ଭାବନାର ବିଷୟ ଫସର ଫାଟିବା। ଯେଉଁମାନେ ଆଜି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଆଉ ଯେଉଁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସମସ୍ତଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ।

0: ସମୟ କାହା ପାଇଁ ଅଟକି ଯାଇନି। ସୁଖ ଦୁଃଖ ସଫଳତା ବିଫଳତା ସବୁଥିରେ ସମୟ ନିଜ ଗତିରେ ଆଗକୁ ବଢ଼ି ଚାଲେ, ଆଉ ଆମକୁ ମଧ୍ୟ ବର୍ତ୍ତମାନ ସମୟର ଇସାରା ବୁଝିବାକୁ ପଡ଼ିବ।
1: କାର୍ଯ୍ୟକ୍ରମର ବିଦାୟ ନେବାର ସମୟ ତ ଆସିଗଲାଣି, ହେଲେ ଆମେ ଆଜି ଶ୍ରୋତାଙ୍କୁ ଅଗଷ୍ଟ ମାସର ପ୍ରଥମ ଶନିବାର ଅର୍ଥାତ୍ ଅଗଷ୍ଟ ମାସର ଏକ ତାରିଖ ସମ୍ଭାବନାର ବିଷୟ କ'ଣ ରହିଛି କହିଦେବା।
0: ଆଗାମୀ ଶନିବାରର ବିଷୟ ହେଉଛି ଯେ ପକ୍ଷୀ ଉଡ଼େ ଯେତେ ଦୂର।
1: ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ନିଜ ଭଏସ୍ରେ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ଜୁଲାଇ ମାସର 31 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ କିମ୍ବା ଫୋନ୍ କରନ୍ତୁ। ଆମର ମୋବାଇଲ୍ ନମ୍ବର ହେଲା 9438268568। ବିଷୟଟି ପୁଣି ଥରେ କହି ରଖୁଛୁ, ଯେ ପକ୍ଷୀ ଉଡ଼େ ଯେତେ ଦୂର।

ବର୍ଣ୍ଣବ୍ୟହ ବର୍ଣ୍ଣାଳୀ ଶୁଣିଲେ କାର୍ଯ୍ୟକ୍ରମ ସୁରଫି କ'ଣ କରିବେ ବର୍ଣ୍ଣବ୍ୟହ ବର୍ଣ୍ଣାଳୀ ଶୁଣିଲେ କାର୍ଯ୍ୟକ୍ରମ ସମ୍ଭାବନା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଚଳିତ

ପୁରାଣ ଓ ଶାସ୍ତ୍ରମାନଙ୍କରେ ଦେବଦେବୀମାନଙ୍କର ବିଶେଷ ରୂପର ବର୍ଣ୍ଣନାତ୍ମକ ଅଭିବ୍ୟକ୍ତି ଦେଖିବାକୁ ମିଳିଥାଏ। ରାମ, କୃଷ୍ଣ, ବାମନ, ନୃସିଂହ, ଶିବ ଆଦି ଦେବତାଙ୍କର ନିର୍ଦ୍ଦିଷ୍ଟ ବେଶ ତଥା ରୂପାତ୍ମକ ସଙ୍କେତର କଥା କିଏ ବା ନ ଜାଣେ। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ପ୍ରକାରର ରୀତି ଓ ସେବା ପୂଜା ଦୃଷ୍ଟିରୁ ଦୈନିକ ନୀତି ନିର୍ଘଣ୍ଟରେ ତାଙ୍କର ସ୍ନାନାନ୍ତେ ବେଶର ପ୍ରଚଳନ ଅଛି। ଏପରିକି ଦୈନିକ ନୀତି ଅନୁସାରେ ବେଶ ଭିନ୍ନ ଓ ତଦୁର୍ଦ୍ଧ ଅନେକାନେକ ବିଶେଷ ବେଶ ଧାରଣ କରିଥାନ୍ତି ଶ୍ରୀଜୀଉମାନେ।

ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କର ଅନେକ ପର୍ବପର୍ବାଣୀ ଅବସରରେ ରାଜାଧିରାଜ ବେଶ ହୋଇଥାଏ। ଏହାକୁ ସୁନାବେଶ କୁହାଯାଏ। ତେବେ ଏହି ବେଶ ମହୋତ୍ସବ ଅବକାଶରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ବାହୁଡ଼ା ରଥ ଉପରେ ଅନୁଷ୍ଠିତ ସୁନାବେଶ ହେଉଛି ପ୍ରଧାନ ଓ ଆକର୍ଷଣୀୟ। ଏକାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତି ସବୁ ସମ୍ପନ୍ନ ହେବା ପରେ ଅନୁଷ୍ଠିତ ହୁଏ ବହୁ ପ୍ରତୀକ୍ଷିତ ବହୁ ଚର୍ଚ୍ଚିତ ସୁନାବେଶ। ପ୍ରଭୁଙ୍କର ଅନ୍ୟାନ୍ୟ ଅନେକ ବେଶରେ ମାଧୁର୍ଯ୍ୟର ଲାବଣ୍ୟ ଝରି ପଡ଼ୁଥିବା ବେଳେ ସୁନାବେଶରେ ସମସ୍ତ ଐଶ୍ୱର୍ଯ୍ୟାତ୍ମକ ବେଶଗୁଡ଼ିକଠାରୁ ସର୍ବାଧିକ ଐଶ୍ୱର୍ଯ୍ୟ ପ୍ରକାଶିତ ହୋଇଥାଏ।

0: ଭଗବାନ ଶ୍ରୀଜଗନ୍ନାଥ ହେଉଛନ୍ତି ସକଳ ଐଶ୍ୱର୍ଯ୍ୟଯୁକ୍ତ ଅଥବା ସମସ୍ତ ଐଶ୍ୱର୍ଯ୍ୟର ମୂଳ ଉତ୍ସ। ତାଙ୍କର ସୁନାବେଶ କାଳରେ ଏହି ଭାବ ପ୍ରକଟିତ ହୋଇଥାଏ। ତେଣୁ ଶ୍ରୀଜୀଉମାନଙ୍କର ସୁନାବେଶ ହେଉଛି ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ। ଆଲୋଚନା କରିବାକୁ ଆମ ସହିତ ଉପସ୍ଥିତ ଅଛନ୍ତି ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ଅତ୍ୟନ୍ତ ପ୍ରାଚୀନ ସମୟରୁ ରଥଯାତ୍ରା ଅବସରରେ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାରଠାରେ ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କର ଆକର୍ଷଣୀୟ ସୁନାବେଶ ଅନୁଷ୍ଠିତ ହୋଇଆସୁଅଛି। ଏହି ସୁନାବେଶକୁ ମଧ୍ୟ ବଡ଼ତଡ଼ଉ ବେଶ ନାମରେ ସୁପରିଚିତ ହୋଇଛି। ବଡ଼ତଡ଼ଉ ବେଶ ସମ୍ପର୍କରେ ଯାହା ଜଣାଯାଇଛି ଯେ 1460 ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବ ଦେବୀ ମା ଜୟଦୁର୍ଗାଙ୍କ କୃପାରୁ ସମଗ୍ର ଦାକ୍ଷିଣାତ୍ୟ ବିଜୟ କରି 16 ହସ୍ତି ପୃଷ୍ଠରେ ବିପୁଳ ଧନରତ୍ନ ଲଦି ଉତ୍କଳକୁ ଆଗମନ ପୂର୍ବକ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରସ୍ଥ ଶ୍ରୀ ବିଗ୍ରହମାନଙ୍କୁ ଉତ୍ସର୍ଗ କରିଥିଲେ। ଏତେ ବିପୁଳ ପରିମାଣର ମୂଲ୍ୟବାନ ରତ୍ନାଳଙ୍କର ଭଣ୍ଡାରରେ ଜମା ହେବା ଦେଖି ବଡ଼ତଡ଼ୁ ସେବକ ଶ୍ରୀ ଛାମୁରେ ଜଣାଇଥିଲେ ଯେ ରତ୍ନସିଂହାସନ ଉପରେ ବର୍ଷ ମଧ୍ୟରେ ଅନୁଷ୍ଠିତ ସକଳ ବେଶ ସମସ୍ତ ବର୍ଗର ଜନତା ଦର୍ଶନ ଲାଭ କରିବାର ସୁଯୋଗ ପାଇପାରୁ ନାହାନ୍ତି। ତେଣୁ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ରଥଗୁଡ଼ିକ ସିଂହଦ୍ୱାରଠାରେ ପହଞ୍ଚିବା ପରେ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ମହାପ୍ରଭୁମାନଙ୍କୁ ସର୍ବସମକ୍ଷରେ ସୁନାବେଶରେ ଭୂଷିତ କରିବା ପାଇଁ ଅନୁରୋଧ କରିଥିଲେ। ବଡ଼ତଡ଼ୁ ସେବଙ୍କ ଆଗ୍ରହ ତଥା ଅନୁରୋଧ କ୍ରମେ ସେହିଦିନଠାରୁ ସୁନାବେଶ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେତେବେଳେ 138 ପ୍ରକାର ରତ୍ନ ଖଚିତ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ନିର୍ମାଣ କରି ପ୍ରଥମେ ଆଷାଢ଼ ଶୁକ୍ଳ ବଡ଼ ଏକାଦଶୀ ଦିନ ରଥ ଉପରେ ଶ୍ରୀବିଗ୍ରହମାନଙ୍କର ଏହି ମନମୁଗ୍ଧକର ସୁନାବେଶ କରାଇଥିଲେ। ତେଣୁ ଏହି ସୁନାବେଶ ବଡ଼ତଡ଼ୁ ବେଶ ନାମରେ ବିଦିତ ହୋଇଆସୁଛି।

ବର୍ଷର ବିଭିନ୍ନ ସମୟରେ ସୁନାବେଶ ହୋଇଥାଏ, କାର୍ତ୍ତିକ ପୂର୍ଣ୍ଣମୀରେ ସୁନାବେଶ ହୋଇଥାଏ, ଯାହାକି ରାଜରାଜେଶ୍ୱର ବେଶ କୁହାଯାଇଥାଏ। ଦଶହରା ଦିନ ମଧ୍ୟ ସୁନାବେଶ ଅନୁଷ୍ଠିତ ହୋଇଥାଏ, ତାହାକୁ ମଧ୍ୟ ରାଜବେଶ କୁହାଯାଏ। କୁମାର ପୂର୍ଣ୍ଣମୀ ଦିନ ମଧ୍ୟ ସୁନାବେଶ ହୋଇଥାଏ। ଏତଦ୍ ବ୍ୟତୀତ ଆଉ ଦୋଳ ପୂର୍ଣ୍ଣମୀ ଦିନ ସୁନାବେଶ ହୋଇଥାଏ, ପୌଷ ପୂର୍ଣ୍ଣମୀ ଦିନ ମଧ୍ୟ ସୁନାବେଶ ହୋଇଥାଏ। ଏଇ ଭେଷଗୁଡ଼ିକ ସୁନାବେଶ ରତ୍ନ ସିଂହାସନ ଉପରେ ହୋଇଥାଏ, କିନ୍ତୁ ମହାପ୍ରଭୁଙ୍କର ରଥ ଉପରେ ହୋଇଥାଏ। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଅନୁଷ୍ଠିତ ବଡ଼ତଡ଼ୁ ବେଶ ସାଧାରଣତଃ ଠାକୁରମାନଙ୍କର ସକାଳ ଧୂପ ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଆରମ୍ଭ ହୋଇଥାଏ। ଏହି ଭେଷରେ ମେକଅପ୍ ନିଯୋଗ, ପୁଷ୍ପାଳକ, ଖୁଣ୍ଟିଆ ସେବକ ସଂଶ୍ଲିଷ୍ଟ ହୋଇଥାନ୍ତି। ରଥ ଉପରେ ଏହି ସେବକମାନଙ୍କ ସହିତ ଦୈତାପତିମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଥାନ୍ତି। ଏଥିରେ ମେକଅପ୍ ନିଯୋଗ ଗୋଷ୍ଠୀଗତ ଭାବେ ସମସ୍ତ ପ୍ରାୟ ତାଙ୍କର 20-25 ଜଣ ମେକଅପ୍ ସେବକ ଏଥିରେ ସଂଶ୍ଲିଷ୍ଟ ହୋଇଥାନ୍ତି। ଏତଦ୍ ବ୍ୟତୀତ ଦୈତା ନିଯୋଗର ମଧ୍ୟ ଦୈତାପତିମାନେ, ବାଡ଼ଗ୍ରାହୀ ଦୈତାପତିମାନେ ମଧ୍ୟ ରହିଥାନ୍ତି। ବାଡ଼ଗ୍ରାହୀ ଦୈତାଙ୍କ ବ୍ୟତୀତ ଏଥିରେ ଭିତର୍ଛ, ତାପରେ ତଳୁଛ, ପାଳିଆ ପୁଷ୍ପାଳକ, ଏମାନେ ମଧ୍ୟ ଉପସ୍ଥିତ ରହିଥାନ୍ତି ଭେଷ ସମୟରେ।

ବିଭିନ୍ନ ରତ୍ନଙ୍କରମାନ ସେମାନେ ହାତରେ ଧରି ଆସିଥାନ୍ତି ରଥ ଉପରକୁ। ରଥ ଉପରେ ବଡ଼ ବଡ଼ ତାଟ ବା ଚାଙ୍ଗୁଡ଼ା ପଡ଼ିଥାଏ, ସେଥିରେ ଏହି ସ୍ୱର୍ଣ୍ଣ ଅଳଙ୍କାର ଗୁଡ଼ିକ ସବୁ କନା ଦେହରେ କୁଡ଼ିଆ ହୋଇ ଆସିଥାଏ। ଯେଉଁ ଅଳଙ୍କାର ଗୁଡ଼ିକ ସେଗୁଡ଼ିକ ଆସି ତାଟରେ ଆଗ ରଖାଯାଇଥାଏ। ସୁନାବେଶ ସାମଗ୍ରୀ ଗୁଡ଼ିକ ଆସି ଯେତେବେଳେ ରଥ ଉପରେ ରଖାଯାଏ, ସେତିକିବେଳେ ଭିତରଛ ମହାପାତ୍ର ଜଗନ୍ନାଥଙ୍କ ବାଡ଼ରେ, ତଳଛ ମହାପାତ୍ର ବଳଭଦ୍ରଙ୍କ ବାଡ଼ରେ ଓ ପାଳିଆ ପୁଷ୍ପାଳକ ସୁଭଦ୍ରାଙ୍କ ବାଡ଼ରେ ଏଇଠି ରହିଥାନ୍ତି। ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ଓ ପୁଷ୍ପ ଅଳଙ୍କାର ଲାଗି କରାଇ ବେଶ କରିଥାନ୍ତି। ଏବଂ ଯେଉଁ ଅଳଙ୍କାର ସବୁ ଲାଗି ହେଉଛି ସେଥିରେ ବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଧାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୁଷଳ ତାଙ୍କର ଆୟୁଧ, ବାହାଡ଼ାମାଳି, ବାଘନଖିମାଳି, ସେବତୀମାଳି, ତ୍ରିଖଣ୍ଡିକାଟିରେ ଭୂଷିତ କରାଯାଉଥିଲା ବେଳେ ଦେବୀ ସୁଭଦ୍ରାଙ୍କୁ କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବମାଳି, ତଡ଼ଗୀ ଦୁଇଟି ଓ ସେବତୀମାଳିରେ ସଜ୍ଜିତ କରାଯାଉଛି। ସେହିପରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣଚକ୍ର, ରୌପ୍ୟର ଶଙ୍ଖ, ସ୍ୱର୍ଣ୍ଣଚକ୍ର ଏବଂ ରୌପ୍ୟ ଶଙ୍ଖ ଏ ତାଙ୍କର ଆୟୁଧ ଅଟେ, ହରିଡ଼ା କଦମ୍ବମାଳି, ବାହାଡ଼ାମାଳି, ତାବିଜମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟିରେ ସଜ୍ଜିତ କରାଯାଇଥାଏ। ବାସ୍ତବିକ ଶ୍ରୀବିଗ୍ରହମାନେ ବିଭିନ୍ନ ପାଟବସ୍ତ୍ର ଆଉ ଏଇ ଯେଉଁ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେଉଥିବାରୁ ଏହା ବେଶ୍ ଯେତିକି ରମଣୀୟ ସେତିକି ମଧ୍ୟ ପୁଣ୍ୟପ୍ରଦ ଅଟେ।

0: ସମଗ୍ର ବିଶ୍ୱର ଅଧୀଶ୍ୱର ରାଜଧିରାଜ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିବିଧ ବେଶକୁ ଲକ୍ଷ୍ୟ କଲେ ତାଙ୍କର ମହାନୁଭବତା, ଉଦାରତା, ପ୍ରେମମୟତା, ସହୃଦୟତା ତଥା ଐଶ୍ୱର୍ଯ୍ୟଶାଳୀତାର ପରିଚୟ ମିଳିଥାଏ। ବିଭିନ୍ନ ବେଶରେ ନିଜକୁ ସଜାଇ ତଦ୍ଗତ ଚେତନାରେ ଭକ୍ତଜନ ମନକୁ ହଜାଇ ଦିଅନ୍ତି ତାଙ୍କରି ସତ୍ତା ମଧ୍ୟରେ। ଭକ୍ତ ପ୍ରଭୁଙ୍କୁ ଦର୍ଶନ କରି ବିହ୍ୱଳ ହୁଏ, ଉଚ୍ଚକିତ ହୁଏ ଏବଂ ମନ, ପ୍ରାଣ, ଆତ୍ମା ସବୁକିଛି ପ୍ରଭୁଙ୍କ ଚରଣ କମଳରେ ସମର୍ପି ଦିଏ।
1: ଠାକୁରଙ୍କର ଏଇ ଭେଷ ଥାଇ ସନ୍ଧ୍ୟା ଧୂପ ହୋଇଥାଏ ଏବଂ ସନ୍ଧ୍ୟା ଧୂପରେ ଯେଉଁ ଆଳତୀ ହୋଇଥାଏ, ଧୂପ ପରେ ଯେଉଁ ଆଳତୀ, ସେଇ ଭୋଗ ଏବଂ ଆଳତୀ କରାଯାଇଥାଏ ଏବଂ ପ୍ରାୟ 7-8 ଘଣ୍ଟା ଧରି ଶ୍ରଦ୍ଧାଳୁ ଜନତା ସେମାନେ ରଥ ସମ୍ମୁଖ ଭାଗ ଦେଇ ସୁନା ଭେଷ ଦର୍ଶନ କରିଥାନ୍ତି ଏବଂ ସନ୍ଧ୍ୟା ଧୂପକୁ ମଧ୍ୟ ଦେଖିଥାନ୍ତି। ସନ୍ଧ୍ୟା ପରେ ଯେଉଁ ଧୂପର ସମୟର ଯେଉଁ ଆଳତୀ, ତାକୁ ମଧ୍ୟ ଦର୍ଶନ କରି ନିଜକୁ ସେମାନେ କୃତାର୍ଥ ମଣିଥାନ୍ତି।

ଶ୍ରୀମନ୍ଦିରର ପୂର୍ବ ଦିଗରେ ଥିବା ସିଂହଦ୍ୱାରଟି ମନ୍ଦିର ପ୍ରବେଶର ପ୍ରଧାନ ପଥ। ପ୍ରବେଶ ପଥର ଦୁଇ ପାର୍ଶ୍ୱରେ ଦୁଇଟି ପ୍ରକାଣ୍ଡକାୟ ପାଷାଣ ସିଂହ ରହିଥିବାରୁ ଏହାର ନାମ ସିଂହଦ୍ୱାର। କିନ୍ତୁ ଏହି ସିଂହ ଯୁଗଳ ହିଁ ସିଂହଦ୍ୱାରର ଏକମାତ୍ର ବିଶେଷତ୍ୱ ନୁହନ୍ତି। ଦ୍ୱାର ସମ୍ମୁଖରେ ଥିବା ଦୁଇ ଯୋଡ଼ା ଜୟବିଜୟ ମୂର୍ତ୍ତି, ସିଂହଦ୍ୱାର ସଂଲଗ୍ନ ଗୁମୁଟ ବା ମୁଖଶାଳାରେ ସଂଯୁକ୍ତ ଲକ୍ଷ୍ମୀ ବିଗ୍ରହ, ଦଶାବତାର ଭାସ୍କର୍ଯ୍ୟ ଶ୍ରେଣୀ, ଏପରିକି ପିତ୍ତଳ ପାତିଆଯୁକ୍ତ ଦରଜାରେ ମଧ୍ୟ ବୈଶିଷ୍ଟ୍ୟ ବିଦ୍ୟମାନ। ଜଗନ୍ନାଥଙ୍କ ଦୁଇ ଦ୍ୱାରପାଳ ଜୟ ବିଜୟ ନାମରେ ପରିଚିତ ଏବଂ ଚତୁର୍ହସ୍ତ ବିଶିଷ୍ଟ ଦ୍ୱାରପାଳ ଦ୍ୱୟ ଉର୍ଦ୍ଧ୍ୱହସ୍ତରେ

ଧରିଥାନ୍ତି ଶଙ୍ଖ ଓ ଚକ୍ର, ଆଉ ନିମ୍ନ ହସ୍ତ ଯୁଗଳରେ ଧରିଥାନ୍ତି ଗଦା ଓ ଜପାମାଳ। ଦଶାବତାର ଭାସ୍କର୍ଯ୍ୟ ଶ୍ରେଣୀର ଆହୁରି ଉପରକୁ ରହିଛି ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି, ଦେବୀ ପଦ୍ମାସନରେ ଉପବିଷ୍ଟା, ଠିକ୍ ମନ୍ଦିର ବେଢ଼ା ମଧ୍ୟରେ ଥିବା ଲକ୍ଷ୍ମୀ ମନ୍ଦିରର ବିଗ୍ରହ ଭଳି। ମନ୍ଦିରର ଏହି ମୁଖ୍ୟ ଦ୍ୱାର ଗୋଟିଏ ଦୁଇ ଫାଳିଆ ପିତ୍ତଳ ପାତିଆ ଯୁକ୍ତ ଦରଜା ଦ୍ୱାରା ବନ୍ଦ କରାଯାଏ। ଦରଜାର ଉଚ୍ଚତା ପ୍ରାୟ 15 ଫୁଟ। କବାଟ ଫାଳଦ୍ୱୟର ଓସାର 3 ଫୁଟରୁ ସାମାନ୍ୟ ଅଧିକ। ବାଁ ପଟ ପତିତ ପାବନ ସମ୍ମୁଖ କବାଟ ଫାଳରେ ଗୋଟାଏ ଦ୍ୱାର ମଧ୍ୟରେ ଦ୍ୱାର ବା ଛୋଟ ଦ୍ୱାରଟିଏ ରହିଛି, ଯାହାକୁ ଚୋରାଦ୍ୱାର ମଧ୍ୟ କୁହାଯାଏ। ସିଂହଦ୍ୱାର ଦରଜାର ପିତ୍ତଳ ଚାଦର ଉପରେ ମଧ୍ୟ ରହିଛି ଶଙ୍ଖ ଆଉ ଚକ୍ରର ଧାତବ ଅନୁକୃତି।

0: ଏତେଣୁ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ମିଡିୟମ ୱେଭ୍ର 204.5 meter ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆର୍ ଆପ୍ ମାଧ୍ୟମରେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 July ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 acres ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର, ଶୁଣନ୍ତୁ କେତୋଟି ଭକ୍ତି ଗୀତ। ଗୀତିକାର ଲଳିତ ମୋହନ ପଟ୍ଟନାୟକଙ୍କ ରଚନାରୁ, ଶିଳ୍ପୀ ହେଲେ ମଧୁଛନ୍ଦା ପଣ୍ଡା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍?
1: ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍?
1: ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଭକ୍ତିଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଗୀତିକାର ଲଳିତ ମୋହନ ପଟ୍ଟନାୟକଙ୍କ ରଚନାରୁ ପୁଣି ଥରେ ଶିଳ୍ପୀ ହେଲେ ମଧୁଛନ୍ଦା ପଣ୍ଡା।

ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ପ୍ରଥମେ କଥାଚିତ୍ର ଫିଜା, ଶିଳ୍ପୀ ନେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

0: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, Unit 8, SIRD ପରିସର, ଭୁବନେଶ୍ୱର।
1: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ଆପ୍ କି ଖାତିର, ଶିଳ୍ପୀ ହେଲେ ହିମେଶ ରେଶମିଆ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଗୀତିଧାରାରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ କୁମାର ସାନୁଙ୍କ କଣ୍ଠରେ, କଥାଚିତ୍ର ବନ୍ଧନ।

କାର୍ଯ୍ୟକ୍ରମର ଶେଷରେ ଦଲାଲ ଏହି ଚଳଚ୍ଚିତ୍ର ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତି।

ଗୀତିଧାରାରେ ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନଙ୍କୁ ଏଠି କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ରର ଗୀତ ପୁଣିଥରେ ଶୁଣିପାରିବେ ଆଜି ପୂର୍ବାହ୍ନ 10:05। ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ପ୍ରଥମେ ହିରୋ, ଏହି ଚଳଚ୍ଚିତ୍ରର ଶିଳ୍ପୀ ନେଲେ ସୌରିନ୍ ଭଟ୍ଟ ଏବଂ ପାମେଲା ଚେନ୍।

ସପ୍ତଧାରାରେ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ବାବୁଲ ସୁପ୍ରିୟ ଏବଂ ଅଞ୍ଜଳି ମିଶ୍ରଙ୍କ କଣ୍ଠରେ, କଥାଚିତ୍ର ରଙ୍ଗିଲା ଟୁକା।

ଶେଷରେ ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କୁ ଶୁଣନ୍ତୁ କଥାଚିତ୍ର ସୁନା ପଞ୍ଜୁରୀ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଲୁକା ଛୁପି ଏ ଚଳଚ୍ଚିତ୍ର ଶିଳ୍ପୀ ହେଲେ କରଣ ସେମ୍ବି।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଢିସ୍କିଆ ଏହି ଚଳଚ୍ଚିତ୍ର ଶିଳ୍ପୀ ହେଲେ ଅରିଜିତ ସିଂ।

ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କେଶରୀ ଏହି ଚଳଚ୍ଚିତ୍ର ଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ଆଶିଷ କୌର।

ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଗୁଣ୍ଡେ ଏହି ଚଳଚ୍ଚିତ୍ରର ଶିଳ୍ପୀ ହେଲେ ସାହିତ ମାଦିଆ।

କାର୍ଯ୍ୟ ଶେଷରେ ନକ୍ସାଜିଜ୍ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠ ଶୁଣନ୍ତୁ କଥାଚିତ୍ର ଭାରତ।

ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାନ ଭେଟ କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ରର ଗୀତ ପୁଣି ଥରେ ଶୁଣିପାରିବେ ଆଜି ଦିନ 12ଟାରେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ, ପ୍ରଚାର କରୁଛୁ।

0: ଇଆ ବାସୟ ଭାଇ ତାଇ ତାଙ୍ଗେ କକର ପଦା ବୁଢା ବୁଢ଼ୀ ବାରେ ତାକେ ଜହରା ନିଜ ଆକାଶବାଣୀ କେନ୍ଦ୍ର ଜୟପୁର ନା ତଲେ ଏଲିନା ମାଣ୍ଡିଙ୍ଗା ର ତାଙ୍ଗେ ମାନେ ଜହରା
1: ଜହରା ସାମ ଆଜ୍ଞା
0: ତ ନିଜ ମାର ତେ ହାଡ଼ା କାତ ଆନ ହା ଏଲିନା
1: ହଁ ଆଜ୍ଞା
0: ଏନ୍ତା କି ଚାର ମାର ତ ପୁଞ୍ଜା ନେତି ଯେ ମାନାୟୁ ଜାଡ଼ା ବା ନାୟୁ ଜାଗାତା ଆପେ ତ ରକା ସରକାର ଯେ ଏଚକା ହାରକା ସୁବିଧାସ କେ ହିତରେ ଗୋଟେ ଗାଡୁ ନେଟି ସୁବିଧାସ କେ ମାଛେ ଏ କିଛି ନକେ ତ ପାହାରେ ହେଲାତେ ନେଟ ପାହାରସ୍ କେ ଆତେ ଗୋଟେ ନକେ ଟାୱାରସ୍ କେ ହେଲାତେ ନେଟ ଟାୱାରସ୍ କେ ଆତେ
1: କିଛି
0: ବାର ଜାଣା ବାର ଜାଗା ତ ଏଜାଲ ଆଡ଼ାଲା ତିସ୍ କେ ଏଥର ଜାଗା ତାହେଲେ ସୁବିଧା ଆତେ ତଲେ ତମାର ହରୁ ମାରି ତାକି ହେଲେ ରେବିତେ ହାଟ ପାଟଣା ହାଜାଲେ ହାରେକା ଅସୁବିଧା ହବାତେ ମା ପାଇଁ ସୁବିଧା ହେଲାତେ
1: ସରକାର ରାସ୍ତା ଯାକା ହିଁ ଆଣିରୁ ସୁବିଧା
0: ହଁ ରାସ୍ତା ସ୍କେ ହିତରୁ ଏମାଟେ ମଜା ତାକାଲ ତାକି ଆତେ ନା ଏଠି ଓଡ଼େ ମଜା ହାଁ ପିଚୁ ରୋଡ଼ସ୍ କେ ଆତେ ପ୍ରାୟ ନାୟୁ ହାଜିମ ନେ ପିଚୁ ରୋଡ଼ସ୍ କେ ଏମାଟେ ଗାଡ଼ି ମଟର୍ସ କେ ଆତୁ
1: ସୁବିଧା
0: ଆତେ ତ ନେ ଯୋଗାଯୋଗ ତାକି ରଚକ ସୁବିଧା ଆତେ ଏମାଟେ ମଜା ଅର୍ଡ଼ର ସୁବିଧା ଅଛେ ଶିକ୍ଷା ଶିକ୍ଷା ହେଲା ଆଶାରେ ପାଠ ହେଲା ଆଶାରେ ମାର କାଜା ଲୋକ ଆହେଲା ଆଡ଼ାଏ କି ନିହି ଲୋକ ଆହେଲା ଆଡ଼ାଏ କି ନିହି ମାନସିସ୍ କେ ଆହେଲେ ଆଡ଼ାଏ ଏଥିପାଇଁ ଯେ ହିଁ ଶିକ୍ଷା ତାକି ଯେ ଏଚକ ଯୋଜନା ହେଲେ ନିହି ୱାତୁ ଶିକ୍ଷା ପାଇଁ ଆପେ କି ଚାଷବାସ ପାଇଁ ଆପେ କି ସବୁ ପାଇଁ ଯୋଜନା ମାନେ ତମାର ତ ମେସିମ୍ ନାହିଁ ଏଚେ ବେଲେ ତ ସରକାର ଯୋଜନା ଇଚ୍ଛାରେ ବାଣ୍ଡି ବିତରାଟେ ଏମାନେ ଯାହା ସୁବିଧା କି ହାନା ହାନି ମାନେ ବୁଢ଼ା ବୁଢ଼ୀ ପର୍ଯ୍ୟନ୍ତ ସ୍କେ ଏଚକା ଯୋଜନା ମାଞ୍ଜାନୁ ତ ଇଲା ହିଁ ର ଶିକ୍ଷା ଯୋଜନା ଯେ ହିଁ ମା ନାଇ ବିତରାସ୍କେ ରଚେକା ଆତେ ଆମେ ଗୋଟାଏ କି ଅଙ୍ଗନବାଡ଼ି କେନ୍ଦ୍ର ଇଦରଣ୍ଡି ଗାଡ଼ୁ ସୁବିଧା ଆତେ ହାରକା ସୁବିଧା ଆତେ ମା ଲୋକ ପାଇଁ ଏନ୍ତା କି ମାର କାମାନେ ତ ହାନି ଲୋକ ହରୁ ମାରି ଉଡ଼ଇନି ଲୋକ ମା କକାରେ ପଦାନା ମାର ହରୁ ମାରି ହାଁ ହାଁ ପାଟାତ ଉପରେ ଜ୍ଞାନ ତ ଉପରେ ମାର ବାର ପିସ୍ତୁ ସିଞ୍ଚାଏ ସତା କେ ନି
1: ହଁ ସତ ସାମ ଆଜ୍ଞା ନାଇଁ ଅଙ୍ଗନବାଡ଼ି ସୁବିଧା ସବୁ ଜାଣା ମେଡ଼ା ହିଁ ନେ ସବୁ ନାଇଁ ତା ଯାକ ଅଙ୍ଗନବାଡ଼ି ଆହାନେ
0: ଅଙ୍ଗନବାଡ଼ି ଆତେ ଯେ ମା କକାର ପଦା ଆମି ଗୋଟାରେ କି ତିନି ବର୍ଷଟେ ପାଞ୍ଚ ଶହ ବର୍ଷ ଭିତରେ ଏଦିମ୍ବା ହାଜିମ୍ନରେ ଗୋଟେ ତାନିକା ଉଣା କକାର ପଦା ତାକିସ୍କେ ତମେ ପାଇଁ ସୁବିଧା ମଜାନେ ତ ଇଦିନଣ୍ଡେ ହାରେକା ଆତେ ଯେ ଅଙ୍ଗନବାଡ଼ି କେନ୍ଦ୍ର ଆହାନା ଅଙ୍ଗନବାଡ଼ି ଆହାନା ଇଦି ବେଶୀ ସୁବିଧା ଆତେ ଆହେଲେ ତାନି ପାଇଁ ଅଙ୍ଗନବାଡ଼ି ଦିଦି ରଣ୍ଡେ ରହିତେ ତାନୁ ତ କକାର ପଦାଣି କାହୁ ତଲେ ଜାପନେ ଗେତୁ ତଲେ ଜାପନେ ଏମାଟେ ମଜା ପାଚୁ ତଲେ ସ୍କେ ଜାପନେ କିଏ ନି
1: ହଁ ସତ ଆସାମ ଆଜ୍ଞା ଗୋଟେ ଅଙ୍ଗନବାଡ଼ି ଥିଲେ ତା ମାନେ ବାଜା ହିଲିର ହେଲ୍ପର ଯାକା ମାନେ
0: ହେଲ୍ପର୍ସ କେ ଡୋଇତେ ତ ଅଙ୍ଗନବାଡ଼ି ତ ଡୋଇତେ ଗୋଟେ କକର ପଦା ସେବା କି ହେଲେ ତାକି ବାଜା ହି ହେଲେ ତାକି ଏମାଟେ ତାମି ପାଇଁ
1: ସିନିକ ହିଲି ତାକି
0: ସିନିକ ହେଲେ ତାକି ତାମ୍ବୁ ଏନିକି ନିହି କିଡ଼ୁଇନୁ ସକା ସେଠି ତାମ୍ବୁ ନିହିକି ତୁରହାନୁ କିଆ ଏ ଗୋଟେ ସପା ତା ତୁରହାନୁ କିଆ ଏ ରାଚି ତା ତୁରହାନୁ କିଆ ଏ ଇଲା ହିଁ ବାରେ ସିନିକ ହେଲେ ତାକି ଗୋଟେ ୱାଜାଲ ତାକି ୱାଜାନା ତାମ୍ବୁ ନିହି ନିହି ରାନ୍ଧା ତିହିନୁ ପୃଷ୍ଟିକର ଖାଦ୍ୟ ଇଞ୍ଜିନିୟରି ଏଦା ପାଇଁ ଇଲେତି କାଦ୍ୟ ହେଲେ ଦିନ ଅନୁସାରେ ୱାରା ଅନୁସାରେ ଇଲା ହିଁ ତାମ୍ଗେ ତାକି ହିଆଲ ତାକି ସୁବିଧା ମାନେ ଗୋଟେ ଏଲା ହିଁ ତାମ୍ଗେ ତାକି ଯୋଜନା ମାନେ ଏ ଅନୁସାରେ ତାମ୍ବୁ ହିଁ ହାଁ ଇ କକାର ପଦା ତାକି ଗାଡ଼ୁ ତାମ୍ବୁ ମଜା ସେବା ସୁତରା କିହିମନୁ ଏଦା ପାଇଁ ଯେ ରୋକ ଏନିକି ତ ସଫା ସୁତରା ରହି ନାହିଁ ମାର ତା ନିଜ କକାର ପଦାଣ ଏନିକି ସଫା ସୁତରା କିନାଦି ଏ ଉପରେ ସେ ତାମ୍ବୁ ହେଲେ ତାଲିମ ହାନୁ ତାମ୍ବୁ ହାଜା ହାଁ ଆମି ଗାଣ୍ଡା ପଞ୍ଚାୟତ ସ୍ତରୀୟ ଆପେ କିମ୍ବା ବ୍ଲକ ସ୍ତରୀୟ ଆପେ ହାଜା ହାଁ ତାଲିମ ହାନୁ ଏମାଟେ ୱାହାନା ଏ ବି ଅଙ୍ଗନବାଡ଼ି କେନ୍ଦ୍ରତା ଏ କକାର ପଦାଣି ଏ ଅନୁସାରେ ତମେ ସେବା କିହିମୁନୁ ଗୋଟେ ରାନ୍ଧା ବାଜିମୁନୁ ରାନ୍ଧା ବାଜାଲ ତାକି ଗୋଟେ ଏନିକି ହିହାଲ ତାକି ତାମ୍ବୁ ଏନିକି କେସ୍କା ନକେ ନର୍ନେରେ ତାମ୍ବୁ ଏନିକି ନିହି ନିହି ତାମ୍ବୁ ସଫା ସୁତାଡ଼ରେ ଗୋଟେ ତିନାଟି ଏନିକି ସାବୁତ ନରହା ତାମ୍ବୁ ତିନରେ ଇ ଉପରେ ହେଲେ ବାରେ ତାମ୍ବୁ ପୁଞ୍ଜାନୁ ଗୋଟେ ଏ ଅନୁସାରେ ବେଶିମୁନୁ କକାର ପଦାସ୍କେ ତାମ୍ବୁ ନିହି ନିହିକି ଉଡ଼ଇନାରେ ତ ଇଦିରଣ୍ଡି ହାରେ ନିହିତି କଥା କିଏ ନି ତାଙ୍ଗେ
1: ହଁ ସତ ସାମ ଆଜ୍ଞା

0: ଏଟା ପାଇଁ ହିଁ ନିଜର ଅଙ୍ଗନବାଡ଼ି କେନ୍ଦ୍ରତା ର ହେଲ୍ପର ଦିଦିମାନେ ତାନି ଦୌରାତେ ସରସ୍ୱତୀ ମାଣ୍ଡିଙ୍ଗା ଏ ଦିଦି ଏନିକି କକାର ପଦାଣି ସେବା କି ହିମ୍ନେ କି ଏନିକି ବଜାହି ହିମ୍ନେ ଏନିକି ଅଙ୍ଗନବାଡ଼ି କେନ୍ଦ୍ରତା ସୁବିଧା ଆହିମ୍ନେ ଏ କଥା ବେଶାଲ ତାକି ଏ ଉପରେ ତାନୁ ବ୍ୟସ୍ତାନେ ଇ ଦିଦି ତାଣ୍ଟି ମାର ବେନ
1: ଇଞ୍ଜୁମାର ହାଡ଼ାନ ର ଆୟା ମାନେ କି ତାନୁ ଏନିକି ଅଙ୍ଗନବାଡ଼ି ତା ସାହାଯ୍ୟ କି ହିନେ ତାନ ରଣ୍ଡି ହେଲ୍ପର ଜୁହାରିଆ
2: ଜହରିଆ
1: ଏନ୍ଦି ଏନ୍ଦି ଆହିନେ ଆମି ନିନୁ ଏନା ଏନା ସାହାଯ୍ୟ କି ହିଁ ଯେ ଅଙ୍ଗନବାଡ଼ି ଏଚି ପୁଟା ଦେଚି ଇଞ୍ଜିରୁ ଅଡେ ଏନା ଏନା ହିପକି ଆହିନେ ମି ଅଙ୍ଗନବାଡ଼ି ତା
2: ନା ଦରୁଆ ଏକି ସରସ୍ୱତୀ ମାଣ୍ଡିଙ୍ଗା ନାନୁ ଲକ୍ଷ୍ମୀପୁର କାଣିମୂଷା ସାଇ ଏ ଲାଇଓଲିଆ ଏକି ହାଜି ନମି ନଅଟା ବେଲା ନଅଟା ବେଲା ହଜା ଏକି କକାର ପଦା ଇ ହାଟି ମା ଇ କକାର ପଦାଣି ହାଟା ହା ୱାହା ହା ଇଲୁ କାଣ୍ଡା ଜାଣ୍ଡୁ ଜାଡ଼ା ଆଙ୍ଗେଣି ଜାଣ୍ଡୁ ଜାଡ଼ା ସବୁ ହେପି ମା ଇ ହେ ପାହୁ ପିକି ହା ହା କକାର ପଦା ୱା ତୁ ଇଚି ସାରି କକାର ପଦାଣିଆ ଏକି ପ୍ରାର୍ଥନା କି ବିକି ହି ମା ଇ ଏବସ୍କା ଏକି ଲାଇଓଲି ଆମିନ ଦିନା ଏନ୍ ଜିନିଷ ଏ ଦା ଜଳଖିଆ କି ହା ହି ହିମା ଇ ଜଳଖିଆ କି ହା ହି ହିମା ଇ ଏଚ ଟି ଆଇକି କକାର ପଦା ଇ କୁପକି କି ହା ହା ଏନ୍ଦୁ ପାଚୁ ଆପେ ଏନ୍ଦୁ ପାଚୁ ଇଚ୍ଛାରେ ଏନ୍ଦୁ ପାଚୁ କି ବିକି ହିମା ଇ ଆତିଆ ଆଇକି ଇଲେ କି ହି ଏ କକାର ପଦା ଇ ଟି ବି ଲଗ କି ହା ହା ଇଦି ହାତୀ ଇଦି ଘୋଡ଼ା ଇଦି କଣ୍ଡେଇ ଇଦି ଖେଳନା ଇଞ୍ଜି ହିଁ ଆଇକି କକାର ପଦା ଇ ବେଶୀ ମା ଇ
1: ଅଡେ ଏ କକାର ପଦା ଏଚକ ବୟସ ଏଚକ ବୟସ ବାହିନ
2: ତିନି ବର୍ଷ ଟିଏ ଶହ ବର୍ଷ କକାର ପଦା ବାହିନ ଏଟିଏ ଏ ଶହ ବର୍ଷ ଟିଏ ସାତ ବର୍ଷ ଆତି ସାରିଆ ଏକି ସ୍କୁଲ ତା ଜଇନ ଆହିନ ସ୍କୁଲ ତା ଅଙ୍ଗନବାଡ଼ି ଲିଷ୍ଟ ହି ହିନେ ହିତି ସାରି ସାତ ବର୍ଷ ଟିଏ ସ୍କୁଲ ତା ହଜିନ
1: ଏନା ହିପକିଆ ହିନେ ଇଚେ ବାର ପିସାନା ବାର ହିପକିଆ ହିନେ କି ସବୁଦିନ ଅଣ୍ଡା ଏନେ ହିପକିଆ ହିନ
2: ସୋମବାର ଦିନ ଡାଲମା ଭାତ ହିପକିଆ ହିନେ ଏଠି ମଙ୍ଗଳବାର ଦିନ ପନିପରିବା ତରକାରୀ ସିଝା ଅଣ୍ଡା ହିପକିଆ ହିନେ ଅଡେ ବୁଧବାର ଦିନ ଅଣ୍ଡା ଆଳୁ ତରକାରୀ ଗୁରୁବାର ଦିନ ପନିପରିବା ତରକାରୀ ସିଝା ଅଣ୍ଡା ଅଡେ ହିପକିଆ ହିନେ ଶୁକ୍ରବାର ଦିନ ହିପକିଆ ହିନେ ଅଣ୍ଡା ଆଳୁ ତରକାରୀ ଶନିବାର ଦିନ ଅଣ୍ଡା ଆଳୁ ତରକାରୀ କାଜା ପଦା କିଶୋର ବାଳିକା ବାହିନ ଏବସ୍କା କି ହିପକିଆ ହିନେ ସାଣା ମୁଡ଼ିଆ ବାଦାମ ଲଡ଼ୁ ହିପକିଆ ହିନେ ଏଠି କିଶୋରୀ ବାଳିକା ମିଟିଂ କି ବି ଆହିନେ
1: କିଶୋର ବାଳିକା ମିଟିଂ ଆହିନେ
2: କିଶୋରୀ ବାଳିକା ମିଟିଂ ତ କିନି କଥା ଶନିବାର ତା କି ଶନିବାର
1: ଓହୋ ଆତେ କି ବି ଆହିନେ
2: ହଁ
1: ଓହୋ ଆତେ ଏ କିଶୋର ବାଳିକା ଅଡେ ଏନା ଅଡେ ହିଁ ହିଜୁରୁ ଏ ଲଡ଼ୁ ଅଡେ ମୁଡ଼ି ଏନା ପିସାନା ଅଡେ ଏନା ହିପକିଆ ହିନେ
2: କି କିଶୋରୀ ବାଳିକା ସ୍କା କି ହିପକିଆ ହିନେ ଯଦି ମିଟିଂ ହାତି ସାରେ ଆଇକି ଏ ବାସ୍କା କି ଚିଞ୍ଜାଲି ହି ହା ହା ଖର୍ଚ୍ଚ ହିପକିଆ ହିନେ
1: ଓହୋ ଆତେ ଚାକ ସୁବିଧା ମେଡ଼ା ହିନେ ତାଙ୍କ
2: ମେଡ଼ା ହିନେ ଏଠି ଗର୍ଭବତୀ ସ୍କା ହିଁ ମାସକୁ ରୋହୁରୁ ସେକେଣ୍ଡ ଶୁକ୍ରବାର ଦିନ ଏ ମମତା ଦିବସ ଆହିନେ ଗର୍ଭବତୀ ସ୍କା ବାବାନୁ ଏନ୍ଏମ୍ ଦିଦି ବାନେ ଆଶା ଦିଦି ବାନେ ଏଠି ଓଜନ କି ବି ଆନେ ଏମ୍ବାଟି ଏ ଆମ୍ବାର କି ନେତ୍ରୀ କମ ହା ଚିହିଁ ଆଇକି ଏ ଆଇରନ୍ ବଟିକା ହିପକି ଆନେ ଆମ୍ବାର କେସ କଡ଼ା ବିସାଇଚ ସାରି ଏ ମାନି ବଟିକା ହିପକି ଆନେ ଆଇରନ୍ ବଟିକା ହିପକି ଆନେ
1: ଓହୋ ଇଚ୍ଛା ସୁବିଧା ମେଡ଼ା ହିଁ ନାତେ
2: କକାର ପଦାଣି ଓଜନ କି ବି ଆନେ
1: ଓହୋ ରିପୋର୍ଟ ଆମ୍ବ ହିପକିଆ ହିଁ
2: ଏ ରିପୋର୍ଟ ଆଇକି ଏନ୍ଏମ୍ ଦିଦି କି ହିପକିଆ ହିଁ ଏନ୍ଏମ୍ ଦିଦି ବାନେ ଆଶା ଦିଦି ବାନେ ଅଙ୍ଗନବାଡ଼ି ଏଲା ହିଁ ହିଁ ଏମ୍ବା ସବୁଜନା ଆଣ୍ଡବିଆ ହା ହା ଫଟୋ ଉଟୋ ଆନେ ମିଟିଂ ଆନେ ସବୁଜନା ଖାତା ତା ସିଗ୍ନେଚର କିନୁ ଏଠି ହାନୁ
0: ତୁ ଚେନି ବ୍ୟସ୍ତାତେ ମାଜା ରାହା ସାରଦା ତାକି ପାଚରଣ୍ଡାଣି ମାରବେନୁ

0: पांच तमारो वेंजी जो इ पांच वेंजन मांगो निही जी होता ते रहा जी होता ते दादा निगो एन निही जी होता ते गीत वेंजना
1: नंगेस के निही जी होता ते रहा सरदा जी होता स्के और वेंजी निताय बैग्स के इन होता ते मांगे मिंबुस के चिट्टी पत्र यहाँ स्के मांगे जोना खलाड़ा दरे
0: अते दादा ने मारो और कथा हडानो
1: हाँ एलिना ने मारो और उन्होंने हडानो और इन कथा हडाने ओडर कथा आती एंता कि सर मार ताई भाई ने रोग दुखा ती कथा मार हाडा कथा आहिनुमी एदा पाइन जे निंजु मार चर्म रोग ती कथा हाडा आनो
0: चर्म रोग ती कथा हाडा आनो ई चर्म रोग एने आहि ने ची सराई की माना मा अंगाता धोला ओडे लाल रंग आने घाले आने एदी
1: ଏ ଚର୍ମ ରୋଗ ତା କିଛିରେ ତାଇବା ରଚକ ସତର କଡ଼ୁଇନେ ଗୋଟେ ସବୁବେଳେ ଆମର ଆଙ୍ଗାଡ଼ୁ ଲେତି ନିହି ନିହି ସଫା ସୁତୁରା ଇଟ ନାଦୀମାନେ ସାବୁ ମିନାଦୀମାନେ ଆମଟେ ମଜା ନ୍ୟୁଜ୍ କି ମିନାଦୀମାନେ ଗୋଟେ ସବୁବେଳେ ଯତ୍ନଖାନ ଯଦି ଏଇଟା ଇଚ୍ଛାରେ ଏଇ ଚର୍ମ ରୋଗ ଆୟାନେ ଗୋଟେ ଗାଡ଼ି ମାରୋଇ ନା କିଛିରେ କାମ ଲଡ଼ାକି ନା ଚାଷୀବାସ ଲୋକ ଇଚ୍ଛାରେ ଦୁଡ଼ି ତାଡ଼ୋଇ ନାହିଁ ଇରା ତଡ଼ୋଇ ନାହିଁ କି ସବା ଲାଦି ତାସ ଗଡ଼ୋଇ ନାହିଁ ଖରା ପିନି ତାସ ଗଡ଼ୋଇ ନାହିଁ ଏଦା ପାଇଁ ମାର ସବୁବେଳେ ମା ଦେହତି ନିହିକି ସଫା ସୁତୁରା ଏଠି ସାରେ ଗୋଟେ ସାବୁ ଫାବୁ ମିହି ନିୟୁ ମିନାଇ ଇଲା ହିଁ ରଚ ଯତ୍ନ ଗୋଟେ ସାରେ ଚର୍ମ ରୋଗ ଟିକେ ଦୂର ଆନେ
0: ଗୋଟେ ଏଇ ଚର୍ମ ରୋଗ ଆଇକି ଭିଟାମିନ ଖାଦ୍ୟ ଯଦି ମାର କମ ଆହାଚି ସାର ଆଇକି ଯଦି ମାର ଅଜିକି ତିନା ପଇସାରେ ମାଙ୍କ ଏଇ ଚର୍ମ ରୋଗ ଆୟାନେ ଏ ଦେଇକି ଚକ୍ରଲେ ଆସ୍ତୁନେ ଲାଲ ଲାଲ ଆହାନା ହାନାଇକି ବେଶୀ ମାନେ କୁଣ୍ଡ କି ଆନେ ମାର ବେଶୀ ପାଚା କଡ଼ନ ହାନା ବେଶୀ ମା ଦେହ ଟିଆ କି ଝାଳ ଆହିଁ ନେକି ଆଏ ଏ ଝାଳ ଟିଆ କାମାଙ୍କ ବେଶୀ କୁଣ୍ଡ କେହି ନେକି ଆଏ
1: ହଁ ତାନେ ଲକ୍ଷଣ ଏନା ଇଚ୍ଛାରେ ଏ ଦିଲା ପୁଟା ହାରକା ହେଖାନେ ହେମାଟ ମଜା ମା ୱାସ୍କା ମାନୁ ଏ ୱାସ୍କା ମାଜି ତାହେଲେ ଏ ଦି ମାସକେ ରଚକା ଏ ଦାଗ ଦାଗ ଲେସ୍କାନେ ହେମାଟେ ମା ତୌଲୁ ହେଲେ ବାରେ ଧୀରେ ଧୀରେ ଏ ଦି ମାଞ୍ଜା ରଚକା ରହିଲେ ଚଞ୍ଜାନେ ଇଚ୍ଛାରେ ଏ ଦି ପାଟ ଆତିଲେ ଚଞ୍ଜାନେ କି ରହିଲା ହିଁ ଏଟା ତ କି ଚର୍ମ ରୋଗ ଯଦି ଚର୍ମ ରୋଗ ମାର ନିହି ଯତ୍ନ କିଏ ଆତା ଇଚ୍ଛାରେ ଏଲା ହିଁ ରଚକା ଲାଗେ ଏକା ଚଞ୍ଜାନେ ଗୋଟେ ଚର୍ମସ୍କେ ଇଚ୍ଛି ସାରେ ଏ ତୋଲୁ ହାଁ ଧୀରେ ଧୀରେ ନେଶ ଆହାତା ନେ ଏଦା ତା କି ମାର ଇଦାଣ ପାଇଁ ଯେ ଚିକିତ୍ସା ସ୍କେ ମାର କିନାଦି ମାନେ
0: ହଁ ଚିକିତ୍ସା କିନ ମାନେ ଡାକିତା ମାନେ ହସ୍ପିଟାଲ ତାହାନ ଡାକ୍ତର ପରାମର୍ଶ ଅନ ତାହାନ ଏନା ମେଡିସିନ ଆଚାରେ ଏଦାଣୀ ମାର ତିନ ହାନା ମା ଦେହ ଅଜିକି ସଫା ସୁତୁରା ଏଚେ ମା ଇଟିନ
1: ପୁନେଲେ ଯୋ କାର୍ଯ୍ୟକ୍ରମ ହାଟା ତାକେ ରୀତି ନା ମଙ୍ଗଳବାର ଅଡେ ଶନିବାର
0: ମାଦନା ପୁଟା ବାର ଘଣ୍ଟା ତିରିଶ ମିନିଟ ତା ବେସ୍ପି ଆହିନେ
1: ମଙ୍ଗେ ହେଲେ ଚିଠି ହେ ଆଦୁ ମା ଠିକଣା ଆତେ ପୁନେଲେ ଯୋ କାର୍ଯ୍ୟକ୍ରମ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର
0: ଜିଲ୍ଲା ଆତେ କୋରାପୁଟ
1: ପିନକୋଡ ନମ୍ବର 7640005
0: ବାର ତାକି ଜହରା।

0: କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ।

0: ପ୍ଲଟ୍ ପିଛା କେବଳ ଏକ ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଭଜନ। କାର୍ଯ୍ୟକ୍ରମର ଶିଳ୍ପୀ ହେଲେ ବିରାଜିନୀ ସବର। ପ୍ରଥମେ ଶିଳ୍ପୀଙ୍କ କଣ୍ଠରେ କୀର୍ତ୍ତନ ନାରାୟଣ ପାଢ଼ୀଙ୍କ ରଚନା।

0: ପରେ ପରେ ଶୁଣିଲେ କେତୋଟି ଭଜନ। କାର୍ଯ୍ୟକ୍ରମର ଶିଳ୍ପୀ ଥିଲେ ବିରାଜିନୀ ସବର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64।

ପ୍ରଚାର କରୁଛୁ କେତୋଟି ଭଜନ ଏବଂ ଆଧୁନିକ ଗୀତ। କାର୍ଯ୍ୟକ୍ରମର ଶିଳ୍ପୀ ହେଲି ଗୀତାଞ୍ଜଳି ନାୟକ। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଭଜନଟି ବାବାଜୀ ଚରଣ ଜେନାଙ୍କ ରଚନାରୁ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455

ଶେଷରେ ଶିଳ୍ପୀ ହେଲି ଗୀତାଞ୍ଜଳି ନାୟକ। ଶିଳ୍ପୀଙ୍କ କଣ୍ଠରେ ଗୌରବ ପଟ୍ଟନାୟକଙ୍କ ରଚନାରୁ ଶୁଣନ୍ତୁ ଆଧୁନିକ ଗୀତଟିଏ।

0: ପରେ ପରେ ଶୁଣିଲେ କେତୋଟି ଭକ୍ତିଗୀତ ଏବଂ ଭଜନ। କାର୍ଯ୍ୟକ୍ରମର ଶିଳ୍ପୀ ଥିଲେ ଗୀତାଞ୍ଜଳି ନାୟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ବର୍ତ୍ତମାନ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନାଟି। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଚଳିତ ଜୁଲାଇ ମାସର 26 ତାରିଖ ରବିବାର ଅପରାହ୍ନ 5:30ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ବର୍ଷାଦିନେ ମାଛ ପୋଖରୀର ଯତ୍ନ। ଏ ସମ୍ପର୍କରେ ଆପଣ ଜୁଲାଇ ମାସର 26 ତାରିଖ ରବିବାର ଅପରାହ୍ନ 5:30ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 0685423069। ବିଷୟଟି ପୁଣି ଥରେ କହି ରଖୁଛୁ, ବର୍ଷାଦିନେ ମାଛ ପୋଖରୀର ଯତ୍ନ। କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଲୋକଗୀତ କ୍ରମରେ ପ୍ରଚାର କରୁଛୁ ପାଲା କୃଷ୍ଣ ସୁଦାମା। ପରିବେଷଣ କରିଛନ୍ତି ଶିଳ୍ପୀ ଲିଙ୍ଗରାଜ ବେହେରା ଏବଂ ସାଥୀ।

0: ଅଭି
1: ଆଜ୍ଞା,
0: ଏବେ ଆମକୁ ଗୋଟିଏ ଭଗବାନଙ୍କର ନାମ ଭଜନ କରିବା ପାଇଁ ପଡିବ। ସ୍ୱର୍ଗୀୟ ଗଣ କବି ବୈଷ୍ଣବ ପାଇଁ ଯାଇଛନ୍ତି କହିବା ପାଇଁ, କହିଲେ ହ।

ଭଗବାନଙ୍କର ନାମକୁ ଯଦି ଗୋଟିଏ ପକ୍ଷରେ ରଖାଯାଏ, ଆର ପଟରେ ଯଦି ଶଗଡ଼ରେ ଶଗଡ଼ରେ ସୁନା ରଖାଯାଏ, ତଥାପି ତାହାର ମୂଲ୍ୟ ହେବ ନାହିଁ। ନାମର ମୂଲ୍ୟ ହେଉଛି ପଣ୍ଡିତେ ଅଶେଷ। ଆପଣ ମାନେ ଖ୍ୟାଲ କରିବେ, କବି ଜାଣନ୍ତି କହିବା ପାଇଁ।

ହିମାଳୟ ପର୍ବତ ପରି ଯଦି ସୁବର୍ଣ୍ଣ ତୁମେ ବ୍ରାହ୍ମଣ ମାନଙ୍କୁ ଡାକିକିରି ଦାନ ଦେବ, କାଶୀ ତୀର୍ଥରେ ଯଦି ତୁମେ ବାସ କରିକିରି ରହିବ, ଗୋଟିଏ ଗୋରୁ ଯଦି ବ୍ରାହ୍ମଣ ମାନଙ୍କୁ ଦାନ ଦେବ ଯେତିକି ପୁଣ୍ୟ ନ ହେବ, ମୁଖରେ ଯଦି ଭଗବାନଙ୍କର ନାମ ଥରଟିଏ ଉଚ୍ଚାରଣ କରିଛ, ମୋର ବିଦ୍ୱାନ ମଣ୍ଡଳୀ ତାକୁ ସମାନ ହେବେ ନାହିଁ, ଜୀବକୁ ମୁକ୍ତି ଦେବ। ଆଉ କିଏ ଯାଇଛନ୍ତି କହିବା ପାଇଁ? ଭକ୍ତ କବି ଜଗନ୍ନାଥ ଦାସ।

0: ଯେତେ ଧନ ସମ୍ପଦ ଅଛି
1: ଅଛି
0: ଖାଇ ଖାଇ ଖାଇ ବସିଲେ ସବୁ ଖାଇଦବ
1: ସରିବ
0: ସରିଯିବ କିନ୍ତୁ ପ୍ରଭୁଙ୍କର ନାମ କେବେ ହେଲେ ସରି ନାହିଁ କି ସରିବ ନାହିଁ ହରେ ନାମ ହରେ ନାମ ହରେ ନାମ ବୈ କେବଳ ନାସ୍ତୈବ ନାସ୍ତୈବ ନାସ୍ତୈବ ଗତି କଳିଯୁଗରୁ ମୁକ୍ତି ହେବା ପାଇଁ କେବଳ ହରିନାମ ହେଉଛି ସାର ଆଜ୍ଞା ପ୍ରଭୁଙ୍କୁ ପାଇବା ପାଇଁ ହେଲେ କିଛି ତାଙ୍କୁ ଦେବା ପାଇଁ ପଡିବ
1: ପଡିବ ନା
0: କବି କଣ କହିଲେ ଦେଇ

0: ମହାପ୍ରଭୁ ଦଶବିଧ ରୂପକୁ ଧାରଣ କରିଥିଲେ ଯେଉଁ ନାରାୟଣ
1: ନାରାୟଣ
0: ସେହି ପ୍ରଭୁ ଏ ଉତ୍କଳର ଦୁଃଖ ଦୁର୍ଦ୍ଦଶା ଆକୁ ମୋତର କରନ୍ତୁ ସର୍ବେ ବୋଲ ଆନନ୍ଦ।

0: କବି
1: ଆଜ୍ଞା
0: ଆମକୁ ଗୋଟିଏ ବିଷୟବସ୍ତୁ ଆରମ୍ଭ କରିବା ପାଇଁ ପଡିବ
1: ପଡିବ ନା
0: ଅବନ୍ତିରେ ଘର ତାହାର ନାମ ସେ ଦାମୋଦର ବିପ୍ରକୁଳେ ହୋଇ ଜନ୍ମ ପ୍ରଭୁ ଭକ୍ତ ପ୍ରବର
1: ପ୍ରଭୁ ଭକ୍ତ
0: ବାବୁରି ଅବନ୍ତୀ ବୋଲି ଗୋଟିଏ ରାଜ୍ୟ ଅଛି ତଥି ମଧ୍ୟରେ ବ୍ରାହ୍ମଣ ଶାସନଟି ଅଛି ସେଇ ବ୍ରାହ୍ମଣ ବଂଶରେ ଜନ୍ମଗ୍ରହଣ କରିଥିଲେ ଜଣେ ତାଙ୍କର ନାମ ହେଉଛି ଦାମୋଦର
1: ଦାମୋଦର
0: ପ୍ରଭୁଙ୍କର ସେ ହେଉଛନ୍ତି ପରମ ଭକ୍ତ ହେ ମୋର ଜ୍ଞାନୀ ମଣ୍ଡଳୀ ମୋର ପଣ୍ଡିତ ମଣ୍ଡଳୀ ଆପଣମାନେ ଲକ୍ଷ୍ୟ ଦେଇଥିବେ ତାଙ୍କର ଘରେ ପରିବାର ବର୍ଗ ଆଉ କେହି ନାହିଁ ଏକମାତ୍ର ତାର ପତ୍ନୀ ଅଛି ସେ କୁଟି

ହସ୍ତ ନିର୍ମଳ ହେଉଛି ତାଙ୍କର ଅନ୍ତର। ପତ୍ନୀ ପତ୍ନୀ ଦୁଇ ଜଣ ଯାକ ଆନନ୍ଦରେ ଦିନ କାଟୁଥାନ୍ତି। ଭଗବାନଙ୍କର ପରୀକ୍ଷାର ସମୟ ଆସିଛି ଆଜ୍ଞା। ଅକ୍ଷୁର

0: ବାବୁମାନେ ଛଡ଼ ବର୍ଷ ତିନି ଦିନ ପର୍ଯ୍ୟନ୍ତ ଛାଡ଼ିଗଲା ନାହିଁ, ନନା ଭିକ୍ଷାକୁ ଯାଇପାରିଲେ ନାହିଁ, ଘରେ ଖାଇବା ପାଇଁ କିଛି ନାହିଁ, କାନ୍ଦୁ କାନ୍ଦୁ ଦିନ ଯାଉଛି, ରାତ୍ରରେ ନିଦ ଆସେ ନାହିଁ। ଆଜ୍ଞା ଯିଏ ଦରିଦ୍ର ହୋଇଗଲା ତାର ସବୁ କିଛି ସରିଗଲା, ଅପୁତ୍ରିକ ଗୃହ ଶୂନ୍ୟ ଦେଶ ଶୂନ୍ୟ ବାନ୍ଧବା ହୃଦୟ ଶୂନ୍ୟ ଦରିଦ୍ର। ଆଜ୍ଞା ପେଟକୁ ଖାଇବା ପାଇଁ ନାହିଁ, ସୁମତି ଡାକି ଦେଇ କହିଲା ସ୍ୱାମୀ କାହିଁକି ଏତେ ସେ ଭଗବାନଙ୍କର ନାମ ଠାକୁରଙ୍କର ନାମ ଜପୁଛ, ପେଟକୁ ତ ମୁଠିଏ ଦାନା ପାଇଲେ ନାହିଁ, ଠାକୁରଙ୍କୁ ଛାଡି ଯଦି ଆମ ବନ୍ଧୁ ବାନ୍ଧବ ଯଦି କେହି କାହାରି ପାଖରେ ତୁମେ ହସ୍ତପତାଇ ମାଗିଥାନ୍ତ ତୁମକୁ ହେଲେ କିଏ ଦେଇଥାନ୍ତା ମୁଠିଏ।
1: ବୁଝିଲ ସୁମତି
0: ପ୍ରିୟ,
1: ସେଇ ହଉଛି ମୋର ସବୁକିଛି, ସେଇ ମୋର ବନ୍ଧୁ, ସେଇ ମୋର ସଖା, ସେଇ ମୋର ମିତ୍ର, ମୁଁ କେବେ ତାଙ୍କୁ ଛାଡି ପାରିବିନି।

ପାଟିପନିକୁ ଆଶ୍ରମରେ ବିଦ୍ୟା ଅଧ୍ୟୟନ କରୁଥିବା ସମୟରେ ମୁଁ ମିତ୍ରତା ସ୍ଥାପନ କରିଥିଲି। ଭାଗ୍ୟବଶତ ଆଜି ସେ ହୋଇଛନ୍ତି ଦ୍ୱାରକାର ଅଧୀଶ୍ୱର, ମୁଁ ହୋଇଛି ଏ ଦାଣ୍ଡର ଭିକାରୀ। ପ୍ରିୟେ, ତୁମେ ମୋତେ କହୁଛ ଯେ ଯିବା ପାଇଁ ତାଙ୍କ ପୁରକୁ, କଣ ନେଇକିରି ଯିବି କହିଲ? କି କହିବି ପ୍ରା

0: ମନେ ହେଇକିରି ଯିବି ବନ୍ଧୁ ଦ୍ୱାରକୁ ତ ଖାଲି ହସ୍ତରେ ଯାଇପାରନ୍ତି ନାହିଁ ଦଦାତି ପ୍ରତି ବନ୍ଧୁ ଲକ୍ଷ ଆଜ୍ଞା ସୁମତି ସେତିକି ବେଳେ କହୁଛି ପ୍ରିୟେ
1: କଣ ହେଲା
0: ମୁଁ ଯାହା ରଖିଛି
1: ରଖିଛି
0: ତୁମକୁ ଖୋଜି ଆଣିକିରି ଦେବି କିଛି ନା କିଛି ନେଇକିରି ଯିବ ରାତି ତ ଆଜି ପାହି ପାଇ
1: ଆସିଲା
0: ଯାହା ତୁମେ ସ୍ନାନ କରିକିରି ଆସିବ
1: ଆସିଲା ପରେ
0: ଆନନ୍ଦ ମନରେ ବ୍ରାହ୍ମଣ ଚାଲି ଯାଇଛି ଅବନ୍ତୀରେ ଥିବା ପୁଷ୍କରିଣୀରେ ଯେତେବେଳେ ଜଳରେ ପଶି ସ୍ନାନ କରୁଛି ମା ଭଗବତୀକୁ ଚିନ୍ତା କରୁଛି ଦେବୀ ସୁରେଶ୍ୱରୀ ଭଗବତୀ ଗଙ୍ଗେ ତ୍ରିଭୁବନ ତାରିଣୀ ତରଳ ତରଙ୍ଗେ ଶଙ୍କର ମୌଳିନୀ ବିମଳିନୀ କମଳେ ମମମତୀ ରାସ୍ତା ତବ ପଦ କମଳେ
1: ମମମତୀ ରାସ୍ତା ତବ ପଦ କମଳେ ମମମତୀ ରାସ୍ତା ତବ ପଦ କମଳେ
0: ସ୍ନାନ ସରିଗଲା
1: ସରିଲା
0: ସେଇ ଜଳାଞ୍ଜଳି ସୂର୍ଯ୍ୟଙ୍କୁ ଦେଇ ଭକ୍ତିପୁତ୍ର ପ୍ରଣୀ ପାଦ ବାଡୁଛନ୍ତି ସୂର୍ଯ୍ୟଙ୍କୁ ନମ

ପ୍ରଭୁଙ୍କୁ ଯିଏ ଯାହା ଭକ୍ତି ଭରରେ ଦିଏ ପ୍ରଭୁ ତାଙ୍କୁ ପାନ କରନ୍ତି ଏଇଆକୁ ତୁମେ ନେଇକିରି ଯାଉ ଆଜ୍ଞା ହସ ହର ସମନରେ ବ୍ରାହ୍ମଣ ଆଜି ବାହାରି ପଡୁଛି କର ଧୃତ ବିପ୍ର ହସ୍ତେ ମୃଷ୍ଟି ତଣ୍ଡୁଳ ରାଜିତ କୃଷ୍ଣ ଲଟି ପୁରୁଗ ବନ୍ଧନ ସାଇ ଏବ ଧାର ଯେତେ ଦୃଷ୍ଟି ବାସ୍ତୁ ବିଦାୟ ବିପ୍ର ସଧାୟତି ସଦା ଲକ୍ଷ୍ମୀକାନ୍ତ ଭଗବାନଙ୍କର ନାମ ସ୍ମରଣ କରି ବ୍ରାହ୍ମଣ ଯେତେବେଳେ ଚାଲିଗଲା ବାଟରେ ପଡିଛି ପଣ୍ଡିତେ ନଦୀଟି ନଦୀରେ ଜଳ ଭରପୁର ହୋଇଛି ବ୍ରାହ୍ମଣ କିପରି ସେପଟକୁ ପାର ହେବ ନଦୀ ଗର୍ଭରେ ପଶୁଛି ଗଳ ଦେଶ ପର୍ଯ୍ୟନ୍ତ ପଣ୍ଡିତେ ଜଳ ଲାଗିଲେ ଫେରି ଆସୁଛି ପୁଣି ବିଚାର କରୁଛି।

ଏଥରକ ପ୍ରାଣ ହରକୁ ଚାଲି ଯାଉ, ମୁଁ ଯିବି ଆଜ୍ଞା ଜଳ ଭିତରେ ପଶିଛି, ଦୁଇ ବାହୁକୁ ଉର୍ଦ୍ଧକୁ ତୋଳି ଦେଇ ସେଇ ଭଗବାନକୁ ଚିନ୍ତା କରୁଛି। ସାନ କବିଙ୍କର ଲେଖା ପୁଅ ପଦେ ଭାସିଲି।

0: ଡାକି ଦେଲେ ନନା ଗୋସେଇ କେଉଁ ଆଡ଼କୁ ଯିବ?
1: ମୁଁ ପୁରା ନଈପାରି ହେଇଯିବି,
0: ନଈପାରି ହୋଇ
1: ଆରପଟକୁ ଯିବି।
0: ଯଦି ଆରପଟକୁ ଯିବ କୌଡ଼ି ଦିଅ।
1: ଆରେ ମୁଁ ବ୍ରାହ୍ମଣ ଲୋକ, ସହଜେ ଭିକାରୀ ଲୋକ, ମୋ ପାଖରେ ପଇସା ନାହିଁ ରେ।
0: ତାହେଲେ ପଇସା ନଦେଲେ ମୁଁ ତୁମକୁ ପାରି କରିଦେବି କିପରି?
1: ତାହେଲେ ମୁଁ ଆସିଲା ବେଳକୁ ପଇସା ଦେବି।
0: ସତେ?
1: ହଁ
0: ଆଜ୍ଞା, କହିଦେଇଛି ନା ବୟଣେ ପଣ୍ଡିତେ ଚାଲିଛି, ନା ବରୁ ଓହ୍ଲାଇବି।

ମୋର ଜ୍ଞାନୀ ମଣ୍ଡଳୀ ଯେତେବେଳେ ପହଞ୍ଚି ଯାଇଛି, ବ୍ରାହ୍ମଣ କହୁଛି ଦ୍ୱାରୀରେ ତୁ ରାଜାଙ୍କୁ ଟିକେ କହିଦେ ମୁଁ ଆସିଛି ସାକ୍ଷାତ କରିବା ପାଇଁ ଅନ୍ତର୍ଯ୍ୟାମୀ ଠାକୁରଙ୍କୁ ବା କେଉଁ କଥା ଜଣା। ଆଜ୍ଞା ବାହାରି ଆସିଛନ୍ତି ଅଷ୍ଟପାଟବଂଶୀ ମାନଙ୍କୁ ଡାକିଦେଲେ, କହିଲେ ମୋ ମୈତ୍ର ଆସୁଛନ୍ତି, ସହଜେ ତ ବ୍ରାହ୍ମଣ ପୂଜା କରିକିରି ଆମେ ଆଣିବା।

ମହାଦେବୀ ଚିନ୍ତାମଣି ପରମ ପୁରୁଷ ଭକ୍ତ ସୁଦାମର ପଦରେ ଲୋଟି ଯାଇଛି, ତାଙ୍କରି ପଦ ଧୂଳି ଆଣି ମସ୍ତକରେ ଆଜି ମୁଣ୍ଡନ କରିବାକୁ ଲାଗିଛି। ଆଜ୍ଞା ଦୁଇ ଜଣ ଯାକ କୁଳାଗ୍ରତ କରିଛନ୍ତି, ସୁଦାମ ଧରିଛି ପ୍ରଭୁଙ୍କୁ, ପ୍ରଭୁ ଧରିଛନ୍ତି ସୁଦାମକୁ, କାନ୍ଦି ପକାଉଛନ୍ତି ପ୍ରଭୁ। ଏତେ ଦିନ

ଦର୍ଶନ କରିବା ପାଇଁ ତୁମ ମନିଳା ଆଚ୍ଛା ତୁମେ ଏବେ ଭଲରେ ଅଛ ତ ଆଜ୍ଞା ସେ ଯାଉଛନ୍ତି ଉତ୍ତର ଦେବା ପାଇଁ ଯେପରି ରଖିଛ ସେପରି ଅଛୁ ହେ

0: ଅଧା ଅଜଣା ଅଛି ଆଜ୍ଞା ଏତିକି କହି ଦିଅନ୍ତେ ଆଜ୍ଞା ପ୍ରଭୁ ନେଇ ମିତ୍ରଙ୍କ ହସ୍ତରୁ ସେ ପୁରୀଟିକୁ ଫିଟାଇ
1: ଫିଟାଇ
0: ଗୋଟିଏ ମୁଠା ଖୁଦ ଭଜା ତୁଣ୍ଡକୁ ପକାଇ
1: ଆଉ ମୁଠେ ଖାଇବା ବେଳକୁ
0: ରୁକ୍ମଣୀ ଯାଇ ହାତକୁ ଧରି ପକାଇ ଭଗବାନ ବିଶ୍ୱ ଚିନ୍ତାମଣି ପରମ ପୁରୁଷ କରିଛନ୍ତି କଣ
1: କଣ
0: ମିତ୍ରଙ୍କ ହସ୍ତରୁ ଖୁଦ ଭଜା ଦୁଇଟିକ ନେଇ ତୁଣ୍ଡରେ ଗୋଟିଏ ଥର ପାଇଦେଲେ
1: ତାପରେ
0: ରୁକ୍ମିଣୀ ଧାଇଁ ଆସି ଧରି ପକାଇଲେ କହିଲେ ପ୍ରଭୁ
1: ମୁଠିକେ

ତେବେ କହି ଦେଇଛନ୍ତି ଆଜ୍ଞା ସମସ୍ତେ ଯେତେ ଥିଲେ ଅଷ୍ଟପଟ ମହିଷି ସେ ଦିଟାକୁ ନେଇ ଦିଦିଟା ପାଇଲେ ଭଗବାନ ବିଶ୍ୱ ଚିନ୍ତାମଣି ପରମ ପୁରୁଷ କହୁଛନ୍ତି ଡାକିଦେଲେ କହିଲେ ପ୍ରିୟ କହିଲେ କେତେ

0: ଆଜ୍ଞା ଦୁଇ ଜଣଙ୍କର କଥୋପକଥନ ପଡିଛି ଡାକିଦେଲେ ପ୍ରିୟ
1: କଣ ହେଲା
0: ଆଜି ଦେଖୁ ମୋ ମୈତ୍ରଙ୍କ ପରି ଏ ଜଗତରେ ଆଉ କିଏ ହେବ ମୋତେ ଦେଖିବା ପାଇଁ ସେ ଚାଲି
1: ଆସିଛନ୍ତି
0: ସେତିକି ବେଳେ କହିଦେଲେ ସୁଧାମ କହୁଛନ୍ତି ମିତ
1: କଣ ହେଲା
0: ଆପଣ ଭଲରେ ଅଛନ୍ତି ଆଜ୍ଞା ସେତିକି ବେଳେ ଉତ୍ତର ଦଉଛନ୍ତି ପୂର୍ବ

ମୈତ୍ରୀ ମୋ ଉପରୁ ଅଧେ ସ୍ନେହ ଟିକେ ତୁମର ଉଣା ହୋଇଯାଇଛି, ନହେଲେ ମତେ ଆପଣ ବୋଲିକିରି କାହିଁକି କହିଥାନ୍ତି? ଆଜ୍ଞା, ଏହିପରି ଦୁଇ ଜଣ ଯାକ କଥୋପକଥନ ହେଉଛନ୍ତି। ପୀତାମ୍ବର ମିତ

0: ଡାକି ଦେଇଛନ୍ତି ରୁକ୍ମିଣୀକୁ, ପାଟ ପୀତାମ୍ବର ଦୋଳଟିକୁ ନେଇ ଆସିଛନ୍ତି, ମୈତ୍ରଙ୍କୁ ପିନ୍ଧାଇ ଦେଲେ, ମୈତ୍ର ଆନନ୍ଦରେ ମୈତ୍ରଙ୍କ ଘରେ ରହିଲେ
1: ରହିଲେ
0: ଆଜ୍ଞା ଠିକ ରହିବା ସମୟରେ ଦିନକୁ ଦିନ ବିତି ଯାଉଛି, ପଲଙ୍କ ଉପରେ ବସିଛନ୍ତି
1: ବସିଛନ୍ତି।
0: ଆପଣମାନେ ଚିନ୍ତା କରିବେ ବ୍ରାହ୍ମଣ କେତେ ଉଚ୍ଚରେ ଅଛନ୍ତି ଭଗବାନ ରେ, ଯେ ସୁଦାମ ମୈତ୍ରଙ୍କର ପଦକୁ ଧରି ସେବା କରିବା ପାଇଁ ଯାଉଛନ୍ତି। ଆଜ୍ଞା ପାଞ୍ଚ ଦିନ ଏଣେ ହୋଇଗଲା, ତେଣେ ସୁମତି ରହିଛି ଦୁଃଖ କଷ୍ଟରେ ଭଗବାନଙ୍କୁ ଚିନ୍ତା
1: କରୁଛି।
0: ଆଜ୍ଞା ଆପଣମାନେ ଚିନ୍ତନ କରିବେ, ଲକ୍ଷ୍ମୀ ନାରାୟଣଙ୍କର କଥୋପକଥନ ହେଲା, ଲକ୍ଷ୍ମୀ ଡାକିଦେଲେ ହେ କପଟି
1: କଣ ହେଲା,
0: ତୁମେ ସିନା ତୁମ ମିତ୍ରଙ୍କୁ ଆଣିକି ପାଖରେ ରଖିଲ,
1: ରଖିଲ
0: ମୋ ମିତ୍ରାଣୀତିରେ କିପରି ଅଛି ତାକୁ ଥରେ ଦେଖ।
1: ଆଜ୍ଞା
0: ତାଙ୍କୁ ହିଁ ତୁମେ ଉଦ୍ଧାର କର, ଏତିକି ଶୁଣିବା ମାତ୍ର ଭଗବାନ ଉଦ୍ଧାର କରିବା ପାଇଁ ଚିନ୍ତା କରୁଛନ୍ତି। ସୁମତି କଲା କଣ, ହତଭାଗିନୀ।

ଦିନ ହୋଇଗଲା ମୋ ସ୍ୱାମୀ ତ ଏପର୍ଯ୍ୟନ୍ତ ଫେରିଲେ ନାହିଁ, ଏ ଜୀବନ କାହିଁକି ରଖିବି? ଆଜ୍ଞା, ଏହି କଥା ଚିନ୍ତା କରିବା ମାତ୍ରକେ ଭଗବାନ ଗୋପାଳ ବାଳକ ରୂପକୁ ଧାରଣ କରି ଆଜ୍ଞା ଆସିକିରି ପହଞ୍ଚିଗଲେ। ଯେତେବେଳେ ପହଞ୍ଚି ଯାଇଛନ୍ତି, କନ୍ଧରେ ଭାରଟି ବୁହାଉଛନ୍ତି, ଡାକି ଦେଉଛନ୍ତି କିଏ ସେ ଜଳେ।

0: ଇଏ କାହିଁକି ଜଳରେ ପଶିଛ? ଟିକେ ଆସ, ମୋତେ ସୁଦାମନ ନାଙ୍କର ଘରଟି ଦେଖାଇ ଦେବ। ସୁମତି ଧାଇଁ ଆସିଛି, ଯେତେବେଳେ ଧାଇଁ ଆସିଛି ଗୋଟି ଗୋଟି କରି ଯୋଉ ଭାର ଆଣିଥିବା କଥା ଗୋପାଳ ବାଳକ କହିଦେଉଛି।
1: ଭାର ଦେଇଛନ୍ତି, ତୁମେ ଭାରକୁ ନେଇ ରଖ
0: ସତେ। ତାହେଲେ ଆସ ଆସ, ଡାକି ନେଇଗଲେ। ପତ୍ର କୁଡିଆ ହୋଇଥିବା ଘରେ ଗୋଟି ଗୋଟି ଗୋଟି ଗୋଟି କରି ପ୍ରଭୁ ବଢାଇ ଦେଉଛନ୍ତି। ସୁମତି ରଖୁଛି, ପ୍ରଭୁ ଟିକେ ଅନ୍ତର ହୋଇ ଚାଲିଲେ। ସୁମତି ଦେଖି ଆନନ୍ଦ ହୋଇଯାଇଛି। ହେ ମୋର ଜ୍ଞାନୀ ମଣ୍ଡଳୀ।

0: ଦିନକୁ ଦିନ ତ ପାଞ୍ଚ ଦିନ ବିତି ଯାଉଛି ମୈତ୍ର ଚିନ୍ତା କଲେ କହିଲେ ପ୍ରିୟ
1: ପ୍ରିୟ
0: ସୁମତି କିପରି ଅଛି ମୁଁ କହିପାରୁନି ଏବେ ମୋତେ
1: ବିଦାୟ ଘରକୁ ଯିବି
0: ପ୍ରଭୁ ହଠାତ୍ କହିଦେଲେ ଯିବ ଯଦି ତାହେଲେ ତୁମେ ଯାଅ ବ୍ରାହ୍ମଣ ମନ ଭିତରେ ଚିନ୍ତା କଲା ଆସିଲା ବେଳକୁ ତ ଏହିପରି ଆସିଥିଲି ପ୍ରଭୁ କଣ ମୋତେ କହିଲେଣି ଯାଅ ଆଉ କଣ କିଛି ଦେବେ ନେଇ ଆଜ୍ଞା।

0: विश्वकर्मा पुर निर्माण करिगला आया पुरे पुरे बिहारी गोरे को मोड़ा
1: पुरे पुरे बिहारी गोरे को मोड़ा
0: आया धन धान्य रे सर्व पूर्ण होइला ଭଗବାନ କରି କଟରେ ପ୍ରଣିପାତ କରି ମୈତ୍ରଙ୍କ ନିକଟରେ ବିଦାୟ ହୋଇ ଆସି ପଣ୍ଡିତେ ଅବନ୍ତୀରେ ପହଞ୍ଚି ଯାଇଛି। ଯେତେବେଳେ ଅବନ୍ତୀରେ ପହଞ୍ଚି ଯାଏ ଦେଖିବାକୁ ପାଉଛି ଚତୁଃପାର୍ଶ୍ୱରେ ଏଇ ଧବଳ ପ୍ରାସାଦ, ଆକୁ କିଏ କରିଛି? ମନ ଭିତରେ ଚିନ୍ତା କରୁଛି। ଜଳ ନେବା ପାଇଁ ଆସିଥିଲେ କେତେ ଜଣ ମା ମାନେ ସୁମତି ଆଗରେ କହିଦେଲେ ତୋ ସ୍ୱାମୀ ଆସିଛି, ଯା ତାଙ୍କୁ ଡାକି ଆଣିବୁ। ଯେତେବେଳେ ଯାଇ ସ୍ୱାମୀଙ୍କ ନିକଟରେ ପହଞ୍ଚିଗଲେ ଘର ଦ୍ୱାର ଦେଖାଇଦେଲା, ଡାକି କହିଲା ସ୍ୱାମୀ ଗୋଟିଏ ରାତ୍ର ଭିତରେ ଦେଖିଲୁ ଏ କିପରି ନର କିଏ ତୋଳେଇ ଯାଇଛି ମୁଁ କହିପାରିବିନି। ମୁଁ ଭାବୁଛି ଏସବୁ ସେଇ ପ୍ରଭୁଙ୍କର ମାୟା। ଆଜ୍ଞା, ଭଗବାନଙ୍କର କୃପା ଥିଲେ କଣ ନ ହୁଏ? ଭକ୍ତ ଭଗ

ପ୍ରଭୁ ସମସ୍ତଙ୍କର ମଙ୍ଗଳ କାମନା କରନ୍ତୁ। ଦିନ ଜନସରଣ ରକ୍ଷଣ ମହାବାହୋ ଆନନ୍ଦ ସହିତ ହରି ହରି।

ଶିଳ୍ପୀ ଲିଙ୍ଗରାଜ ବେହେରା ଓ ସାଥୀ ପରିବେଷଣ କରିଥିବା ପାଲା ଶୁଣିଲେ ଆଜିର ଲୋକଗୀତର କାର୍ଯ୍ୟକ୍ରମରେ। ଶିଳ୍ପୀଙ୍କ କଣ୍ଠରେ ଶୁଣିଲେ କୃଷ୍ଣ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ଆସିକି ଚଳଚ୍ଚିତ୍ରରୁ। ସମୀରଙ୍କ ରଚନାରେ ଶିଳ୍ପୀମାନେ ଥିଲେ କୁମାର ସାନୁ ଏବଂ ଅନୁରାଧା ପୋଡ଼ୱାଲ। ସଙ୍ଗୀତ ପରିଚାଳନା କରିଥିଲେ ନଦୀମ ଶ୍ରବଣ। ଏଥର ସମୀରଙ୍କ ଅନ୍ୟ ଏକ ରଚନାରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ। ଚଳଚ୍ଚିତ୍ର ଆପ୍ ଲଡ଼ ଚଲେ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।

ଶେଷରେ ସମୀରଙ୍କ ରଚନାରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ, ଅନୁରାଧା ପୋଡ଼ୱାଲ ଏବଂ ସାଥୀ, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ, ଚଳଚ୍ଚିତ୍ର ଅବ୍ କେ ବରସ୍।

0: ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର, ସମୟ ମଧ୍ୟାହ୍ନ 12:30 ହେବା ପାଇଁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ। ଏହି କାର୍ଯ୍ୟକ୍ରମ ଆମେ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ମଞ୍ଜୁଳ ମଧ୍ୟାହ୍ନରେ ଶୁଣିଲେ ଏସ୍ଏମ୍ଏସ୍ ଯୋଗେ ପରବର୍ତ୍ତୀ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ।

0: ଶ୍ରୋତାବନ୍ଧୁ, କୌଣସି ଗୋଟିଏ ସମାଜର ଉନ୍ନତି ନାରୀମାନଙ୍କର ତ୍ୟାଗ, ଉଦ୍ୟମ ଏବଂ ପ୍ରଚେଷ୍ଟା ଉପରେ ବହୁଳ ଭାବରେ ନିର୍ଭର କରିଥାଏ। ସେ ଓଡ଼ିଶା ହେଉ କି ମହାରାଷ୍ଟ୍ର, ଇତିହାସରେ ଏମିତି ଅନେକ ଉଜ୍ଜଳ ଉଦାହରଣ ଆମ ସାମ୍ନାରେ ରହିଛି ଯେଉଁଠାରେ କି ନାରୀମାନଙ୍କର ଅଦମ୍ୟ ଉଦ୍ୟମ ଫଳରେ ପ୍ରତ୍ୟେକ ଜାତି ତା'ର ଇତିହାସକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିପାରିଛି। ଆଜି ଏହି ମର୍ମରେ ଆମର ଏହି କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ଗୋଟିଏ ଆଲୋଚନା, ମହାରାଷ୍ଟ୍ରର ଅବିସ୍କରଣୀୟ ନାରୀ ପ୍ରତିଭା। ଆଲୋଚନା କରିଛନ୍ତି ରାଧା ଜଗଲେକର।
1: ନମସ୍କାର, ଆଜିର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମୁଁ ମହାରାଷ୍ଟ୍ରର ପ୍ରତିଷ୍ଠିତ ଓ ସ୍ୱନାମଧନ୍ୟ କେତେଜଣ ନାରୀଙ୍କ ବିଷୟରେ କିଛି କହିବାକୁ ଚାହୁଁଛି। ଆମେ ଶିବାଜୀ ମହାରାଜଙ୍କ ମା ଜିଜାବାଇଙ୍କଠାରୁ ଆରମ୍ଭ କରି ସାମ୍ପ୍ରତିକ କାଳର ଅନେକ ମହିଳା ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଯୋଗଦାନ କରି ନିଜକୁ ପ୍ରତିଷ୍ଠିତ କରାଇପାରିଛନ୍ତି ତାଙ୍କ ବିଷୟରେ ଜାଣିବା। ଝାନ୍ସୀର ରାଣୀ ଲକ୍ଷ୍ମୀବାଇ ମଧ୍ୟ ମରାଠୀ ଥିଲେ। 1857 ବିଦ୍ରୋହରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ତାଙ୍କର ମୂଳ ନାମ ମନକର୍ଣ୍ଣିକା ତାମ୍ବେ। ପରେ ତାଙ୍କର ବିବାହ ଝାନ୍ସୀର ମହାରାଜ ଗଙ୍ଗାଧର ରାଓ ନେବାଳଙ୍କର ସାଙ୍ଗରେ ହେଲା, ଯିଏକି ତାଙ୍କଠାରୁ ବୟସରେ ବହୁତ ବଡ଼ ଥିଲେ। 1857 ବିଦ୍ରୋହରେ ନିଜ ଛୋଟ ପିଲାକୁ ପିଠିରେ ବାନ୍ଧି ସେ ମେରି ଝାନ୍ସୀ ନହିଁ ଦୁଙ୍ଗି କହି ଇଂରେଜମାନଙ୍କ ସାଙ୍ଗରେ ଲଢ଼ାଇ କରିଥିଲେ। ସେହିପରି ଅହିଲ୍ୟାବାଇ ହୋଲକର ମଧ୍ୟ ମରାଠୀ ଥିଲେ ଓ ମଧ୍ୟପ୍ରଦେଶରେ ମହିଳାମାନଙ୍କ ପାଇଁ ସେ ଅନେକ କାମ କରିଥିଲେ। ପ୍ରଥମେ ଆମେ ଜିଜାବାଇଙ୍କ ଉଦାହରଣ ଯଦି ନେବା, ତାହେଲେ ଶିବାଜୀଙ୍କର ସମସ୍ତ କର୍ତ୍ତୃତ୍ୱ ଓ ସାହସିକତା ପଛରେ ଜିଜାବାଇଙ୍କର ସଂଗୋପନା ଓ ଅଦମ୍ୟ ପ୍ରେରଣା ତାଙ୍କୁ ଜଣେ ମହାପୁରୁଷର ଆଖ୍ୟା ଦେଇଥିଲା। ତାଙ୍କରି ଇଙ୍ଗିତରେ ସେ ନିଜକୁ ଗୋବ୍ରାହ୍ମଣ ପ୍ରତିପାଳକ ହିନ୍ଦୁ ରାଜା ବୋଲାଇଲେ ଓ ଛତ୍ରପତି ରାଜା ହେଲେ। ଆଉ ଗୋଟିଏ କଥା କହିବି, କୁହନ୍ତି ଯେ ପାଣିରେ ଭରା ବିରାଟ କୁଣ୍ଡରେ ବସି ସେ ଶିବାଜୀଙ୍କୁ ଜନ୍ମ ଦେଇଥିଲେ। ଏମିତି ମା କାଳ କାଳକୁ ବନ୍ଦନୀୟା ଓ ପୂଜ୍ୟ। ଏହାପରେ ଆମେ ଆଉ ଜଣେ ନାରୀ ସାବିତ୍ରୀବାଇ ଫୁଲେଙ୍କ ବିଷୟରେ ଜାଣିବା। ସେ ଥିଲେ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଧର୍ମପତ୍ନୀ, କେବଳ ମହାରାଷ୍ଟ୍ର ନୁହେଁ ଭାରତର ପ୍ରଥମ ନାରୀ ଶିକ୍ଷୟତ୍ରୀ। ନାରୀ ଶିକ୍ଷା କ୍ଷେତ୍ରରେ ତାଙ୍କ ଦାନ ଅତୁଳନୀୟ। ତାଙ୍କ ସ୍ୱାମୀଙ୍କ ପିଉସୀ ସଗୁଡ଼ାଉଙ୍କ ପାଖରୁ ସେ ଇଂରାଜୀ ଶିକ୍ଷା ଲାଭ କଲେ। ସଗୁଡ଼ାଉ ଜଣେ ଇଂରାଜୀ ଅଧିକାରୀଙ୍କ ଘରେ ଦାୟୀ କାମ କରୁଥିଲେ, ସେପାଇଁ ସେ ଇଂରାଜୀ ବୋଲୁଥିଲେ ଏବଂ ଲେଖିପାରୁଥିଲେ। 1 May 1847 ପଛୁଆ ବର୍ଗର ବସ୍ତିରେ ପ୍ରଥମ ଥର ପାଇଁ ସେ ସ୍କୁଲ ଆରମ୍ଭ କଲେ। ସଗୁଣାଙ୍କ ସାଙ୍ଗରେ ମିଶି ଶିକ୍ଷାଦାନ ଆରମ୍ଭ କଲେ, କିନ୍ତୁ ପରେ ଏହି ସ୍କୁଲ ବନ୍ଦ ହେଲା। ତେଣୁ 1 January 1848 ପ୍ରଥମ ଥର ପାଇଁ କେବଳ ଝିଅ ପିଲାଙ୍କ ପାଇଁ ପୁଣେରେ ସ୍କୁଲ ଆରମ୍ଭ କଲେ। ତାପରେ କେବଳ 4 ବର୍ଷରେ ସାରା ମହାରାଷ୍ଟ୍ରରେ ସେ 18 ସ୍ଥାନରେ ସ୍କୁଲ ଖୋଲିଲେ। ଏହାପରେ କେବଳ ଝିଅମାନଙ୍କ ପାଇଁ ଆଉ ଏକ ସ୍କୁଲ କମଲାବାଇ ସ୍କୁଲ ନାମରେ ମୁମ୍ବାଇରେ ଆରମ୍ଭ କଲେ। ଏ ସ୍କୁଲଟି ଆଜି ପର୍ଯ୍ୟନ୍ତ ଚାଲିଛି। ଏହି ସ୍କୁଲରେ ଆରମ୍ଭରେ ମାତ୍ର 6 ଜଣ ଛାତ୍ରୀ ପଢ଼ୁଥିଲେ। ବର୍ଷକ ପରେ

ଏହି ସଂଖ୍ୟା ଚାଳିଶରୁ ପଇଁଚାଳିଶ ପର୍ଯ୍ୟନ୍ତ ପହଞ୍ଚିଲା। ଏହି ସମୟରେ ସନାତନୀ ଉଚ୍ଚବର୍ଗୀୟମାନେ ଏହାର ବିରୋଧ କଲେ। ସାବିତ୍ରୀବାଈଙ୍କ ଉପରକୁ ଗୋବର ଫିଙ୍ଗିଲେ, ପଥର ଫିଙ୍ଗିଲେ, କିନ୍ତୁ ସାବିତ୍ରୀବାଈ ଅନେକ ସଂଘର୍ଷ କରି ତାଙ୍କର ଶିକ୍ଷା ପ୍ରସାର ଉଦ୍ୟମ ଚାଲୁ ରଖିଲେ। ଶିକ୍ଷାର ପ୍ରସାର ଲାଗି ଅନ୍ୟ ସାମାଜିକ କ୍ଷେତ୍ରରେ ମଧ୍ୟ କାମ କରିବା ବହୁତ ଜରୁରୀ ଥିଲା, ଯେପରିକି ନାରୀମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବା, କୁପ୍ରଥା, ପୁରାତନ ରୂଢ଼ି ଓ ପରମ୍ପରା ବିରୁଦ୍ଧରେ ଲଢ଼ିବା ଇତ୍ୟାଦି। ସେ କାଳରେ ବାଲ୍ୟ ବିବାହ ହେଉଥିଲା, ଝିଅର ବୟସ କମ୍ ଓ ସ୍ୱାମୀ ବୟସ୍କ ଥିଲେ, ତେଣୁ ବିଧବାଙ୍କ ସଂଖ୍ୟା ଅଧିକ ଥିଲା। ସମାଜରେ ଅତ୍ୟାଚାରିତ ଏହି ବିଧବାମାନଙ୍କ ପୁନର୍ବସନ ପାଇଁ ସେ ବହୁତ କାମ କଲେ। ସେ ନିପୁତ୍ରିକ ଥିଲେ। ବିଧବା ଆଶ୍ରମରେ ଥିବା କାଶୀବାଈ ନାମକ ଜଣେ ବିଧବାଙ୍କ ପୁଅକୁ ନିଜ ପୁଅ କରି ତା ନାଁ ଯଶବନ୍ତ ରଖିଲେ। ତାଙ୍କର ଶିକ୍ଷା କାର୍ଯ୍ୟରେ ଖୁସି ହୋଇ ଇଷ୍ଟ ଇଣ୍ଡିଆ କମ୍ପାନୀର ମେଜର କ୍ୟାଣ୍ଡି ଫୁଲେ ସ୍ୱାମୀ ସ୍ତ୍ରୀ ଦୁହିଙ୍କୁ ପୁରସ୍କୃତ କଲେ ଓ ତାଙ୍କ ଦ୍ୱାରା ପରିଚାଳିତ ସ୍କୁଲକୁ ସରକାରୀ ଅନୁଦାନ ପ୍ରଦାନ କଲେ। 1896-97 ପୁଣେ ସହର ପ୍ଲେଗ ମହାମାରୀ ଦ୍ୱାରା ଆକ୍ରାନ୍ତ ହେଲା। ନିଜ ଜୀବନକୁ ପାଣି ଛଡ଼ାଇ ସେ ରୋଗୀମାନଙ୍କ ଦିନ ରାତି ସେବା କଲେ ଓ ସେହି ରୋଗରେ ହିଁ 10 ମାର୍ଚ୍ଚ 1897 ଏହି ଅସାଧାରଣ ନାରୀ ସାବିତ୍ରୀବାଈ ମୃତ୍ୟୁବରଣ କଲେ। ତାଙ୍କ ଏହି ସାମାଜିକ କାର୍ଯ୍ୟ ଲାଗି କୃତଜ୍ଞତା ସ୍ୱରୂପ 1995 ଠାରୁ 3 ଜାନୁଆରୀ ଦିନକୁ ଅର୍ଥାତ୍ ତାଙ୍କ ଜନ୍ମଦିନକୁ ବାଳିକା ଦିବସ ରୂପେ ପାଳନ କରାଯାଉଛି।

ଏହା ତାଙ୍କୁ ସମାଜ ବିରୋଧୀ କରିଥିଲା। 14 ବର୍ଷ ବୟସରେ ତାଙ୍କ ପ୍ରଥମ ପିଲାଟି ନଷ୍ଟ ହେଲା। ମହିଳା ରୋଗୀ ପୁରୁଷ ଡାକ୍ତର ପାଖକୁ ନ ଯିବାର ପ୍ରଥା ଥିବାରୁ ତାଙ୍କର ପିଲାଟି ନଷ୍ଟ ହେଲା। ତେଣୁ ତାଙ୍କ ସ୍ୱାମୀ ଗୋପାଳରାମ ଜିଦ୍ କରି ତାଙ୍କୁ ଡକ୍ଟର ହେବା ପାଇଁ ପ୍ରବର୍ତ୍ତାଇଲେ। ଆନନ୍ଦୀବାଈ ବି ରାଜି ହୋଇ ଡାକ୍ତରୀ ପାଠ ପଢ଼ିଲେ। ସେହି ସମୟରେ ତାଙ୍କ ସ୍ୱାମୀଙ୍କ ବଦଳି କୋହ୍ଲାପୁର ହେଲା। ସେଠାରେ ଆମେରିକାର ଖ୍ରୀଷ୍ଟି ଧର୍ମ ମଣ୍ଡଳର ମୁଖ୍ୟ ମିଷ୍ଟର ୱାଇଲ୍ଡଙ୍କ ସହ ଭେଟ ହେଲା। ଗୋପାଳରାଓଙ୍କର ୱାଇଲ୍ଡରଙ୍କ ସାଙ୍ଗରେ ହୋଇଥିବା ପତ୍ର ବ୍ୟବହାର ରସେଲ ନାମକ ଗାଁରେ ସ୍ଥାୟୀ ନିବାସ କରୁଥିବା ମିସେସ୍ କାର୍ପେଣ୍ଟର ପଢ଼ିଲେ। ଏକ ଆନ୍ତରିକ ପ୍ରେରଣା ଲାଭ କରି ସେ ଆନନ୍ଦୀବାଈଙ୍କ ସହିତ ପତ୍ର ବ୍ୟବହାର କଲେ। ମିସେସ୍ କାର୍ପେଣ୍ଟରଙ୍କ ସର୍ବତୋପରି ସାହାଯ୍ୟରେ 7 ଏପ୍ରିଲ 1883 ଆନନ୍ଦୀବାଈ ଆମେରିକା ଲାଗି କଲିକତାରୁ ପାଣି ଜାହାଜରେ ବାହାରିଲେ। ମାଟ୍ରିକ ପରୀକ୍ଷା ପାସ୍ ନ ହୋଇଥିବା ଆନନ୍ଦୀବାଈ ନ ହାତି ଶାଢ଼ୀ ନାକରେ ନୋଥ ପିନ୍ଧିଥିବା ଏହି ଭାରତୀୟ ରମଣୀ ସିଟି ଅଫ୍ ବର୍ଲିନ୍ ନାମକ ପାଣି ଜାହାଜରେ ବସି ଆମେରିକା ଗଲେ। କେବଳ ସିଝା ଆଳୁ ଖାଇ 2 ମାସର ଯାତ୍ରା ପରେ 4 ଜୁନ୍ 1883 ଆମେରିକା ପହଞ୍ଚିଲେ। ମିସେସ୍ କାର୍ପେଣ୍ଟରଙ୍କ ଘରେ ରହି ପେନ୍ସିଲଭାନିଆରେ ଡକ୍ଟରୀ ଶିକ୍ଷା ଆରମ୍ଭ କଲେ। 1 ମାର୍ଚ୍ଚ 1886 ଏମ୍ଡି ପଦବୀ ଲାଭ କଲେ। 9 ଅକ୍ଟୋବର 1886 ଇଟ୍ସରିଆ ପାଣି ଜାହାଜରେ ଚଢ଼ି 16 ନଭେମ୍ବର 1886 ଗୋପାଳରାଓଙ୍କ ସହ ମୁମ୍ବାଇ ଫେରିଲେ। ଆମେରିକାର କଷ୍ଟମୟ ଜୀବନ, ଖାଇବାରେ ହେଳା ଆଉ ପ୍ରତିକୂଳ ପାଣିପାଗ ଯୋଗୁଁ ସେ ଟିବି ରୋଗରେ ପୀଡ଼ିତ ହେଲେ। ଡକ୍ଟର ହେଇ ଭାରତକୁ ଫେରିଲେ ସିନା, କିନ୍ତୁ ମହିଳାମାନଙ୍କ ସେବା ଶୁଶ୍ରୂଷା କରିବାର ସ୍ୱପ୍ନ ପୂରଣ କରିପାରିଲେ ନାହିଁ। 26 ଫେବୃଆରୀ 1887 ସେ କେବଳ 22 ବର୍ଷ ବୟସରେ ମୃତ୍ୟୁବରଣ କଲେ। ନିଜ ଧ୍ୟେୟ ପୂର୍ତ୍ତି ଲାଗି ଜଣେ ମହିଳା ନିଜର ଶକ୍ତି କେତେ ପ୍ରକର୍ଷରେ ପ୍ରମାଣିତ କରିପାରେ ତାହାର ଜ୍ୱଳନ୍ତ ଓ ମୂର୍ତ୍ତିମନ୍ତ ଉଦାହରଣ ହେଉଛନ୍ତି ଡକ୍ଟର ଆନନ୍ଦୀବାଈ ଯୋଶୀ। ସେଥିଲାଗି ଆଜି ମଧ୍ୟ ସେ ବନ୍ଦନୀୟ ଓ ଆଦର୍ଶ ଅଟନ୍ତି। ଆଉ ଜଣେ ମରାଠୀ ନାମବନ୍ତ ବୈଜ୍ଞାନିକ ତଥା ଲେଖିକା ଓ ସମାଜସେବିକା ଯାହାଙ୍କୁ ଆମେ ଭଲ ଭାବରେ ଜାଣୁ ସେ ହେଉଛନ୍ତି ସୁଧା ମୂର୍ତ୍ତି, ମରାଠୀ ଝିଅ ସୁଧା କୁଳକର୍ଣ୍ଣୀ। ସେ ଭାରତୀୟ ବିଦ୍ୟାପୀଠର ଇଞ୍ଜିନିୟରିଂ କଲେଜରୁ ବିଇ ଇଲେକ୍ଟ୍ରିକାଲ ପଦବୀ ସୁବର୍ଣ୍ଣ ପଦକ ସହ ହାସିଲ କରିଛନ୍ତି। ସେହିପରି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ କମ୍ପ୍ୟୁଟର ସାଇନ୍ସରେ ଏମ୍ଇ ତଥା ଏମ୍ଟେକ୍ ପଦବୀ ଲାଭ କରିଛନ୍ତି। ଶ୍ରୀ ନାରାୟଣ ମୂର୍ତ୍ତିଙ୍କ ସହ ବିବାହ କରି ସେ ସୁଧା ମୂର୍ତ୍ତି ହେଲେ। ତାଙ୍କର ଚାକିରି ଜୀବନ ପ୍ରଥମ ମହିଳା ଇଞ୍ଜିନିୟର ରୂପେ ଆରମ୍ଭ କରିଥିଲେ। ସେହି ପୋଷ୍ଟ ପାଇଁ କେବଳ ପୁରୁଷମାନଙ୍କଠାରୁ ଆପ୍ଲିକେସନ୍ ଗ୍ରହଣ କରୁଥିଲେ, କିନ୍ତୁ ସୁଧା ମୂର୍ତ୍ତି ସେହି ପୋଷ୍ଟ ଲାଗି ଆପ୍ଲିକେସନ୍ ଦେଇ ସିଲେକ୍ଟ ହୋଇ ନିର୍ବାଚିତ ହେଲେ। ସେ ଜଣେ ବିଖ୍ୟାତ ସାମାଜିକ କାର୍ଯ୍ୟକର୍ତ୍ତା ଓ କୁଶଳ ଲେଖିକା ଅଟନ୍ତି। ସେ ମରାଠୀ, କନ୍ନଡ଼ ଏବଂ ଇଂରାଜୀ ଭାଷାରେ ଲେଖିପାରନ୍ତି। ସମାଜର ବିବିଧ କ୍ଷେତ୍ରରେ ସେ ଅନେକ ବିକାଶ କାର୍ଯ୍ୟକୁ ଆଗେଇ ନେଇଛନ୍ତି। କର୍ଣ୍ଣାଟକ ସରକାରଙ୍କ ସମସ୍ତ ସ୍କୁଲରେ ସେ କମ୍ପ୍ୟୁଟର ଓ ଲାଇବ୍ରେରୀ ଉପଲବ୍ଧ କରାଇଛନ୍ତି। ହାର୍ଭାର୍ଡ ବିଦ୍ୟାପୀଠରେ ମୂର୍ତ୍ତି କ୍ଲାସିକାଲ ଲାଇବ୍ରେରୀ ଅଫ୍ ଇଣ୍ଡିଆ ନାମକ ଏକ ଗ୍ରନ୍ଥାଳୟ ଆରମ୍ଭ କରିଛନ୍ତି। କର୍ଣ୍ଣାଟକର ଗ୍ରାମାଞ୍ଚଳରେ ଓ ବେଙ୍ଗାଲୋର ସହର ଏବଂ ଏହାର ପରିସରରେ 10,000 ଶୌଚାଳୟ ଏହି ସଂସ୍ଥା ଦ୍ୱାରା ନିର୍ମାଣ କରାଯାଇଛି। ସୁନାମୀ ସମୟରେ ତାମିଲନାଡୁ ଏବଂ ଆନ୍ଦାମାନରେ ଇଏ ବିଶେଷ ସେବା କାର୍ଯ୍ୟ ମଧ୍ୟ କରିଥିଲେ। ତାଙ୍କର ଏହି ସଂସ୍ଥା ମହାରାଷ୍ଟ୍ର ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳର ଲୋକମାନଙ୍କୁ ଅନେକ ସାହାଯ୍ୟତା ପ୍ରଦାନ କରିଛି। ସେ ଅନେକ ପୁସ୍ତକର ରଚୟିତା। ଏହି ପୁସ୍ତକଗୁଡ଼ିକ ମରାଠୀ, କନ୍ନଡ଼ ଏବଂ ଇଂରାଜୀରେ ପ୍ରକାଶିତ। 1995 ତାଙ୍କୁ ବେଷ୍ଟ ଟିଚର ଆୱାର୍ଡ ମିଳିଲା। 2001 ଓଜସ୍ୱିନୀ ପୁରସ୍କାର। 2006 ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଲାଗି ଆର୍କେ ନାରାୟଣ ପୁରସ୍କାର ଓ ସେହି ବର୍ଷରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ଗୌରବାନ୍ୱିତ କରିଛନ୍ତି। ସତ୍ୟଭାମା ବିଦ୍ୟାପୀଠରୁ ତାଙ୍କୁ ସମ୍ମାନୀୟ ଡକ୍ଟରେଟ୍ ପଦବୀ ମିଳିଛି। 2021 ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଯେଉଁ ମହିଆସୀ ମହିଳା ଅନାଥଙ୍କ ଲାଗି ସେବା କାର୍ଯ୍ୟ କରୁଛନ୍ତି ସେ ହେଉଛନ୍ତି ଶ୍ରୀମତୀ ସିନ୍ଧୁତାଇ ସପକାଳ। 14 ନଭେମ୍ବର 1947 ମହାରାଷ୍ଟ୍ରର ୱର୍ଦ୍ଧା ଜିଲ୍ଲାର ନବରଗାଓ ଗ୍ରାମରେ ତାଙ୍କ ଜନ୍ମ। ଚାହୁନଥିଲା ବେଳେ ଝିଅ ଜନ୍ମ ହେଲା ବୋଲି ତାଙ୍କ ନାମ ଚିନ୍ଧି ମାନେ ଫଟାକନା ରଖାଗଲା। ବାଲ୍ୟ ବୟସରେ ସେ ଗାଈ ଚରାଇବା କାମ କରୁଥିଲେ। ଗୋରୁମାନଙ୍କୁ ଚରିବା ପାଇଁ ଛାଡ଼ିଦେଇ ସ୍କୁଲ ଯାଇ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଲେ। 9 ବର୍ଷ ବୟସରେ ତାଙ୍କଠାରୁ 26 ବର୍ଷ ବଡ଼ ଥିବା ଶ୍ରୀହରି ସପକାଳଙ୍କ ସହ ତାଙ୍କର ବିବାହ ହେଲା। ଶାଶୁଘରେ ତାଙ୍କୁ ବହୁତ ଯନ୍ତ୍ରଣା ଦିଆଯାଉଥିଲା। ସକାଳୁ ଉଠି ଶହ ଶହ ଗୋରୁଙ୍କୁ ଚରାଇବା କାମ ସେ କରୁଥିଲେ, ତା ସହ ଗୋବର ଗୋଟାଇବା କାମ ବି କରୁଥିଲେ, କିନ୍ତୁ ତା ପାଇଁ ତାଙ୍କୁ କିଛି ବି ମଜୁରୀ ମିଳୁନଥିଲା। ଏହି

ଉପରକୁ ଫରେଷ୍ଟବାଲା ନିଲାମ କରୁଥିଲେ। ପ୍ରଥମ ଥର ପାଇଁ ସେ ବିଦ୍ରୋହ କରି ଲଢ଼ାଇ ଆରମ୍ଭ କଲେ। ସେତେବେଳେ ସେ 9 ମାସର ଗର୍ଭବତୀ ଥିଲେ। ଏହି ଲଢ଼ାଇ ସେ ଜିତିଲେ, କିନ୍ତୁ ତାହାର ଜବରଦସ୍ତ ମୂଲ୍ୟ ତାଙ୍କୁ ଦେବାକୁ ପଡ଼ିଲା। ଗାଁର ଜମିଦାରକୁ ଫରେଷ୍ଟବାଲାଙ୍କ ପାଖରୁ ଯେଉଁ ପଇସା ମିଳୁଥିଲା ତାହା ବନ୍ଦ ହେଲା। ତେଣୁ ଜମିଦାର ଦମଡାଜୀ ଅସତ୍କର ସିନ୍ଧୁତାଇଙ୍କ ପେଟରେ ଥିବା ପିଲା ମୋର ବୋଲି ପ୍ରଚାର ଆରମ୍ଭ କଲେ। ତାଙ୍କ ସ୍ୱାମୀଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା ଓ ଗର୍ଭବତୀ ତାଇଙ୍କୁ ବେଦମ ମାରି ଘରୁ ବାହାର କରି ମୁମୂର୍ଷୁ ଅବସ୍ଥାରେ ଗୁହାଳରେ ଆଣି ଫିଙ୍ଗିଦେଲେ। ସେଇଠି ତାଙ୍କର ଝିଅଟି ଜନ୍ମ ହେଲା। ସ୍ୱାମୀ ଘରୁ ତଡ଼ି ଦେବାରୁ ଗାଁବାଲା ମଧ୍ୟ ତାଙ୍କୁ ଗାଁରୁ ତଡ଼ିଦେଲେ। ନିଜ ମା ମଧ୍ୟ ତାଙ୍କୁ ଆଶ୍ରୟ ଦେଲା ନାହିଁ। ଛୋଟ ଝିଅକୁ ଧରି ପରଭଣି, ନାନ୍ଦେଡ ଓ ମନମାଡ ଷ୍ଟେସନରେ ଓ ରେଲୱେରେ ଭିକ ମାଗିବା ଆରମ୍ଭ କଲେ। ଯାହା ଭିକ ମିଳିଲା ଷ୍ଟେସନରେ ଭିକ ମାଗୁଥିବା ସବୁ ଭିକାରୀମାନଙ୍କ ସାଙ୍ଗରେ ମିଶି ବାଣ୍ଟି କୁଣ୍ଟି ଖାଉଥିଲେ। ସେଇମାନେ ହିଁ 21 ବର୍ଷ ତାଇଙ୍କୁ ସୁରକ୍ଷା ଦେଲେ। ବେଳେବେଳେ ଷ୍ଟେସନରେ ଭିକ ନ ମିଳିଲେ ମଶାଣୀକୁ ଯାଇ ଯାହା ମିଳିଲେ ତାହା ଖାଉଥିଲେ। ମଶାଣୀରେ ଫୋପଡ଼ା ହେଉଥିବା ଲୁଗାପଟା ପିନ୍ଧୁଥିଲେ। ଶେଷକୁ 1994 ଅନାଥ ପିଲାମାନଙ୍କୁ ସମ୍ଭାଳିବା ପାଇଁ ନିଜ ଝିଅ ମମତାକୁ ଦଗଡୁ ହଲୱାଇ ସଂସ୍ଥା ମାଧ୍ୟମରେ ଶିକ୍ଷା ଲାଗି ସେବା ସଦନରେ ଦାଖଲ କଲେ ଆଉ ଚିନ୍ଧିରୁ ନିଜ ସିନ୍ଧୁତାଇ ହେଲେ। ପରେ ପୁଣେ ପାଖରେ ପୁରନ୍ଦର ତାଲୁକାରେ କୁମ୍ଭାରବୟଣ ଗାଁରେ ଅନାଥ ପିଲାଙ୍କ ପାଇଁ ମମତା ବାଲ ସଦନ ଆରମ୍ଭ କଲେ। ପିଲାମାନଙ୍କ ପାଇଁ ଖାଦ୍ୟ, ଲୁଗାପଟା ଓ ଅନ୍ୟାନ୍ୟ ସୁବିଧା ସଂସ୍ଥା ତରଫରୁ କରାଗଲା। ଏଠାରେ ପଢୁଥିବା ପିଲାମାନେ ଆର୍ଥିକ ଦୃଷ୍ଟିରୁ କିପରି ସ୍ୱାବଲମ୍ବୀ ହେବେ ସେଥିଲାଗି ତାଙ୍କୁ ମାର୍ଗଦର୍ଶନ ଶିକ୍ଷା ଦିଆଗଲା। ଆର୍ଥିକ ଦୃଷ୍ଟିଆ ସବଳ ହେବା ପରେ ଏହି ଯୁବକ ଯୁବତୀଙ୍କର ଲାଗି ଯୋଗ୍ୟ ସାଥୀ ଖୋଜି ତାଙ୍କ ବିବାହ ଆୟୋଜନ ତାଙ୍କ ସଂସ୍ଥା କରୁଛି। ଆଜି ପର୍ଯ୍ୟନ୍ତ 2000 ପାଖାପାଖି ଅନାଥ ପିଲାଙ୍କ ସେ ମା ହେଲେ। ଏହି ସଂସ୍ଥାରେ ବଢ଼ିଥିବା ପିଲାମାନେ ଆଜି ଓକିଲ, ଇଞ୍ଜିନିୟର, ନର୍ସ ହୋଇ ସୁଖୀ ଜୀବନ ବ୍ୟତୀତ କରୁଛନ୍ତି। ପିଲାମାନେ ନିଜର ନାଁ ସହିତ ସିନ୍ଧୁତେଇ ସପକାଳଙ୍କ ନାଁ ଯୋଡ଼ିଛନ୍ତି। ନିଜ ସଂସ୍ଥା ପ୍ରଚାର ଲାଗି ଓ ନିଧି ସଂକଳନ କରିବା ହେତୁ ସେ ଆମେରିକା ମଧ୍ୟ ଯାଇଥିଲେ। ତାଙ୍କ ସହିତ ସେ ପ୍ରଥମେ ଯେଉଁ ଅନାଥ ପିଲାକୁ ଆଶ୍ରୟ ଦେଇଥିଲେ ସେହି ଦୀପକ ସିନ୍ଧୁତେଇ ସପକାଳଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ସେଠାରେ ଅନ୍ତରାଷ୍ଟ୍ରୀୟ ମରାଠୀ ସାହିତ୍ୟ ସମ୍ମିଳନୀରେ ନିଜ ଭାଷଣ ଓ କାବ୍ୟ ଦ୍ୱାରା ସମାଜକୁ ପ୍ରଭାବିତ କଲେ। ତାଙ୍କ ଭାଷଣରେ ସେ କହିଲେ, ରାସନ ମିଳିବା ପାଇଁ ଭାଷଣ ଦେବା ଜରୁରୀ, ବିଦେଶରୁ ଅନୁଦାନ ମିଳିବା ସହଜ ହେଉ ବୋଲି ସେ ମଦର ଗ୍ଲୋବାଲ ଫାଉଣ୍ଡେସନ ସଂସ୍ଥାର ସ୍ଥାପନା କଲେ। ଆଜି ପର୍ଯ୍ୟନ୍ତ ତାଙ୍କୁ 750 ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ପୁରସ୍କାର ମିଳିଛି। ପଦ୍ମଶ୍ରୀ ସହିତ ସେ ଡକ୍ଟର ବାବା ସାହେବ ଆମ୍ବେଦକର ସମାଜଭୂଷଣ ପୁରସ୍କାର 2012 ପାଇଛନ୍ତି। ଏହି ମହିଆସୀ ମହିଳା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବେ।

ସେଠିକାର ଅନେକ ବ୍ରଥେଲ ସେ ବନ୍ଦ କରିଥିଲେ, ଯେଉଁଠାରେ ନାବାଳିକାଙ୍କ ଟ୍ରାଫିକିଂ ହେଉଥିଲା। ସେ ମାଝା ଆୟୁଷ୍ୟତିଲ ପାନେ ଅର୍ଥାତ୍ ମୋ ଜୀବନର କିଛି ପୃଷ୍ଠା ନାମକ ପୁସ୍ତକ ଲେଖିଛନ୍ତି। 51 ବର୍ଷ ବୟସର ଅଞ୍ଜଲି ଭାଗବତ ଜଣେ ସୁଟର, ମିଲାନରେ ହୋଇଥିବା ୱାର୍ଲ୍ଡ କପ୍ ସୁଟର ପ୍ରତିଯୋଗିତାରେ ସେ ଭାରତ ଲାଗି ୱାର୍ଲ୍ଡ କପ୍ ଜିତିଲେ। ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ 2003ରେ ଆଫ୍ରୋ ଏସିଆନ ଗେମ୍ସରେ ଭାରତ ପାଇଁ ସୁବର୍ଣ୍ଣ ଓ ରଜତ ପଦକ ଜିତିଥିଲେ। ସଙ୍ଗୀତ କ୍ଷେତ୍ରରେ ଦିଦି ଲତା ମଙ୍ଗେସ୍କର ଓ ଆଶାତାଇ ଭୋସଲେ ଆମ ଲାଗି ଚିରସ୍ମରଣୀୟ ରହିବେ। 28 ସେପ୍ଟେମ୍ବର 1938ରେ ଜନ୍ମ ହୋଇଥିବା ଲତା ଦିଦିଙ୍କୁ ଭାରତରତ୍ନ ପଦବୀରେ ଭୂଷିତ କରାଯାଇଛି। ତାଙ୍କୁ କ୍ୱିନ୍ ଅଫ୍ ମେଲୋଡି, ଭଏସ୍ ଅଫ୍ ନେସନ୍ ଏମିତି ବି କୁହାଯାଏ। ପୃଥିବୀର ସାତଟି ଆଶ୍ଚର୍ଯ୍ୟ ସହିତ ଏ ଦିଦିଙ୍କୁ ଅଷ୍ଟମ ଆଶ୍ଚର୍ଯ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହିପରି ଆଶାତାଇଙ୍କୁ ପଦ୍ମବିଭୂଷଣ ଏବଂ ଦାଦାସାହେବ ଫାଳକେ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏ ଦୁଇ ଜଣ କେତେ ଗୀତ ଗାଇଛନ୍ତି ତାର ହିସାବ କରିବା ଅସମ୍ଭବ। ଜାତିର ରାଜନୀତିରେ ମଧ୍ୟ ମହାରାଷ୍ଟ୍ର ମହିଳାମାନେ ଯୋଗଦାନ ଦେଇଛନ୍ତି। ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ପାଟିଲ ମଧ୍ୟ ମରାଠୀ ଅଟନ୍ତି। ସିନେମା କ୍ଷେତ୍ରରେ

0: ଆଜିର କାର୍ଯ୍ୟକ୍ରମ ଶ୍ରୋତାବନ୍ଧୁ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଇବେ। ଆମର ଠିକଣା
1: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ୍ 753-00-1।
0: ତେବେ ଶ୍ରୋତାବନ୍ଧୁ ଆଜି ତ ସମୟ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ସ୍ୱାଇଁ
1: ଏବଂ ମୁଁ ନିର୍ମାଲ୍ୟ ଓଝା
0: ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ଉପାୟ ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
5: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଫରହତ ନାଜ। असम में बाढ़ की स्थिति अब भी गंभीर बनी हुई है। राज्य में 1,15,000 से अधिक लोगों ने राहत शिविरों में शरण ली है। सबसे अधिक प्रभावित जिले शिवसागर, चराईदेव और जोरहाट हैं। राज्य में बाढ़ से मरने वालों की संख्या 61 हो गई है। प्रभावित क्षेत्रों में राहत और बचाव कार्य लगातार जारी है। वहीं गुजरात में तेज बारिश के बाद बचाव और राहत कार्य युद्ध स्तर पर चलाए जा रहे हैं। पिछले 24 घंटों में राज्य के 265 क्षेत्रों में बारिश हुई है। राज्य राहत आयुक्त ने 5 मौतों की पुष्टि की है। मौसम विभाग ने कोंकण, गोवा,

0: ଏଥିଲା ପ୍ରାନ୍ତୀୟ ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ ଆକାଶବାଣୀ ଜୟପୁର। ବର୍ତ୍ତମାନ ଆପଣଙ୍କ ପାଇଁ ନେଇ ଆସିଛୁ ଆଜିର ଚାଷବାସ କଥା।
1: ମାଣ୍ଡିଆ ବା ରାଗି ଭାରତର ଏକ ପ୍ରମୁଖ କ୍ଷୁଦ୍ର ଶସ୍ୟ ଫସଲ। ଏହା ଏକ ପୌଷ୍ଟିକ ଖାଦ୍ୟ ହୋଇଥିବାରୁ ଏହାକୁ ସୁପର ଫୁଡ଼୍ ବୋଲି ମଧ୍ୟ କୁହାଯାଏ। ମାଣ୍ଡିଆରେ କ୍ୟାଲସିୟମ, ଲୌହ, ପ୍ରୋଟିନ, ଫାଇବର, ଭିଟାମିନ୍ ବି ଓ ବିଭିନ୍ନ ଖଣିଜ ଲବଣ ପ୍ରଚୁର ପରିମାଣରେ ରହିଛି। ଏହା ମାନବ ଶରୀରକୁ ଶକ୍ତି ଯୋଗାଇବା ସହିତ ହାଡ଼କୁ ମଜବୁତ କରେ ଏବଂ ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ। ଓଡ଼ିଶାରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଏହାର ଚାଷ ବହୁଳ ଭାବରେ କରାଯାଏ। ମାଣ୍ଡିଆ ଚାଷ ପାଇଁ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଉପଯୁକ୍ତ। 20-30 ଡିଗ୍ରୀ ସେଲସିୟସ୍ ତାପମାତ୍ରା ଏବଂ 700-1000 ମିଲିମିଟର ବର୍ଷାପାତ ହେଲେ ଭଲ ଅମଳ ହୋଇପାରିବ। ଏହା କମ୍ ପାଣିରେ ମଧ୍ୟ ଭଲ ବଢ଼ୁଥିବାରୁ ମରୁଡ଼ି ପ୍ରବଣ ଅଞ୍ଚଳ ପାଇଁ ଏକ ଆଦର୍ଶ ଫସଲ। ତେବେ ଦରସା, ବାଲିଆ ଦରସା ଓ ଲାଲ ମାଟି ମାଣ୍ଡିଆ ଚାଷ ପାଇଁ ଖୁବ୍ ଉପଯୁକ୍ତ। ପାଣି ନିଷ୍କାସନର ସୁବିଧା ଥିବା ଜମି ବାଛିବା ନିହାତି ଜରୁରୀ। ଜମିକୁ 2-3 ଥର ଚାଷ କରି ମାଟିକୁ ଗୁଣ୍ଡ କରାଯାଏ। ଶେଷ ଚାଷ ସମୟରେ ପଚା ଗୋବର ଖତ କିମ୍ବା କମ୍ପୋଷ୍ଟ ମିଶାଇ ଜମିକୁ ସମତଳ କରାଯାଏ। ଭଲ

ଜମି ପ୍ରସ୍ତୁତି ଦ୍ୱାରା ବିହନର ଅଙ୍କୁରତ୍ମ ଭଲ ହୁଏ। ତେବେ ଉନ୍ନତମାନର ଓ ରୋଗମୁକ୍ତ ବିହନ ବ୍ୟବହାର କରିବା ଉଚିତ। ଜୁନ୍ ଜୁଲାଇ ମାସରେ ବର୍ଷା ଆରମ୍ଭ ହେଲେ ବିହନ ବୁଣା କିମ୍ବା ଚାରା ରୋପଣ କରାଯାଏ। ଏକ ହେକ୍ଟର ଜମି ପାଇଁ ପ୍ରାୟ 8-10 କିଲୋଗ୍ରାମ ବିହନ ଆବଶ୍ୟକ ହୁଏ। ଜୈବ ସାର ବ୍ୟବହାର କଲେ ମାଟିର ଉର୍ବରତା ବୃଦ୍ଧି ପାଇଥାଏ। ମୃତ୍ତିକା ପରୀକ୍ଷା ଅନୁଯାୟୀ ନାଇଟ୍ରୋଜେନ୍, ଫସ୍ଫରସ୍ ଓ ପଟାସ୍ ସାର ପ୍ରୟୋଗ କଲେ ଭଲ ଅମଳ ମଧ୍ୟ ମିଳେ। ତେବେ ମାଣ୍ଡିଆ ସାଧାରଣତଃ ବର୍ଷା ଜଳ ଉପରେ ନିର୍ଭର କରେ। ବର୍ଷା କମ୍ ହେଲେ ଫୁଲ

0: ଔଷଧ ପ୍ରୟୋଗ କରିବା ନିହାତି ଆବଶ୍ୟକ। ଫସଲ 100ରୁ 120 ଦିନ ମଧ୍ୟରେ ପାଚିଯାଏ। ଶିଶଗୁଡ଼ିକୁ ପାଚିଗଲେ ସେଗୁଡ଼ିକୁ କାଟି ଖରାରେ ଶୁଖାଇ ମାଡ଼ କରାଯାଏ। ପରେ ଦାନାକୁ ଭଲ ଭାବେ ଶୁଖାଇ ବାୟୁ ଚଳାଚଳ କରୁଥିବା ଶୁଖିଲା ସ୍ଥାନରେ ସଂରକ୍ଷଣ କରାଯାଏ। ତେବେ ମାଣ୍ଡିଆର ବହୁତ ଗୁଡ଼ିକ ଉପକାରିତା ରହିଛି, ଯେମିତିକି ଏହା ହେଉଛି ଗୋଟିଏ ଅତ୍ୟନ୍ତ ପୌଷ୍ଟିକ ଖାଦ୍ୟ, କ୍ୟାଲସିୟମ ଓ ଲୌହର ଭଲ ଉତ୍ସ, ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ, କମ୍ ପାଣିରେ ଭଲ ଅମଳ ହୁଏ, ଚାଷ ଖର୍ଚ୍ଚ କମ୍ ଏବଂ ଲାଭ ଅଧିକ, ମାଟିର ଉର୍ବରତା ବଜାୟ ରଖିବାରେ ସାହାଯ୍ୟ କରେ, ପୌଷ୍ଟିକ ସୁରକ୍ଷା ଓ କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହୁଏ। ତେବେ ବର୍ତ୍ତମାନ ସମୟରେ ତ ମାଣ୍ଡିଆରୁ ନିର୍ମିତ ବହୁତ ଗୁଡ଼ାଏ ଖାଇବା ମିଳୁଛି, ଯେମିତିକି କେକ୍, ଚକୁଳି, ରୁଟି, ସ୍ମୁଦି, ବହୁତ ପ୍ରକାରର ଖାଇବା ମିଳୁଛି। ତେବେ ମାଣ୍ଡିଆ ଏକ ପୌଷ୍ଟିକ, ଲାଭଦାୟକ ଏବଂ ପରିବେଶ ଅନୁକୂଳ ଫସଲ। ଜଳବାୟୁ ପରିବର୍ତ୍ତନ ସମୟରେ କମ୍ ପାଣିରେ ଭଲ ଅମଳ ହେଉଥିବାରୁ ଏହାର ଗୁରୁତ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରଙ୍କର ମିଲେଟ୍ ମିଶନ ଭଳି କାର୍ଯ୍ୟକ୍ରମ ଯୋଗୁଁ ମାଣ୍ଡିଆ ଚାଷର ପ୍ରସାର ବହୁ ପରିମାଣରେ ହେବାକୁ ଲାଗିଛି। ତେଣୁ କୃଷକମାନେ ବୈଜ୍ଞାନିକ ପଦ୍ଧତିରେ ମାଣ୍ଡିଆ ଚାଷ କରି ଅଧିକ ଅମଳ ଓ ଅଧିକ ଆୟ ହାସଲ କରିପାରିବେ। ତେବେ ମାଣ୍ଡିଆରୁ ତ ବହୁ ପ୍ରକାର ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତ ମଧ୍ୟ କରାଯାଏ, ଯେପରିକି ମାଣ୍ଡିଆ ଚାଉ, ମାଣ୍ଡିଆ ପେଜ, ମାଣ୍ଡିଆ ରୁଟି, ମାଣ୍ଡିଆ ଚକୁଳି, ମାଣ୍ଡିଆ ଦୋସା, ଇଡ୍ଲି, ଉପମା, କ୍ଷୀରି, ଲଡ଼ୁ, କେକ୍, ବିସ୍କୁଟ, କୁକିଜ୍, ନୁଡ଼ଲ୍ସ, ସେୱେଇ, ପାସ୍ତା, ମାଣ୍ଡିଆ ଲିଟି କିମ୍ବା ପିଠା, ମାଣ୍ଡିଆ ମୁଢ଼ି। ତେବେ ଏହା ସମସ୍ତଙ୍କର ସୁସ୍ଥ ଶରୀର ପାଇଁ ନିହାତି ଆବଶ୍ୟକ।
1: ମାଣ୍ଡିଆ ଚାଷ ଏ ସମ୍ପର୍କରେ ଶୁଣିଲେ ଆଜିର ଚାଷବାସ କଥାରେ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ କିଶୋର ଶ୍ରୋତାଙ୍କ ପାଇଁ ଆମ କାର୍ଯ୍ୟକ୍ରମ କିଶୋର ଭାରତୀ। ଉପସ୍ଥାପନା ମିନତୀ ରାଣୀ ନନ୍ଦ।

ପିଲାଏ, କୋରାପୁଟ ଜିଲ୍ଲା ଆମର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ସ୍ଥାନେ ସ୍ଥାନେ ବଣ, ପାହାଡ଼, କେଉଁଠି ଆକାଶକୁ ହାତ ବଢ଼େଇ ପାହାଡ଼ଟି ଠିଆ ହେଲା ଭଳି ଦେଖାଯାଏ ତ କେଉଁଠି ଲମ୍ବ ଲମ୍ବ ହୋଇ ପାଇନ୍ ଗଛ ତା ସହିତ ତାଳ ଦେଇ ବଢ଼ୁଛି, ଏସବୁ ଦେଖିବାକୁ ମିଳେ। କେତେ ରକମର ଜଳପ୍ରପାତ ଆମ ଜିଲ୍ଲାର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ। ହଁ, ସେଥିପାଇଁ ତ ଆମ କୋରାପୁଟ ସବୁଠାରୁ ସ୍ୱତନ୍ତ୍ର। ପ୍ରତିବର୍ଷ ଶହ ଶହ ସଂଖ୍ୟାର ପର୍ଯ୍ୟଟକଙ୍କର ଭିଡ଼ ଜମେ ଆମ ଅଞ୍ଚଳରେ। ପୁଣି ବର୍ଷା ଋତୁର କଥା ଯଦି କହିବା, ସେ ସବୁଠାରୁ ଭିନ୍ନ ହେବ। ସବୁ ଋତୁର ସୌନ୍ଦର୍ଯ୍ୟ ଭିନ୍ନ ଭିନ୍ନ ହେଲେ ହିଁ ବର୍ଷା ଋତୁରେ ଏଠିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ବ୍ୟକ୍ତି ହିଁ କହିପାରିବେ। ଅପୂର୍ବ ମିଳନ ଆକାଶ ଆଉ ପାହାଡ଼ର, କୁହୁଡ଼ିଆ ଧୂଆଁ ପ୍ରକୃତିରେ କାଶ୍ମୀରର ଭ୍ରମ ଆଣିଦିଏ। ମାଳମାଳ ଗଛ ମଧ୍ୟରେ ବର୍ଷାର ଛିଟା ପଡ଼ି ରାସ୍ତାଘାଟ ଆହୁରି ସୁନ୍ଦର ଦିଶେ। ପାହାଡ଼ ତଳକୁ ଚାଷ ଜମି, ସତେକି ସବୁଜ ପାଟ ପରିଧାନ କଲା ଭଳି ଲାଗେ। ସେଠୁ ଦୂରରୁ ଶୁଭୁଥାଇ ବିଲରେ କାମ କରୁଥିବା ରମଣୀଙ୍କର ସୁନ୍ଦର ଲହରାୟିତ ଗୀତର ଝଙ୍କାର, ପାହାଡ଼ି ଝରଣା କୁଳୁକୁଳୁ ଶବ୍ଦରେ ବହିଯାଉଥିବାର ଦୃଶ୍ୟ ମନଲୋଭା। ଗାଁ ପରିବେଶର ସୁଷମାରେ ମନ ନାଚି ଉଠେ। ଯାତ୍ରା କରୁଥିବା ଯାତ୍ରୀ ଭାବେ କିଛି ଦିନ ଏଠାରେ ରହିଯିବି କି? ହଁ ବିଲାଇ, ଆମେ ବି ଉପଭୋଗ କରିବା ଆମ ଅଞ୍ଚଳକୁ, ତାରି କୋଳରେ ନାଚି କୁଦି ଗାଇ ପ୍ରକୃତି ସହ ଏକାକାର ହୋଇଯିବା, ଜୀବନକୁ ମନ ଭରି ଜିଇଁବା। ଚାଲ ବିଲାଇ, ଗୀତଟି ଶୁଣିବା ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମରେ।

0: ପିଲାଇ ବହୁତ କଥା ହେଲେ ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ, ଆମ ଅଞ୍ଚଳର ଜଳପ୍ରପାତ କଥା, ପର୍ଯ୍ୟଟକଙ୍କର କଥା। ହଁ, ସତ କଥା ଯେ ଆମ ଅଞ୍ଚଳରେ ଅନେକ ଜଳପ୍ରପାତ ଅଛି, ତାକୁ ଦେଖିବାକୁ ଆମେ ଯାଉ। ଜଳପ୍ରପାତ ସବୁବେଳେ ବିପଦପୂର୍ଣ୍ଣ, ଜଳଯାତ୍ରା ମଧ୍ୟ ବିପଦପୂର୍ଣ୍ଣ। ବିପଦମୁକ୍ତ ହୋଇ ପାଣିରେ ଅନୁଭୂତି ସାଉଁଟିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ। ଏକ ଆକଳନରୁ ଜଣାଯାଏ ଯେ ପ୍ରତିବର୍ଷ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଜଳଭଣ୍ଡାର ଜଳପ୍ରପାତରେ ବୁଡ଼ି ପ୍ରାଣ ହରାଉଛନ୍ତି। ତାର କାରଣ ମଧ୍ୟ ଅନେକ ରହିଛି। କେଉଁଠି ପ୍ରକୃତି ଦାଉସାଧିଲା ବେଳେ କେଉଁଠି ମଣିଷମାନଙ୍କର ଖାମଖିଆଲି ଭାବନା ସେମାନଙ୍କୁ ଅସୁବିଧାରେ ପକାଉଛି। ତେବେ ଏପରି କାହିଁକି ହେଉଛି ଏବଂ ସେଥିରୁ ଆମେ କିପରି ମୁକ୍ତି ପାଇବା, ଜାଣିବା ପାଇଁ ଆମେ ଭେଟିଥିଲୁ ଓଡ୍ରାଫ୍ର ଜଣେ ଅଫିସରଙ୍କୁ। ସେ କ'ଣ କହୁଛନ୍ତି, ଚାଲ ଶୁଣିବା।
1: ଭାଇ, ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କର ପରିଚୟ ଦିଅନ୍ତୁ।
2: ଧନ୍ୟବାଦ। ମୋ ନାଁ ଆଲୋକ କୁମାର ପାଣି, ମୁଁ ଓଡ୍ରାଫ୍ର ମାଷ୍ଟର ଟ୍ରେନର ଥିଲି।
1: ଓଡ୍ରାଫ୍ ସରକାରଙ୍କର ଗୋଟେ ବିଭାଗ, ରେସ୍କ୍ୟୁ ସବୁ ଯାକ ପାଇଁ ଯିବାକୁ ପଡେ।
2: ଆଜ୍ଞା।
1: ତ କେମିତି ଏଥିରେ ଯୋଗ ଦେବା ପାଇଁ ଇଚ୍ଛା କଲେ?
2: ଆକ୍ଚୁଆଲି ଓଡ୍ରାଫ୍ ମାନେ ଓଡିଶା ଡିଜାଷ୍ଟର ରାପିଡ ଆକ୍ସନ ଫୋର୍ସ। ଯେକୌଣସି ବିପର୍ଯ୍ୟୟ ବା ଯାହା କିଛି ହେଲେ ଆମେ ସାଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ କରିଥାଉ। ତାହେଲେ ଏଇଥିରେ ସବୁଠୁ ବଡ ଜିନିଷ ହଉଛି ଆମେ ରେସ୍କ୍ୟୁ କରିବା ପାଇଁ ଯିବୁ, ଯୋଉଠିକି ଗୋଟେ ଲୋକକୁ ଆମେ ଯେତେବେଳେ କିଛି ଜୀବନ ବଞ୍ଚାଇବା ପାଇଁ ଆମେ ଯେତେବେଳେ ଚେଷ୍ଟା କରିବା ତାହେଲେ ବହୁତ ଖୁସି ଲାଗିଥାଏ, ଯୋଉଟା କି ସମସ୍ତଙ୍କ ଭାଗ୍ୟରେ ନଥାଏ, ମୋ ଭାଗ୍ୟରେ ଥିଲା, ସେଥିପାଇଁ ବହୁତ ଭଲ ଲାଗିଲା ସେଥିରେ ଯୋଗ ଦେବା ପାଇଁ।
1: ତେବେ ଆଜିର ଦିବସ ହଉଛି ବିଶ୍ୱ ବୁଡ଼ିଯିବାକୁ ପ୍ରତିରୋଧ କରିବା ଦିବସ। ଆଜିକାଲି ଦେଖାଗଲାଣି ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ମାନେ ଜଳପ୍ରପାତ ଗୁଡ଼ିକୁ ଆସନ୍ତି, ଯୋଉଥିରେ କି ସେମାନେ ନିଜେ ନିଜର ସୁରକ୍ଷା କରିପାରନ୍ତି ନାହିଁ, ସେଥିପାଇଁ ବୋଲିକି ମୃତ୍ୟୁବରଣ କରନ୍ତି ପାଣିରେ ବୁଡ଼ିକି। ତ ଏସବୁକୁ କେମିତି ଦେଖନ୍ତି ଆପଣ?
2: ହଁ, ଏଇଟା ତ ବର୍ତ୍ତମାନ ସମୟରେ ଏଇଟା ହଉଛି ସବୁଠୁ ବଡ ବିପର୍ଯ୍ୟୟ, ଯାହାକି ସଚେତନତାର ଅଭାବ, ଯୋଉଟା କି ଆଗରୁ ଟିଭିରେ ତାପରେ ରେଡିଓରେ ଆମର ବହୁତ ସମାଜରେ ବିଭିନ୍ନ ଖବରକାଗଜରେ ଏସବୁ ବିଷୟରେ ସଚେତନତା ଅଛି, କିନ୍ତୁ ଯେତେବେଳେ ପର୍ଯ୍ୟନ୍ତ ନିଜେ ସଚେତନ ହେବେନି ସେ ଜିନିଷ କେବେ ମଧ୍ୟ କମି ପାରିବନି। ଏବେ ଆମେ ବହୁତ ଜାଗାରେ ଓଡ୍ରା ଫାୟାର ତାପରେ ସିଭିଲ ଡିଫେନ୍ସ ମାନେ ସବୁ ବହୁତ ଟ୍ରେନିଂ ଦଉଛନ୍ତି ସେ ବିଷୟରେ, କିନ୍ତୁ ପିଲାମାନେ ସେଲ୍ଫ ସଚେତନ ସେତେବେଳେ ହେବେ ଯେତେବେଳେ ସ୍କୁଲ ଲେଭେଲରେ ସେ ଜିନିଷକୁ ସବୁବେଳେ ଦିଆହବ। ଯେମିତିକି ସପ୍ତାହରେ ଗୋଟେ ଦିନ ଯଦି ସଚେତନତା ପାଇଁ ଗୋଟେ କ୍ଲାସ ଯଦି ରହିବ, ପିଲାମାନେ ଏ ବିଷୟରେ ବାରମ୍ବାର ଶୁଣିବେ ଆଉ ସଚେତନ ହେଇପାରିବେ। ସବୁଠୁ ବଡ କଥା ହଉଛି ଯେତେବେଳେ ପର୍ଯ୍ୟନ୍ତ ଆପଣ ନିଜେ ସେ ବିଷୟରେ ଜାଣିନାହାନ୍ତି ସେତେବେଳେ ପର୍ଯ୍ୟନ୍ତ ଆପଣ ସଚେତନ ହେଇପାରିବେନି। ଯେମିତିକି ଏବେ ଦେଖନ୍ତୁ ଯେତିକି ଆମର ପର୍ଯ୍ୟଟନ ସ୍ଥଳୀ ଅଛି ସବୁଠି ଲେଖା ହେଇଥାଉଛି, ବୋର୍ଡ ସାଇନ ବୋର୍ଡରେ ଲେଖା ହେଇଥାଉଛି ପାଣି ଅଛି ଭୟ ଅଛି, କିନ୍ତୁ ପାଣିକୁ ଗଲେ ଅସୁବିଧା କଣ ସେଟା ଜାଣିବେ କେମିତି? ପିଲାମାନଙ୍କୁ କ୍ଲାସ ନିହାତି ଦରକାର। ଆଉ ସବୁଠୁ ବଡ କଥା ସେ କ୍ଲାସରେ ସ୍କୁଲ ଲେଭେଲରେ ଯଦି ଗୋଟେ ଫ୍ଲୋଟିଂ ଡିଭାଇସ, ଆମର ଇମ୍ପ୍ରୁଭାଇଜ ଫ୍ଲୋଟିଂ ଡିଭାଇସ ଯୋଉଟା କି ପାଣି ବୋତଲ ବା ଖାଲି ଡବାକୁ ନେଇକି ଆପଣମାନେ ଭାସିବା ପାଇଁ ଗୋଟେ ଗୋଟେ ଡିଭାଇସ ବନେଇ ପାରିବେ, ସେ ବିଷୟରେ ଯଦି ଟ୍ରେନିଂ ଦେଲେ ପିଲାମାନେ ଖେଳ ସହିତ ନିଜର ସେଫ୍ଟି ନେଇକି ପାଣିକୁ ଯାଇପାରିବେ।
1: ଆଉ କଣ ସବୁ ସେମାନେ ଟ୍ରେନିଂ ନବା ଦରକାର, ଯେମିତିକି ବିଦ୍ୟାଳୟ ସ୍ତରରେ? ଆପଣ ତ ବହୁତ ବଢିଆ କଥା କହିଲେ କି ଖାଲି ଡବା ହେଲା କିମ୍ବା ପାଣି ବୋତଲ ଯୋଉ ଆମେ ଫୋପାଡି ଦଉଛୁ ତାକୁ ମଧ୍ୟ ଆମେ ଗୋଟେ ତରଣୀ ଭାବରେ ଗ୍ରହଣ କରିପାରିବା। ତ ଆଉ କଣ ସବୁ ଶିକ୍ଷା କରିପାରିବେ ବିଦ୍ୟାଳୟ ସ୍ତରରେ ଯାହାଫଳରେ କି ସେମାନେ କୌଣସି ଯଦି ପର୍ଯ୍ୟଟନ ସ୍ଥଳୀକୁ ଯାଆନ୍ତି ସୁରକ୍ଷିତ ହେଇକି ଆସିବେ?
2: ସବୁଠୁ ଫାଷ୍ଟ ହଉଛି ପିଲାମାନଙ୍କୁ ନିଜେ କେମିତି ବଞ୍ଚିବେ ଆଉ ଜଣକୁ କେମିତି ବଞ୍ଚେଇବେ ସେ ବିଷୟରେ ଶିକ୍ଷା ଦେବା ଦରକାର, ଯାହାଦ୍ୱାରା କି ପିଲାମାନେ ଦେଖିବେ ଯଦି ଜଣେ ବୁଡୁଛି ସେମାନେ ସେଠି କଣ କରିପାରିବେ। ଯେମିତି ସବୁଠୁ ଫାଷ୍ଟ ଜିନିଷ ହଉଛି ପାଟି କରିବା, ଆମେ ଦେଖିଛୁ ପାଟି ନ କରିକି ତାଙ୍କ ଘରକୁ ଯାଇଥିଲେ ଡାକିବା ପାଇଁ ପିଲାଟା ବୁଡ଼ିକି ମରିଗଲେ। ହେଲେ ଯଦି ସେମାନେ ପ୍ରଥମେ ପାଟି କରିବେ, ଗୋଟେ ଅଛି ପ୍ରଥମେ ପାଟି କରିବ ତାପରେ ସାହାଯ୍ୟ ଯୋଗାଡ଼ କରିବ କିମ୍ବା ନିଜ ପାଖରେ ଯଦି ବାଡ଼ି କିମ୍ବା ରସି ଅଛି ତାପରେ ପକେଇବ। ସବୁଠୁ ବଡ ଜିନିଷ ପାଟି କରିବା ଦ୍ୱାରା କଣ, ଲୋକ ଗୋଟେ ଜାଗାରେ ଜମା ହେଇଯିବେ ଆଉ ଦଶ ବାର ଜଣ ଲୋକ ହେଇଗଲା ମାନେ ଆର ବି ଯିଏ ତାକୁ ବଞ୍ଚେଇବାକୁ ଯାଉଛି ତାର ମଧ୍ୟ ସେଫ୍ଟି ହେଇପାରିବ। ଆମେ ହ୍ୟୁମାନ ଚେନ୍ ବନେଇ ପାରିବା, ଦୌଡ଼ି ମଗେଇକି ଆମେ ଦୌଡ଼ି କିମ୍ବା କାଠ ଦ୍ୱାରା ତାକୁ ବଞ୍ଚେଇ ପାରିବା। ହେଲେ ବିଦ୍ୟାଳୟ ସ୍ତରରେ ଯଦି ତାଙ୍କୁ ସୁଇମିଂ ର ବିଭିନ୍ନ ଟେକ୍ନିକ ଯାକ ଶିଖା ହବ, ତା ସହିତ ସୁଇମିଂ ସହିତ ନିଜର ସେଫ୍ଟି ନେବା ପାଇଁ ଗୋଟେ ଗୋଟେ ଇମ୍ପ୍ରୁଭାଇଜ ଡିଭାଇସ ବିଷୟରେ ଶିଖା ହବ, ତାହେଲେ ସେମାନେ ମଜା କରିବା ସହିତ ନିଜର ସେଫ୍ଟି ନେଇପାରିବେ। ଆଉ ଯେତେବେଳେ ସେମାନଙ୍କ ମନରେ ଗୋଟେ ସଚେତନତା ଥିବ ଯେ ଆମେ ନିଜେ ବଞ୍ଚିବା ଅନ୍ୟକୁ ବଞ୍ଚେଇବା, ସେତେବେଳେ ତାଙ୍କ ସାମ୍ନାରେ କେହି ମଧ୍ୟ ବୁଡ଼ି ପାରିବେନି, ସେମାନେ ଯେମିତି ହେଲେ ତାଙ୍କୁ ରକ୍ଷା କରିପାରିବେ। ଏମିତି ଯଦି ଆମେ ସ୍କୁଲ ଲେଭେଲରୁ ଶିଖେଇବା ତାହେଲେ ସେମାନଙ୍କର କଣ ଗୋଟେ ରେସ୍କ୍ୟୁ କରିବା ପାଇଁ, ଗୋଟେ ଜୀବନ ବଞ୍ଚେଇବା ପାଇଁ ଗୋଟେ ଭିତରୁ ଗୋଟେ ସ୍ପୃହା ଜାଗ୍ରତ ହବ, ତାପରେ ଯାଇକି ଏଇ ଜିନିଷ କମିପାରିବ।

0: ଏଇଟା ତ ଗଲା ବିଦ୍ୟାଳୟ ସ୍ତରର କଥା। ଘରେ ମଧ୍ୟ କିଛି ଦେଖାଗଲାଣି ଯେ ବାପା ମା ମାନେ ପିଲାମାନଙ୍କୁ ବାହାରକୁ ଛାଡୁନାହାନ୍ତି, ଆଉ ବିପଦ ରହିବ ବୋଲି ଭାବିକି ତାଙ୍କେ ପିଲାମାନଙ୍କୁ ଛାଡନ୍ତିନି। ତ ବାପା ମାଙ୍କର କର୍ତ୍ତବ୍ୟ କଣ ରହିବା ଦରକାର?
1: ଏଇଠି ସବୁଠୁ ବଡ କଥା, ଆଜିକାଲି ଫିଜିକାଲ ଆକ୍ଟିଭିଟିଜ କମିଗଲାଣି। ବାପା ମା ମାନେ ଆଗକୁ ବାହାରିକି ପିଲାମାନଙ୍କୁ ସୁଇମିଂ ଶିଖେଇବା ପାଇଁ ନେବା କଥା। ଆଉ ଆଜିକାଲି ଗଭର୍ଣ୍ଣମେଣ୍ଟର ମଧ୍ୟ ବଢିଆ ବଢିଆ ଜିନିଷ ହେଇଗଲାଣି, ସୁଇମିଂ ପୁଲ ସବୁ ହେଲାଣି ବିଭିନ୍ନ ସ୍ଥାନରେ। ଯଦି ବାପା ମା ସେମାନଙ୍କୁ ନେଇକି ଟିକେ ସୁଇମିଂ କିମ୍ବା ଫିଜିକାଲ ଆକ୍ଟିଭିଟିଜରେ ଯଦି ତାଙ୍କମାନଙ୍କୁ ଜଡିତ କରିକି ରଖିବେ, ତାହେଲେ ପିଲାମାନେ ମଧ୍ୟ ଏ ଯୋଉ ବାହାରକୁ ଯିବା ପାଇଁ ଗୋଟେ ଏକ୍ସାଇଟମେଣ୍ଟ ବଢିଯାଉଛି ସେମାନଙ୍କର, କାହିଁକି ସବୁବେଳେ ଘରେ ବନ୍ଦ ହେଇକି ରହୁଛନ୍ତି। ଯଦି ବାପା ମା ସେମାନଙ୍କୁ ନେଇକି ଯଦି ବାହାରେ ଟିକେ ବୁଲେଇଥାନ୍ତେ, ବାପା ମା ବି ତାଙ୍କୁ ଅବଗତ କରିଥାନ୍ତେ ଏଇ ଜାଗାରେ ଏମିତି ରିସ୍କ ଅଛି, ଏମିତି ଯାଅ ବୁଲ, ସେଫ୍ଟି ନେଇକି ଯାଅ। ଘରେ ମା ବାପା ଯଦି ପିଲାଙ୍କୁ ଏଇ ଜିନିଷ ପିଲାବେଳଠୁ ଶିଖେଇବେ, ତାହେଲେ ସେମାନେ ଆଉ ଟିକେ କମ କରିବେ ଏଇ ଯୋଉ ଜିନିଷଟା। ସବୁବେଳେ ବନ୍ଦୀ ହେଇକି ରହିଲେ ଆଉ ଘର ଭିତରେ ବନ୍ଦ ହେଇକି ରହିଲେ, ଯେମିତି ଚଢେଇ ଜାଲିରୁ ବାହାରିଲେ ଉଡିବାକୁ ଚାହିଁବ, ସେମିତି ଛୋଟ ପିଲାମାନେ ଆଜିକାଲି ସେମିତି ଅବସ୍ଥାରେ ଅଛନ୍ତି। ତେଣୁ ବାପା ମା ମାନେ ମଧ୍ୟ ଏଥିରେ ମୁଖ୍ୟ ଭୂମିକା ନେବା କଥା ସେମାନଙ୍କୁ ସଚେତନ କରିବା ପାଇଁ।
0: ବହୁତ ବଢିଆ କଥା। ତ ୟା ବ୍ୟତୀତ ମଧ୍ୟ ଆମେ ଆଉ କିଛି ଜାଣିବା ପାଇଁ ଚାହୁଁଛୁ ଆପଣଙ୍କଠୁ ଯେ ଭାଇ, ପିଲାମାନେ ସୁଇମିଂ ଶିଖିଥାଉଛନ୍ତି, ଅଥଚ ଏମିତି ବି କିଛି ବିପର୍ଯ୍ୟୟ ଆସୁଛି ବା କିଛି ଅସୁବିଧା ଆସୁଛି ଯାହାଫଳରେ କି ସେମାନେ ମଧ୍ୟ ପାଣି ବୁଡ଼ିଯିବାର ନଜିର ମଧ୍ୟ ରହିଛି, ସେ କ୍ଷେତ୍ରରେ କଣ କରାଯାଇପାରିବ? ଜଣେ ବୁଲିବା ପାଇଁ ଯାଇଛନ୍ତି, ହଠାତ୍ କିନା ବୁଡ଼ିଗଲେ, ପ୍ରକୃତରେ ଗୋଟେ ପିଲାଟା କଣ କରିପାରିବ?
1: ଏଇଟା ତ ସବୁଠୁ ବଢିଆ କଥା ଯେ ପାଣି ଗୋଟେ ଏମିତି ଜାଗା ଯୋଉଠିକି ଯେତେ ବଡ ସୁଇମର ହେଲେ ମଧ୍ୟ ଯେତେବେଳେ ଅସୁବିଧା ହବ ସେ ବୁଡ଼ିଯାଏ, କାହିଁକି ମାନେ ପାଣିରେ ଆମେ ଜାଣିପାରିବାନି ଆମେ କେତେ ଜଲ୍ଦି ଆମର ଏନର୍ଜି ଲସ୍ ହୁଏ ବା ହାଲିଆ ହେଇଯାଉଛୁ ଆମେ ମାନେ। ତେଣୁ ଯେତେ ବଡ ସୁଇମର ବି ହେଇଥାଉ ସେ ସେଫ୍ଟି ନେବା ନିହାତି ଦରକାର। ଆଉ ଯଦି ଗଭର୍ଣ୍ଣମେଣ୍ଟ ତରଫରୁ ଏବେ ବହୁତ ରେସ୍କ୍ୟୁର ହେଇଗଲାଣି, ବହୁତ ଏୟାରଡ୍ରପ୍ ଟିମ୍, ଫାୟାର ଟିମ୍, ସିଭିଲ ଡିଫେନ୍ସ ସବୁ ଅଛି, ଆଉ ପିଲାମାନେ ମଧ୍ୟ ଅଛନ୍ତି, ଏବେ ଆପଦା ମିତ୍ର ଟ୍ରେନିଂ ମଧ୍ୟ ଆମେ ଦେଇଥିଲୁ। ପାଣି ଜାଗାରେ ଯୋଉଠି ସେଫ୍ଟିର ଆବଶ୍ୟକ ଅଛି ସେଠି ଯଦି ଗୋଟେ ଗୋଟେ ରେସ୍କ୍ୟୁ ଭଲ୍ୟୁଣ୍ଟର ବା ରେସ୍କ୍ୟୁର ମାନେ ସେ ଜାଗାରେ ଆପଏଣ୍ଟ କରିବ ଗଭର୍ଣ୍ଣମେଣ୍ଟ, ପିଲାମାନେ ଯିବା ପୂର୍ବରୁ ସେମାନେ ଯଦି ସତର୍କତା ପାଇଁ ସେ ହ୍ୱିସିଲ୍ ମାରିବେ କିମ୍ବା ସାଇନ୍ ଦେଇକି ସେଠି ଯଦି ରହିବେ, ତାହେଲେ ଅଟୋମେଟିକ ଆମର ବହୁତ କିଛି ଆକ୍ସିଡେଣ୍ଟ କମିଯାଇପାରିବ।
0: ଜଳବାହିନୀ ବା ଓଡ୍ରାଫ୍ ଟିମ୍ର କାମ ପ୍ରକୃତରେ କଣ? ଆପଣମାନେ କେମିତି ଜାଣନ୍ତି ଯେ ପିଲାଟି ବୁଡ଼ି ଯାଉଛି ବା କୋଉ ପରିସ୍ଥିତିରେ ଆପଣ ଯାଇକି ପହଞ୍ଚନ୍ତି?
1: ପ୍ରକୃତରେ ଓଡ୍ରାଫ୍ର କାମ ହଉଛି ଯେତେବେଳେ କୌଣସି ଡିଜାଷ୍ଟର ବା ବିପର୍ଯ୍ୟୟ ଆସିବ ସେତେବେଳେ ଆମକୁ ଯେତେବେଳେ କଲ୍ ଆସେ ଏମର୍ଜେନ୍ସି ଅଫିସ ତରଫରୁ ଯେତେବେଳେ କଲ୍ ଆସେ ସେତେବେଳେ ଆମେ ବାହାରିଥାଉ। ସେଥିପାଇଁ ଯେତେବେଳେ ବି କୌଣସି ଜାଗାରେ କିଏ ବୁଡ଼ି ଯାଉଛି କିମ୍ବା କୌଣସି ଅସୁବିଧା ହେଉଛି, ପ୍ରଥମେ ଫାୟାରକୁ କଲ୍ ଯାଇଥାଏ, 112କୁ କଲ୍ କଲେ ଫାୟାର ଯାଇକି ସେଠି ପହଞ୍ଚିଥାନ୍ତି। ଯଦି ଫାୟାର ଦ୍ୱାରା ସେ କାମଟା ହେଇପାରୁନି ସେତେବେଳେ ଯାଇକି ଓଡ୍ରାଫ୍ ଟିମ୍ ସେଠି ଯାଇକି ପହଞ୍ଚେ।
0: ତ କେତେବେଳେ ଅନୁଭବ କରୁଛନ୍ତି ଯେ ଆପଣମାନଙ୍କ ପାଖରେ ଖବର ପହଞ୍ଚିଲା ବେଳକୁ ହୁଏତ ପିଲାଟାର ଜୀବନ ଚାଲି ଯାଇଥାଇପାରେ?
2: ହଁ, ଏଇଟା ତ ବହୁତ ସମୟରେ ଆମେ ଅନୁଭବ କରୁଛୁ, କାହିଁକି ନା ଓଡ୍ରାଫ୍ ଟିମ୍ଟା କଲ୍ରେ ଯାଏନି ଯେତେବେଳେ ପର୍ଯ୍ୟନ୍ତ ଫାୟାର ଟିମ୍ ଯଦି ସକ୍ସେସ ହଉନି ତାପରେ ଓଡ୍ରାଫ୍ ଟିମ୍ ଯାଏ, ହେଲେ ବାଇ କଲ୍ ଯାଏ କେବଳ ଫାୟାର ଟିମ୍। ଫାୟାର ଟିମ୍ ବହୁତ ଶୀଘ୍ର ବାହାରିକି ମଧ୍ୟ ଯାଆନ୍ତି, ଗୋଟେ ମିନିଟ ଭିତରେ ସେମାନେ ବାହାରିକି ଯାଆନ୍ତି। କିନ୍ତୁ ପାଣିରେ ଜଣେ ବୁଡ଼ୁଛି ଯଦି ତାକୁ 3 ମିନିଟ ଟାଇମ୍ ମିଳିଥାଏ, ଗୋଟେ ସାଧାରଣ ବ୍ୟକ୍ତି ବଞ୍ଚିବା ପାଇଁ 3 ମିନିଟ ପର୍ଯ୍ୟନ୍ତ ପବନ ନ ମିଳିଲେ ସେ ଚଳିବ, କିନ୍ତୁ ତାପରେ ତ ସେ ବୁଡ଼ିଯିବ। ଆଉ 3 ମିନିଟ ଭିତରେ ଫାୟାର ଗାଡି ତା ପାଖରେ ପହଞ୍ଚି ପାରିବନି କେବେ ମଧ୍ୟ, କିମ୍ବା ଓଡ୍ରାଫ୍ ବି ପହଞ୍ଚି ପାରିବନି। ସେଥିପାଇଁ ଯଦି ଗଭର୍ଣ୍ଣମେଣ୍ଟ ତରଫରୁ ଆଜିକାଲି ବହୁତ ସଂସ୍ଥା ହେଲାଣି, ଆପଦା ମିତ୍ର ଶିଖେଇଲେ ପିଲାମାନେ, ବହୁତ ପିଲା ଟ୍ରେନିଂ କରିକି ଅଛନ୍ତି, ସିଭିଲ ଡିଫେନ୍ସ ପିଲା ବହୁତ ଅଛନ୍ତି, ଫାୟାର ଅଛନ୍ତି, ଓଡ୍ରାଫ୍ ଅଛନ୍ତି, ଯଦି ଗୋଟେ ଗୋଟେ ଟିମ୍ କରିକି ଯଦି ଆମର ପର୍ଯ୍ୟଟନ ସ୍ଥଳୀ ଯାକ ରହିବେ, ତାହେଲେ ସେମାନେ କଣ ସବୁ କ୍ଷେତ୍ରରେ ସତର୍କତା ପାଇଁ ଲୋକଙ୍କୁ ଅବଗତ କରେଇବେ। ଆଉ ସେମାନେ ଯେତେବେଳେ ପ୍ରେଜେଣ୍ଟ ଥିବେ ଯଦି କିଏ ବି ପାଣିରେ ପଡିଗଲା ସେ ସାଙ୍ଗେ ସାଙ୍ଗେ ତାକୁ ବଞ୍ଚେଇ ପାରିବେ।
0: ତା ସହିତ ମଧ୍ୟ ଆଉ କିଛି କଥା ଆମେ ଜାଣିବା ପାଇଁ ଚାହୁଁଛୁ ଯେ ଯେତେବେଳେ ପିଲାମାନେ ପାଣି ପାଖକୁ ଯାଆନ୍ତି ସେମାନେ ଆଉ କଣ ସବୁ ସତର୍କତା ଅବଲମ୍ବନ କରିବେ? ଆଉ ଯୋଉ ସରକାରଙ୍କ ତରଫରୁ ଯେମିତି ହେଲା ଲାଇଫ ଜ୍ୟାକେଟ ହେଲା କିମ୍ବା ଟ୍ୟୁବ ହେଲା, ତ କଣ କଣ ନେଇକି ଯିବା ଦରକାର?
2: ଏବେ ଦେଖନ୍ତୁ ସରକାରଙ୍କ ତରଫରୁ ତ ସବୁ ଜିନିଷ ଅଛି, କିନ୍ତୁ ସେ ତ ସବୁ ଜାଗାରେ ପହଞ୍ଚି ପାରିବେନି। ସଚେତନତା ତ

ସବୁ ଜାଗାରେ ସେ ଦେଇ ପାରୁଛନ୍ତି, ସାଇନବୋର୍ଡ ଗୋଟେ ରଖିପାରିବେ, ଆଉ ଯଦି ପାଣିକୁ ପିଲା ଯାଉଛନ୍ତି ସେ ଜାଗାରେ ନେଇକି ସତର୍କତା ସହିତ ପିଲା ଯଦି ବାଡି ଗୋଟେ ଲମ୍ବା ବାଡି ଧରିକି ପ୍ରଥମେ ପାଣିକୁ ମାତିବେ, ତାପରେ ପାଣିକୁ ଗଲେ ଭଲ ହବ। ଯଦି ପିଲାମାନେ ପାଣିର ଡେପ୍ଥ ଜାଣିନଥିବେ, ପାଣି ତ ସବୁଆଡେ ସମାନ ଦେଖାଯିବ, କୋଉଠି ଗାତ ଅଛି କୋଉଠି କଣ ଅଛି ଜାଣିନାହାନ୍ତି, କିନ୍ତୁ ଅଜଣା ଜାଗାରେ ପାଣି ଭିତରକୁ ନ ଗଲେ ସବୁଠୁ ଭଲ। ଆଉ ଯଦି ଯାଉଛନ୍ତି ଗୋଟେ ବଡ ଲୋକଙ୍କର ଅବଜରଭେସନରେ ଯାଆନ୍ତୁ, ଯେମିତି ଘରେ କିଏ ବଡ ଅଛନ୍ତି ତାଙ୍କ ଦ୍ୱାରା ଆମେ ଟିକେ ପାଣିରେ ଖେଳିବୁ, ଆପଣ ଦେଖନ୍ତୁ। ଆଉ ସେ ସମୟରେ ନିଜ ଅଣ୍ଟାରେ ଯଦି ଗୋଟେ 5 ଲିଟର ଜାର୍, ମିନିମମ ଗୋଟେ 5 ଲିଟର ଜାର୍, ଖାଲି ଜାର୍କୁ ଯଦି ଛିପି ବନ୍ଦ କରିକି ଅଣ୍ଟାରେ ବାନ୍ଧିକି ଯିବେ, ତାହେଲେ କେବେ ମଧ୍ୟ ବୁଡ଼ିବେନି। ପାଣି ଭିତରକୁ ଗଲାବେଳେ ପାଣି ଜାର୍ ହେଇପାରିବ, କିମ୍ବା ଲିଟର କିଆ ଖାଲି ବୋତଲ ମିଳିଲେ ସେଇଟା ଗୋଟେ ଛାତ୍ରା ଯଦି ବାନ୍ଧିକି ସେମାନେ କରିପାରିବେ, କିମ୍ବା ଭାସୁଥିବା ସୋଲ ଭାସୁଛି, ଯେମିତି 4-5 କେଜି ଓଜନର ସୋଲ, ସେଇଟାକୁ ଯଦି ଜରିରେ ବାନ୍ଧିକି ନେଇପାରିବେ, ଏସବୁ ନେଲେ କଣ ସତର୍କତା ହେଇପାରିବ। କିନ୍ତୁ ପାଣି ଗୋଟେ ଏମିତି ଜିନିଷ, ପାଣିକୁ ଗଲା ପରେ କ୍ରାମ୍ପ ମଧ୍ୟ ହେଇପାରେ, ବଡି କ୍ରାମ୍ପ ହେଇଗଲେ ମଧ୍ୟ ପିଲାମାନେ ବୁଡ଼ି ଯାଆନ୍ତି। ତେଣୁ ସବୁଠୁ ବଡ ଜିନିଷ, ପିଲାମାନେ ଯେତେବେଳେ ପାଣି ପାଖକୁ ଯାଉଛନ୍ତି, ଘରେ ବଡ ଲୋକଙ୍କୁ ଯଦି ସେ କହିକି ଯିବେ ଯେ ଆମେ ଯାଉଛୁ ପାଣି ପାଖକୁ, ଆଉ ଘରର ଲୋକ ମଧ୍ୟ ଜଣେ କିଏ ତାଙ୍କ ସହିତ ଯାଇକି ସେ ଜାଗା ରହିବେ, ତାହେଲେ ଯାଇକି ସତର୍କତା ସହିତ ଆମର ଜୀବନ ବି ବଞ୍ଚିବ, ପ୍ଲସ୍ ମଜା ବି କରିପାରିବେ ପିଲାମାନେ। ଲୁଚିକି ଯାଇକି ଘରେ କହିକି ଗଲେ ଭଲ।

0: ବେଳେ ବେଳେ ଦେଖାଯାଏ ଯେ ପିଲାମାନେ ଖେଳୁଥାନ୍ତି କିମ୍ବା ଗୋଡ଼ ହାତ ଧୋଇବା ପାଇଁ ଛୋଟ ଗାଡ଼ିଆ ଗୁଡ଼ିକୁ ବି ଯାଆନ୍ତି, ସେଥିରେ ମଧ୍ୟ ବୁଡ଼ିକି ସେମାନଙ୍କ ଜୀବନ ନଷ୍ଟ ହେବାର ଉଦାହରଣ ମଧ୍ୟ ଆମେ ଦେଖିଛେ, ତ ସେମାନଙ୍କୁ କଣ କହିବେ ଆପଣ?
1: ସେମାନଙ୍କୁ ତ ସତର୍କତା ସେତେବେଳେ ହିଁ ହେଇପାରିବ ଯେତେବେଳେ ଜ୍ଞାନ ମିଳିବ ସେମାନଙ୍କୁ। ଜ୍ଞାନ କୋଉଠି ମିଳିବ ନା? ସ୍କୁଲ ଲେଭେଲ ଆଉ ଘରେ। ଘରେ ଆଉ ସ୍କୁଲରେ ଯଦି ସେମାନଙ୍କୁ ପିଲାବେଳ ଠୁ ଯଦି ଜ୍ଞାନ ଦେବା ଯାଏ, ଏଇ ଜାଗାରେ ଏମିତି ସତର୍କତା ନେଇପାରିବ, ସେତେବେଳେ ଯାଇକି ହେଇପାରିବ।
0: ଏବେ କିଛି କିଛି ଘଟଣା ମଧ୍ୟ ଆମେ ନ୍ୟୁଜରୁ କିମ୍ବା ଖବରକାଗଜରୁ ଆମେ ଦେଖିବାକୁ ପାଉଛୁ ଯେ ଡଙ୍ଗା ବୁଡ଼ି ଘଟଣା ଆଜିକାଲି ଏକ ଘଟଣା ହେଇଗଲାଣି, ତ ତାର କେମିତି ପ୍ରତିରୋଧ କରାଯାଇ ପାରିବ? ସେଟା ତ ପରିବାର ସହିତ ହିଁ ଆମେ ଯାଇଥାଉ ବୁଲିବା ପାଇଁ।
1: ଡଙ୍ଗାରେ ଯେତେବେଳେ ବୁଲିବାକୁ ଯାଉଛନ୍ତି, ସବୁଠୁ ବଡ ସତର୍କତା ହଉଛି ଲାଇଫ ଜ୍ୟାକେଟ ଆପଣମାନେ ପିନ୍ଧିବେ। ଡଙ୍ଗାରେ ବସିଲେ ମିନ୍ସ ଲାଇଫ ଜ୍ୟାକେଟ ପିନ୍ଧିକି ଯଦି ବସିବେ, ଯଦି ଡଙ୍ଗାରେ କିଛି ଦୁର୍ଘଟଣା ଘଟିଲେ ଲାଇଫ ଜ୍ୟାକେଟ ଆପଣଙ୍କୁ ବଞ୍ଚେଇ ଦେବ। କିନ୍ତୁ ଆଉ ଗୋଟେ ଜିନିଷ ଦେଖାଯାଉଛି, ଡଙ୍ଗାରେ ବସିବା ସମୟରେ ଇନବାଲାନ୍ସ ହେଇକି ବସୁଛନ୍ତି। ଡଙ୍ଗାରେ ନାଉରିଆ କହିବ ଦୁଇଆଡେ ସମାନ ହେଇକି ବସ, ପିଲାମାନେ ବସିବେନି। ସେତେବେଳେ ସେଲ୍ଫି ନେବା ପାଇଁ ଏପଟ ସେପଟ ହେଇଯାନ୍ତି, ସେତେବେଳେ ସେଲ୍ଫି ନେଲା ବେଳେ ମୋବାଇଲ ପଡିଲେ ମୋବାଇଲ ଧରିବା ପାଇଁ ମଧ୍ୟ ଡଙ୍ଗାରୁ ଛଟପଟ ହେଇଯାନ୍ତି, ଯାହାଦ୍ୱାରା ଡଙ୍ଗା ଓଲଟି ଯାଏ। ତେଣୁ ଏଇସବୁ ଜିନିଷରେ ସବୁଠୁ ବଡ ସତର୍କତା ହଉଛି ଡଙ୍ଗାରେ ବାଲାନ୍ସ ହେଇକି ବସିବେ। ଡଙ୍ଗାରେ ବସିବା ସମୟରେ ବହୁତ ସତର୍କତାର ସହିତ ମୋବାଇଲ ବ୍ୟବହାର କରିବେ। ଆଉ ବହୁତ ଜାଗାରେ ଦେଖାଯାଇଛି ସେଲ୍ଫି ଚକ୍କରରେ ବହୁତ ଲୋକ ଆକ୍ସିଡେଣ୍ଟର ଶିକାର ହେଇଛନ୍ତି। ତେଣୁ ଲାଇଫ ଜ୍ୟାକେଟ ପିନ୍ଧିବେ ଆଉ ସତର୍କତାର ସହିତ ବାଲାନ୍ସରେ ଯଦି ବସିବେ ଡଙ୍ଗାରେ, ତାହେଲେ ବହୁତ ସତର୍କତାର ସହିତ ମଜା ବି କରିପାରିବେ ଆଉ ବୁଲିକି ଆସିବେ। ଗଭୀର ଜଳକୁ ଯଦି ଆପଣମାନେ ଯାଉଛନ୍ତି, ସବୁଠୁ ବଡ ସଚେତନତା ହଉଛି ଲାଇଫ ଜ୍ୟାକେଟ। ଲାଇଫ ଜ୍ୟାକେଟକୁ ଭଲ ଭାବେ ଟାଇଟ୍ କରିକି ବାନ୍ଧିବେ, ଯୋଉଟାକି ଆପଣ ଯଦି ପାଣିରେ ପଡ଼ିଗଲେ ମଧ୍ୟ 72 ଘଣ୍ଟା ପର୍ଯ୍ୟନ୍ତ ସେ ଆପଣଙ୍କୁ ଭସେଇକି ରଖିପାରିବ। ଆଉ 72 ଘଣ୍ଟା ମାନେ ବହୁତ ସମୟ, ସେମିତିରେ ବି କୂଳରେ ଜଣେ ଲାଗିଯିବ ଆଉ ଆମର ରେସ୍କ୍ୟୁର ମଧ୍ୟ ପହଞ୍ଚିଯିବେ।
0: ଏଇ ଯୋଉ ସେବା କାର୍ଯ୍ୟ ଆପଣ ଏତେ ବର୍ଷ କରି ଆସିଲେଣି, ତେବେ ଆ ଭିତରେ କିଛି ଅନୁଭୂତି ତ ନିଶ୍ଚୟ ଥିବ ଆପଣଙ୍କର, ସେମିତି କିଛି ଖୁସିର ଅନୁଭବ ଆଉ ଦୁଃଖର ଅନୁଭୂତି କିଛି ଅଛି ଆମ ସହିତ ସେୟାର କରିପାରିବେ?
1: ହଁ, ସବୁଠୁ ବଡ କଥା ଖୁସିର ଅନୁଭବ ହଉଛି ବହୁତ ଜାଗାରେ ଆମର ଓଡ୍ରାଫ ଟିମ୍ ଠିକ ସମୟରେ ପହଞ୍ଚିଛନ୍ତି। ଯେମିତିକି ଭୁବନେଶ୍ୱରରେ ସେମାନଙ୍କର ଟ୍ରେନିଂ ଚାଲିଥିଲା, ଆଉ ସେଠି ଗୋଟେ ଝୁମକା ଡ୍ୟାମ୍ ଅଛି, ଝୁମକା ଡ୍ୟାମ୍ର ଗୋଟେ ସାଇଡ୍ ଏମାନଙ୍କର ଟ୍ରେନିଂ ଚାଲିଥିଲା। ଏମାନଙ୍କୁ ଯେତେବେଳେ ପାଟି ଶୁଭିଲା ଯେ ଦୂରରେ କିଛି ଲୋକ ପାଟି କରୁଛନ୍ତି, ସେମାନେ ସାଙ୍ଗେ ସାଙ୍ଗେ କଣ କଲେ, ଆମର ଓଡ୍ରାଫ ବୋଟ୍ରେ ସାଙ୍ଗେ ସାଙ୍ଗେ ଯାଇକି ପହଞ୍ଚିଲେ, ଆଉ ସେଠି ଗୋଟେ ମେଡିକାଲ କଲେଜର ପିଲା ବୁଡ଼ି ଯାଉଥିଲା ତାକୁ ବଞ୍ଚେଇଥିଲେ। ସେଟା ସବୁଠୁ ବଡ ଖୁସିର ମୁହୂର୍ତ୍ତ ଯେ ଓଡ୍ରାଫ ଟିମ୍ ସେ ଜାଗାରେ ଥିଲା ବୋଲି ସେ ସାଙ୍ଗେ ସାଙ୍ଗେ ବଞ୍ଚି ଯାଇଥିଲେ। କିନ୍ତୁ ଆଉ କେତେଟା ଜାଗାରେ ଆମେ ଦେଖିଛୁ, ଆମର ଓଡ୍ରାଫ ଟିମ୍ ଓମ୍ପିରେ ଅଛି, କିନ୍ତୁ ଓମ୍ପିର ଯୋଉ କୋଲାବ ଡ୍ୟାମ୍ ଅଛି ସେଇଠି ବହୁତ ପିଲା ବୁଡ଼ି ଯାଇଛନ୍ତି, ଯୋଉଟାକି କିଛି ସଚେତନତାର ଅଭାବ। ତା ପାଖରେ ଯୋଉ ପିଲାମାନେ ଥିଲେ ସେମାନେ ପାର୍ଟି କରିନଥିଲେ, ଯାହାଦ୍ୱାରା କି ବାହାର ଲୋକ କିଛି ଜାଣିପାରିଲେନି, ଆଉ ସେମାନେ ଯେତେବେଳେ କହିଲେ ସେତେବେଳକୁ ଅଧଘଣ୍ଟା ଲେଟ୍ ହେଇଯାଇଛି, ଆଉ ସେ ଜାଗାରେ ଆମେ ତାକୁ କିଛି କରିପାରିଲୁନି। ସିପିଆର

0: ମଧ୍ୟ ଦେଇଥିଲୁ କିନ୍ତୁ ସେ ଆଉ ବଞ୍ଚି ପାରିଲେନି, ସେଟା ଆମ ଲାଇଫ ର ସବୁଠୁ ବଡ ଦୁଃଖ, ଯୋଉଟା କି ଯଦି ସେମାନେ ପାର୍ଟି ମଧ୍ୟ କରିଥିଲେ ଆମ ଟିମ୍ ଯାଇକି ବଞ୍ଚି ଦେଇଥାନ୍ତା। ଏମିତି ଆଉ ବହୁତ ଜାଗାରେ ମଧ୍ୟ ଆମେ ପ୍ରେଜେଣ୍ଟ ଥିବା ସମୟରେ ପିଲା ବୁଡ଼ିଛନ୍ତି ଯୋଉଠିକି ଆମେ ବଞ୍ଚେଇ ଦେଇଛୁ, ଆଉ ସେଇ ଜିନିଷ ଆମେ କଣ ଯଦି ସଚେତନତା ରହିବ ଯେକୌଣସି ପିଲା ମଧ୍ୟ ସେ କ୍ଷେତ୍ରରେ ବଞ୍ଚେଇ ପାରିବ।
1: ତ ଏଠି ଆଉ ଏକ ପ୍ରଶ୍ନ ମନରେ ଆସେ ଭାଇ, ଯେ ଦେଖନ୍ତୁ ଆମେ ତ ସଚେତନ ହେଇକି ପର୍ଯ୍ୟଟନ ସ୍ଥଳୀକୁ ଯିବା କିମ୍ବା ଆମ ଘରର ପରିବାରର ସଦସ୍ୟମାନଙ୍କ ସହିତ ଯିବା, କିନ୍ତୁ ଏମିତି ବି କିଛି ବ୍ୟକ୍ତି ଅଛନ୍ତି, କିଛି ଲୋକ ଅଛନ୍ତି, ଆଉ ଆମ କିଛି ଗାଁ ବି ଅଛି ଯୋଉମାନେ କି ଜଳଘେର ଭିତରେ ରହୁଛନ୍ତି, ତାଙ୍କର ଏକମାତ୍ର ଆଶ୍ରୟ ହେଉଛି ଡଙ୍ଗା। ସେମାନେ ଡଙ୍ଗାକୁ ଆଶ୍ରୟ କଲେ ହିଁ ସେମାନେ ମୁଖ୍ୟ ରାସ୍ତାକୁ ଆସିପାରନ୍ତି, ତ ସେମାନେ କେମିତି ସଚେତନ ହେବେ?
0: ହଁ, ଏଇଟା ଗୋଟେ ବଢିଆ ପ୍ରଶ୍ନ ପଚାରିଲେ। ଏଇ ଯୋଉ ଡଙ୍ଗା ବୁଡି ଅଞ୍ଚଳ ବା ପାଣି ଘେରରେ ରହିବା ଲୋକ, ସେମାନଙ୍କ ପାଇଁ ଗଭର୍ଣ୍ଣମେଣ୍ଟ ବହୁତ ବଢିଆ ଲାଇଫ୍ ଜ୍ୟାକେଟ ଆଉ ଲାଇଫ୍ ବୟ ମଧ୍ୟ ସେମାନଙ୍କୁ ପ୍ରୋଭାଇଡ କରୁଛି। ମଝିରେ ଗୋଟେ ମିଟିଂ ହେଇଥିଲା ଯୋଉଠି ଆମେ ଓଡ୍ରାଫ ଟିମ୍ ଯାଇଥିଲୁ, ସେମାନଙ୍କୁ ସେ ବିଷୟରେ ଆମେ ଅବଗତ ମଧ୍ୟ କରିଥିଲୁ, ଆଉ ଯେତିକି ଜଣଙ୍କର କାଠ ଡଙ୍ଗା ଅଛି ସେମାନଙ୍କୁ ଲାଇଫ୍ ଜ୍ୟାକେଟ ଆଉ ଲାଇଫ୍ ବୟ ମଧ୍ୟ ଦିଆଯାଇଥିଲା। କିନ୍ତୁ ଦୁଃଖର ବିଷୟ, ସେମାନେ ଲାଇଫ୍ ବୟ ଲାଇଫ୍ ଜ୍ୟାକେଟ କି ୟୁଜ୍ କରୁନାହାନ୍ତି। ତେଣୁ ସେମାନଙ୍କୁ ଆମେ ଅନୁରୋଧ କରୁଛୁ କାଠ ଡଙ୍ଗା ଯେତେବେଳେ ମଧ୍ୟ ବ୍ୟବହାର କରିବେ ସେ ସମୟରେ ଲାଇଫ୍ ଜ୍ୟାକେଟ ଆଉ ଲାଇଫ୍ ବୟ କୁ ୟୁଜ୍ କରିବେ,
1: କାରଣ ସେମାନେ କାଠ ଡଙ୍ଗାକୁ ଆଶ୍ରୟ କରନ୍ତି ଏବଂ ପ୍ରତିଦିନ ତାଙ୍କର ଗୁଜୁରାଣ ମଧ୍ୟ ମେଣ୍ଟିବା ପାଇଁ ସେମାନେ ଆସନ୍ତି କାଠ ଡଙ୍ଗା ସାହାଯ୍ୟରେ ପୁଣି ଫେରନ୍ତି।
0: ସେ କାଠ ଡଙ୍ଗାରେ ସେମାନେ କଣ ରେଗୁଲାର ଯୋଉ ଯିବା ଆସିବା କରନ୍ତି, ଗୋଟେ କନଫିଡେନ୍ସ ତାଙ୍କର ବଢି ଯାଇଥାଏ ଯେ ହଁ ଆମର ଡେଲି ରାସ୍ତା ବୋଲି, କିନ୍ତୁ ସେ ସମୟରେ ହିଁ ଦୁର୍ଘଟଣା ଘଟେ। ଯୋଉଟା କି ତାଙ୍କ ମାନେ ଲାଇଫ୍ ଜ୍ୟାକେଟ ଅଛି ତାଙ୍କ ପାଖରେ ଗଭର୍ଣ୍ଣମେଣ୍ଟ ଦେଇଛି, ଆଉ ସେମାନେ ସେ ଲାଇଫ୍ ବୟରେ ପାଣି ହାଣ୍ଡି ରଖୁଛନ୍ତି ଆଉ ଲାଇଫ୍ ଜ୍ୟାକେଟ ୟୁଜ୍ କରୁନାହାନ୍ତି। ଆଉ ଲାଇଫ୍ ବୟ ମାନେ ଆମକୁ ବସେଇବା ପାଇଁ ଗୋଟେ ଜୀବନ ବଞ୍ଚେଇବା ପାଇଁ ଗୋଟେ ରାଉଣ୍ଡ ହେଇକି ଥିବ, ଦେଖନ୍ତୁ ଟ୍ୟୁବ୍ ଭଳିଆ ଟ୍ୟୁବ୍ ଭଳିଆ ଗୋଟେ ଅରେଞ୍ଜ କଲର ଯୋଉ ରାଉଣ୍ଡ ହେଇକି ଥିବ, ତାର କଣ ବୟାନ୍ସି ଅଛି ଯେ କି ଆମକୁ ବଞ୍ଚେଇ ପାରିବ ବସେଇ ପାରିବ, ତେଣୁ ତା ନାଁ ହଉଛି ଲାଇଫ୍ ବୟ। ବୟାନ୍ସି କୁ କାଟିକି ବୟ କରାହେଇଛି ଆଉ ଲାଇଫ୍ ବଞ୍ଚଉଛି ବୋଲି ତା ନାଁ ଲାଇଫ୍ ବୟ।

0: ତେବେ କିଶୋର କିଶୋରୀ ମାନଙ୍କ ପାଇଁ ଶେଷରେ ଆପଣ କଣ ବାର୍ତ୍ତା ଦେବା ପାଇଁ ଚାହିଁବେ ଯେ ସେମାନେ କେମିତି ସୁରକ୍ଷିତ ରହିବେ?
1: କିଶୋର କିଶୋରୀ ମାନଙ୍କ ପାଇଁ ଗୋଟେ କଥା କହିବି, ସେମାନେ ଏମିତି ବିପଦପୂର୍ଣ୍ଣ ଜାଗାକୁ ଯିବେନି। ସବୁଠୁ ବଡ କଥା, ପିଲାମାନେ ପାଣିରେ ଗଲା ସମୟରେ ବହୁତ ସଚେତନତା ସହିତ ଯିବେ, କିମ୍ବା କୌଣସି ତାଙ୍କ ଘରର ବଡ ଲୋକଙ୍କୁ କହିକି ତାଙ୍କ ଅବଜରଭେସନରେ ଯିବେ। ଯେକୌଣସି ଆମର ପର୍ଯ୍ୟଟନ ସ୍ଥଳୀ ଯଦି ପାଣି ଅଛି, ସେଠି ସେଲ୍ଫି ନେବା ପାଇଁ ବିପଦପୂର୍ଣ୍ଣ ଜାଗାକୁ ଯିବେ ନାହିଁ। ଆଉ ଯଦି ଡଙ୍ଗାରେ ଯାଉଛନ୍ତି, ଲାଇଫ୍ ଜ୍ୟାକେଟ୍ ନିଶ୍ଚୟ ଭାବେ ପିନ୍ଧିବେ, ଆଉ ନାଉରିଆର କଥା ଶୁଣିବେ, ଯାହାଦ୍ୱାରା କି ଡଙ୍ଗାରେ ମଧ୍ୟ ମଜା କରିବେ। ସ୍କୁଲ ବା କଲେଜ ଲେଭେଲରେ ଯାହା ବି ଶିଖା ହଉଛି, ଡିଜାଷ୍ଟର ମ୍ୟାନେଜମେଣ୍ଟ ବା ଫାୟାର ବା ସିଭିଲ୍ ଡିଫେନ୍ସ, ସେଗୁଡ଼ିକୁ ଧ୍ୟାନରେ ଟିକେ ଶିଖିବେ।
0: ବହୁତ ବଢିଆ କଥା। ଆପଣଙ୍କର ବ୍ୟସ୍ତବହୁଳ ସମୟ ଭିତରୁ ଆମ ପାଇଁ କିଛି ସମୟ ବାହାର କରିକି ପିଲାମାନଙ୍କୁ ବହୁତ ବଢିଆ ସଚେତନର ବାର୍ତ୍ତା ଦେଲେ, ସେଥିପାଇଁ ଆମର କିଶୋରଭାରତୀ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ।
2: ପିଲାଇ, ଆମେ ସଚେତନ ହେଲେ ଆହୁରି ଖୁସିରେ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ଉପଭୋଗ କରିପାରିବା, ଏଣୁ ସଚେତନ ହେବା ବହୁତ ଜରୁରୀ।

ଧନାତ୍ମକ ଓ ଋଣାତ୍ମକ ବିଦ୍ୟୁତ୍ ଆଦେଶ ସଞ୍ଚିତ ହୁଏ। ଆଦେଶର ପାର୍ଥକ୍ୟ ବହୁତ ବଢ଼ିଗଲେ ହଠାତ୍ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ। ଏହି ତୀବ୍ର ବିଦ୍ୟୁତ୍ ଚମକକୁ ବଜ୍ରପାତ କୁହାଯାଏ। ଏହା ସହିତ ବାୟୁ ହଠାତ୍ ଅତ୍ୟଧିକ ଉତ୍ତପ୍ତ ହୋଇ ପ୍ରସାରିତ ହେବାରୁ ବଜ୍ରଧ୍ୱନି ଶୁଣାଯାଏ। ବଜ୍ରପାତ ସମୟରେ ଖୋଲା ପଡ଼ିଆ, ଗଛ ତଳେ କିମ୍ବା ବିଦ୍ୟୁତ୍ ଖୁଣ୍ଟ ନିକଟରେ ରହିବା ବିପଦଜନକ। ସୁରକ୍ଷିତ ପକ୍କା ଘର ଭିତରେ ଆଶ୍ରୟ ନେବା ଉଚିତ। ପିଲାଇ, ଏବେ ଜାଣିବା ଅମ୍ଳ ବୃଷ୍ଟି କ'ଣ। ପ୍ରକୃତି ମାନବ ଜୀବନର ଆଧାର। ଶୁଦ୍ଧ ବାୟୁ, ନିର୍ମଳ ଜଳ ଓ ସୁସ୍ଥ ପରିବେଶ ବିନା ପୃଥିବୀରେ ଜୀବନ କଳ୍ପନା କରାଯାଇପାରେ ନାହିଁ। କିନ୍ତୁ ଶିଳ୍ପାୟନ, ନଗରୀକରଣ ଓ ଇନ୍ଧନର ଅତ୍ୟଧିକ ବ୍ୟବହାର ଫଳରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି। ଏହାର ଏକ ଗୁରୁତର ପରିଣାମ ହେଉଛି ଅମ୍ଳ ବୃଷ୍ଟି। ବାୟୁମଣ୍ଡଳରେ ସଲଫର ଡାଇଅକ୍ସାଇଡ୍ ବା SO2 ଓ ନାଇଟ୍ରୋଜେନ୍ ଅକ୍ସାଇଡ୍ NOx ପରି ଗ୍ୟାସ ବୃଷ୍ଟିର ପାଣି ସହ ମିଶି ସଲଫର ଉତ୍କୀରଣ। ଅମ୍ଳବୃଷ୍ଟି ମଣିଷ, ଉଦ୍ଭିଦ, ଜଳଜୀବ ଏବଂ ପରିବେଶ ଉପରେ ଅନେକ କ୍ଷତିକାରକର ପ୍ରଭାବ ପକାଇଥାଏ। ଫସଲ ଓ ଗଛପଲ୍ଲାର ବୃଦ୍ଧି ବାଧାପ୍ରାପ୍ତ ହୁଏ। ନଦୀ, ପୋଖରୀ ଓ ହ୍ରଦର ଜଳ ଅମ୍ଳୀୟ ହୋଇ ଜଳଜୀବଙ୍କର କ୍ଷତି ହୁଏ। ମାଟିର ଉର୍ବରତା କମିଯାଏ। ଐତିହାସିକ ସ୍ମାରକ, ପଥର ଓ ଧାତୁର ନିର୍ମାଣ କ୍ଷୟପ୍ରାପ୍ତ ହୁଏ। ଶ୍ୱାସକଷ୍ଟ, ଆଖିଜ୍ୱଳନ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ବଢ଼ିପାରେ। ଅମ୍ଳବୃଷ୍ଟିକୁ ରୋକିବା ପାଇଁ କାରଖାନାରେ ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରିବା ଉଚିତ। ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର ବଢ଼ାଇବା, ବୃକ୍ଷରୋପଣ କରି ସବୁଜ ପରିବେଶ ସୃଷ୍ଟି କରିବା, ଯାନବାହନର ଧୂଆଁ କମାଇବା ଏବଂ ସାଧାରଣ ପରିବହନକୁ ପ୍ରୋତ୍ସାହନ ଦେବା, ପରିବେଶ ସୁରକ୍ଷା ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା। ଅମ୍ଳବୃଷ୍ଟି ଆଧୁନିକ ସଭ୍ୟତା ପାଇଁ ଏକ ଗୁରୁତର ପରିବେଶଗତ ସମସ୍ୟା। ଏହାର ପ୍ରଭାବରୁ ପ୍ରକୃତି, କୃଷି, ଜଳସମ୍ପଦ ଓ ମାନବ ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ ହେଉଛି। ତେଣୁ ସରକାର, ଶିଳ୍ପ ସଂସ୍ଥା ଏବଂ ସାଧାରଣ ନାଗରିକ ସମସ୍ତଙ୍କର ମିଳିତ ପ୍ରୟାସରେ ପ୍ରଦୂଷଣ ନିୟନ୍ତ୍ରଣ କରି ପରିବେଶକୁ ସୁରକ୍ଷିତ ରଖିବା ଆମର କର୍ତ୍ତବ୍ୟ। ସବୁଜ ଓ ସୁସ୍ଥ ପରିବେଶ ହିଁ ଆଗାମୀ ପିଢ଼ି ପାଇଁ ସବୁଠାରୁ ଶ୍ରେଷ୍ଠ ଉପହାର। ପିଲାଇ, ଏବେ ଜାଣିବା ଓଜନ ସ୍ତର ବିଷୟରେ। ପୃଥିବୀରେ ଜୀବନର ଅସ୍ତିତ୍ୱ ପଛରେ ପ୍ରକୃତିର ଅନେକ ଅମୂଲ୍ୟଦାନ ରହିଛି। ବାୟୁ, ଜଳ, ସୂର୍ଯ୍ୟାଲୋକ ଓ ବାୟୁମଣ୍ଡଳର ବିଭିନ୍ନ ସ୍ତର ମଧ୍ୟରୁ ଓଜନ ସ୍ତର ଅନ୍ୟତମ। ଏହା ପୃଥିବୀକୁ ସୂର୍ଯ୍ୟଙ୍କ କ୍ଷତିକାରକ ଅତିବାଇଗଣୀ କିରଣରୁ ସୁରକ୍ଷା ପ୍ରଦାନ କରି ଜୀବଜଗତର ରକ୍ଷା କରେ। ତେଣୁ ଓଜନ ସ୍ତରକୁ ପୃଥିବୀର ପ୍ରାକୃତିକ ସୁରକ୍ଷା କବଚ ବୋଲି କୁହାଯାଏ। ଓଜନ ଅକ୍ସିଜେନ୍ର ଏକ ବିଶେଷ ରୂପ। ବାୟୁମଣ୍ଡଳର ସମତାପ ମଣ୍ଡଳରେ ପୃଥିବୀ ପୃଷ୍ଠଠାରୁ ପ୍ରାୟ 15-35 କିଲୋମିଟର ଉଚ୍ଚତାରେ ଓଜନ ଗ୍ୟାସର ଏକ ଘନ ସ୍ତର ରହିଛି, ଯାହାକୁ ଓଜନ ସ୍ତର କୁହାଯାଏ। ଏହା ସୂର୍ଯ୍ୟଙ୍କ କ୍ଷତିକାରକ ଅତିବାୟୁଣୀ ରଶ୍ମିର ଅଧିକାଂଶ ଅଂଶକୁ ଶୋଷଣ କରି ପୃଥିବୀରେ ଜୀବନକୁ ସୁରକ୍ଷିତ ରଖେ। ଓଜନ ସ୍ତରର ଗୁରୁତ୍ୱ ଅପରିସୀମ। ଏହା କ୍ଷତିକାରକ UVB ଓ UVC ରଶ୍ମିକୁ ଅଟକାଇଥାଏ। ମଣିଷକୁ ଚର୍ମ କର୍କଟ, ଆଖିର ହାନି ଏବଂ ଅନ୍ୟାନ୍ୟ ରୋଗରୁ ସୁରକ୍ଷା ଦେଇଥାଏ। ଉଦ୍ଭିଦ, କୃଷି, ଫସଲ ଏବଂ ଜଙ୍ଗଲର ସୁରକ୍ଷା କରେ। ସମୁଦ୍ରର ଫାଙ୍କଟନ ଓ ଅନ୍ୟାନ୍ୟ ଜଳଜନ୍ତୁଙ୍କୁ ସୁରକ୍ଷା ଦିଏ। ପରିବେଶର ସନ୍ତୁଳନ ରକ୍ଷାରେ ସେ ସହାୟକ ହୁଏ। ଓଜନ ସ୍ତର କ୍ଷୟର କାରଣଗୁଡ଼ିକ ହେଲା କ୍ଲୋରୋଫ୍ଲୋରୋ କାର୍ବନ ଗ୍ୟାସ୍ର ବ୍ୟବହାର, ରେଫ୍ରିଜରେଟର, ଏୟାର କଣ୍ଡିସନର ଏବଂ ଏରୋସୋଲ ସ୍ପ୍ରେରୁ ନିର୍ଗତ ରାସାୟନିକ ପଦାର୍ଥ, କେତେକ ଶିଳ୍ପ କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ୍, ବାୟୁ ପ୍ରଦୂଷଣ ଓ ମାନବିକ ଅଭିବେକୀ କାର୍ଯ୍ୟକଳାପ। ଓଜନ ସ୍ତରକୁ ସୁରକ୍ଷା କରିବା ପାଇଁ CFC ଓ ଅନ୍ୟାନ୍ୟ ଓଜନ କ୍ଷୟକାରୀ ପଦାର୍ଥର ବ୍ୟବହାର ବନ୍ଦ କରିବା, ପରିବେଶ ଅନୁକୂଳ ପ୍ରଯୁକ୍ତିର ବ୍ୟବହାର କରିବା, ବୃକ୍ଷରୋପଣକୁ ପ୍ରୋତ୍ସାହନ ଦେବା, ବାୟୁ ପ୍ରଦୂଷଣ କମାଇବା, ପରିବେଶ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା। ଓଜନ ସ୍ତର ପୃଥିବୀର ଜୀବନ ପାଇଁ ଏକ ଅମୂଲ୍ୟ ପ୍ରାକୃତିକ ସମ୍ପଦ। ଏହାର ସୁରକ୍ଷା କେବଳ ସରକାରଙ୍କର ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ। ପରିବେଶ ଅନୁକୂଳ ଜୀବନଶୈଳୀ ଗ୍ରହଣ କରି ଓ ପ୍ରଦୂଷଣ କମାଇ ଆମେ ଓଜନ ସ୍ତରକୁ ସୁରକ୍ଷିତ ରଖିପାରିବା। ପିଲାଇ, ଏବେ ଜାଣିବା ବର୍ଷା କାହିଁକି ହୁଏ। ବର୍ଷା ହେବାର ମୂଳ କାରଣ ହେଉଛି ଜଳଚକ୍ର। ଏହି ପ୍ରକ୍ରିୟାଟି ହେଉଛି ବାଷ୍ପୀଭବନ। ସୂର୍ଯ୍ୟଙ୍କ ଉତ୍ତାପରେ ସମୁଦ୍ର, ନଦୀ, ପୋଖରୀ ଏବଂ ଅନ୍ୟାନ୍ୟ ଜଳାଶୟର ପାଣି ବାଷ୍ପରେ ପରିଣତ ହୋଇ ଉପରକୁ ଉଠେ। ଘନୀଭବନ, ଉପରକୁ ଉଠିଥିବା ଜଳବାଷ୍ପ ଥଣ୍ଡା ପରିବେଶରେ ଛୋଟ ଛୋଟ ଜଳକଣାରେ ପରିଣତ ହୋଇ ମେଘ ସୃଷ୍ଟି କରେ। ବର୍ଷଣ, ମେଘରେ ଥିବା ଜଳକଣାଗୁଡ଼ିକ ଧୀରେ ଧୀରେ ବଡ଼ ଓ ଭାରି ହୋଇଯାଏ। ସମସ୍ତେ ବାୟୁରେ ଭାସି ରହିପାରନ୍ତି ନାହିଁ ଏବଂ ବର୍ଷା ଆକାରରେ ପୃଥିବୀକୁ ଖସିପଡ଼ନ୍ତି। ସୂର୍ଯ୍ୟଙ୍କ ଉତ୍ତାପରେ ଜଳ ବାଷ୍ପ ହୋଇ ଆକାଶକୁ ଉଠେ, ମେଘ ସୃଷ୍ଟି କରେ ଏବଂ ଜଳକଣା ଭାରି ହେଲେ ବର୍ଷା ରୂପେ ପୃଥିବୀ ଉପରେ ପଡ଼େ। ଏହି ପ୍ରକ୍ରିୟାକୁ ଜଳଚକ୍ର ବୋଲି କୁହାଯାଏ। ଏହି ଉପାୟରେ ଜଳ ବର୍ଷା ହୁଏ।

ପିଲା ଏବେ ଚାଲ ଜାଣିବା କିଛି ଜାଣିବା କଥା। ପ୍ରଥମେ ଜାଣିବା ବଜ୍ରପାତ କ'ଣ। ବଜ୍ରପାତ ହେଉଛି ମେଘ ଓ ମେଘ ମଧ୍ୟରେ କିମ୍ବା ମେଘ ଓ ପୃଥିବୀ ମଧ୍ୟରେ ସଞ୍ଚିତ ବିଦ୍ୟୁତ ଆବେଗ ହଠାତ୍ ନିର୍ଗତ ହେବାରୁ ସୃଷ୍ଟି ହେଉଥିବା ଏକ ପ୍ରାକୃତିକ ବିଦ୍ୟୁତୀୟ ଘଟଣା। ତାକୁ ସରଳ ଭାବରେ କହିଲେ ବର୍ଷା ମେଘରେ

0: କିଶୋର ଭାରତୀ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଉପସ୍ଥାପନାରେ ଥିଲେ ମିନତୀ ରାଣୀ ନନ୍ଦ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 1:50 ହେବା ପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2 ଶୁଣିବେ ମିଡ୍ ଡେ ନ୍ୟୁଜ୍ ଇନ୍ ଇଂଲିଶ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ସୁନାବେଶ। ନୂଆଦିଲ୍ଲୀରେ ଆଜି କେନ୍ଦ୍ର ସରକାର ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ହେବ ତୃତୀୟ ପର୍ଯ୍ୟାୟ ଆଲୋଚନା। ଦେଶବାସୀଙ୍କ ସହ ଆସନ୍ତାକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏବଂ 3 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଅନ୍ତର୍ଗତ ଆଜି ହରାରେଠାରେ ଖେଳାଯିବ ଭାରତ ଓ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନ 4:30 ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026 ଗତମାସ 4-30 ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା। 3 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ରହି ସ୍ୱଚ୍ଛତା ଅଭିଯାନ ଓ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯୁବ ସମ୍ମିଳନୀ ଆୟୋଜନ, ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ, ଚାରାରୋପଣ ଅଭିଯାନ, କ୍ଷୁଦ୍ର ମଡେଲ ପଞ୍ଚାୟତ ଏବଂ ସ୍ଥାନୀୟ କାରିଗରଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାମାଜିକ ଆର୍ଥିକ ପରିଦୃଶ୍ୟ, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶ ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକ ସମ୍ପର୍କରେ ପରିଚିତ ହୋଇଥିଲେ। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ସକାଳୁ ମଙ୍ଗଳ ଆଳତୀ, ମୈଲମ ଓ ତଡ଼ପ ଲାଗି ଆଦି ନୀତି ରଥ ଉପରେ ସମ୍ପନ୍ନ କରାଯାଇଛି। ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କ ସୁନାବେଶ ହେବ। ସନ୍ଧ୍ୟା 5:00 ରାତି 11:00 ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଂସଦ ବାହାରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଦେଇଥିବା ମନ୍ତବ୍ୟକୁ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଡିପ୍ ଫେକ୍ ଭିଡ଼ିଓ ଜରିଆରେ ମିଥ୍ୟା ତଥ୍ୟ ପ୍ରଘଟ କରାଯାଉଥିବା ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି ଏ ସମ୍ପର୍କରେ ସେ ନୂଆଦିଲ୍ଲୀର ଚାଣକ୍ୟପୁରୀ ଥାନାରେ ଆଜି ସକାଳେ ଏତଲା ଦାୟର କରିଛନ୍ତି। ଏଭଳି ଡିପ୍ ଫେକ୍ ଭିଡ଼ିଓ ପ୍ରସ୍ତୁତକାରୀ ଏବଂ ପ୍ରଘଟକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଦାୟିତ୍ୱହୀନ ଭାବେ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଏଭଳି ମିଥ୍ୟା ତଥ୍ୟ ପ୍ରଘଟ କରୁଥିବା ଘଟଣାକୁ ଲୋକମାନେ ସହ୍ୟ କରିବେ ନାହିଁ। ସମସ୍ତଙ୍କୁ ଯାଞ୍ଚ ହୋଇଥିବା ତଥ୍ୟ ଉପରେ ନିର୍ଭର କରିବା ଲାଗି ଶ୍ରୀ ଗୋୟଲ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସରକାର ନୂଆଦିଲ୍ଲୀରେ

ଅପରାହ୍ନରେ ସିଜେପି ପ୍ରତିନିଧି ଦଳ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବେ। ଆଲୋଚନାରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପ୍ରଶ୍ନପତ୍ର ପ୍ରଘଟ ଘଟଣା ରୋକିବା ଲାଗି ପଦକ୍ଷେପ ଭଳି ସିଜେପିର ଦାବିଗୁଡ଼ିକ ଉପରେ ଆଲୋଚନା କରାଯିବ। ସମ୍ଭିଧାନ କ୍ଲବରେ ଅପରାହ୍ନ 3:30 ଆଲୋଚନା ଆରମ୍ଭ ହେବ। ଗତକାଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ସିଜେପି ପ୍ରତିନିଧି ଦଳ ସହ ନୂଆଦିଲ୍ଲୀରେ ସାକ୍ଷାତ ଆଲୋଚନା କରିଥିଲେ। ପରେ ଶ୍ରୀ ନଡ୍ଡା ଗଣମାଧ୍ୟମକୁ କହିଥିଲେ ସେମାନେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ସମ୍ପର୍କିତ ସିଜେପିର ଦାବି ସମ୍ପର୍କରେ ଅବଗତ ହୋଇଛନ୍ତି। ପବିତ୍ର ଆଷାଢ଼ୀ ଏକାଦଶୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଆଷାଢ଼ୀ ଏକାଦଶୀ ଭକ୍ତି ଏବଂ କରୁଣାର ବାର୍ତ୍ତା ଦେଇଥାଏ। ଏହି ଅବସରରେ ଭଗବାନ ବିଠଲ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେବା ସହ ଏକ ଉତ୍ତମ ସମାଜ ଗଠନ ଲାଗି ଆଶୀର୍ବାଦ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସାମାଜିକ ଗଣମାଧ୍ୟମରେ ଆଷାଢ଼ୀ ଏକାଦଶୀକୁ ବିଶ୍ୱାସ ଏବଂ ଭକ୍ତିର ପର୍ବ ବୋଲି ବର୍ଣ୍ଣନା କରିଛନ୍ତି। ଭଗବାନ ବିଷ୍ଣୁଙ୍କ କରୁଣା ସମସ୍ତଙ୍କ ଉପରେ ରହିଥାଉ ବୋଲି ସେ କାମନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଷାଢ଼ୀ ଏକାଦଶୀ ଅବସରରେ ଦେଶବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଦୂରଦର୍ଶନ ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। 27ତମ କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ଦୁଇଦିନିଆ କାର୍ଯ୍ୟକ୍ରମ ଆଜିଠାରୁ ଲାମ୍ଚେନ୍ ଦ୍ରାସ୍ଠାରେ ଆରମ୍ଭ ହୋଇଛି। ଏହି ଅବସରରେ 1999 କାର୍ଗିଲ୍ ଯୁଦ୍ଧର ବୀର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ପାକିସ୍ତାନ ଉପରେ କାର୍ଗିଲ୍ ଯୁଦ୍ଧରେ ଭାରତର ବିଜୟକୁ ସ୍କରଣ କରିବା ଲାଗି ପ୍ରତ୍ୟେକ ବର୍ଷ ଜୁଲାଇ 26 କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଅପରେସନ୍ ବିଜୟ ଉପରେ ପ୍ରସ୍ତୁତ ଏକ ବୃତ୍ତଚିତ୍ର ପ୍ରଦର୍ଶନ ମାଧ୍ୟମରେ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। କାର୍ଗିଲ୍ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ବୀର ଯବାନମାନଙ୍କ ପରିବାରବର୍ଗଙ୍କ ସହ କଥାବାର୍ତ୍ତା ଏବଂ ବରିଷ୍ଠ ସେନାନୀମାନଙ୍କ ସହ ଯୁଦ୍ଧ ସମ୍ପର୍କିତ ବିବରଣୀମାନ ଏହି ବୃତ୍ତଚିତ୍ରରେ ସ୍ଥାନିତ କରାଯାଇଛି। ସେନାର ବରିଷ୍ଠ ଅଧିକାରୀ, ପ୍ରଶାସନିକ ଅଧିକାରୀ, ବୀର ନାରୀ ଏବଂ ନିମନ୍ତ୍ରିତ ଅତିଥିମାନେ ଦ୍ରାସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମ ପାଳନର ଆଜି ଦ୍ୱିତୀୟ ପର୍ଯ୍ୟାୟରେ ବିଜୟ ଭୋଜ ଆୟୋଜନ ସହ କାର୍ଗିଲ୍ ଯୁଦ୍ଧ ସ୍କାରକୀରେ ଶୌର୍ଯ୍ୟ ସନ୍ଧ୍ୟା ପାଳନ କରାଯିବ। ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୁଦ୍ଧ ସ୍କାରକୀରେ ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ। ଆସାମରେ ବନ୍ୟାଜନିତ ପରିସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶର୍ମା କହିଛନ୍ତି ପ୍ରଧାନମନ୍ତ୍ରୀ ଆସାମରେ ଚାଲିଥିବା ବିପର୍ଯ୍ୟୟ ମୁକାବିଲା ଏବଂ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। କେନ୍ଦ୍ର ସରକାର ରିଲିଫ୍, ପୁନଃଥଇଥାନ ଏବଂ ନିର୍ମାଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଥିବା ଶ୍ରୀ ଶର୍ମା କହିଛନ୍ତି। ଏଭଳି କଠିନ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହାୟତା ଏବଂ ସମର୍ଥନ ଯୋଗୁଁ ଆସାମ ଜନସାଧାରଣ କୃତଜ୍ଞତା ପ୍ରକାଶ କରିଥିବା ଶ୍ରୀ ଶର୍ମା କହିଛନ୍ତି। ଲୋକସଭାର ପୂର୍ବତନ ବାଚସ୍କତି ସୋମନାଥ ଚାଟାର୍ଜୀଙ୍କ ଜନ୍ମବାର୍ଷିକୀରେ ଆଜି ଲୋକସଭା ବାଚସ୍କତି ଓମ୍ ବିର୍ଲା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସାଂସଦ, ପୂର୍ବତନ ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଜଣାପଡ଼ିଛି। ଆସାମର ତେଜପୁରରେ 1929 ଜୁଲାଇ 25 ଜନ୍ମଗ୍ରହଣ କରିଥିବା ସୋମନାଥ ଚାଟାର୍ଜୀ ଜଣେ ସୁନାମଧନ୍ୟ ଆଇନଜୀବୀ ଥିଲେ। ପରବର୍ତ୍ତୀ ସମୟରେ 1968 ସେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରି 1971 ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସାଂସଦ ଭାବେ 10 ନିର୍ବାଚିତ ହେବା ପରେ ତାଙ୍କୁ 1996 ସ୍ୱତନ୍ତ୍ର ସାଂସଦ ପୁରସ୍କାର ପ୍ରଦାନ କରାଯାଇଥିଲା। 2004 ଜୁନ୍ 4 ଶ୍ରୀ ଚାଟାର୍ଜୀଙ୍କୁ ଚତୁର୍ଦ୍ଦଶ ଲୋକସଭାର ବାଚସ୍କତି ଭାବେ ଚୟନ କରାଯାଇଥିଲା। 2009 May 31 ପର୍ଯ୍ୟନ୍ତ ସେ ବାଚସ୍କତି ଭାବେ ଲୋକସଭା ଟେଲିଭିଜନ, 24 ସଂସଦୀୟ ଚ୍ୟାନେଲ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ସଂସଦ ସଂଗ୍ରହାଳୟର ଶୁଭାରମ୍ଭ କରିଥିଲେ। ଭାରତ ଜିମ୍ବାୱେ ମଧ୍ୟରେ ଚଳିତ ତିନିଟିକିଆ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଆଜି ହରାରେଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 4:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 ୱିକେଟ୍ରେ ପରାସ୍ତ କରି ସିରିଜ୍ରେ 1-0

0: ଆଗୁଆ ରହିଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋର୍ଗୋହି ମହିଳା 75 କିଲୋଗ୍ରାମ ସେମିଫାଇନାଲ୍ରେ କାଂସ୍ୟ ପଦକ ହାସଲ କରିଛନ୍ତି। ଭାରତୀୟ ଭାରୋତ୍ତୋଳନକାରୀ ଝଣ୍ଡୁ କୁମାର ଭାରତ ପାଇଁ ପ୍ରଥମ ମେଡାଲ୍ ହାସଲ କରିଛନ୍ତି, ସେ ମଧ୍ୟ କାଂସ୍ୟ ପଦକ ପାଇଛନ୍ତି। ମୁଷ୍ଟିଯୋଦ୍ଧାରେ ଯଦୁମଣି ସିଂ ପୁରୁଷ 55 କିଲୋଗ୍ରାମ ବର୍ଗକୁ ଉନ୍ନୀତ ହୋଇଛନ୍ତି। ଲନ୍ ବାଉଲ୍ସରେ ମହିଳା ଯୋଡ଼ି ରୂପାରାଣୀ ତିର୍କି ଏବଂ ପିଙ୍କି ସିଂ ଗ୍ରୁପ୍ ବି'ର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଯୋଡ଼ିକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବାବେଳେ ପୁରୁଷ ଏକକରେ ପୁତୁଲ ସୋନୱାଲ ବିଜୟ ହାସଲ କରିଛନ୍ତି। ପ୍ରଥମ ପଦକ ଜିତିଥିବା ଭାରତର ଝଣ୍ଡୁ କୁମାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
1: ବହୁତ ଅଚ୍ଛା ଲଗ ରହା ହେ, ପହଲା ମେଡାଲ ହେ ହମାରା। ହମାରେ ପିଛେ କୋଚ ହେ ରାଜେନ୍ଦ୍ର ସିଂ ଔର ହମାରା ଜେପି ସାର ହେ, ଓ ବି ବହୁତ ସହଯୋଗ କିଏ ହେ। ଆଜ ଉନ୍ହିଁ ସବ ବଦୌଲତ ହମେ ଆଜ ମେଡାଲ ପ୍ରାପ୍ତ ହୁଆ ହେ। ବହୁତ ବହୁତ ଧନ୍ୟବାଦ କରତେ ହେ କି ହମ ପେ ଆଜ ଇତନା ପ୍ରାକ୍ଟିସ କରବାଏ, ପ୍ୟାର ଦିଏ, ଔର ଭି ଆଗେ ହମ ଅଚ୍ଛା କରନେ କି କୋଶିଶ କରେ।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ସୁନାବେଶ।

0: ପ୍ରଥମ ଗୀତଟି ଥିଲା ବିଜୟ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଥିଲେ ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡେକର। ଗୀତ ରଚନା କରିଥିଲେ ନିଦା ଫାଜଲି। ସଙ୍ଗୀତ ପରିଚାଳନା କରିଥିଲେ ଶିବ ହରି।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଶେଷରେ ଆନନ୍ଦ ବକ୍ସିଙ୍କ ରଚନାରେ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ସବୀର କୁମାର। ସଙ୍ଗୀତ ପରିଚାଳନା ରାହୁଲ ଦେବ ବର୍ମାନ। ଚଳଚ୍ଚିତ୍ର ବେତାବ।

0: ବେତାବ ଚଳଚ୍ଚିତ୍ର ଏହି ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ସୂଚନା ବିଜ୍ଞାପନ ବିରତି ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ସୁନା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ ଏବଂ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନା ବେଶ ଅନୁଷ୍ଠିତ ହେଉଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜିତ କରାଯିବ। ବିଶ୍ୱନୟନ ତାଙ୍କ ଗୋଟିଏ ଝଲକ ପାଇଁ ଭକ୍ତ ଅପେକ୍ଷା କରି ରହିଛନ୍ତି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
1: ରତ୍ନବେଦୀକୁ ବାହୁଡ଼ିବା ପୂର୍ବରୁ ରଥାରୂଢ଼ ଶ୍ରୀଜୀଉ ମହଣମହଣ ସୁବର୍ଣ୍ଣ ଅଳଙ୍କାରରେ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଦର୍ଶନ ଦେବେ। ମହାପ୍ରଭୁଙ୍କ ସୁନାବେଶକୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାବେଶ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନା କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ତିଳକ, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି, ଶ୍ରୀବଳଭଦ୍ରଙ୍କୁ କୁଣ୍ଡଳ, ରତ୍ନଖଚିତ ଘାଗଡ଼ାମାଳି, କଦମ୍ବମାଳି, ହଳମୁଷଳ, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ଦେବୀ ସୁଭଦ୍ରାଙ୍କୁ କାନ, ଘାଗଡ଼ାମାଳି, ସେବତୀମାଳି, ତଗଡ଼ି ଆଦି ଅଳଙ୍କାରରେ ଆଭୂଷିତ କରାଯିବ। ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦୈତାପତି, ଖୁଣ୍ଟିଆ ମେକଅପ୍, ଭିତରଚ୍ଛ ପ୍ରମୁଖ ସୁନାବେଶ ଲାଗି କରିଥାନ୍ତି। ସନ୍ଧ୍ୟା ଆଳତି ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ 5ଟାରେ ମହାପ୍ରଭୁଙ୍କୁ ସୁନାବେଶ କରାଯିବ। କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ରାତି 11ଟାରେ ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି 12ଟାରେ ବଡ଼ସିଂହାର ବେଶ,

0: 12:30 ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ। ଏହାପରେ ରାତି 1:30 ଶୟନ ଠାକୁର ବିଜେ କରିବେ। ଭୋର 4:00 ହରିଶୟନ ନୀତି ପରେ ରାତ୍ରପହୁଡ଼ ନୀତି ହେବ। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
1: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, ତାଙ୍କ ଜୀବନ ଛାତ୍ର ଶିକ୍ଷକ ଏବଂ ଶିକ୍ଷାରେ ସଂସ୍କାର ପାଇଁ ସମର୍ପିତ ରହିଥିବ। ଗୋଟିଏ ସଶକ୍ତ ସାମଗ୍ରିକ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ସଶକ୍ତ ରାଷ୍ଟ୍ରର ମୂଳଦୁଆ। ସେ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା ଭାବନାକୁ ସମ୍ମାନ କରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତାଙ୍କୁ ଦେଶସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନରେ ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଭାବ ବିନିମୟ କରିବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା। 3 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ଶିଳ୍ପାୟନକୁ ଅଧିକ ଗତିଶୀଳ କରିବା ଏବଂ ବ୍ୟବସାୟ କରିବାର ସୁଗମତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ ବିଭାଗ ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ଶିଳ୍ପ ଭିତ୍ତିଭୂମି, ଜମି ଆବଣ୍ଟନ, ବିଦ୍ୟୁତ୍, ଜଳଯୋଗାଣ, ବିଭିନ୍ନ ନିୟାମକ ପ୍ରକ୍ରିୟାର ସରଳୀକରଣ ଉପରେ ଆଲୋଚନା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ସେହିଭଳି କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଚୁକ୍ତିଭିତ୍ତିକ 4 ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10 କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଏନ୍ଟିଏ କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 ଜଣ ଅଧିକାରୀଙ୍କୁ ଏନ୍ଟିଏ ପକ୍ଷରୁ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ସିପିଇଟି ଫଳ ପ୍ରକାଶ ପାଇଛି। ଏଥିସହ ବିଷୟଭିତ୍ତିକ ରାଜ୍ୟସ୍ତରୀୟ ମେଧା ତାଲିକା, 2 ବର୍ଷୀୟ ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା 27 ତାରିଖରୁ ଶିକ୍ଷାନୁଷ୍ଠାନ ଚୟନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ବ୍ୟକ୍ତିଗତ କାରଣରୁ ରାଜ୍ୟ କିମ୍ବା ଦେଶ ବାହାରକୁ ଭ୍ରମଣରେ ଯିବାକୁ ହେଲେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅତିକମ୍ରେ 21 ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବାକୁ ହେବ। ଜରୁରୀକାଳୀନ ପରିସ୍ଥିତିକୁ ବାଦ୍ ଦେଇ ଅନ୍ୟ ସମୟରେ ମଧ୍ୟ ମୁଖ୍ୟାଳୟ ଛାଡ଼ିବା ନିମନ୍ତେ ଏହି ନିୟମ ଲାଗୁ ହେବ ବୋଲି ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ବାହୁଡ଼ା ଯାତ୍ରା ଅବସରରେ ବାଲ୍ୟବିବାହ ଉପରେ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀମାନେ ଯୋଗଦେଇ ବାଲ୍ୟବିବାହ ମୁକ୍ତ ସୁରକ୍ଷିତ ଶିଶୁ ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରଚାର ରଥର ଶୁଭାରମ୍ଭ କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୁଲିସ୍ ପକ୍ଷରୁ ବିଜୁ ସ୍କୃତି ଭବନଠାରେ ସାଇବର ଅପରାଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଇବର ଥାନା ଅଧିକାରୀ, ଏସ୍ଡିପିଓ ପ୍ରମୁଖ ଯୋଗଦେଇ ଅନ୍ଲାଇନ୍ ବ୍ୟାଙ୍କିଙ୍ଗ, ୟୁପିଆଇ, ଓଟିପି, ନକଲି ଚାକିରି ପ୍ରଦାନ ଭଳି ଠକେଇର ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲ୍ଲାର 13 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅଧୀନରେ ଭୋଟର ତାଲିକା ସମ୍ପର୍କିତ ଆପତ୍ତି, ଅଭିଯୋଗ, ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟାକୁ କ୍ରିୟାଶୀଳ କରାଯାଇଛି।

ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପାଇଁ ମୋଟ 5,29,86 ଜଣଙ୍କ ତାଲିକା ପ୍ରକାଶ ପାଇଛି। ଆକାଶବାଣୀ କଟକର ଅବସରପ୍ରାପ୍ତ କାର୍ଯ୍ୟକ୍ରମ ନିଷ୍ପାଦକ ଡକ୍ଟର କିଶୋର ମହାନ୍ତିଙ୍କ ଆଜି ପ୍ରତ୍ୟୁଷରେ 73 ବର୍ଷ ବୟସରେ ପରଲୋକ ହୋଇଛି। କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଜଣେ ଗୀତିକାର, ସ୍ତମ୍ଭକାର ଏବଂ ନାଟ୍ୟ ପ୍ରଯୋଜକ ଭାବେ ସେ ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ବିୟୋଗରେ ଆକାଶବାଣୀର କର୍ମଚାରୀ ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ରରେ ଆଜିଠୁ ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। 5 ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 1500ରୁ ଉର୍ଦ୍ଧ୍ୱ ଖେଳାଳି, କର୍ମଚାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଭାରତୀୟ ଜୁନିୟର ଦଳ ଅକ୍ଟୋବର 5-17 ପର୍ଯ୍ୟନ୍ତ ଇଜିପ୍ଟର କାଇରୋରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଜୁନିୟର ଚାମ୍ପିୟନ୍ସିପ୍ରେ ଭାଗ ନେବେ। ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଶାରୁ ବାଳକ ସିଙ୍ଗଲ୍ସରେ 27 ଜଣ, ବାଳିକା ସିଙ୍ଗଲ୍ସରେ 13 ଜଣ, ବାଳକ ଡବଲ୍ସରେ 12 ଜଣ, ବାଳିକା ଡବଲ୍ସରେ 5 ଜଣ ଏବଂ ମିକ୍ସଡ୍ ଡବଲ୍ସରେ 11 ଯୋଡ଼ି ଭାଗ ନେଉଛନ୍ତି। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋର୍ଗୋହି ମହିଳା 75 କିଲୋଗ୍ରାମ ସେମିଫାଇନାଲ୍ରେ କାଂସ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ଭାରତୀୟ ଭାରୋତ୍ତୋଳନକାରୀ ଝଣ୍ଡୁ କୁମାର ଭାରତ ପାଇଁ ପ୍ରଥମ ମେଡାଲ୍ ହାସଲ କରିଛନ୍ତି। ସେ ମଧ୍ୟ କାଂସ୍ୟ ପଦକ ପାଇଛନ୍ତି। ମୁଷ୍ଟିଯୋଦ୍ଧାରେ ଯଦୁମଣି ସିଂ ପୁରୁଷ 55 କିଲୋଗ୍ରାମ ବର୍ଗକୁ ଉନ୍ନୀତ ହୋଇଛନ୍ତି। ଲନ୍ୱାଲ୍ସରେ ମହିଳା ଯୋଡ଼ି ରୂପା ରାଣୀ ତିର୍କି ଏବଂ ପିଙ୍କି ସିଂ ଗ୍ରୁପ୍ ବି ର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଯୋଡ଼ିକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ପୁରୁଷ ଏକକରେ ପୁତୁଲ ସୋନୱାଲ ବିଜୟ ହାସଲ କରିଛନ୍ତି। ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ପାରା କ୍ରୀଡ଼ାବିତ୍ ଝଣ୍ଡୁ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 18 ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ଏବଂ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିବା ଆମର ସାନ୍ଧ୍ୟ ଅଧିବେଶନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:00, ଏଥିରେ ଜଳ ସଂରକ୍ଷଣରେ ଯୁବଗୋଷ୍ଠୀଙ୍କ ଭୂମିକା, ଏ ସମ୍ପର୍କରେ ଶୁଣିବେ ଏକ ସାକ୍ଷାତକାର। ପରେ ଜାଣିବା କଥାରେ ରହିଛି ମାର୍ଟିନ ଲୁଥର କିଙ୍ଗ ଏବଂ ଜର୍ଜ ୱାଶିଂଟନଙ୍କ ସମ୍ପର୍କରେ। ଅପରାହ୍ନ 5:30 ଶୁଣିବେ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତୀ ଜହ୍ନ, ଏଥିରେ ହାଲଚାଲରେ ଶୁଣିବେ ନଦୀନାଳରେ ସତର୍କତା, ଭେଟଘାଟରେ ରହିଛି ଗାଁ ସ୍କୁଲ ତାନେ, ମଧ୍ୟାହ୍ନ ଭୋଜନ ବୋଇଲେ କାଇଟା, ଏବଂ ଶେଷରେ ଶୁଣିବେ ଧନୁବ୍ୟାଧି କାଇଗିନେ ହେସି, ଏ ସମ୍ପର୍କରେ ଏକ ସାକ୍ଷାତକାର। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ 6:10। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ ଶୁଣିବେ 6:20। ସନ୍ଧ୍ୟା 6:30 ପ୍ରଚାର କରିବୁ କେତୋଟି ହିନ୍ଦୀ ଭଜନ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ 7:00। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ 7:25 ଜିଲ୍ଲା ହାଲଚାଲ। 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଇସ୍ ସପ୍ତାହ ସଂସଦ ମେ, ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଆଜି 8:00। 8:15 ପ୍ରଚାର କରିବୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର, ଏଥିରେ ଶୁଣିବେ ନଦୀନାଳରେ ବୁଡ଼ିଯିବାର କାରଣ ଓ ତାର ପ୍ରତିକାର ସମ୍ପର୍କରେ ରମେଶ ହରିଜନଙ୍କ ସହ ଏକ ସାକ୍ଷାତକାର। ପରେ ହେଲ୍ଥ ଟିପ୍ସରେ ରହିଛି ପ୍ରତିକାରଠାରୁ ପ୍ରତିଷେଧକ ଭଲ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ 8:35, ଏଥିରେ ଖେୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଅଜୟ ପୋହାନକର, ଶିଳ୍ପୀଙ୍କ କଣ୍ଠରେ ରାଗ ବାଗେଶ୍ରୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଆଜି 10:00 ଶୁଣିବେ ଗୀତିନାଟ୍ୟ ପବିତ୍ର ଦାସିଆ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ 2:48। ଏଇଠି ଶେଷ କରୁଛୁ ମିଡିୟମ ୱେଭ୍ରେ ଆମର ଏହି ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆଜି ଅପରାହ୍ନ 5:00 ଆମର ସାନ୍ଧ୍ୟ ଅଧିବେଶନରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ତେବେ ବର୍ତ୍ତମାନଠାରୁ ଅପରାହ୍ନ 5:00 ପର୍ଯ୍ୟନ୍ତ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇର ବିଭିନ୍ନ କାର୍ଯ୍ୟକ୍ରମ ଆମର ଏଫ୍ଏମ୍ ପ୍ରସାରଣ ସେବାରେ 103.6 MHz ଯୋଗେ।

प्यार की चुवन अपनेपन का गांव छाया गीत रोज रात 10 बजे।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5ଟା ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଚ୍ଚ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ

0: ହେଲେ ଭାଇ ଭଉଣୀମାନ, ଆଜିର ଜୁଆନ୍ କଥା କାର୍ଯ୍ୟକ୍ରମକୁ ତମମାନଙ୍କୁ ସ୍ୱାଗତ ଜଣାଉଛୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମ ଦୁଇଟା, ମୁଇଁ ସ୍ମୃତିମୟୀ ପାଣିଗ୍ରାହୀ।
1: ଆରେ ମୁଇଁ ଅଂଶୁଲ ପାତ୍ର।
2: ଜୁହାର
0: ଅଂଶୁଲ।
1: ହଁ କହ ସ୍ମୃତି,
0: କଣ ହେଲା? ଦେହ ଭଲ ଲାଗୁନାହିଁ ନା କଣ ଆଜି ତୋର?
1: ହଁ ଆଜି ଟିକେ ଭଲ ଲାଗୁନାହିଁ। ଆଉ
0: କଣ ହେଲା ଯେ?
1: କାଲି ଦେଖୁଛୁ ନା ବଢିଆ ପାଗ ଥିଲା, ସେମିତିରେ ସବୁଆଡେ ବୁଲାବୁଲି କରି ନା ପଳାଇ ଆଇଲେ, ତାହେଲେ ଟିକେ ବର୍ଷା ହଉଥିଲା କି ନାଇଁ, ହେଲେ ବର୍ଷାରେ ଉଦା ହେଇଗଲି ପୁରା, ଥଣ୍ଡା ଜ୍ୱର ଧରିଦେଇଛି।
0: ଓହୋ, ତୁ ଏତେ ବର୍ଷାରେ ବୁଲିବାକୁ ଯାଇଥିଲୁ କି?
1: ହଁ ପାଗ ତ ବଢିଆ ଥିଲା କି ନାଇଁ, ହେଲେ ଯାଇଥିଲି ସେ ମାଛକୁଣ୍ଡ ଡୁଡୁମା ହରିକା ସବୁଆଡେ ବୁଲିଲେ, ତାପରେ ସିଆଡେ ଯାଇନା ଟିକେ ଗାଧା ଗାଧି କରିଦେଲି, ତାପରେ ଆସିଲା ବେଳକୁ ଆରେ ବର୍ଷା ତ ଯେମିତି ଜୋରସେ ହଉଥିଲା, ସେମିତିରେ ଉଦା ହେଇକିନା ଆରେ ଅଧିକ ଜ୍ୱର ଧରିଦେଲା ବାର ଲାଗୁଛି।
0: ଦେଖେ ତୁ ତ ଏବେ ଦେଖୁଥିବୁ ନ୍ୟୁଜ ମାନଙ୍କରେ ଯେ କେତେ ଜଣ ଯାଇକିନା ସେ ମାଛକୁଣ୍ଡ ତାପରେ ପୁଞ୍ଜିସିଲି ଏଠି ଫଟୋ କାଢିକିନା ଆସୁଛନ୍ତି, ସେ ଫଟୋ କାଢିଲା ଭିତରେ ମଧ୍ୟ କେତେ ଜଣ ଅସୁବିଧାରେ ପଡୁଛନ୍ତି। ଏତିକି ସବୁ ନ୍ୟୁଜ ଦେଖିଲା ପରେ ମଧ୍ୟ ତୁ ଯାଇକିନା ଆହୁରି ଗାଧେଇକିନା ଆସିଛୁ କି?
1: ହଁ ସାଙ୍ଗମାନେ ଡାକିଲେ ତ ପଳେଇ ଯାଇଥିଲେ। ଆଉ
0: ନାଇଁ ନାଇଁ, ସାଙ୍ଗମାନେ ଡାକିଲେ ମଧ୍ୟ ଏବେ ତ ଦେଖୁଛୁ ବର୍ଷା ଦିନ ଚାଲିଛି, ଜୁଆର ସିଆଡେ ସବୁ ପାଣି ଯାକ ଥିବ କି ନାଇଁ, ତ ସେଥିପାଇଁ ତୁ କୁଆଡେ ମଧ୍ୟ ଗଲେ ବି ନାଇଁ କି ସତର୍କତା ଅବଲମ୍ବନ କରିବୁ। ଆହୁରି ତୁ ତ ଯାଇଥିଲୁ ଗାଧେଇବା ପାଇଁ, ଆହୁରି ସେଠି ପାଣି ପାଖରେ ଠିଆ ହେଇକିନା ଫଟୋ କାଢିଥିଲୁ।
1: ହଁ
0: ତୁ ଜାଣିପାରୁନୁ କି ଆଜିକାଲି ନ୍ୟୁଜ ମାନଙ୍କରେ ତ ଦେଖୁଛୁ ଯେ କେତେ ଜଣ ସେଲ୍ଫି କାଢିବା ପାଇଁ ତାପରେ ଭିଡିଓ ବନେଇବା ପାଇଁ ଯାଉଛନ୍ତି, ଗୋଡ ଖସିକିନା ବିପଦରେ ପଡୁଛନ୍ତି।
1: ତୁ
0: ଜାଣିଛୁ ହେଲେ ମଧ୍ୟ ସେ ପାଖକୁ ଯାଉଛୁ। ଶୁଣେ, ଯଦି ବି ତୁ ବୁଲାବୁଲି କରିବାକୁ ଯାଉଛୁ ତ ନଦୀ ନାଳ ଆଉ ଇଟା ମାନଙ୍କର ପାଖରେ କେମିତି ତୁ ସତର୍କତା ଅବଲମ୍ବନ କରିବୁ ତତେ କହୁଛି। ଶୁଣେ, ତ ଏଇ ବର୍ଷା ଦିନରେ ନେଇକି ଯଦି ବାହାରକୁ ବୁଲାବୁଲି କରିବାକୁ ଯିବୁ ବୋଲେ କେମିତି ତୁ ସତର୍କତା ଅବଲମ୍ବନ କରିବୁ ସେ ବିଷୟରେ କହୁଛି। ଶୁଣେ ହେଲା।
1: ହଁ ହଁ କହ।
0: ଶୁଣେ, ନଦୀ ନାଳ ପୋଖରୀ କେନାଲ ଏ ଯୋଉ ଅନ୍ୟାନ୍ୟ ଯେତିକି ଝରଣା ଯାକ ଅଛି ସେଟା ଯାକ ହଉଛି ଆମ ଜୀବନର ଅମୂଲ୍ୟ ସମ୍ପଦ ହେଲା। ଏ ସବୁକୁ ନେଇକି ଆମେ ପାନୀୟ ଜଳ ଆହୁରି ଆମର କୃଷି କାର୍ଯ୍ୟ ପାଇଁ ଆହୁରି ମାଛ ଚାଷ ପାଇଁ ଆଉ ଜଳର ପରିବହନ ଆହୁରି ଏମିତି କେତେ ଯାକ ସୁବିଧା ମଧ୍ୟ ଆମକୁ ପ୍ରଦାନ କରିଥାଏ। ମାତ୍ର କୁ ନେଇକି ଯଦି ତୁ ଏମିତି ଜାଗା ମାନଙ୍କରେ ଯାଇକିନା ତୁ ଯଦି ନିୟମ ମାନିବୁ ନାହିଁ, ଅସାବଧାନତାର ସହିତ ଫଟୋ ଉଠେଇବୁ ନହେଲେ ଭିଡିଓ କରିବୁ ବୋଲେ ଆମର ଦୁର୍ଘଟଣା ଘଟିବ ଏକା।
1: ହଁ
0: ତ ସେଥିପାଇଁ ବୋଲି ବିଶେଷ କରିକିନା ବର୍ଷା ଋତୁରେ ନେଇକି ନଦୀ ନାଳର ପାଣି ଯାକ କଣ ହେଇଥିବ, ବଢି ଯାଇଥିବ, ଯୋଉଟାକି ଆହୁରି ଅଧିକ ବିପଦ ଆସିବ ଆମ ପାଇଁ ବୋଲିକିନା, ସେଟା ପାଇଁ ବୋଲି ନଦୀ ନାଳ ଆହୁରି ଜଳାଶୟରେ ସଦାସର୍ବଦା କଣ କରିବୁ ନା ସତର୍କତା ଅବଲମ୍ବନ କରିବୁ। ତ ସେଥିପାଇଁ ବୋଲିକିନା ପ୍ରତି ବର୍ଷ ଜଳବୁଡି କିମ୍ବା ପାଣିରେ ଭାସି ଯାଇଥିବା କାରଣରୁ ଅନେକ ଲୋକ କଣ କରିଥାନ୍ତି, ମରିଯାଇଥାନ୍ତି ବା ତାଙ୍କର ନିଜର ଜୀବନକୁ ତାଙ୍କେ ହରାଇ ଦେଇଥାନ୍ତି। ତ ଏଇସବୁ ଦୁର୍ଘଟଣାର ଶିକାର ଅଧିକାଂଶ ସମୟରେ ଆମର ଯୁବପିଢ଼ିମାନେ ବା ଯାହାକୁ କି ପହଁରା ବୁଝୁନଥିବ ସେଇ ବ୍ୟକ୍ତିମାନେ ବେଶୀରେ ବେଶୀ ଦୁର୍ଘଟଣାର ଗ୍ରସ୍ତ ହୋଇଥାନ୍ତି। ସେଥିପାଇଁ ବୋଲି ପ୍ରତ୍ୟେକ ପରିବାରର ସଦସ୍ୟଙ୍କୁ ଜଳ ସୁରକ୍ଷା ବିଷୟରେ ସଚେତନତା କରିବା ଆବଶ୍ୟକ, ବୁଝିପାରିଲୁ ନା? ତ ତୁ ଯଦି ନଦୀ କି ନାଳ କୁଆଡେ ବୁଲିବାକୁ ଯାଇଥିବୁ କହିଲେ କଣ କଣ ସତର୍କତା ଅବଲମ୍ବନ କରିବୁ କହ ତ?
1: ପାଣି ପାଖକୁ ଯିବି ନାହିଁ କି ପାଖରେ ଯାଇକିନା ଫଟୋ ଆରେ ଉଠେଇବି ନାହିଁ ଆଉ ଭିଡିଓ ଆରେ କରିବି ନାହିଁ।
0: ଏତିକା ଶୁଣେ, ମୁଁ କହୁଛି ନଦୀ କିମ୍ବା ଆଉ ଯଦି ଝରଣା ଯଦି ଯାଇଥିବୁ ଝରଣା ମାନେ ଯାଇଥିବୁ ଆଉ ଯୋଉଟା କି ବେଶୀ ଖାଲ ଥିବ ଯେମିତିକି ଆମର ମାଛକୁଣ୍ଡ ଯାଇଥିବୁ କେତେ ଖାଲ ଅଛି କି ନାହିଁ, ତାପରେ ଆମର ଡୁଡୁମା ଯାଇଥିବୁ କେତେ ଖାଲ ଅଛି, ତ ସେମିତି ଜାଗା ମାନଙ୍କର ନେଇକି ଫାଷ୍ଟ ଦେଖିବୁ ପାଣି ସ୍ଲୋରେ ଯାଉଛି ନା ବେଶୀ ଜୋରରେ ଯାଉଛି, ତାପରେ ଯାଇକି ସେ ପାଣି ପାଖକୁ ଯିବୁ। ତାପରେ କଣ ଶୁଣି, ଯଦି ତତେ ପହଁରା ଆସୁଛି କି ନାହିଁ ତତେ?
1: ହଁ ବୁଝେ।
0: ହଁ ଯଦି ପହଁରା ଆସୁଛି ବୋଲେ ଏକା ଯାଇକି ପାଣି ପାଖକୁ ଯିବୁ, ନାଇଁ ଯଦି ଆସୁନାହିଁ କହିଲେ ପାଣି ପାଖକୁ କେବେ ମଧ୍ୟ ଯିବୁ ନାହିଁ। ଆଉ ସବୁବେଳେ ନେଇକି ତୁ ଏକଲା କେବେ ମଧ୍ୟ ପାଣି ପାଖକୁ ଯିବୁ ନାହିଁ, ଯଦି ତମ ଘର ଲୋକ ଥିବେ ନହେଲେ ତୋର ବଡ଼ ଭାଇ କି କିଏ ଥିବେ କହିଲେ ତାଙ୍କ ସହିତ ସବୁବେଳେ ଯିବୁ, ଯଦି ତୁ ଫଟୋ କାଢିବୁ କି ଭିଡିଓ ବନେଇବୁ କହିଲେ ଏକଲା ଯିବୁ ନାହିଁ ପାଣି ପାଖକୁ। ଆଉ ଯଦି ବେଶୀ ବର୍ଷା ହଉଥିବ ପାଣି ସ୍ପିଡ୍ରେ ଆସୁଥିବ ନଦୀରେ ନହେଲେ ନାଳରେ କହିଲେ ସେଟା କେବେ ମଧ୍ୟ ଅତିକ୍ରମ କରିକି ଯିବୁ ନାହିଁ। ଦେଖେ ଏବେ ଯେମିତିକି ଆମର କୋରାପୁଟରେ କେଚିଲା ଅଛି, ସେଠି ବୋଟିଂ ପାଇଁ ମଧ୍ୟ ଆମକୁ ସୁବିଧା ଅଛି, ତ ଏମିତି ବର୍ଷା ଟାଇମରେ ନେଇକି ଯଦି ବୋଟିଂ କରିବୁ କହିଲେ ବୋଟିଂ କରିବା ପାଇଁ ଯୋଉ ଜ୍ୟାକେଟ୍ ଦଉଥିବେ, ହଁ ସେ ଜ୍ୟାକେଟ୍ ପିନ୍ଧିକିନା

0: ସବୁବେଳେ ବଟିଂ କରିବୁ। ଆଉ ଦେଖେ, ଏବେ ମଝିରେ ନ୍ୟୁଜ୍ ଦେଖୁଥିଲୁ କି ନାହିଁ?
1: କୋଉ ବିଷୟରେ କି?
0: ପୁରୀ ସମୁଦ୍ରରେ ଯୋ ଗାଧୋଉଥିଲେ ସେ ଲୋକମାନେ ଆସିକିନା ତାଙ୍କୁ ସାଇଡ୍ କରେଇଲେ ଯୋ।
1: ହଁ ହଁ ହଁ, ଦେଖିଥିଲି ଦେଖିଥିଲି
0: ନା। ହଁ, ସେଟା ଏକା। କଣ ପାଇଁ ସାଇଡ୍ କରେଇଲେ କହ ତ?
1: ସେ ଲହଡ଼ି ଆଗ ଆସୁଥିଲା ବେଲେ।
0: ହଁ, ତ ବର୍ଷା ଦିନରେ ନେଇକି ସବୁବେଳେ ନ୍ୟୁଜ୍ ମାନଙ୍କରେ ଦେଖିଥିବୁ, ସତର୍କତା ଅବଲମ୍ବନ ପାଇଁ ସରକାର କହୁଥିବେ ଯେ ଯୋଉମାନେ ମାଛ ଧରୁଛନ୍ତି ତାଙ୍କମାନଙ୍କୁ ସମୁଦ୍ରକୁ ଯିବା ପାଇଁ ମନା କରୁଥିବେ। ତ ସେଟା ମାନେ ଦେଖିବୁ ଶୁଣିବୁ, ତାପରେ ଯାଇକିନା ତୁ ନଦୀ ନହେଲେ ସମୁଦ୍ର ନହେଲେ କୁଆଡ଼କୁ ହେଲେ ଯିବୁ।
1: ହଉ ଠିକ ଅଛି।
0: ଆଉ ଯଦି ବି ତୁ ଯାଇଥିବୁ କୋଉ ଜାଗାକୁ, ଯଦି କିଏ ଫଟୋ ଉଠାଉଥିବ ନହେଲେ କିଏ ସେଲ୍ଫି ଉଠାଉଥିବ, ବେଳେବେଳେ ପଡିଯାଉଛନ୍ତି ଲୋକମାନେ, ତ ସେତେବେଳେ କଣ କରିବୁ? କେବେ ମଧ୍ୟ ନ ଡରିକିନା ସାଙ୍ଗେ ସାଙ୍ଗେ କାହାକୁ ଫୋନ କରିବୁ? ଅଗ୍ନିଶମ ବାହିନୀ, ଉଦ୍ଧାରକାରୀ ଦଳ କିମ୍ବା ସ୍ଥାନୀୟ ପ୍ରଶାସନକୁ ସାଙ୍ଗେ ସାଙ୍ଗେ ଫୋନ କରିବୁ। ଆଉ ଯଦି ତାଙ୍କୁ ମାନେ ଆସିଲା ଭିତରେ ଯଦି ଟିକେ ଲେଟ୍ ହେଇଗଲା କହିଲେ, ଯୋଉ ଲୋକ ଅସୁବିଧାରେ ପଡିଯାଇଥିବ ତାକୁ ତୁ ବାହାରକୁ ଆଣିକି ପ୍ରାଥମିକ ଚିକିତ୍ସା କରିବୁ।
1: ହେଲେ ତୁ କହିଲୁ ଯଦି କିଏ ବୁଡ଼ିଯିବ କି କଣ ହବ ବୋଲେ ତାକୁ ଉଦ୍ଧାର କରିବା ପାଇଁ କହିଲୁ?
0: ହଁ
1: ଦେଖ, ମତେ ଯଦି ପହଁରା ବୁଝୁନଥିବ କି କାହାକୁ ବୁଝୁନଥିବ, ସିଏ ତାକୁ ବଞ୍ଚେଇବା ପାଇଁ ବୋଲି ସେ ନଦୀ କି ନାଳରେ କାହିଁ ଡେଇଁ ପଡିଲା ବୋଲେ ସେ ତ ନିଜେ ବୁଡ଼ିଯିବ, ଆଉ ବାକି ଲୋକ ବୁଡ଼ିଯିବେ ଏକା।
0: ନାଇଁ ଶୁଣେ, ଯଦି କାହାକୁ ପହଁରା ଆସୁ ନାହିଁ ବୋଲେ କଣ କରିବୁ? ସାଙ୍ଗେ ସାଙ୍ଗେ ଡେଇଁ ପଡିବୁ ନାହିଁ, ହେଲା। ତୋର ପାଖରେ ଦେଖିବୁ ଯଦି ଦଉଡି ଅଛି କି ଲମ୍ବା ବାଡି ନହେଲେ ଅନ୍ୟ କୌଣସି ଯଦି ବସ୍ତୁ ଅଛି ଯାହାଦ୍ୱାରା କି ସେ ବାହାରକୁ ଆସିପାରିବ, ହେଲା, ସେସବୁ ଜିନିଷ ତାଙ୍କ ପାଖକୁ ପଠେଇବୁ। ନହେଲେ ଲମ୍ବା ଦଉଡି ଅଛି ବୋଲେ ଲମ୍ବା ଦଉଡି ତାଙ୍କ ପାଖକୁ ପକେଇବୁ, ସେ ଦଉଡି ସାହାଯ୍ୟରେ ତାଙ୍କେ ବାହାରକୁ ଆସିପାରିବେ। ଏବେ ଜାଣିଲୁ ନା?
1: ହଁ ହଁ, ଏବେ ଜାଣିଲି ଆମେ ସତର୍କତା କି ପାଇଁ ଅବଲମ୍ବନ କରିବା ଆବଶ୍ୟକ।
0: କଣ ପାଇଁ ଆବଶ୍ୟକ କହ ତ?
1: ହେଲେ ସାମାନ୍ୟ ଅସାବଧାନତା ଗୋଟେ ବଡ଼ ଦୁର୍ଘଟଣାର କାରଣ ହୋଇପାରୁଛି। ହେଲେ ପରିବାରରେ ଜଣେ ସଦସ୍ୟଙ୍କ ଅକାଳ ମୃତ୍ୟୁ ସମଗ୍ର ପରିବାରକୁ ଦୁଃଖ ଆଉ ସଙ୍କଟରେ ପକେଇ ଦେଉଛି କି ନାହିଁ? ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ୱ ହେଉଛି କି ଜଳ ନିକଟରେ ସୁରକ୍ଷା ନିୟମ ପାଳନ କରିବା ଆଉ ଅନ୍ୟମାନଙ୍କୁ ମଧ୍ୟ ଏ ବିଷୟରେ ସଚେତନ କରିବା। ହେଲେ ଭାଇ ଭଉଣୀମାନେ, ଆମେ ସମସ୍ତେ ଜଳ ନିକଟରେ ସୁରକ୍ଷିତ ରହିବା ଆଉ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖିବା।

0: କରୁଛେ?
1: ଭାବେ ଟିକେ, ସୁବିଧା କହିଦେବି ନା କେମିତି?
0: ନାଇଁ ମତେ ମନେ ପଡୁନି।
1: ତୋତେ କିଛି ମନ ଦଉ ନାହିଁ ଗା, ଆଜି ନେଇକି ୱାର୍ଲଡ ଡ୍ରାଉନିଂ ପ୍ରିଭେନସନ ଡେ।
0: ବୋଲେ ସେଟା କଣଟା ଯେ?
1: କହୁଛି ଶୁଣେ ପୁରା। ପ୍ରତି ବର୍ଷ ନେଇକି ଜୁଲାଇ 25 ତାରିଖରେ ସମଗ୍ର ବିଶ୍ୱରେ ନେଇକି ବିଶ୍ୱ ଜଳ ବୁଡ଼ି ମୃତ୍ୟୁ ନିବାରଣ ଦିବସ ପାଳନ କରାଯାଏ। ଏଟା ନେଇକି 2021 ମସିହାରେ ଜାତିସଂଘ ସାଧାରଣ ସଭା ଏହି ଦିବସକୁ ଘୋଷଣା କରିଥିଲା। ଜଳ ବୁଡ଼ି ମୃତ୍ୟୁ ରୋକିବା ଆଉ ଜଳ ସୁରକ୍ଷା ପ୍ରତି ସମସ୍ତଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ହେଲେ ତୁ ତ ଜାଣିଥିବୁ ଜଳ ବୁଡ଼ି ମୃତ୍ୟୁ ଗୋଟେ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ଅନୁସାରେ ପ୍ରତିବର୍ଷ ପ୍ରାୟ 3 ଲକ୍ଷରୁ ଅଧିକ ଲୋକ ଜଳ ବୁଡ଼ି ମୃତ୍ୟୁର ଶିକାର ହୋଇଥାନ୍ତି। ଏ ଦୁର୍ଘଟଣା ନେଇକି ନଦୀ, ପୋଖରୀ, ହ୍ରଦ, ସମୁଦ୍ର, କୂଅ, କେନାଲ ଆଉ ବନ୍ୟା ପାଣିରେ ଘଟିଥାଏ। ବିଶେଷ କରି ଶିଶୁ ଆଉ ଯୁବବର୍ଗଙ୍କ ପାଇଁ ଏହାର ବିପଦ ଅଧିକ ରହିଥାଏ। ଅନେକ କ୍ଷେତ୍ରରେ ଖାଲି ଅସାବଧାନତା କିମ୍ବା ସୁରକ୍ଷା ନିୟମ ନ ମାନିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥାଏ। 2026 ମସିହାର ବିଷୟବସ୍ତୁ ହେଉଛି ୟୁନାଇଟ୍ ଟୁ ଟର୍ନ ଦ ଟାଇଡ୍।
0: ବୋଲେ ଏଇଟା କଣଟା ଯେ?
1: ବୋଲେ ଆର ଅର୍ଥ ହେଉଛି ଆସନ୍ତୁ ଏକାଠି ହେଇ ଜଳବୁଡ଼ି ମୃତ୍ୟୁକୁ ରୋକିବା। ବୁଝିଲୁ?
0: ବୋଲେ ଆମେ ଚାହିଁଲେ ରଖିଦେଇପାରିବା କି? ବର୍ଷକୁ ଆମେ ରଖିଦେଇପାରିବା ଚାହିଁଲେ?
1: ନାଇଁ ନାଇଁ ନାଇଁ, ଜଳ ବୁଡ଼ି ମୃତ୍ୟୁକୁ ରୋକିବା। ଯେମିତି ଏବେ ଲୋକ କଣ ବୁଡ଼ିକିନା ମରିଯାଉଛନ୍ତି କି କଣ ହଉଛି ସେସବୁକୁ ରୋକିବା। ବୁଝିଲୁ ନା? ଏ ବିଷୟବସ୍ତୁ ନେଇକି ଆମକୁ ସନ୍ଦେଶ ଦଉଛି ଯେ ସରକାର, ବିଦ୍ୟାଳୟ, ପରିବାର, ସ୍ୱେଚ୍ଛାସେବୀ ସଂଗଠନ ଆଉ ସାଧାରଣ ଲୋକ ସମସ୍ତେ ମିଳିମିଶି କାମ କଲେ ଅନେକ ଜୀବନ ବଞ୍ଚାଇ ପାରିବେ।
0: ହଁ ସତ କଥା କହିଲୁ ବା।
1: ହେଲେ ଜଳ ବୁଡ଼ି ମୃତ୍ୟୁର ପ୍ରମୁଖ କାରଣ ଗୁଡିକ କଣ କଣ ଜାଣିଛୁ କି ନାଇଁ?
0: ହଁ ଜାଣିଛି, ଯେମିତିକି ପହଁରା ନ ଜାଣିବା, ଆଉ ପିଲାମାନଙ୍କୁ ପାଣି ନିକଟରେ ଏକଲା ଛାଡ଼ ଦେବାଟା, ଆଉ ସେ ବୋଟିଂ କରିବା ଟାଇମ୍ରେ ଯୋଉ ଜ୍ୟାକେଟ୍ ଦଉଥିବେ ସେ ଜ୍ୟାକେଟ୍କୁ ଯଦି ନ ପିନ୍ଧିକି ଯିବୁ ବୋଇଲେ ଦୁର୍ଘଟଣା ହବ, ଆଉ ଯେମିତିକି ବନ୍ୟା ନହେଲେ ବେଶୀ ପାଣି ଥିବ ସେ ଜାଗାକୁ ଯିବୁ ବୋଲେ ଆମର ଅସାବଧାନତା ହବ, ଆଉ ଯଦି ସରକାରଙ୍କର ସତର୍କ ସୂଚନା ଆଉ ସୁରକ୍ଷା ନିୟମକୁ ଯଦି ନ ମାନିକିନା ପାଣି ପାଖକୁ ଯିବୁ ବୋଲି କହିଲେ ଦୁର୍ଘଟଣା ହବ ଆଉ।
1: ହଁ ସତ କଥା।
0: ହେଲେ ମୁଇଁ ତ ଜଳ ବୁଡ଼ି ମୃତ୍ୟୁର କାରଣ ଯାକ ଜାଣିଛି, ଏଇ ଯେ ସବୁ ଯାକ କାରଣକୁ ରୋକିବାର ଉପାୟ ଯାକ କଣ କଣ ଯେ?
1: ଶୁଣେ, ଯଦି ପିଲାମାନେ କୁଆଡେ ଜଳ ନିକଟକୁ ଯାଇଥିବେ ବୋଲେ ବଡ଼ ଲୋକଙ୍କ ନଜର ପିଲାମାନଙ୍କ ଉପରେ ରଖିବା ଉଚିତ। ତା ସହିତ ପହଁରିବା ଆଉ ଜଳ ସୁରକ୍ଷା ବିଷୟରେ ପ୍ରଶିକ୍ଷଣ ନେବା ଉଚିତ। ତା ସାଙ୍ଗରେ ଡଙ୍ଗା କିମ୍ବା ନୌକାରେ ଯାତ୍ରା କରିବା ସମୟରେ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ଦରକାର। ବନ୍ୟା ପାଣି କିମ୍ବା ବିପଦପୂର୍ଣ୍ଣ ଜଳାଶୟରେ ପ୍ରବେଶ କରିବା ନାହିଁ। ତା ସହିତ ଜରୁରୀ ସମୟରେ ପ୍ରାଥମିକ ଚିକିତ୍ସା ମାନେ CPR ବିଷୟରେ ଜ୍ଞାନ ରଖିବା ଦରକାର। ସ୍ଥାନୀୟ ପ୍ରଶାସନ ଆଉ ଉଦ୍ଧାରକାରୀ ଦଳର ନିର୍ଦ୍ଦେଶକୁ ସର୍ବଦା ପାଳନ କରିବା ଉଚିତ।
0: ଓହୋ ଏବେ ବୁଝିଲି। ହେଲେ ଆମେ ଯେତେବେଳେ ମିଶା ନଦୀ ପାଖକୁ ଯିବା ନହେଲେ ବୋଟିଂ କରିବା ପାଇଁ ଯିବା ବୋଲେ ଜ୍ୟାକେଟ୍ ପିନ୍ଧିକିନା ଯିବା, କଣଟା କହିଲୁ ତାର ନା?
1: ଲାଇଫ୍ ଜ୍ୟାକେଟ୍।
0: ହଁ ସେଟା ସବୁବେଳେ ପିନ୍ଧିକିନା ଯିବା। ହେଲେ ତୁଇ ତ ଏତେ ଯାକ ସବୁ କହିଲୁ ଯେ ଏ ଦିନର ଗୁରୁତ୍ୱ କଣଟା ଯେ? ଆମେ କଣ ପାଇଁ ଏଟାକୁ ପାଳନ କରିବା ଯେ?
1: ଶୁଣେ, ଏ ଦିବସରେ ନେଇକି ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ କି ବେସରକାରୀ ସଂସ୍ଥା ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ବିଷୟରେ ବୁଝେଇବେ। ପହଁରିବା ପ୍ରଶିକ୍ଷଣ, ଉଦ୍ଧାର କୌଶଳ ପ୍ରଦର୍ଶନ ଆଉ ପ୍ରାଥମିକ ଚିକିତ୍ସା ଶିବିରରେ ଆୟୋଜନ କରିଥାନ୍ତି। ଏଟା ନେଇକି ଲୋକମାନଙ୍କୁ ସୁରକ୍ଷିତ ଭାବରେ ଜଳାଶୟ ବ୍ୟବହାର କରିବା ପାଇଁ ପ୍ରେରଣା ଦିଆଯାଏ। ତା ହେଲେ ନେଇକି ଜଳ ବୁଡ଼ି ମୃତ୍ୟୁ ଗୋଟେ ଏପରି ଦୁର୍ଘଟଣା ଯାହାକୁ ସଚେତନତା, ସତର୍କତା ଆଉ ସଠିକ୍ ପଦକ୍ଷେପ ମାଧ୍ୟମରେ ଅନେକାଂଶରେ ରୋକାଯାଇ ପାରିବ। ହେଲେ ଭାଇ ଭଉଣୀମାନେ, ଆମେ ସମସ୍ତେ ଜଳ ସୁରକ୍ଷା ନିୟମ ପାଳନ କରିବା, ଅନ୍ୟମାନଙ୍କୁ ସଚେତନ କରିବା ଆଉ ତା ସହିତ ପ୍ରତ୍ୟେକ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖିବା ପାଇଁ ସହଯୋଗ କରିବା, ଆଉ ଛୋଟ ପିଲାମାନଙ୍କୁ ପାଣି ପାଖରେ ଏକୁଟିଆ ଛାଡ଼ିବା ନାହିଁ।
0: କାଲି କଣ ହେଲା ଅଂଶୁଳ ଜାଣିଛୁ ନା? ଆମର କଲେଜରେ
1: କଣ ହେଲା କହ ତ?
0: କାଲି ବୋଲୁଛୁ ଆମର କଲେଜରେ ପାଣି ସରିଯାଇଥିଲା। ହେଲେ ନେଇକି ମୁଁ ଯାଇକିନା କହିଲି ଆମର ସେ ନାନୀକୁ ଯେ ପାଣି ଟିକେ ଲଗ ବୋଲିକିନା, କହିକିନା ପଳେଇ ଆଇଲି ମୋର କ୍ଲାସକୁ। ହେଲେ ସେ ନାନୀ କଣ କରୁଛନ୍ତି, ପାଣି ଲଗେଇ ଦେଇଛନ୍ତି, ସେ ଟାଙ୍କି ଫୁଲ ହେଇକିନା ବୋଲୁଛୁ ସେ ପାଣି ସେଣ୍ଡିକା ଯାଉଛି।
1: ମୁଁ
0: ଦେଖି ନାହିଁ, ମୁଁ କ୍ଲାସରେ ଥିଲି ସେତେବେଳକୁ। ହେଲେ ସେଠି ଯୋଉ ପିଲାମାନେ ବାହାରେ ବୁଲୁଥିଲେ ତାଙ୍କୁ ମନ ତ କହିବା କଥା ନା ଯାଇକିନା ନାନୀକୁ ଯେ ପାଣି ଓଭରଫ୍ଲୋ ହଉଛି ବନ୍ଦ କର ବୋଲିକିନା।
1: ହଁ ଯେ ଦେଖୁଥିବ ସେ ନିଜେ ଯାଇକି ବନ୍ଦ କରିବା ଦରକାର କି କାହାକୁ କହିକି ନ ବନ୍ଦ କରିବା ଦରକାର। ଏବେ ଦେଖେ, ତମର କଲେଜରେ ପାଣି ଆସୁନଥିଲା ବୋଲି କେତେ ଜଣ ଅସୁବିଧାରେ ପଡୁଥିଲ, ଏବେ ପାଣି ଏମିତି ପାଙ୍ଗୁଆଡ଼ରେ ଭାସି ଭାସି ପହଞ୍ଚୁଛି ନା, କିଏ ଜଣେ ବନ୍ଦ କରିବା ନାହିଁ।
0: ସତ କଥା କହିଲୁ ଗା।
1: ଚାଲେ ସ୍ମୃତି, ଶୁଭଶ୍ରୀ ଦିଦି ବୋଲି ଜଣେ ଅଛନ୍ତି, ତାଙ୍କେ ବଢିଆ ବଢିଆ କଥା କହିଛନ୍ତି। କୋଉ ବିଷୟରେ କି ଜଳ ସଂରକ୍ଷଣରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁଡିକ କଣ କଣ ରହିଛି ସେ ସବୁ ବିଷୟରେ ଭଲ ଭାବରେ ବୁଝାଇଛନ୍ତି।
0: ହଉ ଚାଲେ ଶୁଣିବା।
2: ନମସ୍କାର, ଆପଣଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି।

0: ଧନ୍ୟବାଦ।
1: ତାହେଲେ ଆପଣଙ୍କ ପରିଚୟ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଜଣାଇବେ।
0: ମୋ ନାଁ ଶୁଭଶ୍ରୀ ପଟ୍ଟନାୟକ, ମୁଁ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜରେ ଷ୍ଟଡି କରୁଛି ଓ ମୁଁ ଡଙ୍ଗରପାଉଁଶରୁ ବିଲଙ୍ଗ କରେ।
1: ଆଚ୍ଛା, ତାହେଲେ ଆଜିର ଆମ ସାକ୍ଷାତକାର ବିଷୟ ରହିଛି ଜଳ ସଂରକ୍ଷଣରେ ଯୁବଗୋଷ୍ଠୀଙ୍କ ଭୂମିକା କଣ ରହିଛି।
0: ଆଜ୍ଞା,
1: ତାହେଲେ ପ୍ରଥମେ ପଚାରିବାକୁ ଚାହିଁବି ଯେ ଆଜିକାଲିର ପାଣିର ଅଭାବ ବଢୁଥିବା ଦେଖାଯାଉଛି, ଆପଣଙ୍କ ମତରେ ଏହାର ମୁଖ୍ୟ କାରଣ କଣ ହେଇପାରିବ?
0: ଧନ୍ୟବାଦ। ଏହା ଏକ ଅତ୍ୟନ୍ତ ସମୟ ଉପଯୋଗୀ ପ୍ରଶ୍ନ। ଆଜି ଆମେ ଦେଖୁଛେ ଯେ ଅନେକ ସ୍ଥାନରେ ପାନୀୟ ଜଳର ଅଭାବ ଦେଖାଯାଉଛି। ଏହା ପଛରେ କେବଳ ଗୋଟିଏ କାରଣ ନୁହେଁ, ବରଂ ଅନେକ ଗୁଡ଼ିଏ କାରଣ ରହିଛି। ପ୍ରଥମ କଥା ହେଉଛି, ଆମେ ପାଣିରେ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କରୁଛୁ। ଅନେକ ସ୍ଥାନରେ ଟ୍ୟାପ ଖୋଲା ରହିଯାଏ, ଲିକେଜ ଥାଏ, କିନ୍ତୁ ଏହାକୁ ଠିକ କରାଯାଏ ନାହିଁ। ଛୋଟ ଛୋଟ ଅବହେଳା ମିଶି ବହୁତ ପାଣିର ଅପଚୟ ହୁଏ। ଦ୍ୱିତୀୟତଃ, ବନ କାଟିବା ମଧ୍ୟ ଏକ ବଡ କାରଣ। ଗଛ କମିଯିବା ଫଳରେ ବର୍ଷାର ପରିମାଣ ଓ ଭୂଗର୍ଭ ଜଳ ପୁନର୍ଭରଣ ପ୍ରଭାବିତ ହୁଏ। ବର୍ଷାରେ ପାଣି ସିଧାସଳଖ ବଢିଯାଏ, ମାଟି ଭିତରକୁ ଯାଇପାରେ ନାହିଁ। ତୃତୀୟ କଥା ହେଉଛି ଜଳବାୟୁ ପରିବର୍ତ୍ତନ। ବର୍ଷା ପୂର୍ବ ଭଳି ନିୟମିତ ହେଉନାହିଁ, କେଉଁଠି ଅଧିକ ବର୍ଷା ହେଉଛି ତ ଆଉ କେଉଁଠି ଖରା ମଧ୍ୟ ଦେଖାଯାଉଛି। ଏହା ଜଳ ସଙ୍କଟକୁ ଆହୁରି ବଢାଉଛି। ଏହା ସହିତ ନଦୀ, ପୋଖରୀ ଏବଂ ଝରଣା ଗୁଡିକର ପ୍ରଦୂଷଣ ମଧ୍ୟ ଚିନ୍ତାର ବିଷୟ। ଶିଳ୍ପ କାରଖାନାର ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟିକ ବର୍ଜନର ଜଳକୁ ଉପଯୋଗୀ କରିଦିଏ। ମୋ ମତରେ, ଯଦି ଆମେ ଆଜିଠାରୁ ସଚେତନ ନ ହେବା, ତେବେ ଭବିଷ୍ୟତରେ ପାନୀୟ ଜଳର ଅଭାବ ଆହୁରି ଗୁରୁତର ହୋଇପାରେ। ଏଥିପାଇଁ ପ୍ରତ୍ୟେକ ଲୋକଙ୍କର ଦାୟିତ୍ୱ ହେଉଛି ପାଣିର ସଠିକ ବ୍ୟବହାର କରିବା ଓ ଜଳ ସଂରକ୍ଷଣକୁ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା।
1: ଠିକ କଥା କହିଲେ। ତାହେଲେ ଆମେ ସମସ୍ତେ କହୁଛୁ ଯେ ଜଳ ସଂରକ୍ଷଣ ଜରୁରୀ, କିନ୍ତୁ ଏଥିରେ ଯୁବଗୋଷ୍ଠୀ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ?
0: ନିଶ୍ଚିତ ଭାବରେ ଜଳ ସଂରକ୍ଷଣ କେବଳ ସରକାରଙ୍କର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ। ଆଜିର ଯୁବପିଢ଼ି ହେଉଛନ୍ତି ଆସନ୍ତାକାଲିର ନେତୃତ୍ୱ। ସେମାନଙ୍କ ପାଖରେ ନୂଆ ଚିନ୍ତାଧାରା, ଉତ୍ସାହ ଓ କାମ କରିବାର ଶକ୍ତି ଅଛି। ଯଦି ଜଣେ ଯୁବକ ନିଜ ଘରୁ ପାଣି ବଞ୍ଚାଇବା ଆରମ୍ଭ କରନ୍ତି, ସେହି ଅଭ୍ୟାସ ପରିବାର, ପଡ଼ୋଶୀ ଓ ସମାଜ ପର୍ଯ୍ୟନ୍ତ ପହଞ୍ଚିପାରେ। ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ। ଯୁବମାନେ ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ ଭଳି ମାଧ୍ୟମରେ ଜଳ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିପାରିବେ। ଗାଁ କିମ୍ବା ସହରରେ ସଫେଇ ଅଭିଯାନ, ବୃକ୍ଷରୋପଣ, ପୋଖରୀ ସଫା କରିବା ଭଳି କାର୍ଯ୍ୟକ୍ରମରେ ମଧ୍ୟ ଯୁବମାନେ ଆଗୁଆ ହୋଇପାରିବେ। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଜଳ ସଂରକ୍ଷଣ ଉପରେ ଆଲୋଚନା, ରାଲି, ଚିତ୍ରାଙ୍କନ ପ୍ରତିଯୋଗିତା ଓ ସଚେତନତା କାର୍ଯ୍ୟକ୍ରମ କରି ସମାଜକୁ ପ୍ରେରିତ କରାଯାଇପାରେ। ମୋ ମତରେ, ଯୁବମାନେ ଯଦି ଆଜିଠାରୁ ଦାୟିତ୍ୱବୋଧ ଓ କାମ କରନ୍ତି, ତେବେ ଆମ ଦେଶରେ ଜଳ ସଂରକ୍ଷଣ ଏକ ଜନ ଆନ୍ଦୋଳନ ରୂପ ନେଇପାରିବ। କାରଣ ପରିବର୍ତ୍ତନ ସବୁବେଳେ ଛୋଟ ପଦକ୍ଷେପରୁ ହିଁ ଆରମ୍ଭ ହୁଏ। ତେଣୁ ଆମେ ସମସ୍ତେ, ବିଶେଷ କରି ଯୁବପିଢ଼ି, ଏହି ଦାୟିତ୍ୱକୁ ନିଜର କର୍ତ୍ତବ୍ୟ ଭାବରେ ଗ୍ରହଣ କରିବା ଉଚିତ। ଆଜି ପାଣି ବଞ୍ଚାଇବା, ଆସନ୍ତା ପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା।
1: ତାହେଲେ ଘରେ କିମ୍ବା ଦୈନନ୍ଦିନ ଜୀବନରେ ପାଣି ବଞ୍ଚାଇବା ପାଇଁ ଆମେ କେଉଁ କେଉଁ ଛୋଟ ଛୋଟ ପଦକ୍ଷେପ ନେଇପାରିବା?
0: ବହୁ ସୁନ୍ଦର ପ୍ରଶ୍ନ। ସାଧାରଣତଃ ଆମେ ଭାବୁଥାଉ ଯେ ଜଳ ସଂରକ୍ଷଣ କରିବା କେବଳ ସରକାରଙ୍କର କାମ, କିନ୍ତୁ ପ୍ରକୃତରେ ଏହା ଆରମ୍ଭ ଆମ ନିଜ ଘରରୁ ହିଁ ହୁଏ। ପ୍ରତିଦିନ ଆମେ ଯଦି କିଛି ଛୋଟ ଛୋଟ ଅଭ୍ୟାସ ଗଢି ତୋଳିବା, ତାହେଲେ ବହୁ ପରିମାଣରେ ପାଣି ବଞ୍ଚାଇ ପାରିବା। ଯେପରିକି ଦାନ୍ତ ଘଷୁଥିବା ବେଳେ କିମ୍ବା ହାତ ଧୋଉଥିବା ବେଳେ ଟେପ୍ ଅନାବଶ୍ୟକ ଭାବରେ ଖୋଲା ରଖିବା ଉଚିତ ନୁହେଁ। ଅନେକ ସମୟରେ ଆମେ ଛୋଟ କଥାକୁ ଗୁରୁତ୍ୱ ଦେଉନାହୁଁ, କିନ୍ତୁ ଏପରିକି ଅବହେଳାରୁ ପ୍ରତିଦିନ ବହୁତ ପାଣି ନଷ୍ଟ ହୁଏ। ଯଦି ଘର କୌଣସି ଟ୍ୟାପ କିମ୍ବା ପାଇପରେ ଲିକେଜ ଥାଏ, ତାହାକୁ ତୁରନ୍ତ ଠିକ କରିବା ଉଚିତ। ବର୍ଷା ଦିନରେ ବର୍ଷା ଜଳକୁ ସଂଗ୍ରହ କରି ବଗିଚା, ଗଛ କିମ୍ବା ସଫେଇ କାମରେ ବ୍ୟବହାର କରିବା। ଆମେ ଯେଉଁ ପାଣିରେ ପନିପରିବା ଧୋଉଛୁ, ସେହି ପାଣିକୁ ଗଛରେ ଦେଇପାରିବା। ଗାଡି ଧୋଇବା ପାଇଁ ପାଇପ ବଦଳରେ ବାଲ୍ଟି ବ୍ୟବହାର କଲେ ମଧ୍ୟ ବହୁତ ପାଣି ବଞ୍ଚିପାରିବ। ଏହା ଛଡ଼ା ଘରର ଛୋଟ ପିଲାମାନଙ୍କୁ ମଧ୍ୟ ପାଣିର ମହତ୍ତ୍ୱ ବୁଝାଇବା ଆବଶ୍ୟକ, କାରଣ ଭଲ ଅଭ୍ୟାସ ପିଲାଦିନରୁ ଆରମ୍ଭ ହୁଏ। ଶେଷରେ ମୁଁ ଏତିକି କହିବି, ଜଳ ସଂରକ୍ଷଣ ପାଇଁ ବଡ ବଡ ଯୋଜନା ଦରକାର ନୁହେଁ। ଆମର ପ୍ରତିଦିନ ଛୋଟ ଛୋଟ ସଚେତନତା ପଦକ୍ଷେପ ହିଁ ଭବିଷ୍ୟତରେ ବଡ ପରିବର୍ତ୍ତନ ଆଣିପାରିବ।
1: ହଁ, ବହୁତ ବଢିଆ କଥା କହିଲେ। ତାହେଲେ ବର୍ଷା ଜଳ ସଂଗ୍ରହ ବିଷୟରେ ବହୁତ କଥା ହେଉଛି, ଏହାକୁ ସାଧାରଣ ଲୋକ କିପରି ଆପଣାଇ ପାରିବେ?
0: ବର୍ଷା ଜଳ ସଂଗ୍ରହ ବା ରେନ୍ ୱାଟର ହାରେଷ୍ଟିଂ ଆଜିର ସମୟରେ ଜଳ ସଂରକ୍ଷଣର ଏକ ଅତ୍ୟନ୍ତ ପ୍ରଭାବଶାଳୀ ଉପାୟ। ଆମ ଦେଶରେ ବର୍ଷା ଋତୁରେ ବହୁତ ପାଣି ପଡେ, କିନ୍ତୁ ତାର ଅଧିକାଂଶ ପାଣି ନଦୀ ଦେଇ ସମୁଦ୍ରକୁ ବହିଯାଏ। ଯଦି ଆମେ ଏହି ପାଣିକୁ ସଠିକ ଭାବରେ ସଂଗ୍ରହ କରିବା, ତେବେ ଜଳ ସଙ୍କଟକୁ ବହୁତ ମାତ୍ରାରେ କମାଯାଇ ପାରିବ। ସାଧାରଣ ଲୋକମାନେ ନିଜ ଘରର ଛାତ ଉପରେ ପଡୁଥିବା ବର୍ଷା ପାଣିକୁ ପାଇପ ମାଧ୍ୟମରେ ଗୋଟିଏ ଟାଙ୍କି କିମ୍ବା ଭୂଗର୍ଭ ସଂରକ୍ଷଣ ସ୍ଥାନରେ ନେଇପାରିବେ।

ଏହି ପାଣିକୁ ପରେ ବଗିଚା ସଫେଇ କାମ, ଶୌଚାଳୟ କିମ୍ବା ଅନ୍ୟ ଘର କାମରେ ବ୍ୟବହାର କରିପାରିବେ। ଯଦି ଠିକ୍ ଭାବରେ ବିଶୋଧନ କରାଯାଏ କିଛି ସ୍ଥାନରେ ପାନୀୟ କାମରେ ମଧ୍ୟ ବ୍ୟବହାର ହୋଇପାରେ। ଗାଁରେ ଆମ ପୋଖରୀ, ଛୋଟ ବନ୍ଧ, ଚେକ୍ ଡ୍ୟାମ୍ ଏବଂ ଜଳାଶୟ ତିଆରି କରି ବର୍ଷା ପାଣିକୁ ସଂରକ୍ଷଣ କରିପାରିବା। ଏହା ଭୂଗର୍ଭ ଜଳର ସ୍ତର ବଢାଇବାରେ ସାହାଯ୍ୟ କରିଥାଏ। ଏହି କାମରେ ସରକାରଙ୍କ ସହିତ ସାଧାରଣ ଲୋକଙ୍କର ସହଯୋଗ ମଧ୍ୟ ସମାନ ଭାବରେ ଜରୁରୀ। ଆମେ ଯଦି ନିଜ ଘରରୁ ଏହାର ଆରମ୍ଭ କରିବା, ତେବେ ଅନ୍ୟମାନେ ମଧ୍ୟ ପ୍ରେରିତ ହେବେ। ମୋର ବିଶ୍ୱାସ, ବର୍ଷା ଜଳ ସଂଗ୍ରହ କେବଳ ଆଜିର ଆବଶ୍ୟକତାକୁ ନୁହେଁ।

0: ଆଜିକାଲି ଜଳବାୟୁ ପରିବର୍ତ୍ତନ ବିଷୟରେ ବହୁତ ଆଲୋଚନା ହେଉଛି। ଆପଣଙ୍କ ମତରେ ଜଳବାୟୁ ପରିବର୍ତ୍ତନ ଆଉ ଜଳ ସଂରକ୍ଷଣ ମଧ୍ୟରେ କିପରି ସମ୍ପର୍କ ରହିଛି?
1: ଏହା ଏକ ଅତ୍ୟନ୍ତ ସମୟ ଉପଯୋଗୀ ପ୍ରଶ୍ନ। ଆଜି ସମଗ୍ର ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଅନୁଭବ କରୁଛି। ପୂର୍ବରୁ ଯେଉଁ ସମୟରେ ନିୟମିତ ବର୍ଷା ହେଉଥିଲା, ବର୍ତ୍ତମାନ ସେହି ପରିସ୍ଥିତି ରହୁନାହିଁ। କେଉଁଠି ଅତ୍ୟଧିକ ବର୍ଷା ହେଉଛି ତ ଆଉ କେଉଁଠି ଦୀର୍ଘ ସମୟ ଧରି ଖରା ପଡୁଛି। ଏହାର ସିଧା ପ୍ରଭାବ ଆମର ଜଳ ସମ୍ପଦ ଉପରେ ପଡୁଛି। ନଦୀ, ପୋଖରୀ, କୂଅରେ ପାଣି କମିଯାଉଛି। ଭୂଗର୍ଭ ଜଳସ୍ତର ମଧ୍ୟ ଧୀରେ ଧୀରେ ତଳକୁ ଯାଉଛି। ଯଦି ଆମେ ଏବେଠାରୁ ସଚେତନ ନ ହେବା, ତେବେ ଆଗାମୀ ଦିନରେ ପାଣିର ସମସ୍ୟା ଆହୁରି ଗଭୀର ହୋଇଯିବ। ସେଥିପାଇଁ ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦୁଇଟି ଏକା ଉପରେ ସହ ଜଡିତ। ଆମେ ଯେତେ ଅଧିକ ଗଛ ଲଗାଇବା, ବର୍ଷା ଜଳ ସଂଗ୍ରହ କରିବା ଏବଂ ପାଣିର ଅପଚୟ ବନ୍ଦ କରିବା, ସେତେ ଆମ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କିଛି ପରିମାଣରେ କମାଯାଇ ପାରିବ।
0: ଠିକ କଥା କହିଲେ। ତାହେଲେ ଆପଣ ଯଦି ଆଜିର ଯୁବପିଢ଼ିଙ୍କୁ ଗୋଟିଏ ପ୍ରେରଣାଦାୟକ ବାର୍ତ୍ତା ଦେବାକୁ ଚାହାନ୍ତି, ତାହେଲେ କଣ କହିବେ?
1: ମୁଁ ଆଜିର ଯୁବପିଢ଼ିଙ୍କୁ ଏତିକି କହିବାକୁ ଚାହେଁ ଯେ ଆମେ କେବଳ ଆଜି ପାଇଁ ନୁହେଁ, ଆସନ୍ତା ପିଢ଼ି ପାଇଁ ମଧ୍ୟ ଚିନ୍ତା କରିବା ଉଚିତ। ପ୍ରକୃତରେ ପ୍ରକୃତି ଆମର ପାଣି, ପବନ, ଜଙ୍ଗଲ ଭଳି ଅମୂଲ୍ୟ ସମ୍ପଦ ଦେଇଛି। ସେଗୁଡିକର ସୁରକ୍ଷା କରିବା ଆମର କର୍ତ୍ତବ୍ୟ। ଆସନ୍ତୁ ଆମେ ସମସ୍ତେ ଏକ ସଂକଳ୍ପ ନେବା, ଆମେ ପାଣିର ଅପଚୟ କରିବା ନାହିଁ, ଅତି କମରେ ପ୍ରତିବର୍ଷ ଗୋଟିଏ ଗଛ ଲଗାଇବା, ବର୍ଷା ଜଳ ସଂଗ୍ରହକୁ ପ୍ରୋତ୍ସାହନ ଦେବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି ବିଷୟରେ ସଚେତନ କରିବା। ଶେଷରେ ମୁଁ ଗୋଟିଏ ସୁନ୍ଦର ବାର୍ତ୍ତା ସହ ମୋର କଥା ଶେଷ କରିବାକୁ ଚାହେଁ। ଜଳକୁ ସମ୍ମାନ କରନ୍ତୁ, ପ୍ରକୃତିକୁ ଭଲ ପାଆନ୍ତୁ, କାରଣ ଆମେ ଆଜି ଯାହା ସଂରକ୍ଷଣ କରିବା ସେଇଟା ଆସନ୍ତା ପିଢ଼ିର ଜୀବନକୁ ଆଧାର କରିବ।
0: ହଁ, ବହୁତ ବଢିଆ ବଢିଆ କଥା କହିଲେ। ତାହେଲେ ଭଉଣୀ, ଆପଣଙ୍କ ବହୁମୂଲ୍ୟ ସମୟ କିଛି ସମୟ ଆମକୁ ଦେଇଥିବାରୁ ଧନ୍ୟବାଦ। ଆଶା କରୁଛି ଆମ ଯୁବପିଢ଼ି ଆପଣଙ୍କ କଥାରୁ ପ୍ରେରିତ ହୋଇଥିବେ।
1: ଆଜ୍ଞା,
0: ରହିଲି ଭଉଣୀ, ନମସ୍କାର।
2: ନମସ୍କାର। ହେଲେ ଅଂଶୁଲ, ଇ ଶୁଭଶ୍ରୀ ଦିଦି ବଢିଆ ବଢିଆ କଥା ଯାକ କହିଲେ ତ ମାତ୍ର କ।
0: ହଁ, ବଢିଆ କଥା କହିଲେ ଭାଇ।
2: ହଁ, ଆମର କଲେଜରେ ମିଶା ମୁଁ ଏଥରକ ଯାଇକିନା କହିବି ଯେ ଆମେ ଆମର ଯୁବଗୋଷ୍ଠୀ ଆମେ କେମିତି ଆମେ ପାଣିକୁ ସଂରକ୍ଷଣ କରିକି ରଖିପାରିବା। ହେଲେ ଅଂଶୁଲ, ଏତେ ତ କଥା ହେଲୁ, ଗୀତ ଗୋଟେ ଶୁଣିବା ନା?
0: ମୁଁ ମିଶା ବେଶୀ ଡାକ କହିଥାନ୍ତି, ବିଚାର ଲାଗଲା ଗୋଟିଏ ଗୀତ ଶୁଣା ବୋଲି କହିଥାନ୍ତି।
2: ହଉ ଚାଲ। ହେଲେ
0: ହେଲେ ସ୍ମୃତି।
2: ହଁ କହ, କଣଟା?
0: ଏବେ ତ ଗୀତ ଶୁଣିଲୁ, ଏବେ ଜାଣିବା କଥା ବିଷୟରେ ଜାଣିବା ନା? ଗୀତ ଆଉ ଶୁଣି ଶୁଣି ବସିଥିବୁ?
2: ନାଇଁ, ଟିକେ ଜାଣିବା କଥା ଶୁଣିଦେବା, ତାପରେ ଆଉଥରେ ଗୀତ ଗୋଟେ ଶୁଣିବା ଆଉ।
0: ହଉ ଚାଲ। ହେଲେ ଫ୍ରାଙ୍କଲିନ୍ ଡି ରୋଜଭେଲ୍ ବିଷୟରେ ଜାଣିବା।
2: ତାଙ୍କେ କିଏ ଯେ?
0: ଶୁଣେ, ମୁଁ କହୁଛି।
2: ଓହୋ, କହିଲେ
0: ଫ୍ରାଙ୍କଲିନ୍ ଡିଲାନୋ ରୋଜଭେଲ୍ଟ ଆମେରିକାର 32ତମ ରାଷ୍ଟ୍ରପତି ଆଉ ବିଶ୍ୱ ଇତିହାସର ଜଣେ ପ୍ରଭାବଶାଳୀ ନେତା ଥିଲେ। ତାଙ୍କର ଜନ୍ମ ନେଇକି 30 ଜାନୁଆରୀ 1882 ଆମେରିକାର ନ୍ୟୁୟର୍କ ରାଜ୍ୟରେ ହୋଇଥିଲା। ତାଙ୍କେ ହାବଡ଼ା ବିଶ୍ୱବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ, ତାପରେ ରାଜନୀତିରେ ପ୍ରବେଶ କରିଥିଲେ। ସେ 1921 ପୋଲିଓ ରୋଗରେ ପୀଡ଼ିତ ହୋଇ ଚାଲିବାର କ୍ଷମତା ହରାଇଥିଲେ। ହେଲେ ଏହି ଶାରୀରିକ ସମସ୍ୟା ତାଙ୍କର ଦୃଢ଼ ମନୋବଳକୁ ଦୁର୍ବଳ କରିପାରିନଥିଲା। ତାଙ୍କେ ନେଇକି 1933 ପର୍ଯ୍ୟନ୍ତ କ୍ରମାଗତ 4 ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ, ଯାହା ଆମେରିକାର ଇତିହାସରେ ଏକମାତ୍ର ଉଦାହରଣ। ତାଙ୍କ ଶାସନ ସମୟରେ ଆମେରିକା ମହା ଆର୍ଥିକ ମାନ୍ଦ୍ୟ ବା ଗ୍ରେଟ୍ ଡିପ୍ରେସନ୍ର ସମ୍ମୁଖୀନ ହୋଇଥିଲା। ଏହି ସଙ୍କଟରୁ ନେଇକି ଦେଶକୁ ଉଦ୍ଧାର କରିବା ପାଇଁ ସେ ନ୍ୟୁ ଡିଲ୍ ନାମକ ଏକାଧିକ ଅର୍ଥନୈତିକ ଆଉ ସାମାଜିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକ କାମ ପାଇଥିଲେ, ତା ସହିତ ଦେଶର ଅର୍ଥନୀତି ପୁଣି ଗତିଶୀଳ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତାଙ୍କର ନେତୃତ୍ୱ ଆମେରିକାରୁ ବିଜୟ ଦିଗରେ ଆଗେଇ ନେଇଥିଲା। ସେ ଜାତିସଂଘ ଗଠନର ଧାରଣାକୁ ମଧ୍ୟ ସମର୍ଥନ କରିଥିଲେ। 12 ଏପ୍ରିଲ 1945 ତାଙ୍କର ଦେହାନ୍ତ ହୋଇଥିଲା। ଦୃଢ଼ ନେତୃତ୍ୱ, ସାହସ ଏବଂ ଲୋକସେବା ପାଇଁ ସେ ଆଜି ମଧ୍ୟ ବିଶ୍ୱରେ ସମ୍ମାନର ସହିତ ସ୍ମରଣୀୟ।
2: ହେଲେ ତୁ ଜର୍ଜ ୱାଶିଂଟନ୍ ବିଷୟରେ ଜାଣିଛୁ କି?
0: ନାଇଁ ଜାଣେ, ତୁ ଏହା କହିବାର ଅଛି।
2: ହଉ ଶୁଣେ, କହୁଛି ଜର୍ଜ ୱାଶିଂଟନ୍ଙ୍କୁ ନେଇକି ଆମେରିକାର ଜନକ ବୋଲି ମଧ୍ୟ କୁହାଯାଏ। ତାଙ୍କର ଜନ୍ମ ନେଇକି 22 ଫେବୃଆରୀ 1932 ଭର୍ଜିନିଆରେ ହେଇଥିଲା। ଛୋଟ ବେଳରୁ ନେଇକି ସେ ସାହସୀ, ପରିଶ୍ରମୀ ଆହୁରି ସଚ୍ଚୋଟ ସ୍ୱଭାବର ଥିଲେ। ଫାଷ୍ଟରେ ନେଇକି ସେ ଜଣେ ସେନା ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ, ତାପରେ ନେଇକି ଆମେରିକାର ସ୍ୱାଧୀନତା ସଂଗ୍ରାମରେ କଣ୍ଟିନେଣ୍ଟାଲ ସେନାର ସର୍ବାଧିନାୟକ ଭାବେ ଦେଶକୁ ନେତୃତ୍ୱ ଦେଇଥିଲେ। ତାଙ୍କର ନେଇକି ଦକ୍ଷ ନେତୃତ୍ୱ ଯୋଗୁଁ ଆମେରିକା ବ୍ରିଟେନ୍ ଠାରୁ ନେଇକି ସ୍ୱାଧୀନତା ହାସଲ କରିପାରିଥିଲା। 1799 ନେଇକି ସେ ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ଆହୁରି ନେଇକି 1797 ପର୍ଯ୍ୟନ୍ତ ନେଇକି 2 କାର୍ଯ୍ୟକାଳ ପୂରଣ କରିଥିଲେ। ସେ ନେଇକି ଦେଶର ସମ୍ବିଧାନକୁ ସମ୍ମାନ ଦେଇକିନା ଗଣତନ୍ତ୍ରକୁ ସୁଦୃଢ଼ କରିଥିଲେ। ତାଙ୍କର ସତ୍ୟନିଷ୍ଠା, ନ୍ୟାୟପ୍ରିୟତା ଆହୁରି ଦେଶପ୍ରେମ ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇଥାଏ। ସେ ନେଇକି ତୃତୀୟ ଥର ପାଇଁ ରାଷ୍ଟ୍ରପତି ପଦରେ ରହିବାକୁ

0: ମନା କରିଥିଲେ, ଯାହା ଗଣତାନ୍ତ୍ରିକ ପରମ୍ପରାକୁ ଆହୁରି ମଜବୁତ କରିଥିଲା। 14 ଡିସେମ୍ବର 1799 ତାଙ୍କର ଦେହାନ୍ତ ହୋଇଥିଲା। ସେ ଆଜି ମଧ୍ୟ ନେଇକି ଜର୍ଜ ୱାଶିଂଟନ୍‌ଙ୍କୁ ଆଦର୍ଶ ନେତା ଆହୁରି ଦେଶଭକ୍ତ ଭାବେ ସ୍ମରଣ କରାଯାଇଥାଏ।
1: ହେଲେ ସ୍ମୃତି,
2: କିଷ୍ଟା ହେଲା କହ।
1: ହେଲେ ମାର୍ଟିନ୍ ଲୁଥର କିଙ୍ଗ୍ ଜୁନିୟର ବିଷୟରେ କଣ ଜାଣିଛୁ କି?
2: ନାଇ, ଖାଲି ନା କା ଶୁଣିଛି, ତାଙ୍କେ କିଏ ଜାଣିନାଇ, ତାଙ୍କେ କଣ କରିଥିଲେ ମିଶା ମୁଁ ଜାଣିନାଇ।
1: ହଉ ଶୁଣ, ହେଲେ ମାର୍ଟିନ୍ ଲୁଥର କିଙ୍ଗ୍ ଜଣେ ମହାନ ସମାଜ ସଂସ୍କାରକ, ଧର୍ମଯାଜକ ଆଉ ମାନବାଧିକାର ଆନ୍ଦୋଳନର ନେତା ଥିଲେ। ତାଙ୍କର ଜନ୍ମ ନେଇକି 15 ଜାନୁଆରୀ 1929 ଆମେରିକାର ଆଟଲାଣ୍ଟା ସହରରେ ହୋଇଥିଲା। ତାଙ୍କେ ବିଶ୍ୱାସ କରୁଥିଲେ ଯେ ସମସ୍ତ ମଣିଷ ସମାନ ଅଧିକାର ପାଇବା ଉଚିତ। ସେହି ସମୟରେ ନେଇକି ଆମେରିକାରେ କୃଷ୍ଣକାୟା ଲୋକଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ହେଉଥିଲା। ମାର୍ଟିନ୍ ଲୁଥର କିଙ୍ଗ୍ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିରୁ ପ୍ରେରଣା ପାଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଥିଲେ। ସେ ନେଇକି 1963 ୱାଶିଂଟନ୍‌ରେ ଗୋଟିଏ ବିଶାଳ ସମାବେଶରେ ସେ ଆଇ ହେଭ୍ ଏ ଡ୍ରିମ୍ ନାମକ ଐତିହାସିକ ଭାଷଣ ଦେଇଥିଲେ। ସେ ଭାଷଣରେ ନେଇକି ସମାନତା, ନ୍ୟାୟ ଆଉ ମାନବାଧିକାରର ପ୍ରତୀକ ହୋଇ ରହିଛି। ସେ 1974 ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ସେ ନେଇକି 4 ଏପ୍ରିଲ 1968 ତାଙ୍କର ହତ୍ୟା ହୋଇଥିଲା। ତଥାପି ତାଙ୍କର ଆଦର୍ଶ, ସମାନତାର ବାର୍ତ୍ତା ଆଉ ଅହିଂସାର ପଥ ଆଜି ମଧ୍ୟ ସମଗ୍ର ବିଶ୍ୱକୁ ପ୍ରେରଣା ଦେଇ ଆସୁଛି।
2: ହେଲେ ଅଂଶୁଲ,
1: ହଁ କହ,
2: ଟାଇମ୍ ତ ହେଇଗଲାଣି।
1: ହେଲେ କଣ କହୁଛୁ କି?
2: ହେଲେ ମୁଇଁ କହୁଛି ଯେ ଯିବା ଆଗରୁ ଆଗାମୀକାଲର ଆକର୍ଷଣଟା କହିଦେ। କହୁଛି,
1: ହଉ ହଉ କହିଦେଉଛି। ଆସନ୍ତାକାଲି ରବିବାର ସୁରଭି କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଗୋଟିଏ ସାକ୍ଷାତକାର, ଯାହାର ବିଷୟ ରହିଛି ଦେଶପ୍ରେମ ଜାଗ୍ରତ କରିବାରେ କାର୍ଗିଲ ବିଜୟ ଦିବସ, ଏବଂ ଶୁଣିବେ ଆପଣମାନେ ପଠେଇଥିବା ମେସେଜର ପ୍ରତି ଉତ୍ତର, ଏବଂ ତା ସହିତ ଶୁଣିବେ କିଛି ଜଣା ଅଜଣା।

0: ହେଲେ ଭାଇ ଭଉଣୀ ମାନେ ଆଜି ତ ସମୟ ହେଇଗଲାଣି, ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ କେମିତି ଲାଗିଲା ମତାମତ ଜଣାଇବାକୁ ଯେମିତି ପାସିବ ନାହିଁ।
1: ଆମକୁ ମେସେଜ ଭଏସ ଏସଏମଏସ କରିବା ପାଇଁ ଆମର ନମ୍ବରଟି ହେଲା
0: 9438268568।
1: ଆହୁରି ଆମକୁ ମେଲ ମାଧ୍ୟମରେ ପଠାଇବା ପାଇଁ ଆମର ମେଲ ଆଇଡି ହେଉଛି
0: airjaipur@gmail.com। ହେଲେ ଭାଇ ଭଉଣୀ ମାନେ ଆଜି ଜୁଆନ କଥା କାର୍ଯ୍ୟକ୍ରମରୁ ଆମେ ଦୁଇଟା ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲୁ ଆମେ ଦୁଇଟା, ମୁଇଁ ସ୍ମୃତିମୟୀ ପାଣିଗ୍ରାହୀ,
1: ଆରେ ମୁଇଁ ଅଂଶୁଲ ପାତ୍ର।
0: ଜୁହାର।

ଭେଟିଦେଲୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଥିଲେ ସ୍ମୃତିମୟୀ ପାଣିଗ୍ରାହୀ ଏବଂ ଅଂଶୁଲ ପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଚହ୍ନ। ଉପସ୍ଥାପନା କରିଛନ୍ତି ସୁଜାତା ଆଚାରୀ ଏବଂ ରାଜୁ ପ୍ରଧାନୀ।

0: ଖାଇବା ମିଳିଲାନି ବୋଲି ପିଲା ଟିକେ ମନେ ଆଇଲାନି କି ଆଜ୍ଞା
1: ଲେନି ସାର୍ ଖଣ୍ଡେ ଘର ଯାଇ ଖଣ୍ଡେ ଦେଖିବାକୁ ପଡ଼ିଲାନି ଯାଇକିରି ଆରି ସାନ ସାନ ପିଲା ଟିକେ ଖଣ୍ଡେ ଦରମା ଥାନ ଲାଡ ଖଣ୍ଡେ ଘାଇରେ ପିଲା ଖଣ୍ଡେ ଗାଣ୍ଡିଆ ପାଇଁ
0: ହେଲେ ମଧ୍ୟାହ୍ନ ଭୋଜନ ଏକ ତାନ ଦଶ କିଲାସ ଯାକ ସବୁ ମିଳିଲାନି କି
1: ନା ବାଲ ବାଟିକା ତାନ ବାବୁ ବାଲ ବାଟି ଆସିଲାନି ଦୁଇ ବର୍ଷରେ ଚାଲିଲା
0: ହେଲେ
1: ପାଞ୍ଚ ବର୍ଷ ଡେଇଁଲା ବେଲେ ସେ ବାଲ ବାଟିକା ଯାଇଛି ବାଲ ବାଟି ପଛେ ଛଅ ବର୍ଷ ଡେଇଁଲା ବେଲେ ଏକ କ୍ଲାସ ଏମିତି ସାତ ବର୍ଷ ଡେଇଁଲେ ଦୁଇ କ୍ଲାସ ସେମିତି ହିସାବ
0: ହେଲେ କଣ କଣ ବାହାରେ ଅଣ୍ଡା ମିଳିଲାନି ଆଜ୍ଞା
1: ସୋମବାର ବୁଧବାର ଶୁକ୍ରବାର ବାବୁ ସେ ଦିନ ଲଡୁ ନ ଦିଆ ହେ ଲଡୁ ଦେଲେ ମଙ୍ଗଳବାର ଗୁରୁବାର ଶନିବାର ଲଡୁ ଦେଲୁନି ଆର ଗୁରୁବାର ଗୁରୁବାର ଦିନ ଗୋଟେ ଦିନ ଡାଲି ମାତ୍ର ଆଗକୁ ଦୁଇ ଥର ପ୍ରାର ହେଲା ଏବେ ସେ ଡାଲି ଗୋଟେ ଦିନ ଦିଆହେଲାନି ସପ୍ତାହରେ ମଙ୍ଗଳବାର ଶନିବାର ମଙ୍ଗଳବାର ଶନିବାର ଇଏ ବଢିଆରି ଶହେ ବଢି ଗଲବାଟା
0: ନଅ ଦଶ କିଲାସ ପିଲା ମାନକେ ମିଶା ଘରେ କରିବାଟା ମାନକେ ମିଳିଲାନି ବୋଲା
1: ମିଳିଲାନି
0: ଏଟା ତ ନ ଚାଲିଲା କାହିଁକି ବନ୍ଦ ରହିଲା
1: କାହିଁକି ଗଲା ବର୍ଷ ଆରମ୍ଭ ହେଲା ଖଣ୍ଡେ ଚାଉଳ ଦିଆ ଖଣ୍ଡେ ପଡିଲାନି ସେମାନେ ଏକ ରୁ ପାଞ୍ଚ ଯାକ ବାଲ ବାଟିକାରୁ ପାଞ୍ଚ ଯାକ ପିଲାକେ ଗୋଟେ ପିଲାକେ ଶହେ ଗ୍ରାମ ଲାଗ ଚାଉଳ ଆରି ଛଅ ତାନ ଆଠ ଯାକ ପିଲାମାନଙ୍କେ ପିଲା ଟିକୁ ମାନକେ ଦେଢଶହ ଗ୍ରାମ ଚାଉଳ ଆରି ନଅ ଦଶ ପିଲା ଟିକୁ ମାନକେ ଦୁଇଶହ ଗ୍ରାମ ଚାଉଳ ହିସାବରେ ଦିଆହେଲା
0: ତମର ସ୍କୁଲ କେତେ ପାରା ପିଲା ଟିକି ପଡିଲାନି ଆଜ୍ଞା
1: ଆମର ସବୁ ଚାରିଶହ ଅଶୀ ବାବୁ ଚାରିଶହ ଅଶୀ ପଡିଲାନି ବାଲ ବାଟିଆ ତାନ ଦଶ ଯାକ
0: ହଷ୍ଟେଲ ଆରି ଅଛି କି ଏମିତି
1: ନା ଇଏ ଡେଭ କଲର ପରଟା ହଷ୍ଟେଲ ଆସେ ଏକ ରୁ ପାଞ୍ଚ ଯାକ ହଷ୍ଟେଲ ଆସେ ଚାଳିଶଟା ପିଲା ରହିଲେନି
0: ଓହୋ ହେଲେ ପିଲାମାନେ ଲଗର ଲଗର କି ଦୂର ଦୂର
1: ନା ଦୂର ଦୂର ପିଲାମାନେ ସରକାର ହିସାବରେ ତ ଦୂର ଦୂର ପିଲାମାନେ ଆଣିକି ରଖା ବୋଲି କହିଲା ତ ତେଣୁକରି ସେ ପଞ୍ଚାୟତ ଭିତରେ ପିଲା ଖାତେ ମାତ୍ର ଖଣ୍ଡେ ଦୂର ଦୂର ଗାଁରେ ଆରେ ସାତ କିଲୋମିଟର ସାତ କିଲୋମିଟର ଦୂର ଗାଁ ପିଲାମାନେ ଆସିକିରି ପଡ଼ିଲେନି
0: ହେଲେ ଆଜ୍ଞା ଆମର ଗାଁ ଗହଳି ମନକେ ତ ବାବା ମା ପିଲା ଟକି ମନ ଖାଦି ପିଦି ଧ୍ୟାନ ନ ଦେଇ ମାନେ ଧ୍ୟାନ ନ ଦଉ ତ ଦେଖି ନାଇଁ ବୋଲେ ଦେହକେ ପୁଷ୍ଟି ସେମାନେ ନ ଜାନତ ହେଲେ ସରକାର ଏ ଜିନିଷ କେତେ ଭଲ କଲା ଆହୁରି କେଡେ ଡୋଲ ତମେ କାଇଟା ଭାବିଲାନି ସେ ଉପରେ
1: ଭାବବାଟା କାଇଟା ବୋଲେ ଘରେ ତ ଆମର ତାକୁ ନ ପିଟେ ଘରେ ଖାଇଲେ ପିଲା ଟକି ମନ ବିଧାନ ଘର ଘର ସତ୍ୟ ଘର ଦିନକେ କଲା ପରା କଲେନି ମାତ୍ର ଆମର ସରକାର ନିୟମ ହିସାବରେ ଏପଟେ ବଡି ପରାଟା ଦେଇ ଆଳୁ ବଡି ତରକାର ଯେମିତି ଦେବା ତା ନିୟମ ହିସାବରେ ସେଦିନ ଦେଲିନି ଅଣ୍ଡା ଦିନ ଅଣ୍ଡା ଦେଲିନି ଆରି ଡାଲି ଦେଲି ଡାଲି ଆରି ଗୋଟେ ପୁଷ୍ଟିକର ଖାଦ୍ୟ ଦିଆହେଲାନି ଆଗା ଆରି ତେଲ ତୁଲା ମସଲା ସବୁ ଠିକ ଭାବରେ ପଡ଼ିବାର ଅଛେ ନହେଲେ ପିଲା ଟିକେ ଖାଇବା ଟାଇମରେ ଆମେ ସବୁ ଦିନକେ ଗୋଟେ ଗୋଟେ ମାସ ଜାଗିଲୁନି ହେଲେ ଗ୍ରୁପ ବାଲା ନେଲା ଅଛ ତ ଗ୍ରୁପ ବାଲା କେମିତି ଦେଲେନି ସେଟା ଆମର ମାଷ୍ଟରମାନଙ୍କୁ ଆମର ହେଡ଼ ସାର୍ ସବୁ କହିଲା ତ ଯେ ସବୁ ମାଷ୍ଟର ମାନେ ଯାଇକି ସେ ଖାଇବା ରନ୍ଧା ଆରମ୍ଭ ଟାଇମ ଯେ ପିଲା ଟିକେ ଖାଇବା ପର୍ଯ୍ୟନ୍ତ ଗୋଟେ ମାସ ସେଠି ରହିଯିବାର ଅଛି
0: ବୋଲେ ଏସଏଚଜି ଗ୍ରୁପ ମନ ନେଲା ତ ସେଟା ନେଇକି
1: ସେମାନେ ଏସଏଚଜି ଗ୍ରୁପ ବୋଲେ ନେଲା
0: ହେଲେ ନାଇଁ ବେଶୀ ବଢିଆ ତମେ ସେ ଜାଗିଲା ଆସିନି ବୋଲେ ପିଲା ଟକି ମନ ସ୍ୱାସ୍ଥ୍ୟ ପୁରା ଧ୍ୟାନ ରଖିଲା ଆସିନି ବୋଲା
1: ଧ୍ୟାନ ନ ରଖିଲେ ଆମକୁ ଏକା
0: ଅସୁବିଧା
1: କାହିଁଟା ଅସୁବିଧା ହେଲେ ଆମେ ବୁଝିବାକୁ ପଡୁଛି ପ୍ରଥମେ ଆମେ ବୁଝିଲେ ସିନା ତାଙ୍କ ବାପା ମାନଙ୍କୁ ଜଣେଇବୁ କାହିଁଟା ହେଲା ବୋଲି
0: ହେଲେ ଦଣ୍ଡାବାଡି ବୋଲା ସିଂ ଏଟା ତ ବେଶୀ ଭିତରେ ଅଛି ହେଲେ ସ୍ୱାସ୍ଥ୍ୟ ସୁବିଧା ପିଲା ଟିକେ ମନର କେନ୍ତା କଲା ସିନି
1: ସ୍ୱାସ୍ଥ୍ୟ ସୁବିଧା ଏଏନ୍ଏମ୍ ଦିଦି ଗୋଟେ ଆସିକିରି ବାରଟା ଘଣ୍ଟେ ଯାକ ରହିଲାନି ସେ ଦେଖା ଦେଖି ଖଣ୍ଡେ କଲାନି ଆହୁରି ଆମର କାନ୍ଦିଲି ବାଟା ସ୍ଥାନୀୟ ଗୋଟେ ଦିଦି ତାଙ୍କର ଦାୟିତ୍ୱ ପଡିଲା ଅଛି ସେ ମିଶା ହଷ୍ଟେଲ ବାଟଟା ସେ ମିଶା ଆସିକି ଦେଖିଲାନି ସେ ଦେଖିଲାନି ଏ ସପ୍ତାହକେ ଥରେ ଦଶ ଦିନ ପରେ ଏମିତି ଆସିକି ଦେଖିଲାନି ଆମେ ମିଶା କାଇଟା ହେଲେ ମିଶା ଲଗେ ତ ଆସେ ମେଡିକାଲ ସାଇଟ୍ ଗୋଟେ ଖୋଲିଲା ଆସେ ସେମାନେ ବାଡ଼ି ଦିଦି ମାନଙ୍କୁ କହିକି ନେଇକି ପିଲାମାନଙ୍କୁ ନେଇକି ଦେଖାଇଲିନି
0: ହେଲେ ବଡ଼ ନିକ କଥା କହିଦେଲା ଆଜ୍ଞା ଆମ ରେଡିଓ ଶୁଣିତେ ରହିବା ଭାଇ ଭଉଣୀ ମନ ମିଶା ଶୁଣିକରି ସବୁ ସାରଦା ଭାଇ ଆରି ଏଇ ଯୋଉ ବାବା ମା ମାନେ ପିଲା ଟୁକି ମାନଙ୍କୁ ସ୍କୁଲ ପାଠ ନାହିଁ ତାକୁ ତାର ଉପରେ କାଇଟା କହିଛେ ଆଜ୍ଞା ଗୋଟେ ମାଷ୍ଟର
1: ଆମର ହେଡ଼ ସାର୍ ଆମକୁ ଦାୟିତ୍ୱ ଦେଲା ଆଜ୍ଞା ବୋଲେ ଦେଖିଲୁନି ଗୋଟେ ପିଲାକେ ଦୁଇ ଦିନ କି ତିନି ଦିନ ନ ଆସିଲା ବୋଲେ ଆମେ ହିସାବ ରଖିଦେବୁ ଆମେ ଗୋଟେ ଦିଟା ମାଷ୍ଟର ବାହାରିକି ତାଙ୍କର ଘର ମାନଙ୍କେ ଯିବୁ ସକାଳ ସକାଳ ଯାଇକିରି ଦେଖା ପିଲାଟାକୁ ମାନେ ଆଲରା ହେଲେନି ପାଠ ସାଠ ପାଠ ଧ୍ୟାନ ନ ଦେଉନି ସମସ୍ତ ଯେମିତି କି ସେମାନଙ୍କୁ ଉଠେଇକିରି ଭଲ ଭାବରେ ସଫାସୁତୁରା କରିକି ସ୍କୁଲ ଛାଡ଼ା ଆମକୁ ସରକାର କହିଲା ଅଛି ବୋଲି ଆମେ ଆଇଲୁନି ମାତ୍ର ଆମର କାମଟା କାମ ନ କଲେ ଭଲ ନାହିଁ ବୋଲି ଆମେ ଏଠାର କଥା ମାନିକିରି ଆମେ ଯାଇକିରି ପିଲାଟିକୁ ଡାକି ମିଶା ସଙ୍ଗେ ସଙ୍ଗେ ମିଶା ଧରି ଆଇଲୁ ଭିତରେ ଗାଁ ମାନେ ଯାଇକିରି ବାବାମାନଙ୍କୁ ମିଶା ବୁଝେଇଲେନି ଦେଖା ନହେଲେ ଭବିଷ୍ୟତ ତାଙ୍କର ଅନ୍ଧାର କାହିଁଟା ଲେଖି ନ ପାରତ ଶିଖି ନ ପାରତ ଆରେ ଆଗରୁ ପରା ଭାଇ ସମସ୍ତେ ଦେଖା କେନ୍ତା ହେଲା ସିନି କଣ ଆଧାର କାମ କରିଲା ବେଳକୁ ତ ହରଭରି ତିଜା ସେ ତିଜା କାହାକୁ ମିଶିବୁ କାହାକି ନାହିଁ କୋଉ ମିଶିବୁ ଯାହାକୁ ଦୋଜାନ ନଗର ପାଠ ଖଣ୍ଡେ ଶିଖିଲେ କାହିଁଟା ମିଶା ଭବିଷ୍ୟତ

0: ଚାରିଆ ଘର ଜାଣିଲେ ସିନା ଚାରିଟାକୁ ବିଷୟ ଜାଣିଛି ବୋଲି ଆମେ ବାବା ମାନଙ୍କୁ ମିଶା ବୁଝେଇଲୁନି, ପିଲାଟିକୁ ମିଶା ବୁଝେଇଲୁନି।
1: ବଡ଼ ନିକ କଥା କହିଦେଲା ଆଜ୍ଞା ଏ ବିଷୟକୁ। ଆରି ତମକେ ଆମର ଆକାଶବାଣୀ ଜୟପୁର ଚୈତିଜନ ବିଭାଗ, ଆରି ଆମର ରେଡିଓ ସତ୍ୟରେ ବା ସତ୍ୟ ଭାଇ ବହିନୀ, ଆରି ଆମର ବାକି ଜବର ଜବର ଧନ୍ୟବାଦ। ଆରି ଗୋଟେ ଦିନ ସୁଯୋଗ ମିଳିଲେ କଥା ହବୁ।
2: କେନ୍ତା ଲାଗଲା ଆପା କଥାବାର୍ତ୍ତା?
3: ବଢିଆ ଲାଗଲା। ଆମର ସରକାର ପିଲାମାନଙ୍କେ ତକେ ଅଙ୍ଗି ପେଣ୍ଟନି, ପିଲାମାନଙ୍କେ ପାଠ ପଢ଼ବାକେ ସାଇକେଲ ନି ସବୁ ଦେଲାନି,
2: ଡାବୁ କାଶୁ ଷ୍ଟାଇପେଣ୍ଡ
3: ସବୁ ଡାବୁ କାଶୁ ଷ୍ଟାଇପେଣ୍ଡ ମିଶା ଇଏ ତାର ପଛେ ମିଶା ଆରି ତକ ଗର୍ଭବତୀ ମାଝି ଦେଲାନି, ଗାଁ ଗାଁ କେ ଆଶା ଦିଦି ଅଙ୍ଗନବାଡ଼ି ମିଶା ବୁଲି ବୁଲି କରି ସେମାନେ ଔଷଧ ଦେଲାନି, ସବୁ ତ ସୁବିଧା ହେଲା ଅଛି। ଚାଉଲ ଦେଲାନି ତକେ, ଡକରା ଟକ ପେନ୍ସନ୍ ଦେଲାନି, ଆରେ ଖାଇଟା ସବୁ ସୁବିଧା ହେଲା ପଛେ ମିଶା। ଆମର ଯେତିକି ଲୋକ ସୁବିଧା ପାଇଲାନି ତାର ପଛେ ମିଶା ମଦ ପିଇକି ଗୋଡ଼ି ବୁଲାନି କାଇଟା ତକ କାତା କହିବି କହନି, ଏମିତି ଚାଲିଲାନି ଆମର ଯୁଗ
2: ଯୁଗ
3: ଇଲେ। ତୋର ମୋର କଥା ଭିତରେ ଗୀତ ଗୋଟେ ଶୁଣାଇ ଦେଶ କାହିଁକି
2: ଗୀତ ଗୋଟେ ଶୁଣ ତେବେ ଆପା।

0: କମ୍ ଦେଖାଯାଉଛି। ଧନୁଷ୍ଟଙ୍କା ରୋଗରୁ ରକ୍ଷା ପାଇବାକୁ ହେଲେ ଆପଣ ଟିଟି ଇଞ୍ଜେକ୍ସନ ତାର ଯେତିକି ସମୟ ଭିତରେ ନବା କଥା ନେଇକି ଯଦି ରହିବ ମାନେ ଧନୁଷ୍ଟଙ୍କାର ହବନି।
1: ହେଲେ ବିସ୍ତାର କରି ବୁଝାଇବା କାଜେ ବାବୁ, ତମକେ କୋଟି କୋଟି ଜୁହାର ଲାଗ, ଧନ୍ୟବାଦ ଲାଗ।
0: ହଁ ଧନ୍ୟବାଦ, ନମସ୍କାର।
2: ଆବା ତାପା ଏଡ଼େ ନିକ କଥାବାର୍ତ୍ତା ଅଛେ, ଧନୁଷ ଟଙ୍କାର ଧନୁ ବ୍ୟାଧି
3: ଟିଟାନସ
2: ଇଞ୍ଜେକ୍ସନ ମୁଇଁ ନେଇଲି ଆପା, ଗାଡି ଗାଡି ବୋଲେ ଛକ୍ତିରଲି, ଷ୍ଟାର୍ଟ ମାରିଲା ବୋଲେ ନାଇଁ କି ଗୋଡ ଫିସଲି ଗଲା, ସେଠି ପାଇ ଯାଇଲା।
3: ତୁ ତ ତକେ ତ ଖାଇ ରୋଗ ଧରଲା, ସେମାନେ ଦୁବିଲା ପତଲା ହେଲୁ ନି ୟାର, ତକେ କାଦି ଖାଇବାର ଅଛି କି ନାଇଁ, ଏତେ ଜୋନ କାମ ଲି ମିଶା,
2: ସୁନ୍ଦର ସ୍ୱାସ୍ଥ୍ୟ ସୁସ୍ଥ ଜୀବନ।
3: ତୁ କଲେଜ ଲୋକ ଫାଷ୍ଟ ପଢାଇଲୁ ନି, କେଡେ ଚିକେନ ଚିକେନ କଥା କହିଲୁ ନି, ଆରି ଜୟପୁର ବାଟେ ଆମେ ବୁଲୁନି, ଏବେ ଆଟ କରବାକେ ଗଲୁନି, ରୋଡ ବାଟେ ବସିଲୁନି, ପାଲି ପାଲି ବସିଲୁନି, ସେଠି ତକେ କାଇ କାନ୍ତା କହିବି, ସେ ପାନି ଯୋଉ ନାଲ ମନ ବନାଇଲ ଚୋର ପାନି ଗାଲି ମିଶା ଗନ୍ଧ ଦୁର୍ଗନ୍ଧ ଇତିନି, ତୋର ଜୟନଗର ବାଟେ ଯିବୁ ବୋଲେ ସମାନ ଓଦ୍ରି ଯିବା ରହିଛି, ସେ ରୋଡ ଜଗନ୍ନାଥ ସାଗର ଦେଖିଦେଲେ ସାରିଗଲାନି,
2: ଲାଜ ଲାଗୁ
3: ଲାଜ ଲାଗଲାନି।
2: ବାହାରୁ ବାହାରୁ ମୁଇଁ ଯାଇକରି ବଡା ପାକୁଡ଼ି ଖାଇବି ବୋଲିଥିଲେ, ବଢିଆ ବଢିଆ ଖାତା ମୁଁ ନାଖାତ କରାଇଦେଲେ, ସେ
3: ଖାଦି ଖାଇବୁ ତକେ ସମାନ ମାଛି ବନ ବନ ଖାଦି ଏନେ ଖାଇବାକୁ ଭଲ ଲାଗଲାନି, ତେନେ ତକେ ଏନେ ଗନ୍ ତେନେ ଖାଦି ଗନ୍ କାଇଟା ପାଇଁ ଜୋନ ହେଲେ ମିଶା, ତକେ ଘରେ ଯାଇକରି ନିର୍ମଳ ଫସଲ ହେଇକରି ଖାଦି ଖାଇଲେ ଭଲ
2: ଭଲ
3: ହଁ, ଆମର ଗାଁ କେ ନିର୍ମଳ ରଖବାର ଅଛେ, ଆର ଖାଦି ମିଶା ନିର୍ମାଣ କରି ଖାଇବାର ଅଛେ, ଜୋନ ବାଟେ ଗାଲି ମିଶା, ଜୋନ ଗାଁ କେ ଜୋନ ଲୋକ ଗାଲି ମିଶା, ଡ୍ରାଇଭର ବାବୁ ନିମାନ ରବାର ଅଛେ, ଚଲେବାର ନିମାନ ରବାର ଅଛେ, ଆକି ମିଶା ସମାନ ରବାର ଅଛେ, ଏଲେ ତକେ ଆମର ଯୋଉ ଲୋକମାନେ ଆମର ସଚେତନ ହେଇକରି ଆମର ଗାଁ କେ ଆମର ଜିଲ୍ଲା କେ ରଖବାଇ, ସେମାନଙ୍କୁ ଆମେ ଜୟ ବୋଲି କହିବୁ, ଜୟ ଜିଲ୍ଲା, ଜୟ ଜୟପୁର, ଜୟ କୋରାପୁଟ, ଜୟ ଆମର ଓଡ଼ିଶା, ଜୟ ଆଦିବାସୀ। ହେଲେ ମୋତେ ଚା ପିଇବ କେମିତି ହେଲେ,
2: ହେଲେ ଭାଇ ବହିନୀ ମନ ଗାଲୁନି ଜୁହାର।

ଏ ସପ୍ତାହ ସଂସଦ ମେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8ଟାରେ। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:10। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ହିନ୍ଦୀ ଭଜନ ପ୍ରଚାର କରିବୁ ସନ୍ଧ୍ୟା 6:30। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 7ଟାରେ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ, ରାତି 7:25 ଜିଲ୍ଲା ହାଲଚାଲରେ ଏବଂ ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15 ପ୍ରଚାର କରିବୁ ଆମ ଘର ଆମ ସଂସାର, ଏଥିରେ ଶୁଣିବେ ନଦୀନାଳରେ ବୁଡ଼ିଯିବାର କାରଣ ଓ ପ୍ରତିକାର ସମ୍ପର୍କରେ ରମେଶ ହରିଜନଙ୍କ ସହ ସାକ୍ଷାତକାର। ପରେ ହେଲ୍ଥ ଟିପ୍ସରେ ରହିଛି ପ୍ରତିକାରଠାରୁ ପ୍ରତିଷେଧକ ଭଲ। ଶାସ୍ତ୍ରୀୟ ସଂଗୀତର କାର୍ଯ୍ୟ

ଶୁଣିବେ ରାତି 8:35 ଏଥିରେ ଖୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଅଜୟ ପୋହନକର। ରାଗ ବାଗେଶ୍ରୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ରାତି 10:00 ଶୁଣିବେ ଗୀତିନାଟ୍ୟ ପବିତ୍ର ଦାସିଆ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା କରିଛନ୍ତି ଡକ୍ଟର କିଶୋର ମହାନ୍ତି। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ରେଡିଓ ମାଧ୍ୟମରେ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ମନ୍ କି ବାତ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ଦିନ 11:00। ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05। ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ, ଶୈଳଭମା ମହାପାତ୍ର, ବୀଣାପାଣି ପୁରୋହିତ, ବାଳକୃଷ୍ଣ ଦାସ, ମିତାଲି ଚିନ୍ନାରା ଏବଂ ଯୋଗେନ୍ଦ୍ର ମହାପାତ୍ର। ଶ୍ରୀ ରାମଚରିତ ମାନସ ଶୁଣିବେ ସକାଳ 6:25। ଆଜିର ଅନୁଚିନ୍ତା ଶୁଣିବେ ସକାଳ 6:35। ସକାଳ 6:45 ରିଞ୍ଜୋଡ଼ିରେ ଶୁଣିବେ ସୌରା ଭାଇ ଭଉଣୀଙ୍କର ଗୀତ, ପରିବେଷଣ କରିଛନ୍ତି କୃଷ୍ଣ ସବର ଏବଂ ସାଥୀ। ଟିକି ରହିଛ କାର୍ଯ୍ୟକ୍ରମ ସକାଳ 7:25। ଏଥିରେ ଶୁଣିବେ ମୁଁ ଯେବେ ଛୋଟ ଥିଲି, ଶ୍ରୀକ୍ଷେତ୍ର ମାଧୁରୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ଏଥିରେ ଶୁଣିବେ ଅଧରପଣା ନୀତି ସମ୍ପର୍କରେ। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45। ଶିଳ୍ପୀମାନେ ହେଲେ ପ୍ରଶାନ୍ତ ମୁଦୁଲି, ରାଜଶ୍ରୀ ଏବଂ ଅରବିନ୍ଦ। ହ୍ୟାଲୋ ମୋ ପସନ୍ଦ ଶୁଣିବେ ସକାଳ 9:00। ପୂର୍ବାହ୍ନ 10:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:30। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 12:00 ଏବଂ ଦିନ 2:15। ଭକ୍ତିଗୀତ ଶୁଣିବେ ଦିନ 12:30। ଶିଳ୍ପୀମାନେ ହେଲେ ସନୁ ନିଗମ, ଅନୁରାଧା ପୋଡ଼ୱାଲ, ବସନ୍ତ ପାତ୍ର, ନମିତା ଅଗ୍ରୱାଲ, ମହମ୍ମଦ ଅଜିଜ, ଇରା ମହାନ୍ତି ଏବଂ ଶ୍ରୀ ଚରଣ। ହିନ୍ଦୀ କଥାଚିତ୍ରରୁ ଭକ୍ତିଗୀତ ଶୁଣିବେ ଦିନ 1:05। ଦିନ 1:20 ଘରଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ମନୋରଞ୍ଜିନୀ। ବିଷୟ ରହିଛି ସହନଶୀଳତା। ଅପରାହ୍ନ 5:00 ଯୁବବାଣୀ, ଏଥିରେ ସୁରଭିରେ ରହିଛି ସାକ୍ଷାତକାର। ଦେଶପ୍ରେମ ଜାଗ୍ରତ କରିବାରେ କାର୍ଗିଲ ବିଜୟ ଦିବସ ସମ୍ପର୍କରେ, ଜଣା ଅଜଣାରେ ରହିଛି ଫରାସୀ ବିପ୍ଳବ ଓ ନେପୋଲିଅନ୍। ଅପରାହ୍ନ 5:30 ଚୈତି ଜହ୍ନରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ବର୍ଷା ଦିନେ ମାଛ ପୋଖରୀର ଯତ୍ନ। ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ପ୍ୟାର ଝୁକ୍ତା ନାହିଁ ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠରେ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ସବୀର କୁମାର। ଗୀତ ରଚନା କରିଛନ୍ତି ଏସ୍ଏଚ୍ ବିହାରୀ। ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି। ଶେଷରେ ଶୁଣନ୍ତୁ ମାର୍ଦ୍ଧି ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ମାନିଲେ ଆଶା ଭୋସଲେ, ମହମ୍ମଦ ଅଜିଜ ଏବଂ ସାଥୀ। ଗୀତ ରଚନା କରିଛନ୍ତି ପ୍ରୟାଗରାଜ, ସଙ୍ଗୀତ ଅନୁ ମଲ୍ଲିକ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 149ତମ ଭାଗ।

ଜମ୍ବୁଦ୍ୱୀପର ବିଷୟ ବର୍ଣ୍ଣନା କରାଯିବା ପରେ ପ୍ଲକ୍ଷ, କୁଶ, ଶାଲମଳି, କ୍ରଞ୍ଚ, ଶାକ ଏବଂ ପୁଷ୍କର ଆଦି ଦ୍ୱୀପର ବିଭିନ୍ନ ଭୂଖଣ୍ଡ, ପର୍ବତ, ନଦନଦୀ ବର୍ଣ୍ଣିତ ହୋଇଛି। ଏହିପରି ଭୁବନକୋଷ ବର୍ଣ୍ଣନା ପରେ ଅନ୍ତରୀକ୍ଷରେ ସୂର୍ଯ୍ୟଙ୍କ ସ୍ଥିତି ଓ ଗତି,

ପୀଠରେ ଜ୍ୟେଷ୍ଠା ସତଭିଷା ସ୍କନ୍ଧରେ ଉତ୍ତର ଅଧର ହନୁରେ ଅଗସ୍ତି ସମାନ କ୍ରମରେ ମୁଖରେ ଅଙ୍ଗାରକ ସୋହେ ଉପସ୍ଥେ ଶନିଶ୍ଚର ରହେ ଆଦିତ୍ୟ ବକ୍ଷସ୍ଥଳେ ବସେ ବୃହସ୍ପତି କକୁଧ ଦେଶେ ହୃଦୟେ ନାରାୟଣ ସ୍ଥିତି ଚନ୍ଦ୍ରମା ମନରେ ବସନ୍ତି ନାଭିରେ ଉଷନା ପ୍ରକାଶ ସ୍ତନରେ ଅଶ୍ୱିନୀର ବାସ ପ୍ରାଣ ଅପାନେ ବୁଧ ବସେ ଗଳାରେ ରାହୁ ଯେ ପ୍ରକାଶେ ସର୍ବ ଅଙ୍ଗରେ କେତୁ ସ୍ଥାନ ଏ ଅନୁକ୍ରମେ ହେ ରାଜନ ରୋମ ମୂଳରେ ତାରାଗଣ ବିଚିତ୍ର ରୂପ ନାରାୟଣ ଏ ରୂପେ ସର୍ବଦେବ ସେହି ସେଜନ ସୂଚିମନ୍ତ ହୋଇ ସନ୍ଧ୍ୟାରେ ଦେଖି ସ୍ତବ କରେ ଅଶେଷ ପାପୁ ସେ ନିସ୍ତରେ ଏ ସ୍ତବ ତୁଣ୍ଡେ ଉଚ୍ଚାରିଣ ସ୍ତୁତି କରିବ ସାବଧାନ ନମଇ ଜ୍ୟୋତିର୍ଲୋକମୟ କାଳ ଅଦ୍ଭୁତ ଯାର ଦେହ ସକଳ ଦେବସ୍ୱାମୀ ତୁହି ତୋପାଦେ ଆନନ୍ଦେ ନମଇ ଗ୍ରହ ନକ୍ଷତ୍ର ରାଶି ଗଣ ସର୍ବାଧି ଦେବ ନାରାୟଣ ତ୍ରିକାଳ ସନ୍ଧ୍ୟାରେ ଯେ ନର ସ୍ମରଣେ କରେ ନମସ୍କାର ଅହୋରାତ୍ରର ପାପ ତାର ଦହନ ହୁଏ ନୃପବର ସେ ପ୍ରଭୁ ସ୍ୱୟଂ ଯୋଗେଶ୍ୱର ଅନାଦି ବ୍ରହ୍ମାଣ୍ଡ ଠାକୁର ତାହାଙ୍କ ଚରଣ କମଳେ ମୋ ଚିତ୍ତ

ପ୍ରଜାରଗୋଲୁ ଅଧିବୁଢ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 149ତମ ଭାଗ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗା ହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ କଣ୍ଠଶିଳ୍ପୀ କବିତା କ୍ରିଷ୍ଣମୂର୍ତ୍ତି, ଶିଳ୍ପୀ ଗାଇଛନ୍ତି ପୁରାତନ ରଚନାରୁ।

କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ହେଲେ ପଣ୍ଡିତ ଭୀମସେନ ଯୋଶୀ। ଗୀତ ରଚନା କରିଛନ୍ତି ପଣ୍ଡିତ ନରେନ୍ଦ୍ର ଶର୍ମା।

0: ଶୁଣିଲେ କେତୋଟି ହିନ୍ଦୀ ଭଜନ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଶୁଣନ୍ତୁ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ସଶକ୍ତ ସାମଗ୍ରିକ ଓ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ରର ମୂଳଦୁଆ। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 6ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିସ୍ତୃତ ସମ୍ବାଦ, ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜିତ କରାଯାଇଛି। ଶ୍ରୀଜୀଉମାନଙ୍କ ସୁନାବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାବେଶ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନା କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ତିଳକ, ଜୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି, ଶ୍ରୀବଳଭଦ୍ରଙ୍କୁ କୁଣ୍ଡଳ, ରତ୍ନଖଚିତ ଘାଗଡ଼ାମାଳି, କଦମ୍ବମାଳି, ହଳ ମୁଷଳ, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ଦେବୀ ସୁଭଦ୍ରାଙ୍କୁ କାନ, ଘାଗଡ଼ାମାଳି, ସେବତୀମାଳି, ତଗଡ଼ି ଆଦି ଅଳଙ୍କାରରେ ଆଭୂଷିତ କରାଯାଇଛି। ତିନି ରଥରେ ରଥାରୂଢ଼ ଦାରୁ ଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦୈତାପତି, ଖୁଣ୍ଟିଆ ମେକାପ, ଭିତରଛୁ ପ୍ରମୁଖ ସୁନାବେଶ ଲାଗି କରିଛନ୍ତି। ସନ୍ଧ୍ୟା ଆଳତି ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ 5ଟାରେ ମହାପ୍ରଭୁଙ୍କୁ ସୁନାବେଶ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ରାତି 11ଟାରେ ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି 12ଟାରେ ବଡ଼ସିଂହାର ବେଶ, 12:30ରେ

ନରସିଂହାର ଭୋଗ ଅନୁଷ୍ଠିତ ହେବ। ଏହାପରେ ରାତି ସାଢ଼େ ଗୋଟାଏରେ ଶୟନ ଠାକୁର ବିଜେ କରିବେ। ଭୋର ଚାରିଟାରେ ହରିଶୟନ ନୀତି ପରେ ରାତ୍ର ପହୁଡ଼ ନୀତି ହେବ। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡ଼ଯାତ୍ରା ଶେଷ ହୋଇଛି। ଆସନ୍ତାକାଲି ରଥାରୂଢ଼ ଠାକୁରମାନଙ୍କୁ ବିଭିନ୍ନ ପ୍ରକାର ସୁନା ଓ ରୂପା ଅଳଙ୍କାରରେ ସଜିତ କରାଯିବା ସହ ରଘୁନାଥ ବେଶ ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ଏବଂ ମା' ଲକ୍ଷ୍ମୀଙ୍କର ଚାହାଣୀ ମଣ୍ଡପଠାରେ ଭେଟ ହେବା ପରେ ଅଧରପଣା ଲାଗି ଏବଂ ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ନୟାଗଡ଼ ଜିଲ୍ଲାର ରଣପୁର ଜଗନ୍ନାଥ ମନ୍ଦିରରେ ଆଜି ହରିଶୟନ ଏକାଦଶୀ ତିଥିରେ ତିନି ଠାକୁରଙ୍କୁ କିରୀଟ, କୁଣ୍ଡଳ, ହସ୍ତ, ପାଦ, ଶଙ୍ଖ, ଚକ୍ର, ଗଦା, ହଳ ଆଦି ବିଭିନ୍ନ ରୂପାଳଙ୍କାରରେ ସଜିତ କରାଯାଇଛି। ରଣପୁରରେ ରାଜାରାଜୁଡ଼ା ଶାସନ ଅମଳରୁ ସୁନାବେଶ ପରିବର୍ତ୍ତେ ରୂପାବେଶ କରାଯିବାର ପରମ୍ପରା ରହିଛି। କେନ୍ଦୁଝର ଜିଲ୍ଲାରେ ରଥାରୂଢ଼ ଠାକୁରଙ୍କୁ ସୁନାବେଶରେ ସଜିତ କରାଯାଇଛି। ଶ୍ରଦ୍ଧାଳୁମାନେ ଠାକୁରଙ୍କର ଏହି ଦୁର୍ଲଭ ବେଶ ରାତି ଦଶଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ଭିଡ଼ ନିୟନ୍ତ୍ରଣ ପାଇଁ 12 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ବୌଦ୍ଧ ଜିଲ୍ଲାରେ ରଥାରୂଢ଼ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ଏହି ବେଶକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଦେବଗଡ଼ ଜିଲ୍ଲା ପୁରୁଣାଗଡ଼ସ୍ଥିତ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ାଯାତ୍ରା ଆଜି ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ନୟାଗଡ଼ ପୁରୁଣା ରାଜବାଟୀଠାରେ ଜିଲ୍ଲାସ୍ତରୀୟ ମନ୍ କି ବାତ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜିଲ୍ଲା ସାଧାରଣ ସମ୍ପାଦକ ପରଶୁରାମ ସ୍ୱାଇଁ ଯୋଗଦେଇ ମନ୍ କି ବାତ୍ର ବ୍ୟାପକ ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରରେ ଜନଜାଗରଣ ସୃଷ୍ଟି ଉପରେ ଆଲୋଚନା କରିଥିଲେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନରେ ଆଭାସୀ ଜରିଆରେ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74ଟି ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, ତାଙ୍କ ଜୀବନ ଛାତ୍ର, ଶିକ୍ଷକ ଏବଂ ଶିକ୍ଷାରେ ସଂସ୍କାର ପାଇଁ ସମର୍ପିତ ରହିଥିବ। ଗୋଟିଏ ସଶକ୍ତ, ସାମଗ୍ରିକ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ରର ମୂଳଦୁଆ। ସେ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା, ଭାବନାକୁ ସମ୍ମାନ କରନ୍ତି। ଗଣତନ୍ତ୍ରର ଶକ୍ତି ଉପରେ ତାଙ୍କର ଅତୁଟ ବିଶ୍ୱାସ ରହିଛି। ଯୁବପିଢ଼ି ନୂତନ ଓ ବିକଶିତ ଭାରତର ବାହକ, ସୃଷ୍ଟିକର୍ତ୍ତା ଓ ନିର୍ମାତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତାଙ୍କୁ ଦେଶସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ଶ୍ରୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଥିସହିତ ମନ୍ତ୍ରୀ ପରିଷଦର ସମସ୍ତ ସହଯୋଗୀ, ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ସହଯୋଗ ପାଇଁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ଦେଶ ଓ ରାଜ୍ୟର ଜନସାଧାରଣ ଏବଂ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ ନିଜକୁ ସମର୍ପିତ ରଖିବେ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷାନୀତି 2020 କାର୍ଯ୍ୟକାରୀ କରିବା ସହ ଦେଶର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଶିକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି। ବୃହତ୍ତର ସାମାଜିକ ହିତ ଏବଂ ନୈତିକ ମୂଲ୍ୟବୋଧକୁ ପ୍ରାଥମିକତା ଦେଇ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ସେ ଗ୍ରହଣ କରିଥିବା ନିଷ୍ପତ୍ତି ତାଙ୍କୁ ଉଚ୍ଚ ନୀତି ଆଦର୍ଶର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରଙ୍କ ସହ ଆଲୋଚନା ପରେ ସିଜେପି ଏହାର ଆନ୍ଦୋଳନକୁ ପ୍ରତ୍ୟାହାର କରିଛି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ଆଜି ସିଜେପି ପ୍ରତିନିଧିମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଏହି ନିର୍ଯ୍ୟାସ ବାହାରିଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର, ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିଲା।

0: ନୂଆଦିଲ୍ଲୀରେ ସିଜେପି ପ୍ରତିନିଧିମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଛନ୍ତି। ସେ କହିଛନ୍ତି ପ୍ରତିବାଦକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ନାହିଁ। ଇତିମଧ୍ୟରେ ପଞ୍ଜିକୃତ ହୋଇଥିବା ଏଫ୍ଆଇଆର୍ଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ୱଷ୍ଟ କରିଛନ୍ତି। କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଛନ୍ତି ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକସ୍ଥିତ ତମିଆ ପଞ୍ଚାୟତରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ 130 କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ମିନି ଷ୍ଟାଡିୟମ୍ର ଉଦ୍ଘାଟନ କରିଛନ୍ତି। ଶ୍ରୀ ସିଂହ କହିଛନ୍ତି ଏହି ପଦକ୍ଷେପ ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ଓ ସୁସ୍ଥ ଜୀବନଶୈଳୀକୁ ଉତ୍ସାହିତ କରିବ। ଆଗାମୀ ପିଢ଼ିକୁ ନୂତନ ଲକ୍ଷ୍ୟ ସ୍ଥିର କରିବାକୁ ଏହା ନିରନ୍ତର ପ୍ରେରଣା ଯୋଗାଇବ। ପରେ ଉପମୁଖ୍ୟମନ୍ତ୍ରୀ ଭଇଁସାଠାରେ ଆଉ ଏକ ମିନି ଷ୍ଟାଡିୟମ୍ର ଉଦ୍ଘାଟନ କରିଛନ୍ତି। ଖୋର୍ଦ୍ଧା ଗଙ୍ଗପଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ ଥାନା ଘନବଡ଼ା ସୀମା ସୁରକ୍ଷା ବଳ ବିଏସ୍ଏଫ୍ ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇବା ପରେ ବିଏସ୍ଏଫ୍ ଓ ଡିଭିଏଫ୍ ପକ୍ଷରୁ ମିଳିତ ତଲାସୀ ଅଭିଯାନ କରାଯାଇଥିଲା। ଏହି ସମୟରେ ଅରାପଦର ଓ ଘୁଷୁମପଦର ଜଙ୍ଗଲରୁ ଆଇଡି ଜିଲେଟିନ୍ ଡିଟୋନେଟର ଓ କୋଡେକ୍ସ ଆଦି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡ୍ମିଣ୍ଟନ ଉତ୍କର୍ଷ କେନ୍ଦ୍ରରେ ଆଜିଠୁ ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। 5 ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 1500ରୁ ଉର୍ଦ୍ଧ୍ୱ ଖେଳାଳି କର୍ମଚାରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ହୋଇଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କଟକ ଭଦ୍ରକ କେନ୍ଦ୍ରାପଡ଼ା ଯାଜପୁର ଜଗତସିଂହପୁର ଏବଂ କେନ୍ଦୁଝର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 6ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବିଷୟ ସୁନାବେଶ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପର୍ବର ଏକ ଅତ୍ୟନ୍ତ ଆକର୍ଷଣୀୟ ଏବଂ ସ୍ୱର୍ଣ୍ଣିମ ଅଧ୍ୟାୟ ହେଉଛି ସୁନାବେଶ। ଏହାକୁ ରାଜାଧିରାଜ ବା ବଡ଼ ତଢ଼ାଉ ବେଶ ବୋଲି ମଧ୍ୟ କୁହାଯାଏ। ବାହୁଡ଼ା ଯାତ୍ରା ପରଦିନ ଆଷାଢ଼ ଶୁକ୍ଳ ଏକାଦଶୀ ବା ବଡ଼ ଏକାଦଶୀ ତିଥିରେ ସିଂହଦ୍ୱାରଠାରେ ରଥ ଉପରେ ବିରାଜମାନ 3 ଠାକୁରଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଏହା ଏକ ଅଲୌକିକ ଏବଂ ପବିତ୍ର ଅନୁଭୂତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପ୍ରଭୁଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ସୁଯୋଗ ପାଇଥାନ୍ତି। ବର୍ଷକ ମଧ୍ୟରେ ମହାପ୍ରଭୁଙ୍କର ସୁନାବେଶ 5 ଥର ଅନୁଷ୍ଠିତ ହୋଇଥାଏ। ସାଧାରଣତଃ ପୌଷ ପୂର୍ଣ୍ଣିମା ବା ପୁଷ୍ୟାଭିଷେକ, ଫାଲ୍ଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା, ହରିଶୟନ ଏକାଦଶୀ ବା ବାହୁଡ଼ା ଏକାଦଶୀ, କାର୍ତ୍ତିକ ପୂର୍ଣ୍ଣିମା ବା ରାଜରାଜେଶ୍ୱର ବେଶ ଓ ବିଜୟା ଦଶମୀ ବା ଦଶହରା ଦିନ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥିଗୁଡ଼ିକରେ

0: ସୁନା ବେଶରେ ସଜ୍ଜିତ ହୋଇଥାନ୍ତି। ଶ୍ରୀଜୀଉମାନଙ୍କର ରଥ ଉପରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ପ୍ରାୟ 2 ଘଣ୍ଟା ସମୟ ବିନିମୟରେ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏବେ ଭକ୍ତମାନେ ବଡ଼ଦାଣ୍ଡ ଉପରେ ଠାକୁରଙ୍କର ଏହି ବେଶ ଦେଖୁଛନ୍ତି। ରାତି ପ୍ରାୟ 11ଟା ପର୍ଯ୍ୟନ୍ତ ବେଶ ଦର୍ଶନ ନେଇ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ଶ୍ରୀମନ୍ଦିର ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ, ଓଡ଼ିଆ ଜାତିର ପରାମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ରୂପେ ସ୍ୱୀକାର କରି ଉତ୍କଳ ଭୂଖଣ୍ଡର ରାଜାମାନେ ନିଜକୁ ସ୍ୱୟଂ ରାଉତ ବା ଆଦେଶ ବାହକ ରୂପେ ମହାପ୍ରଭୁଙ୍କ ସେବା ନିର୍ବାହ କରିଥିବାର ପ୍ରମାଣ ଶିଳାଲେଖରୁ ମିଳୁଛି। 1211-1238 ଖ୍ରୀଷ୍ଟାବ୍ଦ ମଧ୍ୟରେ ତୃତୀୟ ଅନଙ୍ଗ ଭୀମଦେବ ଶ୍ରୀଜଗନ୍ନାଥଙ୍କୁ ଉତ୍କଳର ପ୍ରକୃତ ରାଜା ଓ ନିଜକୁ ତାଙ୍କ ଅକିଞ୍ଚନ ସେବକ ଭାବେ ସର୍ବପ୍ରଥମେ ଘୋଷଣା କରିଥିଲେ। ତେବେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ 1435-1466 ମଧ୍ୟରେ ଶ୍ରୀଜଗନ୍ନାଥଙ୍କୁ ଜାତୀୟ ଦେବତା ଭାବେ ମନେକରି ନିଜକୁ ତାଙ୍କର ସେବକ ଭାବେ ସ୍ୱୀକାର କରିଥିଲେ। ଏପରିକି ଅନଙ୍ଗ ଭୀମଦେବ ଓ ପୁରୁଷୋତ୍ତମ ଦେବ ଶ୍ରୀଜଗନ୍ନାଥଙ୍କୁ ଓଡ଼ିଶାର ରାଜା ରୂପେ ମାନ୍ୟତା ପ୍ରଦାନ ପୂର୍ବକ ଉଭୟ 2 ବର୍ଷ ଧରି ରାଜ୍ୟ ଅଭିଷେକ ମଧ୍ୟ ହୋଇନଥିଲେ। ଗବେଷକଙ୍କ ମତାନୁସାରେ ଅନଙ୍ଗ ଭୀମଦେବ ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀରେ ଏକ ବିଶେଷ ମୁହୂର୍ତ୍ତରେ ମହାପ୍ରଭୁଙ୍କ ସୁନାବେଶ କରାଇଥିବା ମନେହୁଏ। ଶ୍ରୀଜଗନ୍ନାଥଙ୍କ ସୁନାବେଶ ପରିପ୍ରେକ୍ଷୀରେ ଜଣାଯାଏ, 1460 ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଜୟଦୁର୍ଗାଙ୍କ କୃପାରୁ ସମଗ୍ର ଦାକ୍ଷିଣାତ୍ୟ ବିଜୟ କରି 16 ହାତୀରେ ବିପୁଳ ଧନରତ୍ନ ଧରି ନିଜ ରାଜ୍ୟକୁ ଆଣିବା ସଙ୍ଗେ ସଙ୍ଗେ ସେ ସମସ୍ତ ଦ୍ରବ୍ୟକୁ ମହାପ୍ରଭୁଙ୍କୁ ଉତ୍ସର୍ଗ କରିଦେଇଥିଲେ, ଯାହାକି ଆଜି ବି ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ଶିଳାଲେଖରେ ସ୍ୱଷ୍ଟ ଭାବେ ଉଲ୍ଲେଖ ରହିଛି। ରାଜଗୁରୁ ଠାକୁରମାନଙ୍କ ସୁସଜ୍ଜିତ ସୁନାବେଶକୁ ଘୋଷଯାତ୍ରାର ଅନ୍ତିମ ପର୍ବ ତଥା ଦକ୍ଷିଣାଭିମୁଖୀ ଯାତ୍ରାର ଶେଷରେ ରଥ ଉପରେ ବଡ଼ ଏକାଦଶୀ ଦିନ ଅନୁଷ୍ଠିତ କରାଇବାକୁ ପରାମର୍ଶ ଦେଇଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତରେ ସୁନାବେଶରେ ପ୍ରାୟ 138 ପ୍ରକାର ଅଳଙ୍କାରରେ ବିଭୂଷିତ ହୁଅନ୍ତି ଶ୍ରୀଜୀଉ। ତଥ୍ୟ ଅନୁସାରେ ବଡ଼ ଠାକୁର ବଳଭଦ୍ର ପରିଧାନ କରୁଥିବା ଅଳଙ୍କାରଗୁଡ଼ିକ ହେଉଛି ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ବାହାଡ଼ାମାଳି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ବାଘନଖିମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟି ଭଳି 17 ପ୍ରକାର ଅଳଙ୍କାର ସହ ହଳ ଓ ମୂଷଳ ଆୟୁଧ। ସେହିପରି ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଶୋଭାମଣ୍ଡନ କରୁଥିବା ଆଭୂଷଣଗୁଡ଼ିକ ହେଲା କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବମାଳି, ତଗଡ଼ି ଓ ସେବତୀମାଳି। କାଳିଆ ସାଆନ୍ତଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଦିବ୍ୟ ଅଳଙ୍କାର ସବୁ ହେଲା କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ହରିଡ଼ାମାଳି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ତାବିଜମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟି ଭଳି 16 ପ୍ରକାର ଅଳଙ୍କାର ସହ ଆୟୁଧ, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ। ପରିଶେଷରେ ଏତିକି କୁହାଯାଇପାରେ, ଶ୍ରୀଜୀଉଙ୍କର ରଥ ଉପରେ ସୁନାବେଶ କେବଳ ସୁବର୍ଣ୍ଣର ଶୋଭା ନୁହେଁ, ବରଂ ଏହା ଓଡ଼ିଶାର ସଂସ୍କୃତି, ଭକ୍ତି ଏବଂ ସାର୍ବଜନୀନ ଭ୍ରାତୃଭାବର ଏକ ଜୀବନ୍ତ ପ୍ରତୀକ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସୁନାବେଶ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁକନ୍ୟା ଜେନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଶୁଣିଲେ ଆଞ୍ଚଳିକ ସମ୍ବାଦ ପରିପରି ଆଜିର ପ୍ରସଙ୍ଗ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ରଙ୍ଗିଲା ଟୋକା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ ଏବଂ ଅଞ୍ଜଳି ମିଶ୍ରା। ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତ ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ପାମେଲା ଚେନ। ଗୀତ ରଚନା କରିଛନ୍ତି ଦେବଦାସ ଛୋଟରାଇ, ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଓ ପରିପରି ଜିଲ୍ଲା ହାଲଚାଲ। ରାତି 7:30 ଶୁଣିବେ ବନାନୀ କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସିଜେପି। ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରାଷ୍ଟ୍ରପତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ଏବଂ ହରାରେଠାରେ ଚାଲିଥିବା ପୁରୁଷ ଦ୍ୱିତୀୟ ଟି20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 220 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସରକାରଙ୍କ ସହ ଆଲୋଚନା ପରେ ସିଜେପି ଏହାର ଆନ୍ଦୋଳନକୁ ପ୍ରତ୍ୟାହାର କରିଛି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ସିଜେପି ପ୍ରତିନିଧି ମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଏହି ନିର୍ଦ୍ଦେଶ ବାହାରିଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର, ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିଲା। ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଛନ୍ତି। ସେ କହିଛନ୍ତି ପ୍ରତିବାଦକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ନାହିଁ। ଇତିମଧ୍ୟରେ ପଞ୍ଜିକୃତ ହୋଇଥିବା ଏଫ୍ଆଇଆର୍ଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ୱଷ୍ଟ କରିଛନ୍ତି। କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଛନ୍ତି ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ପ୍ରତ୍ୟାହାର କରି ନିଆଯାଇଥିବା ଘୋଷଣା କରିଛନ୍ତି। ସହମତ ହୋଇଥିବା ସର୍ତ୍ତାବଳୀଗୁଡ଼ିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେବା ନେଇ ସେ ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ ଏ

0: ସମ୍ପର୍କରେ ସୂଚନା ଦେଇ ଗତ ଦଶ ଦିନ ଧରି ଛାତ୍ରଗୋଷ୍ଠୀଙ୍କ ପ୍ରତିବାଦ ଏବଂ ତଜ୍ଜନିତ ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ, ବିଶ୍ୱାସ ଏବଂ ନିରନ୍ତର ସମର୍ଥନ ପାଇଁ ଶ୍ରୀ ପ୍ରଧାନ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ରାଷ୍ଟ୍ରସେବା ତାଙ୍କ ଜୀବନର ସର୍ବୋଚ୍ଚ ପ୍ରାଥମିକତା ଏବଂ ଏଥିପାଇଁ ସେ ସର୍ବଦା ଉତ୍ସର୍ଗୀକୃତ ହୋଇ ରହିବେ। ଶ୍ରୀ ପ୍ରଧାନ କହିଛନ୍ତି ନିଟ୍ ୟୁଜି ପରୀକ୍ଷା 2026ର ଅନିୟମିତତା ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ବର୍ଷଠାରୁ ଏହି ପରୀକ୍ଷା ସିବିଟି ମୋଡ୍ରେ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି ରୋମାନିଆ ପ୍ରତିପକ୍ଷ ନିକୁସର ଡାନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ନବୀକରଣୀୟ ଶକ୍ତି ଏବଂ ସଂସ୍କୃତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ବ୍ୟାପକ ଆଲୋଚନା ହୋଇଛି। ରାଷ୍ଟ୍ରପତି ମୁର୍ମୁ ରୋମାନିଆର ପ୍ରଧାନମନ୍ତ୍ରୀ ତଥା ସଂସଦୀୟ ନେତାଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ରୋମାନିଆ ବ୍ୟବସାୟୀ ଫୋରମକୁ ସମ୍ବୋଧନ କରିବା ସହ ରାଷ୍ଟ୍ରପତି ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଛନ୍ତି। ବୁଖାରେଷ୍ଟଠାରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ସ୍ୱାଗତ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ସେମାନଙ୍କର ମାତୃଭୂମି ସହ ରହିଥିବା ଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ପ୍ରତ୍ୟେକ ଭାରତୀୟଙ୍କ ସଫଳତା ଏବଂ ସମର୍ପଣ ପାଇଁ ଦେଶ ଗର୍ବିତ ବୋଲି ରାଷ୍ଟ୍ରପତି କହିଛନ୍ତି।
1: पिछले दो दिनों की अपनी यात्रा के दौरान मैंने भारत के प्रति रोमानिया की आत्मीयता और सद्भावना को मैं प्रत्यक्ष अनुभव किया। आज हमारे दोनों देशों के बीच सहयोग पहले से कहीं अधिक व्यापक और गतिशील है। हमारी सरकारें सस्टेनेबल डेवलपमेंट, क्लाइमेट चेंज से निपटने के प्रयासों, आतंकवाद के विरुद्ध सहयोग तथा रूल्स बेस्ड शांतिपूर्ण अंतर्राष्ट्रीय व्यवस्था को बढ़ावा देने जैसे विश्व मुद्दों पर मिलकर कार्य कर रहे हैं।
0: ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାକାର ଶହୀଦ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାର୍ବଜନୀନ ସେବା ଏବଂ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବୁଖାରେଷ୍ଟ ଅର୍ଥନୈତିକ ଅଧ୍ୟୟନ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତି ମୁର୍ମୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛି। ଏଥିସହ ରାଷ୍ଟ୍ରପତି ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆକୁ ଗସ୍ତ ଶେଷ କରି ରାଷ୍ଟ୍ରପତି ତୃତୀୟ ପର୍ଯ୍ୟାୟରେ ରୋମାନିଆ ଗସ୍ତରେ ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜିତ କରାଯାଇଛି। ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ସନ୍ଧ୍ୟା ଆଳତୀ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ସୁନାବେଶରେ ସଜିତ କରାଯାଇଥିଲା। ନୀତି ନିର୍ଘଣ୍ଟ ଅନୁଯାୟୀ ରାତି 11:00 ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି 12:00 ବଡ଼ସିଂହାର ବେଶ, 12:30 ବଡ଼ସିଂହାର ଭୋଗ ସହ ହରିଶୟନ ଏକାଦଶୀ ନୀତି ନେଇ ଅନ୍ୟାନ୍ୟ ନୀତି ନିର୍ଘଣ୍ଟ ଅନୁଷ୍ଠିତ ହେବ। ପ୍ରାଚୀନ ବୌଦ୍ଧସ୍ଥଳ ଉତ୍ତରପ୍ରଦେଶର ସାରନାଥ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ ହୋଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ୍ ଏହି ନିଷ୍ପଭିକୁ ସ୍ୱାଗତ କରି କହିଛନ୍ତି ଏହା ଦେଶର ସାଂସ୍କୃତିକ ଐତିହ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶେଖାବତ୍ ସାରନାଥ ବୌଦ୍ଧସ୍ଥଳୀକୁ ଶାନ୍ତି, ଜ୍ଞାନ ଏବଂ କରୁଣାର ଏକ କାଳଜୟୀ ଆଲୋକପଥ ବୋଲି ବର୍ଷ୍ଣନା କରିଛନ୍ତି। ଭାରତୀୟ ସଭ୍ୟତାର ଆଧ୍ୟାତ୍ମିକତା ଏବଂ ଦାର୍ଶନିକ ଅବଦାନକୁ ଏହି ପୀଠ ପ୍ରତିଫଳନ କରେ ବୋଲି ସେ କହିଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନନ୍ଦ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ। ସାରନାଥର ଭଗବାନ ବୁଦ୍ଧଙ୍କ ସହିତ ଗଭୀର ସମ୍ପର୍କ ରହିଛି। ଭଗବାନ ବୁଦ୍ଧଙ୍କ ଜ୍ଞାନ, କରୁଣା ଏବଂ ସମନ୍ୱୟର କାଳଜୟୀ ବାର୍ତ୍ତା ବିଶ୍ୱକୁ ପ୍ରେରଣା ପ୍ରଦାନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆସାମରେ ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହୋଇଛି। ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଆଉ 14 ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ

ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 61ରେ ପହଞ୍ଚିଛି। ଦେଢ଼ ଲକ୍ଷରୁ ଅଧିକ ଲୋକ ରିଲିଫ୍ ଶିବିରଗୁଡ଼ିକରେ ଆଶ୍ରୟ ନେଇଛନ୍ତି। ଶିବସାଗର, ଚରାଇଦେଓ ଏବଂ ଜୋରହାଟ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ରାଜ୍ୟର ପ୍ରମୁଖ ନଦୀ ଦିଖୌ, ଦିସାଙ୍ଗ ଏବଂ ଧନସିରୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି। ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମବେଦନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଏହି ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କ ସୁରକ୍ଷା କାମନା କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଲୋକଙ୍କର ସୁରକ୍ଷା ପାଇଁ ରାଷ୍ଟ୍ରପତି ମଙ୍ଗଳ କାମନା କରିଛନ୍ତି। ଏହି ଦୁର୍ବିପାକରେ ଆସାମବାସୀଙ୍କ ସହ ସମଗ୍ର ଦେଶ ଛିଡ଼ା ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଇରାନ ଉପରେ ଆମେରିକା ପକ୍ଷରୁ ଚାଲିଥିବା ଆକ୍ରମଣରେ ଆଜି ବିରତି ପରିଲକ୍ଷିତ ହୋଇଛି। ଲଗାତାର 13 ଦିନ ଧରି ଆମେରିକା ରାତ୍ରି ସମୟରେ ଇରାନ ଉପରେ ଆକ୍ରମଣ ଜାରି ରଖିଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇରାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ହୋସେନ କରମାନପୁର ଏହି ବିରତିକୁ ନିଶ୍ଚିତ କରିଛନ୍ତି। ତେବେ ହର୍ମୁଜ୍ ପ୍ରଣାଳୀ ପ୍ରସଙ୍ଗକୁ ନେଇ ସେଠାରେ ଆଞ୍ଚଳିକ ଅସ୍ଥିରତା ଗୁରୁତର ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ଯୁଦ୍ଧବିରତି ନେଇ କୌଣସି ଘୋଷଣା କରିନାହିଁ।

0: କମାଣ୍ଡ ସେଣ୍ଟକମ୍ ଯୁଦ୍ଧବିରତି ନେଇ କୌଣସି ଘୋଷଣା କରିନାହିଁ। ସେହିଭଳି ଇରାନ୍ର କୌଣସି ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ସୁରକ୍ଷାଜନିତ ସତର୍କତାମୂଳକ ପଦକ୍ଷେପ ଜାରି ରହିଛି। ଏୟାର ସୁବିଧା 2.0 ପୋର୍ଟାଲ ପରିଚୟ ପ୍ରଦାନ କରି କେତେକ ନକଲି ୱେବ୍ସାଇଟ୍ ଯାତ୍ରୀଙ୍କୁ ଠକେଇ କରୁଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସତର୍କ କରାଇଛି। ଏକ ପ୍ରେସ୍ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି ଏହି ପୋର୍ଟାଲ ମାଧ୍ୟମରେ ନିଃଶୁଳ୍କ ସେବା ପ୍ରଦାନ କରାଯାଉଛି ଏବଂ ଏଥିପାଇଁ ନିଜସ୍ୱ ଘୋଷଣା ଫର୍ମ ଦାଖଲ ପାଇଁ କୌଣସି ଦେୟର ଆବଶ୍ୟକତା ପଡ଼େ ନାହିଁ। ଭାରତ ଜିମ୍ବାୱେ ପୁରୁଷ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ହରାରେଠାରେ ଜାରି ରହିଛି। ଟସ୍ ଜିତି ଜିମ୍ବାୱେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 5 ୱିକେଟ୍ ବିନିମୟରେ 219 ରନ୍ ସଂଗ୍ରହ କରିଛି। 220 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଜିମ୍ବାୱେ 8 ଓଭରରେ 4 ୱିକେଟ୍ ହରାଇ 64 ରନ୍ ସଂଗ୍ରହ କରିଥିଲା। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହୃତ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରାଷ୍ଟ୍ରପତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜୀଉ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଦ୍ୱିତୀୟ ଟି20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 220 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ ଓ ତଦନ୍ତ ପାଇଁ ଓଡ଼ିଶା ପୁଲିସ୍ E0 FIR ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏହାର ଉଦ୍ଘାଟନ କରିଛନ୍ତି। ନୂଆ ବ୍ୟବସ୍ଥା ଅନୁଯାୟୀ 10 ଲକ୍ଷ ଟଙ୍କା କିମ୍ବା ତା'ଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ପର୍କିତ ଅଭିଯୋଗ 1930 ହେଲ୍ପଲାଇନ୍ରେ ପଞ୍ଜୀକୃତ ହେଲେ CCTNS ମାଧ୍ୟମରେ ସ୍ୱୟଂଚାଳିତ ଭାବେ E0 FIR ପ୍ରକ୍ରିୟା ଆରମ୍ଭ ହେବ। ଏହାଫଳରେ ଅଭିଯୋଗ ପଞ୍ଜୀକରଣ ତଦନ୍ତ ଓ ଠକେଇ ଅର୍ଥ ଉଦ୍ଧାର ପ୍ରକ୍ରିୟା ଅଧିକ ଦ୍ରୁତ ହେବ। ସାଇବର ଠକେଇର ଶିକାର ହେଲେ ବିଳମ୍ବ ନ କରି 1930 ନମ୍ଘରରେ ତୁରନ୍ତ ଅଭିଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ଡିଜିପି। କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କଟକ ମହାନଗର ନିଗମ ପକ୍ଷରୁ ଏକ ନୂତନ ଆହାର କେନ୍ଦ୍ର ଉଦ୍ଘାଟିତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହାର ଉଦ୍ଘାଟନ କରିଛନ୍ତି। 60 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ରରେ ପ୍ରତିଦିନ 600 ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଏବଂ 400 ଜଣଙ୍କ ପାଇଁ ରାତ୍ରୀ ଭୋଜନ ବ୍ୟବସ୍ଥା ରହିଛି। ହସ୍ପିଟାଲରୁ ଆସୁଥିବା ରୋଗୀ ସେମାନଙ୍କର ସମ୍ପର୍କୀୟ ଓ ସାଧାରଣ ଲୋକ ଏହାଦ୍ୱାରା ସୁଲଭ ମୂଲ୍ୟରେ ପୌଷ୍ଟିକ ଖାଦ୍ୟ ପାଇପାରିବେ। କଟକ ମହାନଗର ନିଗମର 150 ବର୍ଷ ପୂର୍ତ୍ତି ଉତ୍ସବର ଉଦ୍ଘାଟନୀ ସମାରୋହ ସ୍ଥାନୀୟ ଶହୀଦ ଭବନରେ ଅନୁଷ୍ଠିତ ହୋଇଛି। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହାର ଶୁଭାରମ୍ଭ କରିଥିଲେ। ମେୟର ସୁବାସ ସିଂ କହିଛନ୍ତି କଟକ ସହରର ଭିତ୍ତିଭୂମି ବିକାଶ ପାଇଁ 516 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ଏହି ଅବସରରେ କଟକର ପୌର ପ୍ରଶାସନରେ ଅବଦାନ ରଖିଥିବା ପୂର୍ବତନ ମେୟର ଓ ଅନ୍ୟାନ୍ୟ ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଗରିମା ଯୋଜନାରେ କାର୍ଯ୍ୟରତ 6 ଜଣ କୋର୍ ସାନିଟେସନ କର୍ମୀଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ସହ 12ଟି ଫୁଡ୍କୋର୍ଟର ହିତାଧିକାରୀଙ୍କୁ ଦୋକାନ ଘରର ଚାବି ବଣ୍ଟନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ମହାପାତ୍ର ଏହି ଅବସରରେ କହିଥିଲେ
3: ଆମ ପାଇଁ ଏକ ସୌଭାଗ୍ୟର ଜିନିଷ। 50 ବର୍ଷ ପୂର୍ତ୍ତି ହୋଇଛି କଟକ ମହାନଗର ନିଗମର। ଇଏ ମାଟି ଏକ ପବିତ୍ର ମାଟି, ମାଆର ମାଟି, ମା ଶ୍ରୀ ଚଣ୍ଡୀଙ୍କର ମାଟି, ମା କଟକ ଚଣ୍ଡୀଙ୍କର ମାଟି। ଏ ମାଟିରେ ପୂର୍ବରୁ ମଧ୍ୟ ଆମ ମୟୂରଭଞ୍ଜିଆଙ୍କ ସହିତ କଟକର ଅତପ୍ରତ ଭାବରେ ଭାତୃଭାବ ରହିଛି, ଭାଇଚାରା ରହିଛି। କାରଣ ଏଠି ଆମର ମହାରାଜା ଶ୍ରୀରାମଚନ୍ଦ୍ର ମଧ୍ୟ ଏଠି ମେଡିକାଲ କଲେଜ କରିବା ଏବଂ ଶ୍ରୀ ରମାଦେବୀ ମହାବିଦ୍ୟାଳୟ କରିବା, ତେଣୁ ଇଏ ସମ୍ପର୍କ ବହୁ ପୂର୍ବରୁ ମୟୂରଭଞ୍ଜ ସହିତ ନିବିଡ଼ ଭାବରେ ଅଛି। ତେଣୁ ଏ କଟକ ସହର ଯେଉଁ ଐତିହାସିକ ସହର, ଏ କଟକ ସହର ସୁବାସ ବସୁଙ୍କର ସହର, ଏ ମାଟିରେ ନିଶ୍ଚିତ ଭାବରେ ବହୁ ଡେଭଲପମେଣ୍ଟ କାମର ଆହୁରି ଆବଶ୍ୟକତା ଅଛି। ଆମେ ତାକୁ କରିବୁ। 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଯେଉଁଭଳି ଭାବରେ ଏଠି ଲୋକଙ୍କର ଭାବବେଗ ଅଛି, ସେ ଭାବବେଗକୁ ରକ୍ଷା କରି ଆମେ ଏଠିକାର ସୌନ୍ଦର୍ଯ୍ୟକରଣ ସହିତ

0: ସ୍ୱଚ୍ଛତାକୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱ ଦେଉଛୁ। ମୁଁ କଟକ ଭାଇମାନଙ୍କୁ ଭଉଣୀମାନଙ୍କୁ ନିବେଦନ କରିଛି ଯେ ଏଇଥର ଯେମିତି ଜାତୀୟ ସ୍ତରରେ କଟକ ଏକ ନମ୍ବର ସ୍ୱଚ୍ଛ ସହର ବନେ ଏଥିପାଇଁ ସମସ୍ତେ ଧ୍ୟାନପୂର୍ବକ ହେବା। ଇଏ 150ତମ ପୂର୍ତ୍ତି ଉପଲକ୍ଷେ ଆମର କଟକବାସୀଙ୍କର ବଡ଼ ଭୂମିକା ରହିବ ଏବଂ ଏଠି ଯେଉଁ କନଭେନସନ ହଲ୍ର କଥା କହିଲେ ମୁଁ ତାଙ୍କୁ କହିଛି ତୁରନ୍ତ ଆମେ ଡିପିଆର୍ ପ୍ରସ୍ତୁତ କରିବୁ ଏବଂ ଏଠି 1500-2000 ବିଶିଷ୍ଟ ମଲ୍ଟିପର୍ପଜ୍ କନଭେନସନ ହଲ୍ କଟକବାସୀଙ୍କ ପାଇଁ ଏ 10 ବର୍ଷ ପୂର୍ତ୍ତି ଉପଲକ୍ଷେ ସମର୍ପିତ ହେବ ଏବଂ ସେଠି ସବୁପ୍ରକାର ବ୍ୟବସ୍ଥା ରହିବ, ସିନେମା ହଲ୍ର ବି ବ୍ୟବସ୍ଥା ରହିବ ଏବଂ ଏ କଟକ ସହରରେ ଯେଉଁ ଆବଶ୍ୟକତା ଅଛି, ଡ୍ରେନ୍ର ଆବଶ୍ୟକତା ଅଛି, ଡ୍ରେନ୍କୁ ମଧ୍ୟ କରାଯିବ। ଏ କଟକ ସହରରେ ଆମେ ଗତ ବର୍ଷ ଏଠି 885 ଅଧିକ ପ୍ରୋଜେକ୍ଟ ଦିଆହୋଇଥିଲା, 500 ଅଧିକ ପ୍ରୋଜେକ୍ଟକୁ ସମାପ୍ତ ହେଲାଣି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ। ଛୋଟ ବଡ଼ କରି ବଡ଼ ପ୍ରୋଜେକ୍ଟ ମଧ୍ୟ ଆମେ ଏଠି କରିଛୁ, କରିବୁ ମଧ୍ୟ ଆଗକୁ। ଟିପି ସ୍କିମ୍ରେ ମଧ୍ୟ ଅଧିକରୁ ଅଧିକ ଏ ସହରକୁ ସୌନ୍ଦର୍ଯ୍ୟକରଣ ବୃଦ୍ଧି କରିବୁ ଏବଂ ସହରରେ ଯେଉଁଭଳି ଭାବରେ ସାଧାରଣ ବସ୍ତି ବାସିନ୍ଦା ଅଛନ୍ତି ତାଙ୍କ ପାଇଁ ବି ଏଫୋର୍ଡେବୁଲ୍ ହାଉସ୍ କରିବାର ମଧ୍ୟ ନିଷ୍ପତ୍ତି ଆମେ କରିଛୁ। ଗରିବ ଲୋକଙ୍କ ପାଇଁ ଏଫୋର୍ଡେବୁଲ୍ ହାଉସ୍ କରିବୁ, ସାଧାରଣ ବର୍ଗ ମିଡିଲ୍ କ୍ଲାସ୍ଙ୍କ ପାଇଁ LIG MIG ଘର ମଧ୍ୟ କରିବୁ ଏବଂ ଏଫୋର୍ଡେବୁଲ୍ LIG ରେଣ୍ଟାଲ୍ ହାଉସ୍ ମଧ୍ୟ ଆମେ କଟକରେ କରିବୁ। ପ୍ରାୟ DPR ଶେଷ ପର୍ଯ୍ୟାୟ ଆଡ଼କୁ ଗଲାଣି, ଖୁବ୍ ଜଲ୍ଦି ଆମେ ପାର୍ଟଲି କାମ ଆରମ୍ଭ କରୁଛୁ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ପଦକୁ ସତର୍କତାର ସହିତ ପାର ହେଇଯାଏ, ସେ ଜୀବନ ବାଜିରେ ଜିତିଯାଏ। ହେଲେ ଆମେ ଜାଣିଶୁଣି ବିପଦକୁ ହାତଠାରେ ଡାକିବା ଉଚିତ ନୁହେଁ। ଏସବୁ କହିବାର ଅର୍ଥ ହେଲା, ଆଜି ହେଉଛି ୱାର୍ଲ୍ଡ ଡ୍ରାଉନିଂ ପ୍ରିଭେନ୍ସନ୍ ଡେ ବା ବିଶ୍ୱ ଜଳବୁଡ଼ି ଦୁର୍ଘଟଣା ନିବାରଣ ଦିବସ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପାଣିକୁ ଯିବା ସମୟରେ ବିଭିନ୍ନ ସତର୍କତା ଆପଣେଇବା ତଥା ପାଣିରେ ନ ବୁଡ଼ିବା ପାଇଁ ବିଭିନ୍ନ ଉପାୟକୁ ଅବଲମ୍ବନ କରିବା। ବର୍ତ୍ତମାନ ଦେଖାଯାଉଛି ଯେ ବର୍ଷକର ପିଲାଠାରୁ ଆରମ୍ଭ କରି 24 ବର୍ଷ ପର୍ଯ୍ୟନ୍ତ ଯୁବକମାନେ ଅଧିକ ସଂଖ୍ୟକ ନଦୀ ନାଳ ପୋଖରୀ ସମୁଦ୍ରରେ ନିଜର ଅସାବଧାନତା ଯୋଗୁଁ ବୁଡ଼ି ମୃତ୍ୟୁବରଣ କରୁଛନ୍ତି। ଏହି ପ୍ରସଙ୍ଗକୁ ଆଖି ଆଗରେ ରଖି ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ପ୍ରସ୍ତାବ ରଖାଯାଇ 2021 ମସିହା ଜୁଲାଇ 25 ତାରିଖକୁ ବିଶ୍ୱ ଜଳବୁଡ଼ି ଦୁର୍ଘଟଣା ନିବାରଣ ଦିବସ ରୂପେ ପାଳନ କରାଯିବାର ଘୋଷଣା କରାଗଲା। ସେହି ଦିନଠାରୁ ଏହି ଦିବସ ପାଳନ ହେଇ ଆସୁଛି। ଖାଲି ଆଜି ଦିନଟିକୁ ପାଳନ କରିଦେଲେ ହବନି, ଆସନ୍ତୁ ଯୁବବର୍ଗଙ୍କୁ ତଥା ପ୍ରତ୍ୟେକଙ୍କୁ ସଚେତନତାର ବାର୍ତ୍ତା ଦେବା। ପହଁରା ନ ଜାଣି ପାଣିକୁ ଯିବେନି ତଥା ପାଣି ସହିତ ଖେଳ ଖେଳିବେନି। ସେମାନଙ୍କୁ ସଚେତନ କରାଇବା ଯେମିତି ପାଣିରେ ବୁଡ଼ି ଭଗବାନଙ୍କର ପ୍ରଦତ୍ତ ଏହି ଅମୂଲ୍ୟ ଜୀବନଟି ଏମିତି ଅକାଳରେ ଝଡ଼ି ନଯିବ। ଶ୍ରୋତା ବନ୍ଧୁ, ବେଳେବେଳେ ପିଲା ଦିନର କଥା ମନେ ପଡ଼ିଲେ ଭାରି ହସ ଲାଗେ ନା? ଏଇ ଯେମିତି ବଣକୁ ଯିବୁ, କୋଳି ଖାଇବୁ, ବାଘ ଆସିଲେ ଡରିବୁନି, ହା ହୁତ୍, ଏମିତି କହି ଯେତେବେଳେ ପାଟିରୁ ପବନଟା ବାହାର କରି କିଏ ଫୁଙ୍କି ଦଉଥିଲା, ପିଲାଙ୍କ ଆଖି ଡରରେ ବନ୍ଦ ହେଇଯାଉଥିଲା। ଆଉ ଯେତେବେଳେ ବାଘ ଗାଁରେ ମାତିଛି ବୋଲି ଆମେମାନେ ଶୁଣୁଥିଲୁ, ସେତେବେଳେ ଗାଁରେ ତାଟି କବାଟ ପଡି ଯାଉଥିଲା। ଆଉ ଛୋଟ ପିଲା ଦୁଷ୍ଟ ହେଲେ, ନ ଶୋଇଲେ ବାଘ ମାମୁଁ ଆସିବ କହି ମା ମାନେ ପିଲାଙ୍କୁ ଶୁଆଇ ଦେଉଥିଲେ। ସତରେ ଏସବୁ କଥା ଉଠିଲେ ଜଙ୍ଗଲ କଥା ତ ନିଶ୍ଚୟ ମନକୁ ଆସିବ, ଆଉ ଜଙ୍ଗଲ କଥା ମନେ ପଡିଲେ ବାଘର ଭୟ କଥା ତ ନିଶ୍ଚୟ ମନେ ପଡିବ। ଯଦି ଆମେ ଛୋଟ ପିଲାଙ୍କୁ ବଣ ଜଙ୍ଗଲ କଥା ପଚାରିବା, ସେଠି କିଏ ରୁହନ୍ତି ବୋଲି କହିବା, ସେ ଆଗ କହିବେ ବାଘ କଥା, ତାପରେ ଅନ୍ୟ ବଣଜନ୍ତୁଙ୍କ କଥା କହିବେ। ଏ ବାଘ ମାନଙ୍କୁ ସୁରକ୍ଷିତ ସଂରକ୍ଷିତ ରଖିବା ପାଇଁ ଆମର ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ, କଳା ବାଘ ଆଉ ନନ୍ଦନ କାନନରେ ଧଳା ବାଘ ମଧ୍ୟ ରହିଛନ୍ତି। ହେଲେ ବର୍ତ୍ତମାନ ବାଘ ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲାଣି। ଆମେ ବାହାର ଦେଶରୁ ବାଘ ଆଣି ଆମ ଅଭୟାରଣ୍ୟର ଶୋଭା ବର୍ଦ୍ଧନ କରୁଛୁ। ଆମ ଜଙ୍ଗଲର ସୌନ୍ଦର୍ଯ୍ୟ ବୃଦ୍ଧିରେ ବନ୍ୟଜନ୍ତୁ ମାନଙ୍କର ଉପସ୍ଥିତି ଅପରିହାର୍ଯ୍ୟ। ଆଉ ଜୈବ ବିବିଧତା ସୁରକ୍ଷାରେ ଗଛ ଲତା କୀଟ ପତଙ୍ଗ ପରି ଏମାନଙ୍କର ମଧ୍ୟ ଅବଦାନ ରହିଛି। କୁହାଯାଏ ପ୍ରତ୍ୟେକ ଜୀବ ହେଉଛନ୍ତି ସୃଷ୍ଟିର ବୈଚିତ୍ର୍ୟ। ମଣିଷଙ୍କ ପରି ପ୍ରତ୍ୟେକ ଜୀବଜନ୍ତୁଙ୍କର ମଧ୍ୟ ଏ ପୃଥିବୀରେ ରହିବାର ଅଧିକାର ଅଛି। ସେଇଥିପାଇଁ କୁହାଯାଏ ଯେତେବେଳେ ଆମ ସ୍ୱଭାବ ସ୍ଥାନକୁ ନିଜର ନୀତି ବୋଲି ଗ୍ରହଣ କରିବା, ପ୍ରତ୍ୟେକଙ୍କ ସହିତ ମିଳିମିଶି ହସ ଖୁସିରେ ରହିବା, ସେତେବେଳେ ଏ ଦୁନିଆ ମଧୁମୟ ହେଉଠିବ। ବନ୍ୟ ପ୍ରାଣୀଙ୍କ ସହିତ ହିଂସା ଦ୍ୱେଷ ଈର୍ଷା ଭାବ ପୋଷଣ ନ କରି ଜୀବେ ଦୟା ମନୋଭାବ ରଖିଲେ ପରିବେଶ ହସି ଉଠିବ। ମଣିଷ ପଶୁଙ୍କ ଭିତରେ ଏକ ଘନିଷ୍ଠ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ସୃଷ୍ଟି ହେବ। ଆଉ ବନ୍ୟ ଜନ୍ତୁମାନେ ନିର୍ଦ୍ୱନ୍ଦରେ ଧରା ପୃଷ୍ଠରେ ବସବାସ କରିପାରିବେ।

0: ଶୃଙ୍ଖଳ
1: ସମସ୍ତେ ସମସ୍ତଙ୍କ ଉପରେ ଡାଇରେକ୍ଟ କି ଇନଡାଇରେକ୍ଟଲି ପ୍ରଭାବିତ ହୁଅନ୍ତି।
0: ଆମ ଓଡ଼ିଶାରେ କେତେଟି ପ୍ରକଳ୍ପ ଅଛି?
1: ଆମର ଓଡ଼ିଶାରେ ଅଛି ଶିମିଳିପାଳ ଆଉ ସାତକୋଶିଆ। ଆପଣ ଶୁଣିଥିବେ ସାତକୋଶିଆରେ ସୁନ୍ଦରୀ ଛଡା ହେଇଥିଲା। ସୁନ୍ଦରୀ ଛଡା ହେବା ଯୋଗୁଁ ଜନସାଧାରଣ ବହୁତ ଅସନ୍ତୋଷ ବ୍ୟକ୍ତ କରିଥିଲେ।
0: ଆଚ୍ଛା,
1: ଆହୁରି ପ୍ରପୋଜ ଟାଇଗର ରିଜର୍ଭ ଦୁଇଟା ଅଛି, ଗୋଟେ ହଉଛି ଦେବ୍ରିଗଡ଼ ଆଉ ଗୋଟେ ହଉଛି ସୁନାବେଡ଼ା।
0: ତେବେ ଏଇ ଯେ ଆମର ପ୍ରକଳ୍ପ କହିଲେ ଓଡ଼ିଶାରେ ରହିଛି, ତାର କାର୍ଯ୍ୟକାରୀ କେମିତି, ତାକୁ ଦେଖାବେଖା କେମିତି କଣ କରାଯାଉଛି?
1: ଏଇ ପ୍ରକଳ୍ପ ପାଇଁ ଗୋଟେ ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି ସେଣ୍ଟରରେ ଅଛି। ବାଘ ପ୍ରକଳ୍ପ ପରିଚାଳନା ପାଇଁ ସମସ୍ତ ପ୍ଲାନ ଠୁ ଅର୍ଥ ସବୁ ରାଜ୍ୟ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଠୁ ଆଣି ଆମକୁ ପ୍ରଶିକ୍ଷଣ ଦେଇକି ସେ ପ୍ରୋଜେକ୍ଟ ପାଇଁ କାର୍ଯ୍ୟ କରିଥାନ୍ତି।
0: ଏଇ ବାଘ ପ୍ରକଳ୍ପ ରହିଛି ଓଡ଼ିଶାରେ କେବେଠୁ ଆରମ୍ଭ ହେଇଥିଲା, ତାର କିଛି ଇତିହାସ ଅଛି?
1: ଭାରତ ସରକାର ଏହାକୁ 1973 ମସିହାରେ ଆରମ୍ଭ କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହାୟତାରେ ସେଇଟା ଆରମ୍ଭ ହୋଇଥିଲା। ସେତେବେଳେ ପ୍ରଥମ ଜିମ୍ କର୍ବେଟ ନ୍ୟାସନାଲ ପାର୍କ, ଆପଣ ନାଁ ଶୁଣିଥିବେ ଉତ୍ତରାଖଣ୍ଡର, ସେଇଟାକୁ ପ୍ରଥମ ପ୍ରୋଜେକ୍ଟ ହିସାବରେ ନେଇଥିଲେ। ଡକ୍ଟର କୈଳାସ ସାଂଖିଲା ବୋଲି ଜଣେ ବ୍ୟକ୍ତି ପ୍ରଥମ ପ୍ରୋଜେକ୍ଟ ଡାଇରେକ୍ଟର ହେଇଥିଲେ, ତାଙ୍କୁ ସେଇଥିପାଇଁ ଟାଇଗର ମ୍ୟାନ ଅଫ୍ ଇଣ୍ଡିଆ ବୋଲି ଆଖ୍ୟା ଦିଆଯାଇଛି। 1973 ମସିହାରେ ସେଇଟା ପ୍ରଥମ କାର୍ଯ୍ୟକାରୀ ହେଇଥିଲା। ବର୍ତ୍ତମାନ ପ୍ରାୟ ଭାରତରେ 53 ଟାଇଗର ରିଜର୍ଭ ଅଛି। ମଧ୍ୟପ୍ରଦେଶରେ ଭାରତର 1/3 ବାଘ ଅଛନ୍ତି। ସେ ଯୋଉ ବାଘ ଗଣନା କାର୍ଯ୍ୟ ପ୍ରତି 2 ବର୍ଷରେ ଚାଲିଛି, ସେତେବେଳେ ହଉନଥିଲା। ଯେତେବେଳେ ରାଜରାଜଗୁଡା ଶାସନ ଥିଲା, ସେମାନେ ବାଘମାନଙ୍କୁ ମାରିବା ତାଙ୍କର ଗୋଟେ ଗର୍ବର ବିଷୟ ଥିଲା, ତାଙ୍କ ଟ୍ରଫି ସଂଗ୍ରହ ତାଙ୍କର ଗୋଟେ ସଉକ ଥିଲା। ସେଥିପାଇଁ ବାଘ ସଂଖ୍ୟା ହ୍ରାସ ହେବାର ମୁଖ୍ୟ କାରଣ ହଉଛି ରାଜରାଜଗୁଡା ମାନଙ୍କ ସଉକ।
0: ଆଉ ଏବେ ହ୍ରାସ ହେବାର କାରଣ ସବୁ କଣ ରହିଛି?
1: ଆପଣ ଜାଣିଥିବେ ସୁନ୍ଦରୀ ମଣିଷକୁ ମାରିଦେଲା ବୋଲି ରୁମର ହେଲା, ତେଣୁ ସୁନ୍ଦରୀକୁ ମାରିବା ପାଇଁ ସେମାନେ ସବୁ ଚେଷ୍ଟା ଚଲେଇଲେ। ମାନେ ମଣିଷ ଆଉ ଜୀବଜନ୍ତୁଙ୍କ ଭିତରେ ଯୋଉ ସବୁବେଳେ ରାଗି ରହିଛି, ଇଏ ଆପଣଙ୍କର ଯଦି କିଏ ରିଲେଟିଭ ଯଦି ବାଘ ଦ୍ୱାରା ଆକ୍ରମଣର ଶିକାର ହେଇ ମରିଯିବେ, ତାପରେ ଲୋକଟି କ୍ଷୁବ୍ଧ ହେଇକି ସିଏ ଚାହିଁବ ବାଘଟା କେମିତି ମାରିବ ଆମେ, ସେ ଗାଁବାସୀ ସବୁବେଳେ ଚେଷ୍ଟା କରିବେ ସେ ବାଘ ମରିଯାଉ, ତେଣୁ ତାକୁ ଇଲେକ୍ଟ୍ରୋକୁସନ କରନ୍ତୁ, ନହେଲେ ତୀର ଦ୍ୱାରା ମାରନ୍ତୁ, ନହେଲେ ବନ୍ଧୁକ ମାରନ୍ତୁ, କେମିତି ହେଲେ ମାରିବାକୁ ବି ଚେଷ୍ଟା କରିବେ। ତାପରେ ଆପଣ ଜାଣିଥିବେ ବାଘର ଦାନ୍ତ ବି ବହୁତ ମୂଲ୍ୟବାନ, ବାଘର ଚମଡା ବି ବହୁତ ମୂଲ୍ୟବାନ, ସେଥିପାଇଁ ଶିକାର ମୁଖ୍ୟ କାରଣ ବାଘର। ତାପରେ ତାକୁ ନଷ୍ଟ ହଉଛି, ଜଙ୍ଗଲ କ୍ଷୟ ହେଇକା ଯାଉଛି। ଆପଣ 10 ବର୍ଷ ତଳେ ଦେଖିଥିବା ଜଙ୍ଗଲ ତାର ଆୟତନ ବହୁତ କମ୍ରେ ପହଞ୍ଚିଗଲାଣି। ତ ବାଘ ରହିବ, ବାଘର ଗୋଟେ ଟେରିଟୋରୀ ଅଛି, ସେ ଗୋଟେ ଜୋନ୍ରେ ତା ଏରିଆ କରିଥାଏ, ତା ନିଜ ପରିବେଶ ସନ୍ତୁଳିତ ନ ରହିଲେ ମାନେ ଭଲ ନ ରହିଲେ ସେ ଧୀରେ ଧୀରେ ଲୋପ ପାଇଯାଉଛି।
0: ଆପଣ କହିଲେ ଆମର ଓଡ଼ିଶାରେ ଏତିକି ସବୁ ବାଘ ଅଛନ୍ତି, ଆପଣ ତାକୁ ଗଣନା କେମିତି କରୁଛନ୍ତି?
1: ବାଘ ଗଣନା ଗୋଟେ ପଗ୍ ଇମ୍ପ୍ରେସନ କାର୍ଡ ବୋଲି ଗୋଟେ ଜିନିଷ ଅଛି, ମାନେ ବାଘର ପାଦ ଚିହ୍ନକୁ ହ୍ୱାଇଟ୍ ସିମେଣ୍ଟରେ ଛାଞ୍ଚ କରାଯାଏ, ଛାଞ୍ଚ କରିକି ଆଣିକି ସେଥିରେ ଟେକ୍ନିସିଆନ ମାନେ ଯୋଉମାନେ ସେ ବିଷୟରେ ଜ୍ଞାନ ଆହରଣ କରିଛନ୍ତି ସିଏ ଚିହ୍ନିକିରି ତାକୁ ଗଣନା କରନ୍ତି। ଏବେ ଆଉ ଟିକେ ଟେକ୍ନୋଲୋଜି ଆଉ ଟିକେ ଭଲ ହେଇଗଲାଣି, ଯୋଉଥିରେ କି କ୍ୟାମେରା ଟ୍ରାପିଂ ମେଥଡ଼ରେ ବାଘମାନଙ୍କ ଫଟୋ, ରାତିରେ ସେମାନେ ପାଣି ଜାଗାକୁ ଯିବେ, ସଲ୍ଟ ଲିକ୍ ଗୋଟେ ଅଛି ପାଣି ପିଇସାରେ ସେମାନେ ଗୋଟେ ଲୁଣି ମାଟି ଖାଆନ୍ତି ତାଙ୍କ ଖାଦ୍ୟ, ସେ ଜାଗା ଗୁଡାକରେ ସବୁ ଖଞ୍ଜା ହେଇଥାଏ, ଯୋଉଠିକି କ୍ୟାମେରା ଟ୍ରାପ୍ରେ ରେକର୍ଡ ହୁଏ। ଯେମିତି ଦୁଇଟା ମଣିଷର ମୁହଁ ସମାନ ନୁହେଁ, ସେମିତି ବାଘର ଗାର ସମାନ ନୁହେଁ, ବାଘର ଗାର ଦେଖିକି ସେମାନେ ଚିହ୍ନନ୍ତି ଇଏ ଗୋଟେ ଅଲଗା ବାଘ, ଇଏ ଆଉ ଗୋଟେ ଅଲଗା ବାଘ, ଇଏ ଆଉ ଗୋଟେ ଅଲଗା ବାଘ, ବାଘର ଗାରର ପ୍ୟାଟର୍ନ ସମସ୍ତଙ୍କର ସମାନ ନୁହେଁ, ସମସ୍ତଙ୍କର ଅଲଗା ଅଲଗା।
0: ଆଚ୍ଛା, ଆପଣ ଯୋଉ କହିଲେ ଆମର ଇକୋଲୋଜିକାଲ ବାଲାନ୍ସ କୁ ସନ୍ତୁଳିତ କରିବା ପାଇଁ ବାଘର ଆବଶ୍ୟକତା ରହୁଛି, ବାଘ ତ ଏକ ମାଂସାଶୀ ପ୍ରାଣୀ, ସେ ଖାଦ୍ୟ ଖାଇବାର କଣ ନିୟମ ସେମିତି କିଛି ଅଛି, କେତେ ଦିନ ଥରେ ଖାଇବା?
1: ମାନଙ୍କର ଗୋଟେ ଭଲ ଗୁଣ ଅଛି, ଆମର ଯେମିତି ଲୋଭ ଥାଇକିରି ଆହୁରି ଆକୁମୁଲେଟ କରିବା, ଆହୁରି ସଞ୍ଚୟ କରିବା, ଆହୁରି ଖାଇବା, ବାଘର ଥରେ ପେଟ ପୁରିଲେ ସେ ଆଉ ଛୁଇଁବନି ଆହାର, ମାନେ ଭୋକ ନ ହବା ପର୍ଯ୍ୟନ୍ତ।
0: ଆଚ୍ଛା ଆଚ୍ଛା,
1: ତେଣୁ ଗୋଟେ ଶିକାରକୁ ସେ ଦିନ ଦିନ ଧରି ଖାଇଥାଏ।
0: ଆମର ଯୋଉ ବ୍ୟାଘ୍ର ପ୍ରକଳ୍ପ ରହିଛି ତାର ଭବିଷ୍ୟତ କଣ ଅଛି?
1: ଆମର ଗୋଟେ ସଂସ୍ଥା ଅଛି NTCA ବୋଲି, ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି, ନ୍ୟାସନାଲ ବୋର୍ଡ ଅଫ ୱାଇଲ୍ଡ ଲାଇଫ୍ ର ନିର୍ଦ୍ଦେଶରେ NTCA ସବୁବେଳେ କାମ କରିଥାଏ, ଯିଏକି ବିଭିନ୍ନ ବାଘ ପ୍ରକଳ୍ପ ପାଇଁ ଯାହା ଯାହା ପ୍ରୟୋଜନ ସେ ସଂସ୍ଥା ପ୍ଲାନିଂରେ ଥାନ୍ତି। ଆମର ଓଡ଼ିଶାର ଜଣେ କର୍ମୀ ଡକ୍ଟର ଅନୁପ ନାୟକ ବୋଲି ବହୁତ କାମ କରିଥିଲେ, ଏବେ ଯୋଉ ଜୁନୋ ନ୍ୟାସନାଲ ପାର୍କକୁ ଆସିଛନ୍ତି ଚିତା ଆଫ୍ରିକା ନାମ୍ବିଆରୁ, ଏଇଟା ତାଙ୍କ ଅବଦାନ, ତାଙ୍କ ମାନସପତ୍ର, ସେତେବେଳେ ସିଏ ଏଇ ପ୍ଲାନିଂଟା କରିଥିଲେ। ଏଇଟା ହଉଛି ୱାର୍ଲଡରେ ପ୍ରଥମ ଇଣ୍ଟରନ୍ୟାସନାଲ ଏକ୍ସଚେଞ୍ଜ।
0: ଆଚ୍ଛା ଆଚ୍ଛା, ପ୍ରକୃତି ତାଙ୍କୁ ତ ଦେଇଛି ଶିକାର କରିବାର ଶୈଳୀ, ସେ ଶିକାର କରିକି ଆନନ୍ଦରେ ଖାଆନ୍ତି, କିନ୍ତୁ ପ୍ରକଳ୍ପ ମାଧ୍ୟମରେ ତାକୁ ଯଦି ଆମେ ଖାଦ୍ୟ ଦେବା, ସେ ଖାଦ୍ୟ ଖାଇକି କଣ ସନ୍ତୁଷ୍ଟ ହୁଅନ୍ତି?
1: ଟାଇଗର ପ୍ରୋଜେକ୍ଟ ଗୁଡାକରେ ଆମେ ତାଙ୍କୁ ଖାଇବାକୁ ଦଉନେ, ସେମାନେ ନେଚରରେ ହିଁ ବଢୁଛନ୍ତି, ପ୍ରାକୃତିକ ପରିବେଶରେ ବଢୁଛନ୍ତି। କିନ୍ତୁ ଆପଣ ଯୋଉ ଜୁ କଥା କହୁନାହାନ୍ତି, ସେଗୁଡା ଜୁରେ ଘଟେ, ଆମେ ତାଙ୍କୁ ମାଂସ ଦଉ ସିଏ ଖାଇବେ, ନନ୍ଦନକାନନ ଜୁ ର କଥା କହୁଛି, ସୋମବାର ତାଙ୍କୁ ବିଲକୁଲ କିଛି ଖାଇବାକୁ ଦିଆଯାଏ ନାହିଁ, ତାଙ୍କୁ ଫାଷ୍ଟିଂ କରାଯାଏ। କିନ୍ତୁ ଆପଣ ଜାଣିଥିବେ ନେଚରରେ ବଢୁଥିବା ବାଘଟେ ବଞ୍ଚେ 12 ବର୍ଷ, ତାର ଆୟୁ 8 ବର୍ଷ, ଜୁରେ ବଢେଇବା ତାଙ୍କୁ, ତାଙ୍କ ଆୟୁଷ ହେଇଯାଏ 20।

0: ଭଲରେ
1: ଅଛନ୍ତି
0: ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ହୁଏ, କାରଣ ମାନେ ଯୋଉଟା ପ୍ରୋଜେକ୍ଟ ଟାଇଗର ହବ ସେ ପ୍ରକଳ୍ପର ତାର କୋଉ ଏରିଆ ଅଛି, କୋଉ ଏରିଆରେ କୌଣସି ଆକ୍ଟିଭିଟି ହବନି, ସେଠି ଯେତେ ବାୟୋଡାଇଭରସିଟି ଜୈବ ବିବିଧତା ଯାହା ଜୀବଜନ୍ତୁ ଅଛନ୍ତି ସେମାନେ ସେମିତି ରହିବେ। ଯଦି କୌଣସି ଗ୍ରାମବାସୀ ସେଠି ଭିତରେ ଅଛନ୍ତି ସେ କୋର ଏରିଆରେ, ପ୍ରଥମ ପ୍ରୋଜେକ୍ଟର କାମ ହେଲା ସେମାନଙ୍କୁ ରିଲୋକେଟ୍ କରିବା, ସେଠୁ ଉଠେଇ ନେଇକି ପୁନର୍ବସତି ଆଉ ଗୋଟେ ଜାଗାରେ ସ୍ଥାପିତ କରିବା। ମଣିଷର ଇଣ୍ଟରଫେରେନ୍ସ କିଛି ରହିବନି, ତେଣୁ ନେଚରରେ ଯୋଉ ଆନିମଲ୍ ସବୁ ଥିଲେ ତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିବ, ତା ଫଳରେ ବାଘ ବି ରହିବ, ତୃଣଭୋଜୀ ପ୍ରାଣୀ ବି ରହିବେ, ସମସ୍ତେ ରହିବେ।
1: ଆଚ୍ଛା, ଚିତା ରହିଲା ଜଙ୍ଗଲ ଆମ ଓଡ଼ିଶାରେ କଣ ରହିଛି କି? ଆମେ ଯାହା ଶୁଣିଛୁ ସେ ମାଇଲ ମାଇଲ ବାଟେ ଭ୍ରମଣ କରିଛି।
0: ଚିତା ହଉଛି ସବୁଠୁ ଫାଷ୍ଟେଷ୍ଟ ଆନିମଲ୍, ସବୁଠୁ ଜୋରେ ଦ୍ରୁତ ଗତିରେ ଦୌଡ଼ିପାରେ। ସମସ୍ତଙ୍କ ଅବଗତି ନିମନ୍ତେ କହୁଛି ଯେ ସବୁଠୁ ବେଶୀ ଜଙ୍ଗଲ ଅଛି ଆମର ଗଜପତି ଜିଲ୍ଲାରେ, ଯେତିକିଟା ଡିଷ୍ଟ୍ରିକ୍ଟ ଅଛି ସବୁଠୁ ବେଶୀ ଜଙ୍ଗଲ ଅଛି ଗଜପତି ଜିଲ୍ଲାରେ, କିନ୍ତୁ ସବୁଠୁ କମ୍ ଜଙ୍ଗଲ ଅଛି ଭଦ୍ରକର ଶିମିଳିପାଳ ପରିବେଶ, ଦେବ୍ରିଗଡ଼ର ପରିବେଶ, ଏସବୁ ବହୁତ ମାନେ ଭଲ ବାଘ ପାଇଁ। ଆପଣ ତ ଖୁସିଆର କଥା ଶୁଣିଥିଲେ, ସେଠି ତ ବାଘ ଛଡ଼ା ହେଇଥିଲା।
1: ନାଇଁ, ଆପଣ ଯୋଉ କହିଲେ ବାଘ ଆଉ ମଣିଷ ଯୋଉ ସଂଘର୍ଷ ହଉଛି, ତାର କାରଣ ହେଲା ଯେ ବାଘ ମାନଙ୍କ ଖାଦ୍ୟ ପାଉନାହାନ୍ତି ଜଙ୍ଗଲରେ, ସେଥିପାଇଁ ଜନବସ୍ତରୀ ପଳେଇ ଆସୁଛନ୍ତି। ଆପଣ କହୁଛନ୍ତି ଯୋଉ ପ୍ରକଳ୍ପ ଅଛି ସେଠି ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ରହୁଛି, ବାହାରେ
0: ପ୍ରକଳ୍ପ ଭିତରେ ବାଘ ମାନେ ସାଧାରଣତଃ ବାହାରକୁ ଆସି ଆକ୍ରମଣ କରନ୍ତିନି, ବେଳେ ବେଳେ ନର ଖାଦକ ହେଇଯାଏ, ମାନେ ଥରେ ମଣିଷର ସ୍ୱାଦ ଯଦି ସେ ଚାଖିଦିଏ ମଣିଷ ମାରିବାକୁ ଚେଷ୍ଟା କରେ, କିନ୍ତୁ ସେ ଘଟଣା ସବୁ ବର୍ତ୍ତମାନ ଅକ୍ୱଚିତ ଘଟୁଛି। କିନ୍ତୁ ଜୀବଜନ୍ତୁ ଖାଇବାର ଆପଣ ଶୁଣୁଛନ୍ତି ପାଖ ଗାଁକୁ ଆସି ଗାଈ ଖାଇଦେବା, ବାଛୁରୀ ଖାଇଦେବା କି ଛେଳି ଖାଇଦେବା, ଏ ଘଟଣା ଘଟେ ଯେତେବେଳେ ଜଙ୍ଗଲରେ ତାକୁ ଖାଦ୍ୟ ମିଳେନି ବା ତାକୁ ସେ ଖାଦ୍ୟ ସବୁବେଳେ ଯଦି ଭଲ ନ ଲାଗିଥାଏ ସେ ହୁଏତ କିଛି ନୂଆ କରିବାକୁ ଚେଷ୍ଟା କରିଥାଏ।
1: ଆଚ୍ଛା, ଆମେ ଶୁଣିଛୁ ଯେ ବାଘ ହଉ ବା ଅନ୍ୟ ଜୀବଜନ୍ତୁ ହୁଅନ୍ତୁ ଜଙ୍ଗଲରେ, ସେ ହଠାତ୍ ମଣିଷକୁ ଆକ୍ରମଣ କରନ୍ତିନି, ସେ ଗୋଟେ କଣ ଭୟ ଭିତ ହେଇକି ଆକ୍ରମଣ କରିପକାନ୍ତି,
0: ବିପଦ ଆସିଲେ କି ସେ
1: ତେବେ ସେଇ ପରିସ୍ଥିତିରେ ଯଦି ମଣିଷଟିଏ ବାଘ ଟିକେ ସମାସମ ହେଇଯାନ୍ତି, ବାଘ ଠାରୁ ରକ୍ଷା ପାଇବା ପାଇଁ ସେ ମଣିଷଟି କଣ କରିବ?
0: ସେଇ ସମୟରେ ବାଘର କେମିତିଆ ମନସ୍ତତ୍ଵ ଥିବ ତା ଉପରେ ନିର୍ଭର କରୁଛି। ଆପଣ ଛିଡ଼ା ହେବେ, ବାଘକୁ ଅବଜର୍ଭ କରିବେ, ବାଘ କିଛି ସମୟ ଯଦି ଆପଣଙ୍କୁ ଆକ୍ରମଣ ନକଲେ ଆପଣ ପଛେ ପଛେ ପଳେଇ ଆସିବେ।
1: ସେଇଟା ହିଁ ଆମେ ଶୁଣିଥିଲୁ,
0: ବହୁତ ସମୟରେ ଭିଡିଓ ଭାଇରାଲ ହବାର ଦେଖିଥିବେ, ଗାଡି ପାଖକୁ ବାଘ ଯାଉଛି କିନ୍ତୁ କିଛି ନ କରି ଫେରି ଆସୁଛି, ରାସ୍ତା ଉପରେ କ୍ରସ କରିଲା ବେଳକୁ ଗାଡିଟା ଠିଆ ହେଇଯିବ, ବାଘ ବି ଠିଆ ହେଇଯିବ, କିଛି ସମୟ ପରେ ବାଘ ତାର ବାଟ ମୁଡ଼ି ଚାଲିଯାଉଛି।
1: ହେଇଗଲେ ସେ ଜାଣିବ ଯେ ମୋର କିଛି କ୍ଷତି କରିବନି, ସେଥିପାଇଁ ସେ ବି ଆଉ କ୍ଷତି ନ କରିକି ପଳେଇବ, ମାନେ ଚିର ନିଶ୍ଚିତ ନୁହଁ। ଆଉ ଆମର ଓଡିଶାରେ କଣ ସ୍ଥିତି ରହିଛି କୁହନ୍ତି ପ୍ରକଳ୍ପ ସବୁ ଗୁଡାକର?
0: ଆପଣ ଡକ୍ଟର ସରୋଜ ରାଜ ଚୌଧୁରୀଙ୍କ ନାଁ ଶୁଣିଥିବେ, ଶିମିଳିପାଳର ଟାଇଗର ପ୍ରୋଜେକ୍ଟ ପାଇଁ ତାଙ୍କର ବହୁତ ଅବଦାନ। ଖଇରୀ ବାଘର କଥା ଶୁଣିଥିବେ, ସେ ବାଘ ଆଡପ୍ଟ କରିଥିଲେ ଗୋଟେ ଖଇରୀ ବାଘକୁ, ସେ ଯୋଉ ଖଇରୀ ନାଁ ଦିଆ ହେଇଛି ଗୋଟେ ନଈର ନାଁ ଖଇରୀ ବାଘ ଅନୁସାରେ ହେଇଛି। ଶିମିଳିପାଳ ଜଙ୍ଗଲ ବାଘ ମାନଙ୍କ ପାଇଁ ବେଶୀ ପ୍ରସିଦ୍ଧ, ମାନେ ଆମର ଯେତିକି ଜଙ୍ଗଲ ଅଛି ସବୁଠୁ ବେଶୀ ବାଘ ଅଛନ୍ତି ଶିମିଳିପାଳରେ।
1: ଆଚ୍ଛା,
0: ଶିମିଳିପାଳର ପରିବେଶ ତାଙ୍କୁ ସୁହାଏ ବାଘ ମାନଙ୍କୁ।
1: ଓଡିଶାରେ କଣ ଠିକଠାକ ସବୁ ପ୍ରକଳ୍ପ ଠିକଠାକ କାମ କରୁଛି?
0: ଆମର ତ ଦିଟା ପ୍ରକଳ୍ପ ଅଛି, ଗୋଟେ ସାତକୋଶିଆ, ସାତକୋଶିଆରେ ବର୍ତ୍ତମାନ ବାଘ ନାହାନ୍ତି କହିଲେ ହବ, ଆଉ ଗୋଟେ ଦେବ୍ରିଗଡ଼ ଆଉ କହିଲେ ଚୁନାବେଡ଼ାକୁ ମଧ୍ୟ ଟାଇଗର କନଜରଭେସନ ରିଜର୍ଭ ପାଇଁ ପ୍ରୟାସ ଜାରି ରହିଛି।
1: ଆଚ୍ଛା, ତାଙ୍କ ସେଠି ଅଛି ବାଘ ପ୍ରକଳ୍ପରେ
0: ବାଘ ଦେଖାହେଇଛି, କ୍ୟାମେରା ଟ୍ରାପିଂରେ ଦେଖାହେଇଛି ବାଘ ଦେବ୍ରିଗଡ଼ରେ। କିନ୍ତୁ ଭାରତର କେତେଟା ମୁଖ୍ୟ ପ୍ରୋଜେକ୍ଟ ହଉଛି ଜିମ୍ କର୍ବେଟ ଯୋଉଟା ଉତ୍ତରାଖଣ୍ଡରେ ଅଛି, କାହ୍ନା ନ୍ୟାସନାଲ ପାର୍କର ନାଁ ଶୁଣିଥିବେ, କାହ୍ନା ନ୍ୟାସନାଲ ପାର୍କ ମଧ୍ୟପ୍ରଦେଶରେ ଆକ୍ଚୁଆଲି ସବୁଠୁ ଅଧିକା ବାଘ ଅଛନ୍ତି ମଧ୍ୟପ୍ରଦେଶରେ। ତାପରେ ସୁନ୍ଦରବନର ବାଘ, ସୁନ୍ଦରବନ ୱେଷ୍ଟ ବେଙ୍ଗଲରେ ଯୋଉ ଅଛି ମାଙ୍ଗ୍ରୋଭ, ମାନେ ସୁନ୍ଦରବନ ଭିତରେ ସେ ବାଘମାନେ ଅଛନ୍ତି, ରୟାଲ ବେଙ୍ଗଲ ଟାଇଗର, ଯାହାର ସୌନ୍ଦର୍ଯ୍ୟ ମୂଲ୍ୟବୋଧ ସବୁଠୁ ସ୍ୱତନ୍ତ୍ର, ସେଥିପାଇଁ ତାକୁ ଆମର ଜାତୀୟ ପଶୁ ବୋଲି ଡିକ୍ଲେୟାର କରାହେଇଛି। ସେମିତି ଆମର ନନ୍ଦନକାନନ ଧଳା ବାଘ ପାଇଁ ବି ପ୍ରସିଦ୍ଧ, ଯୋଉଟାକି ପୃଥିବୀରେ ନାହାନ୍ତି। ପୁଣି ଆହୁରି ବହୁତ ସାରା ନ୍ୟାସନାଲ ପାର୍କ ଅଛି, ବାନ୍ଦିପୁର ନ୍ୟାସନାଲ ପାର୍କ କର୍ଣ୍ଣାଟକରେ, ମାନସ, ଦୁଦ୍ୱା, ପେରିୟାର, ଏମିତି ସବୁ ନ୍ୟାସନାଲ ପାର୍କ ଅଛି, ମାନେ ଟାଇଗର ରିଜର୍ଭ ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତି ଏମାନେ।
1: ଆମର ଧଳା ବାଘକୁ ପ୍ରୋଜେକ୍ଟ ମାନେ ଅଛି କି?
0: ଧଳା ବାଘ ସିଏ ଗୋଟେ ହାଇବ୍ରିଡ ଭେରାଇଟି, ମାନେ ତାକୁ ପୂଜା କରି କରାହେଇନି, ସିଏ ଆପେ ଆପେ ମାନେ ସୃଷ୍ଟି ହେଇଛନ୍ତି।
1: ବାଘର ପ୍ରକୋପ ଏଥିପାଇଁ କରିବା ଯେ ଯେହେତୁ ସିଧାସଳଖ ଭାବରେ ହଉ ବା ପ୍ରତ୍ୟେକ ହଉ ବା
0: ପରିଚୟରେ
1: ବି ମଣିଷ ସମାଜର ସେ ଉପକାର ଆସୁଛି, ଆଉ ଇକୋଲୋଜିକାଲ ବାଲାନ୍ସ ସେ ରଖୁଛି, ମାନେ ପରିବେଶକୁ ସନ୍ତୁଳିତ ସେ ରଖୁଛି, ସେଥିପାଇଁ
0: ସନ୍ତୁଳନ ହିଁ ରହିବ, ତୃଣଭୋଜୀ ସଂଖ୍ୟା ହ୍ରାସ ପାଇବ, ଜଙ୍ଗଲ ବି ସୁରକ୍ଷା ପାଇବ, ଜଙ୍ଗଲର ମନେ କରନ୍ତୁ ଅଘୋଷିତ ସେମାନେ ହଉଛି ରକ୍ଷକ,

0: ଭାଇ ଶୁଣୁଛନ୍ତି ତାଙ୍କୁ କଣ ବାର୍ତ୍ତା ଦେବେ?
1: ମଣିଷ ଆଉ ଜୀବଜନ୍ତୁଙ୍କ ଭିତରେ ଯୋଉ ସଂଘର୍ଷ ରହୁଛି ବୋଲି ସବୁବେଳେ ତାଙ୍କ ସଂଖ୍ୟା ହ୍ରାସ ପାଉଛି, ମାନେ ତାଙ୍କୁ ଆମେ ମାରିଦଉଛେ, ମଣିଷ ବି ବହୁତ ସଂଖ୍ୟାରେ ମରୁଛନ୍ତି, ସେଇଟା ବି ଦୁଃଖଦ ଖବର। ଯୋଉ ଗାଁର ଲୋକ ମରିଥିବେ, ଯାହାର ପରିବାର ଲୋକ ମରିଥିବେ, ସେମାନେ ନିଶ୍ଚିତ ଭାବରେ କ୍ଷୟକ୍ଷତିର ସାମ୍ନା କରୁଛନ୍ତି। ତେଣୁ ଯେତେବେଳେ ବାଘ ହଉଛି ସୃଷ୍ଟିର ଅନ୍ୟତମ ଆକର୍ଷଣ, ସ୍ରଷ୍ଟାଙ୍କର ଅପୂର୍ବ ସୃଷ୍ଟି, ଆଉ ସେଇଥିପାଇଁ ତା ସୌନ୍ଦର୍ଯ୍ୟ ପାଇଁ ହିଁ ଆମେ ତାକୁ ଜାତୀୟ ପଶୁ କରୁଛେ। ତେଣୁ ତାର ସଂରକ୍ଷଣ ପାଇଁ ଆମେ ସମସ୍ତେ ସହଯୋଗ କରିବା।
0: ଯୋଉ ବାଘ ପ୍ରକଳ୍ପକୁ ପର୍ଯ୍ୟଟନ ସ୍ଥଳୀ କରାଯାଇପାରିବ କି ନାହିଁ?
1: ହଁ, ପର୍ଯ୍ୟଟନ ସ୍ଥଳୀ ନା, ସବୁ ଟାଇଗର ପ୍ରୋଜେକ୍ଟ ଗୁଡାକ ପର୍ଯ୍ୟଟକଙ୍କ ପାଇଁ କରାହେଇଛି, ବ୍ୟବସ୍ଥା କରାହେଇଛି।
0: ଆଚ୍ଛା,
1: ବହୁତ ପର୍ଯ୍ୟଟନରୁ ବହୁତ ଅର୍ଥ ଆର୍ଥିକ ଲାଭ ହେଇପାରିବ।
0: ତାହେଲେ ଏ ଦିଗରେ ମଧ୍ୟ ବାଘପ୍ରକୃ ଆମର ଯୋଉ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ମଧ୍ୟ ମାନେ ଆବଶ୍ୟକତା ରହିଛି।
1: ସୌନ୍ଦର୍ଯ୍ୟ ମୂଲ୍ୟବୋଧ, ପ୍ରାକୃତିକ ପରିବେଶ ସନ୍ତୁଳନ ପ୍ଲସ ଅର୍ଥନୈତିକ ମୂଲ୍ୟବୋଧ, ବାଘର ସବୁ ରହିଛି। ତେଣୁ ଆମେ ବାଘର ସଂରକ୍ଷଣ କରିବା ଉଚିତ।
0: ଆଚ୍ଛା, ତ ଆପଣ ତ କହିଲେ ଏଇ କାରଣ ହେତୁ ସବୁ କମି କମି ଯାଉଛି, ସଂଖ୍ୟା ବଢେଇବାକୁ ହେଲେ କେମିତି କଣ ପଦକ୍ଷେପ ନିଆଯାଇପାରିବ?
1: ଦୁଇ ପ୍ରକାର କନଜରଭେସନ ତାଙ୍କର କରାହଉଛି, ଇନସିଟୁ କନଜରଭେସନ ନା ଏକ୍ସିଟୁ କନଜରଭେସନ। ଯେଉଁଠି ଅଛନ୍ତି ବାଘ, ଯୋଉ ପରିବେଶରେ ଅଛନ୍ତି, ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ଆମେ ଯଦି ଚେଷ୍ଟା କରିବା, ସେଇଟାକୁ ଇନସିଟୁ କନଜରଭେସନ କରାଯାଏ। ନାହିଁ ତ ଏକ୍ସିଟୁ ମାନେ ଆମେ ଆଣିକି ଜୁରେ ତାଙ୍କ ବ୍ରିଡିଂ କରିକି ତାଙ୍କ ସଂଖ୍ୟା ବୃଦ୍ଧି କରିବା, ଏମିତି ପ୍ରଚେଷ୍ଟା ଚାଲି ରହିଛି।
0: ହଁ, ଆପଣ ଆଉ କଣ କହିବେ କୁହନ୍ତୁ, ଏଇ ବାଘ ସମ୍ପର୍କରେ କଣ ଭଲ ଜିନିଷ ଜାଣିଛନ୍ତି?
1: ମୁଁ ନନ୍ଦନକାନନରେ କିଛି ଦିନ କାର୍ଯ୍ୟ କରିଛି, ମୁଁ ବାଘର ମାନେ ଛୋଟ ବାଘର ବିହେଭିୟର ଦେଖିଛି। ଛୋଟ ବାଘ ମାନଙ୍କ ବ୍ୟବହାର ଅତି ମଧୁର, ମାନେ ଆପଣ ଯଦି ଛୁଆ ବାଘ ମାନଙ୍କ ସହିତ କେବେ ମିଶିବେ, ମାନେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ବିଲେଇ ଛୁଆ ଯେମିତି ଦେହରେ ଘସିଛନ୍ତି, ବାଘ ଛୁଆ ବି ସବୁବେଳେ ଚେଷ୍ଟା କରେ ମଣିଷ ମାନଙ୍କ ସହିତ ଆତ୍ମୀୟତା ସ୍ଥାପନ କରିବା ପାଇଁ, ସେମାନେ ଭାରି
0: ଆକର୍ଷଣୀୟ।
1: ସେମାନେ ମାଂସ ହେଇଗଲା ପରେ ମାଂସ ଖାଆନ୍ତି ପିଲାଦିନରୁ, କିନ୍ତୁ ଛୋଟ ଦିନେ ସେମାନେ ଯେତେବେଳେ ଯାଇ ସେ କିଛି ଜାଣିନଥାନ୍ତି ହିଂସା, ସେତେବେଳେ ପୁରା ପୁରା ଆପଣ ବିଲେଇ ଛୁଆର ବ୍ୟବହାର, ସେମାନେ ସମାନ ଫ୍ୟାମିଲିର ନା, ଗୋଟେ ବାଘ ଆଉ ବିଲେଇ ଗୋଟେ ପରିବାରର, ସେମାନଙ୍କ ବ୍ୟବହାର ସେମିତି ପୁରା ମଣିଷକୁ ଭାରି ଭଲ ପାଆନ୍ତି ସେମାନେ। ଜୀବଜନ୍ତୁଙ୍କ ସହିତ ଯୋଉରେ କାମ କଲାବେଳେ ତାଙ୍କର ବ୍ୟବହାର ବହୁତ ଆଶ୍ଚର୍ଯ୍ୟଜନକ। ଆପଣ ଜାଣିଛନ୍ତି ଜଳହସ୍ତି ଗୋଟେ ଅଛି, ତାଙ୍କର ମାନେ ପୁରୁଷ ଶାବକ ଜନ୍ମ ହେଲା ତାକୁ ମାରିଦେବେ ତାଙ୍କ ଜଳହସ୍ତିରେ, ସେମିତି ଆମର ସିମ୍ପାଞ୍ଜିର ଛୁଆ ହେଲେ ମେଲ୍ ହେଲେ ତାଙ୍କୁ ଅଲଗା କରିଦିଆଯାଏ, କାରଣ ପୁରୁଷଟା ସବୁବେଳେ ତାକୁ ମାରିଦେବାକୁ ଚେଷ୍ଟା କରେ, ମେଲ୍ ଯାଇକି ସବୁବେଳେ ମାରିଦେବ, ତାଙ୍କ ଆନିମାଲ ବିହେଭିୟର ସବୁବେଳେ ଅଲଗା। ତେଣୁ ଆମର ସିମ୍ପାଞ୍ଜି କେସ୍ରେ କାଢି ନିଆଯାଏ ଯୋଉରେ, ସିମ୍ପାଞ୍ଜି ତାଙ୍କୁ ଅଲଗା କରିଦିଆଯାଏ ମାରିଦେବାକୁ ଚେଷ୍ଟା କରିବ।
0: ମା ବଞ୍ଚିବାକୁ ଚେଷ୍ଟା କରେ ନା ନାଇଁ?
1: ମା ବଞ୍ଚିବାକୁ ଚେଷ୍ଟା କଲେ ମା ନାଚାର ନା, ତାକୁ ସାଧାରଣତଃ ଜୁର ଅଧିକାରୀ ମାନେ ଅଲଗା କରିଦିଅନ୍ତି, ତାକୁ ଆନିମଲ କିପର ମା ବାପା ଭଳିଆ ବଢା। ଆଉ ତା ବ୍ୟବହାର ଦେଖିବେ ଆପଣ, ମଣିଷ ଛୁଆର ବ୍ୟବହାର ଯାହା ପୁରା ପୁରି ସମାନ ବ୍ୟବହାର ହଉଛି ସିମ୍ପାଞ୍ଜି ଛୁଆର, ମାନେ ସେ ଆନିମଲ କିପର ସାଙ୍ଗରେ ପୁରା ସେମିତି ମା କାଖରେ ଝୁଲିଲା ଭଳିଆ ଝୁଲୁଥାଏ ସବୁ।
0: ତାମାନେ ଆମେ ଜାଣିବା ଯେ ସୃଷ୍ଟିରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି, ପରସ୍ପର ଉପରେ ନିର୍ଭର ମଧ୍ୟ କରିବାର ଆବଶ୍ୟକତା ଅଛି। ଆଉ ଧନ୍ୟବାଦ, ଆପଣ ବ୍ୟାଘ୍ର ପ୍ରକଳ୍ପ ବିଷୟରେ ବହୁତ କିଛି କଥା କହିଲେ, ଯାହା ଆମେ ଜାଣିନଥିଲୁ ସବୁ ଜାଣିଲୁ। ଆଉ ଆଶା କରୁଛୁ ଆମର ଯୋଉ ଛୋଟ ଭାଇମାନେ ଶୁଣୁଛନ୍ତି ନିଶ୍ଚିତ ଭାବରେ ଉପଭୋଗ କରୁଥିବେ ଆପଣଙ୍କ କଥାକୁ, ସେଥିପାଇଁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ। ରହୁଛୁ, ନମସ୍କାର।

ଜଳ ହିଁ ଜୀବନ, କିନ୍ତୁ ଆମର ଅସାବଧାନତା ଯୋଗୁଁ ଅନେକ ସମୟରେ ଜଳ ହିଁ ଆମ ମୃତ୍ୟୁର କାରଣ ହେଉଛି। ହଁ ସାଥୀ, ଏମିତି କିଛି ବାର୍ତ୍ତାକୁ ନେଇ ଆଜିର ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାରକୁ ପୁଣି ଥରେ ଆସିଯାଇଛି। ମୁଁ ସୃଷ୍ଟି, ନମସ୍କାର।

ପାଣିରେ ବୁଡ଼ି ପ୍ରାଣ ହରାଇବା ଏକ ବଡ଼ ସ୍ୱାସ୍ଥ୍ୟଜନିତ ସମସ୍ୟା। ଏହି ସମସ୍ୟା ପ୍ରତି ସମସ୍ତ ବିଶ୍ୱବାସୀଙ୍କୁ ସତର୍କ କରାଇବା ପାଇଁ ଏବଂ ଜଳ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ପ୍ରତିବର୍ଷ ଆମେ ଜୁଲାଇ 25 ତାରିଖକୁ ସାରା ବିଶ୍ୱରେ ଜଳବୁଡ଼ି ପ୍ରତିରୋଧ ଦିବସ ବା ବିଶ୍ୱ ଜଳ ଦୁର୍ଘଟଣା ନିରୋଧ ଦିବସ ଭାବେ ପାଳନ କରୁ। ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ଏପ୍ରିଲ 2011 ମସିହାରେ ଏହି ଦିବସ ପାଳନ କରିବା ପାଇଁ ସଂକଳ୍ପ ଗୃହୀତ ହୋଇଥିଲା। ଜଳରେ ବୁଡ଼ି ପ୍ରାଣ ହରାଉଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଏବଂ ଏହି ଅକାଳ ମୃତ୍ୟୁକୁ ରୋକିବା ପାଇଁ ପ୍ରତିଶୋଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ମୁଖ୍ୟ ଲକ୍ଷ୍ୟ। ବିଶେଷ କରି 1-24 ବର୍ଷ ବୟସର ପିଲା ଏବଂ ଯୁବକମାନଙ୍କ ମଧ୍ୟରେ ଅକାଳ ମୃତ୍ୟୁର ଅଧିକ ସଂଖ୍ୟା ଓଡ଼ିଶା ଏବଂ ଭାରତରେ ଅନ୍ୟାନ୍ୟ ପ୍ରାନ୍ତରେ ଦେଖାଯାଏ। ବନ୍ୟା, ପୋଖରୀ ବା ନଦୀରେ ଗାଧୋଇବା ସମୟରେ ଅସାବଧାନତା ଏବଂ ସନ୍ତରଣ କୌଶଳ ଜାଣିନଥିବା ଯୋଗୁଁ ଏହି ସମସ୍ୟା ଉପୁଜି ଅନେକ ଶିଶୁ ଏବଂ ଯୁବକ ମୃତ୍ୟୁ ମୁଖରେ ପଡ଼ନ୍ତି। ତେବେ ଚାଲନ୍ତୁ କଥା ହେବା କଟପାଡ଼ରେ କାମ କରୁଥିବା

0: ବା ଅଗ୍ନିକ ବା ଫାୟାରମ୍ୟାନ ରମେଶ ହରିଜନଙ୍କ ସହ ଏବଂ ଜାଣିବା ନଦୀ ଜଳରେ ବୁଡ଼ିବାର କାରଣ ଓ ପ୍ରତିକାର କ'ଣ। ସାର୍, ବର୍ତ୍ତମାନ ତ ବର୍ଷା ଋତୁ, ସମସ୍ତ ନଦୀ ନାଳରେ ଜଳସ୍ତର ବଢି ଯାଇଛି। ତେବେ ଯଦି ଆମେ ସନ୍ତରଣ ନ ଜାଣି ଗଭୀର ପାଣିକୁ ଯିବା, ତେବେ କଣ ସବୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି?
1: ହଁ, ଯଦି ଆମେ ଯଦି ସନ୍ତରଣ ନ ଜାଣିକି ପାଣିକୁ ଶୌଚ ହବା ପାଇଁ କି ଗାଧେଇବା ପାଇଁ ଯିବା, ଟିକେ ସତର୍କ ରହିବା। କାହିଁକି ନା ଗୋଡ ଖସିକି ବି ଲୋକ, ବହୁତ ଲୋକ ପାଣିରେ ପଡି ଯାଉଛନ୍ତି ସନ୍ତରଣ ନ ଜାଣିକି, ମାନେ ପ୍ରାଣ ବିକଳ। ସେମାନେ ମୁଣ୍ଡ ଯେମିତି ବୁଡି ଯାଉଛି, ବୁଡି ଗଲା ପରେ ତାଙ୍କର କିଛି ସମୟ ଗଲା ପରେ ସେମାନେ ଡେଥ ହେଇ ଯାଉଛନ୍ତି। ସେଥିପାଇଁ ଆମେ କଣ କରିବାର ଅଛି, ନଈ ବୁଡି ଯଦି ଆସୁଛି, ଟିକେ ସତର୍କତା ସହ ଯାହା ବି କରିବାର ଅଛି ଟିକେ ସତର୍କତା ସହ ଅବଲମ୍ବନ କରିବା ଦରକାର ଅଟେ।
0: ତେବେ ନଦୀ କୂଳରେ ଯଦି କିଛି ବିପଦ ସଂକେତ ବୋର୍ଡ ନ ରହିବ, ତାହା କେତେ ଦୂର ଦାୟୀ ରହୁଛି ଏପରି ଦୁର୍ଘଟଣା ଘଟିବାର?
1: ହଁ ମ୍ୟାଡାମ, ଯଦି ସେଇଭଳିଆ ଯଦି କିଛି ମାନେ ଉପଦେଶ ମୂଳକ ଯଦି ବୋର୍ଡ ଫୋର୍ଡ ନଥିବ, ତାହେଲେ ସେ ଜାଗାରେ ଲୋକମାନେ ଜାଣିପାରୁନାହାନ୍ତି, ଆଉ ହଠାତ୍ ସେ ଜାଗାକୁ ଯାଇକି ପ୍ରୋହାଇବିଟେଡ୍ ଜୋନ୍ ହେଇଯାଉଛି। ସେମାନେ ଜାଣୁନାହାନ୍ତି କି କେତେ ଗାଡା ଅଛି କି କେତେ କଣ ଅଛି। ସେ ପାଖାପାଖି ଲୋକ ହୋଇଥିବେ ମାନେ ଜାଣିଥିବେ, ଯଦି ଅଦର ପର୍ସନ୍ ଯଦି ସେ ଜାଗାକୁ ଯିବେ ତାହେଲେ ସେ ଜାଗାକୁ ଜାଣିନଥିବେ। ସେମାନେ ଗାଧେଇବା ପାଇଁ ହଉ କି ଯେକୌଣସି ଗୋଟେ ଶୌଚ ପାଇଁ ହଉ କି ବିଭିନ୍ନ ପ୍ରକାର କାର୍ଯ୍ୟ ଧୁଆଧୋଇ ପାଇଁ ହଉ କି ଯାହା ବି ହଉ, ସେ ଟାଇମରେ ସେମାନେ ଗୋଡ ଖସିକି ଏଇ ଜାଗାରେ କେତେ ଗାଡା ଅଛି ସେମାନେ ଜାଣିନଥିବେ, ଯାହାଫଳରେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହେଇଯାଉଛନ୍ତି।
0: ଆମେ ତ ଦେଖୁଥିବା ସାର୍ କି ୟୁଥ ହଉ କି ଅନ୍ୟ କେହି, ମଦ୍ୟପାନ ତ ବର୍ତ୍ତମାନର ଗୋଟେ ଟ୍ରେଣ୍ଡ ହେଇଯାଇଛି କହିଲେ ଚଳେ। ତ ଯଦି ଆମେ ମଦ୍ୟପାନ କରି ନଦୀରେ ଗାଧେଇବା, ତ କଣ ସବୁ ସମସ୍ୟା ଉପୁଜିବ?
1: ସମ୍ପୂର୍ଣ୍ଣ ଭାବରେ ମଦ୍ୟପାନ ନ କରି ସେ ସନ୍ତରଣ ଜାଣିଥାଉ କି ନ ଜାଣିଥାଉ, ମ୍ୟାଡାମ ଯଦି ସନ୍ତରଣ ଜାଣିଥିଲେ କି ନ ଜାଣିଥିଲେ ବି ଯଦି ଆମେ ମଦ ପିଇକି ଯଦି ପାଣି ଭିତରେ ଯିବା, ତାହେଲେ ଦୁର୍ଘଟଣା ହେବାର ସମ୍ଭାବନା 90%। ଯଦି ଆମେ ସେଇ ଜିନିଷ ମଦ ପିଇକି ଯଦି ନ ଯିବା ତାହେଲେ ଆମେ ଭଲରେ ରହିବା, ଆଉ ଯଦି ମଦ ପିଇକି ଯଦି ଆମେ ଯିବା ତାହେଲେ 90% ସେ ଦୁର୍ଘଟଣା ହେବାର ସମ୍ଭାବନା ଥାଏ। ମୋର କହିବାର ଉଦ୍ଦେଶ୍ୟ ହଉଛି କଣ, କିନ୍ତୁ ଆମେ ମଦ ପିଇକି କୌଣସି ପ୍ରକାର ପାଣି ଭିତରେ ଯିବା ନାହିଁ।
0: ଠିକ କହିଲେ ସାର୍, ଆମେ ସତର୍କ ରହିବା ଦରକାର। ତେବେ ବିପଦପୂର୍ଣ୍ଣ ଘାଟ ଗୁଡିକରେ ବ୍ୟାରିକେଡ୍ ଏବଂ ଗାର୍ଡ ନିଯୁକ୍ତି କରାଯାଇ ପାରିବ କି?
1: ହଁ ମ୍ୟାଡାମ, ଯଦି ସେ ଜିନିଷ ଗଭର୍ଣ୍ଣମେଣ୍ଟ ଚାହିଁବ ତାହେଲେ ସେ ମାନେ ବ୍ୟାରିକେଡ୍ କରିଲେ ବହୁତ ଭଲ ହବ। ବ୍ୟାରିକେଡ୍ କରିବା ସହିତ ସେ ଜାଗାରେ ଗାର୍ଡ ମଧ୍ୟ ଦେଲେ, ବହୁତ ସିକ୍ୟୁରିଟି ଗାର୍ଡ ହଉ କି ଯେକୌଣସି ଆମର ସଂସ୍ଥା ଗୁଡାକ ଅଛି, ସେଇ ଗାର୍ଡ ଦେଲେ ବି ବହୁତ ଭଲ ବିଷୟ ହେଇଥାନ୍ତା। ଯେହେତୁ ଆମର ଏରିଆରେ ଗୋଟେ ଗୁଲମି ବୋଲି ଗୋଟେ ଜଳପ୍ରପାତ ଅଛି ମ୍ୟାଡାମ, ସେଠି ବର୍ଷକୁ ପାଖାପାଖି 20-30 ଜଣ ପାଣି ଭିତରେ ପଡି ଯାଉଛନ୍ତି। ସେଠି କଣ କି କିଛି ଗୋଟେ ବି ବ୍ୟାରିକେଡ୍ ନାହିଁ କି କୌଣସି ଉପଦେଶ ମୂଳକ ବୋର୍ଡ ଅଛି, କିନ୍ତୁ ଲୋକମାନେ ନ ଜାଣିକି ବିଭିନ୍ନ ଏରିଆର ଲୋକମାନେ ଆସିକି ସେ ଜାଗାରେ ପାଣିରେ ପଡିକି ସେ କେତେ ଗାଡା ଅଛି, ପାଣିର କରେଣ୍ଟ କେତେ ଅଛି ସେମାନେ ଜାଣିପାରୁନାହାନ୍ତି। ଭୋଜିଭାତ କରିବା ପାଇଁ ଆସୁଛନ୍ତି, ଆଉ ଯୋଉ ଆମର ବୁଲିବା ପାଇଁ ଆସୁଛନ୍ତି, ସେମାନେ ପାଣି କେତେ ଗାଡା ଅଛି ସେମାନେ ଜାଣିପାରୁନାହାନ୍ତି, ଯାହାଫଳରେ ସେମାନେ ବହୁତ ଦୁର୍ଘଟଣାଗ୍ରସ୍ତ ହେଇକିରି ପାଣିରେ ମାନେ ଡେଥ ହେଇଯାଉଛନ୍ତି। ତ ସେଥିପାଇଁ ଯଦି ବ୍ୟାରିକେଡ୍ ହେଇଥାନ୍ତା ସେ ଜାଗାଟା, ଆଉ ଯଦି ମାନେ ଯଦି ଗାର୍ଡ ଫାର୍ଡ ବି ଯଦି ରହିଥାନ୍ତେ ବହୁତ ଭଲ ହେଇଥାନ୍ତା।
0: ନଦୀକୁ ଯିବା ସମୟରେ ଲାଇଫ ଜ୍ୟାକେଟ୍ ବ୍ୟବହାର କରିବା ଆବଶ୍ୟକ ରହିଛି କି?
1: ହଁ, ଯଦି ଆମେ ଧରନ୍ତୁ ଗୋଟେ କୋଉଠି ବୁଲିବାକୁ ଯାଉଛୁ ନଦୀ, ଆମର ଯୋଉ ଇଏ ଜାଗା ଗୁଡିକ, ଯୋଉ ଆମର ଜଳ ଭଣ୍ଡାର ଗୁଡିକ ଅଛି ଯୋଉ ବୁଲିବା ପାଇଁ ବୋଟିଂ ପାଇଁ ଯୋଉ ଯାଉଛୁ, ସେଇ ସମୟରେ ନିହାତି ଭାବରେ ଲାଇଫ ଜ୍ୟାକେଟ୍ ଆଉ ଲାଇଫ ବୟ ଧରିକି ଯିବା ଉଚିତ, ଆଉ ରପ୍ ଧରିକି ଯିବା ଉଚିତ, ଲାଇଫ ଲାଇନ୍ କହିବେ ସେଟାକୁ, ସେଇ ଜିନିଷ ଧରିକି ମାନେ ଗୋଟେ ସେଫ୍ଟି ଫିକେସନ ନେଇକି ପାଣି ଭିତରକୁ ଗଲେ ବହୁତ ଭଲ ହବ। କାହିଁକି ନା ଯେକୌଣସି ମୁହୂର୍ତ୍ତରେ ବି ସେ ଦୁର୍ଘଟଣା ହେଇପାରେ, ଦରକାର ପଡିଲେ ଲହଡ଼ିରେ ବୋଟ୍ ବି ଓଲଟି ଯାଇପାରେ। ସେଥିପାଇଁ ଯଦି ଆମେ ଲାଇଫ ଜ୍ୟାକେଟ୍ ପିନ୍ଧିଥିବା କି ଲାଇଫ ଜ୍ୟାକେଟ୍ ଥିବ ବୋଲେ ସହଜରେ ବଞ୍ଚିପାରିବା ସେ ଜାଗାକୁ। ଯଦି ଟିକେ ବି ସନ୍ତରଣ ଜାଣିଥିଲେ ବି ସେ ଜିନିଷ ଯଦି ଥିବ ତାହେଲେ ଆମେ ବଡ ଦୁର୍ଘଟଣାରୁ ରକ୍ଷା ପାଇପାରିବା।
0: ତ ଲାଇଫ ଜ୍ୟାକେଟ୍ ପିନ୍ଧିବା ଦ୍ୱାରା ଆମେ ନିଜକୁ ସୁରକ୍ଷିତ ରଖିପାରିବା।
1: ଆଜ୍ଞା ଆଜ୍ଞା।
0: ତାହେଲେ ପାଣିରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କୁ ଯଦି ଆମେ ତୁରନ୍ତ ପ୍ରାଥମିକ ଚିକିତ୍ସା ବା CPR ଦବା, କେତେ ଜରୁରୀ?
1: ନିହାତି ଜରୁରୀ ମ୍ୟାଡମ, ଯଦି ସେ ଆମେ ଧରନ୍ତୁ କୂଳରେ ଅଛୁ, ସେ ଜଣେ ଲୋକ ବୁଡି ଯାଉଛି, ଆମ ଦ୍ଵାରା ଯଦି ହେବ ତାକୁ ଯଥାଶୀଘ୍ର ତାକୁ ରେସ୍କ୍ୟୁ କରିକି ତାକୁ କୂଳକୁ ଆଣିକି CPR ଦେବା ନିତ୍ୟାନ୍ତ ଜରୁରୀ। ତାପରେ ମେଡିକାଲ ପଠେଇବା କି ତାପରେ 108 କୁ ଫୋନ କରିବା କି 112 କୁ ଫୋନ କରିବା, କିନ୍ତୁ ପ୍ରଥମେ ଆମେ ତାକୁ ଯେତେ ସମ୍ଭବ ହବ ଆମ ଦ୍ଵାରା ଯେତେ ହବ

0: ଆଉ ଯଦି ଆମେ ସନ୍ତରଣ ଜାଣିନଥିବା, ଜଣେ ଲୋକ ବୁଡି ଯାଉଛି ତାହେଲେ ଆମେ ବି ସେ ପାଣିକୁ ଡେଇଁବା ନାହିଁ, କାହିଁକି ନା ଆମେ ବି ତା ସହିତ ପାଣିରେ ଭାସିଯିବା। ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଆଉ ଯଦି ସେ ଜାଗାରେ ରସି ଅଛି କି କୋଉ କାଠ ଅଛି କି ମାନେ ଧରନ୍ତୁ କୂଳରେ ରହିକି ଆମେ ଟ୍ରାଏ କରିବା, ଆଉ ଯଦି ପାଖାପାଖି ପାଣିରେ ଅଛି ମାନେ ତାକୁ ଟାଣିକି ଆମେ ଆଣିପାରିବା, ଆଉ ତାକୁ CPR ଦେଇକି ମେଡିକାଲ ଫେଡିକାଲ ପଠେଇବା।
1: ଯଦି ବିଦ୍ୟାଳୟ ସ୍ତରରୁ ପିଲାମାନଙ୍କୁ ସନ୍ତରଣ ଶିକ୍ଷା ଦିଆଯାଏ ତେବେ କେତେ ଦୂର ଠିକ୍ ହବ?
0: ହଁ ମ୍ୟାଡାମ, ଯଦି ବିଦ୍ୟାଳୟ ହଉ ଗଭର୍ଣ୍ଣମେଣ୍ଟ ଯଦି ଚାହିଁବେ ବିଦ୍ୟାଳୟ ଗୁଡିକରେ ଯଦି ସନ୍ତରଣ ର ଅଭ୍ୟାସ ପାଇଁ ଯଦି

0: ବହୁତ କିଛି ଆମକୁ ପ୍ଲସ ପଏଣ୍ଟ ହବ। ଆଉ ଗୋଟେ ଥ୍ରୋରୁ ସେଟା ଗୋଟେ ଏକ୍ସରସାଇଜ ବୋଲେ ଅତ୍ୟୁକ୍ତି ହବ ନାହିଁ, କାହିଁକି ନା ସନ୍ତରଣରେ ବହୁତ ମାନେ ବଳ ପ୍ରୟୋଗ କରିବାକୁ ପଡୁଛି। ସେଥିପାଇଁ ସନ୍ତରଣ ଜାଣିଥିଲେ 2-3 ପ୍ରକାର ବେନିଫିଟ ସେଟା ପାଇପାରିବା ଆମେ। ସନ୍ତରଣ ନିହାତି ଆବଶ୍ୟକ ଅଟେ ଆମ ଜୀବନରେ।
1: ତେବେ ସାର୍, ଓଡ଼ିଶାରେ ନଦୀ ଜଳରେ ହେଉଥିବା ମୃତ୍ୟୁକୁ ରୋକିବା ପାଇଁ
0: ଆଜ୍ଞା
1: ସରକାର କିଛି ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି କି?
0: ହଁ, ନେଇଛନ୍ତି ମ୍ୟାଡମ। ଆମର ଓଡ୍ରାଫ ଟିମ୍ ଅଛି, ଆମର ଫାୟାର ଡିପାର୍ଟମେଣ୍ଟ ଅଛି, ବହୁତ କିଛି ଆମ ଫାୟାର ଡିପାର୍ଟମେଣ୍ଟରେ ବି ବହୁତ କିଛି ଆମର ପାଣି ବନ୍ୟା ବାତ୍ୟାକୁ ମୁକାବିଲା କରିବା ପାଇଁ ଆମର ଫାୟାର ଡିପାର୍ଟମେଣ୍ଟରେ ବହୁତ କିଛି ଜିନିଷ ଅଛି, ବହୁତ କିଛି ଟ୍ରେନିଂ ଦିଆ ହଉଛି ଆମ ଫୋର୍ସ ମାନଙ୍କୁ, ଓଡ୍ରାଫ ଟିମ୍ ସାର୍ ମାନଙ୍କୁ ମଧ୍ୟ ଦିଆ ହଉଛି, ଓ NDRF ଅଛି ନ୍ୟାସନାଲ ଲେବେଲରେ, ବହୁତ କିଛି ମାନେ ଆମ ଓଡ଼ିଶାରେ, ଭାରତ ବର୍ଷରେ ମ୍ୟାଡମ ଆମ ଓଡ଼ିଶାରେ ଓଡ଼ିଶା ଫାୟାର ସର୍ଭିସ ଟପ୍ରେ ଅଛି ଏଇ ଯୋଉ ଆମର ବନ୍ୟା ବାତ୍ୟା ମୁକାବିଲା କରିବା ପାଇଁ। ଓଡ୍ରାଫ ଟିମ୍, NDRF ସବୁ ଆମର ପୁରା ସଦା ସର୍ବଦା ସଜାଗରେ ରହୁଛୁ ଆମେ।
1: ତେବେ ସାର୍, ଫାୟାର ସର୍ଭିସ ଡିପାର୍ଟମେଣ୍ଟ ତରଫରୁ ଲୋକଙ୍କୁ କିଛି ଆୱେରନେସ୍ ପ୍ରୋଗ୍ରାମ କରାଯାଉଛି କି?
0: ଆଜ୍ଞା ଆଜ୍ଞା, ପ୍ରତି ବର୍ଷ ଆମର ଯୋଉ ସେଲ୍ଟର ହାଉସ ଗୁଡାକରେ କରାହଉଛି, ଆଉ ଆମର ଯୋଉ ଯେତେ ବି ରିକ୍ୱେଷ୍ଟ ଦଉଛନ୍ତି ଜନଗହଳି ମାନଙ୍କରେ, ଆଉ ବସ୍ଷ୍ଟାଣ୍ଡରେ ବି, ସ୍କୁଲରେ ବି ଦିଆହଉଛି, ଆମର ହସ୍ପିଟାଲରେ ବି ମକ୍ ଡ୍ରିଲ କରାହଉଛି ସବୁ ଜାଗାରେ, ଆଉ ସେଲ୍ଟର ହାଉସରେ ପ୍ରତି ବର୍ଷ ଗଭର୍ଣ୍ଣମେଣ୍ଟର ଯୋଉ ଅର୍ଡର ଆସୁଛି ସେ ପ୍ରତି ବର୍ଷ ଯେତେ ବି ସେଲ୍ଟର ହାଉସ ଅଛି ଆମର ଓଡ଼ିଶାରେ, ଆଉ ଆମ ବ୍ଲକରେ ମଧ୍ୟ, ଆଉ ଅନ୍ୟାନ୍ୟ ବ୍ଲକରେ ବି ଅଛି, ଆଉ ଯେତେ ସ୍କୁଲ କଲେଜ ସବୁ ଜାଗାରେ ସବୁ ଆମେ ଫାୟାର ୱିଥ ବନ୍ୟା ବାତ୍ୟା ମୁକାବିଲାର ମକ୍ ଡ୍ରିଲ ସବୁବେଳେ କରିଥାଉଛୁ ମ୍ୟାଡମ।
1: ତେବେ ସାର୍, କିଛି ଯଦି ଏକ୍ସିଡେଣ୍ଟ ହେଇଯାଉଛି ସେମିତି, ତ
0: ଆଜ୍ଞା
1: କିଛି ଏମର୍ଜେନ୍ସି ନମ୍ବର ଅଛି କି ଯୋଉଥିରେ କି ଆମେ ତୁରନ୍ତ କଣ୍ଟାକ୍ଟ କରି କିଛି ସୁବିଧା ପାଇପାରିବା?
0: ଆଜ୍ଞା ଆଜ୍ଞା, ଆମର ମ୍ୟାଡମ ଫାୟାର ହଉ କି ବନ୍ୟା ବାତ୍ୟା ହଉ କି ଏକ୍ସିଡେଣ୍ଟ ହଉଛି, ଯାହା ବି ହଉ, 3ଟା ଡିପାର୍ଟମେଣ୍ଟର ଗୋଟେ ନମ୍ବର କରାହେଇଛି, ସେଟା ହଉଛି 112, 112। ତ 112 ପୁଲିସ ଫାୟାର ଆମ୍ବୁଲାନ୍ସ ସେବା, ତ ସେଇ 112 କୁ ଲଗେଇଲେ ଯୋଉ ରିଲେଟେଡ କେସଟା ସେଇ ରିଲେଟେଡ ସେମାନେ କନଭର୍ଟ କରିବେ। କନଭର୍ଟ କଲା ପରେ ଫାୟାର ଡିପାର୍ଟମେଣ୍ଟକୁ, ଯଦି ଫାୟାର ବିଷୟରେ ହଉ କି ବନ୍ୟା ବାତ୍ୟା ମୁକାବିଲା ହଉ, ସେଟା ଫାୟାର ଡିପାର୍ଟମେଣ୍ଟକୁ ଦେବେ, ଆଉ କେସ୍ ରିଲେଟେଡ ଜିନିଷ ଥାନାକୁ ଦେବେ, ଆଉ ମେଡିକାଲ ଜିନିଷ ମେଡିକାଲକୁ ସେମାନେ ସ୍ଥାନାନ୍ତରଣ କରିବେ। ତ ସେଇ ଗୋଟେ ନମ୍ବରରେ ହିଁ ଆମର 3-4ଟା ସେବା ମିଳୁଛି ମ୍ୟାଡମ, 112 ନମ୍ବର ସେଟା
1: ତାହେଲେ
0: ଏମର୍ଜେନ୍ସି
1: 112ରେ କଣ୍ଟାକ୍ଟ କଲେ
0: ଆଜ୍ଞା
1: ସମସ୍ତ ସେବା ଉପଲବ୍ଧ ରହୁଛି?
0: ଆଜ୍ଞା ଆଜ୍ଞା, 112 ନମ୍ବର ହଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ ଏମର୍ଜେନ୍ସି ପାଇଁ ନମ୍ବରଟା, ସେଟା 112 ନମ୍ବର ହଉଛି, 112 କୁ ଲଗେଇକି ଆପଣ ଯେକୌଣସି ଅସୁବିଧାଟା ଜଣାଇ ପାରିବେ, ମାନେ ଫାୟାର ପୋଲିସ ଆଉ ଆମ୍ବୁଲାନ୍ସ ବିଷୟରେ।
1: ଯେମିତିକି ଆମେ ଏବେ ଜାଣୁଛେ ବର୍ତ୍ତମାନର ଯୁଗ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ ଦ୍ୱାରା ହିଁ ପରିଚାଳିତ ହେଉଛି, ତେବେ
0: ଆଜ୍ଞା
1: ଏଇସବୁ ମାଧ୍ୟମ ଦ୍ୱାରା ଲୋକଙ୍କୁ ଆମେ କିପରି ସଚେତନ କରିପାରିବା?
0: ଆଜ୍ଞା, ଆମର ସୋସିଆଲ ମିଡିଆ ମାଧ୍ୟମରେ ବି ଆମର ମକ୍ ଡ୍ରିଲ ଗୁଡାକ ଶୋ କରିଥାଉଛନ୍ତି ମ୍ୟାଡମ, ଯୋଉ ଯୋଉ ଜାଗାରେ ହଉଛି ଆମର ସବୁ ଗ୍ରୁପ ରହୁଛି, ସେ ଗ୍ରୁପରେ ସାର୍ ମାନେ ଛାଡୁଛନ୍ତି ଆମର ଯୋଉ ମକ୍ ଡ୍ରିଲ କଣ କରାହେଲା, କୋଉ ଆକ୍ଟିଭିଟିଜ କରାହେଲା, କୋଉ ଆକ୍ଟିଭିଟିଜ କୁ କେମିତି ଆମେ ରେସ୍କ୍ୟୁ କରିବା, ତ କୋଉ ଜିନିଷ କୋଉ ଫାୟାର କୁ ହଉ କି କୋଉ ମୁକାବିଲା ବନ୍ୟା ବାତ୍ୟା ମୁକାବିଲା ହଉ, ବୋଟ ଫୋଟ କୋଉ କେମିତି କଣ ତାଙ୍କୁ ରେସ୍କ୍ୟୁ କରାଯାଏ, ସେ ବିଷୟରେ ସବୁ ଆମେ ମକ୍ ଡ୍ରିଲରେ ସେ ଭିଜୁଆଲ ଗୁଡାକ ସବୁ ଗଣମାଧ୍ୟମକୁ ଦିଆହଉଛି ମ୍ୟାଡମ। ତ ସେ ଗଣମାଧ୍ୟମ ସାର୍ ମାନେ ସେଟାକୁ ସବୁ ତାଙ୍କର ଚ୍ୟାନେଲ ଗୁଡାକରେ ମଧ୍ୟ ଛାଡୁଛନ୍ତି, ଆଉ ଆମର ସବୁ ଯୋଉ ଅଛି ଭାଇମାନେ ମଧ୍ୟ ସବୁ କରୁଛନ୍ତି, ଗୋଟେ ଗୋଟେ ସବୁ ଆଇଡି ଗୁଡାକ ଇନଷ୍ଟାଗ୍ରାମ ହଉ କି ଆମର ୟୁଟ୍ୟୁବ ହଉ, ସବୁ ସେ ଜିନିଷ ସବୁ ଛାଡୁଛନ୍ତି ମ୍ୟାଡମ। ତ ସେଟା ତାହିଁରୁ ମଧ୍ୟ ଦେଖିକି ଆମେ ଜାଣିପାରିବା ଯେ କେମିତି କଣ ରହିବା ଦରକାର, କେମିତି କଣ ରେସ୍କ୍ୟୁ ହେବା ଦରକାର ସେ ବିଷୟରେ।
1: ତେବେ ସାର୍, ଶେଷରେ ଆମ ଶୁଣୁଥିବା ଶ୍ରୋତା ବନ୍ଧୁ ମାନଙ୍କୁ କେମିତି ସେମାନେ ନଦୀ ନାଳର ଜଳବଢିରୁ ବଞ୍ଚିପାରିବେ
0: ଆଜ୍ଞା
1: ସେ ବିଷୟରେ କଣ କହିବେ?
0: ମ୍ୟାଡମ, ଦେଖନ୍ତୁ ବର୍ତ୍ତମାନ ତ ଆମର ଏବେ ବର୍ଷା ଟାଇମ ଚାଲିଛି, ଅଲଗା ଟାଇମରେ ମଧ୍ୟ ପାଣିକୁ ଟିକେ ଦେଖିକି ରହିବେ, କାହିଁକି ନା ଏବେ ଆମେ ଜାଣିପାରିବା ନାହିଁ ଯେ କୋଉ ଜାଗାରେ କେତେ ଗାଡା ଅଛି କି କୋଉ ଜାଗାରେ କଣ ଅଛି କି କୋଉ ଜାଗାରେ ପଥର ଅଛି କି କଣ ଅଛି, ଆଉ ଖାସ କରିକି ଆମେ ମଦ୍ୟପାନ କରିକି ପାଣି ଭିତରେ ଯିବା ନାହିଁ, ଆଉ ଯୋଉ ଜାଗାରେ ବି ଯାଉଛେ ଆମେ ସେ ଜାଗାରେ ମାନେ କେତେ ଡେଞ୍ଜରିୟସ ତ ଆମେ ଜାଣିନେ, ତ ଟିକେ ସତର୍କ ହେଇକି ସବୁ ଜିନିଷ କରିକି ରହିବା ଦରକାର ମ୍ୟାଡମ।
1: ଆମେ ସତର୍କ ରହିଲେ ହିଁ ସୁରକ୍ଷିତ ରହିପାରିବା।
0: ଆଜ୍ଞା,
1: ଆପଣଙ୍କ ବହୁମୂଲ୍ୟ ସମୟ ଦେଇ ଆମକୁ କେମିତି ସୁରକ୍ଷିତ ରହିବା ଏ ସମ୍ପର୍କରେ ବହୁତ ସୁନ୍ଦର ଭାବେ ବୁଝେଇ ଦେଇଥିଲେ, ଏଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ, ନମସ୍କାର।

ପାଣିରେ ବୁଡ଼ିବା ଜନିତ ଦୁର୍ଘଟଣାକୁ ସମ୍ପୂର୍ଣ୍ଣ ରଖିବା ପାଇଁ କିଛି ଆମକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଦରକାର, ଯେମିତିକି ଆମକୁ ପିଲାଦିନରୁ ସୁରକ୍ଷିତ ପରିବେଶରେ ପହଁରା ଶିଖିବା ଦରକାର। ଛୋଟ ପିଲାମାନେ ପାଣି ପାଖକୁ ଗଲେ ସେମାନଙ୍କ ଉପରେ ବୟସ୍କ ବ୍ୟକ୍ତି ଧ୍ୟାନ ରଖିବା ଦରକାର। ଘର ପାଖରେ ଥିବା କୂଅ, ପୋଖରୀ ବା ଜଳାଶୟ ଚାରିପାଖରେ ସୁରକ୍ଷା ବାଡ଼ ନିର୍ମାଣ କରିବା ଆବଶ୍ୟକ। ଡଙ୍ଗାରେ ଯାତ୍ରା କରିବା ସମୟରେ ବାଧ୍ୟତାମୂଳକ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ମଧ୍ୟ ଆବଶ୍ୟକ। ପାଣିରେ ପଡ଼ିଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପରେ CPR ବା କୃତ୍ରିମ ଶ୍ୱାସକ୍ରିୟା ଦେବାର ସଠିକ୍ କୌଶଳ ସାଧାରଣ ଲୋକଙ୍କୁ ଶିଖାଇବା ମଧ୍ୟ ଆବଶ୍ୟକ। ତେବେ ପାଣିରେ ବୁଡ଼ି ଜୀବନ ଚାଲିଯିବା ଯେ କେବଳ ଏକ ଦୁର୍ଘଟଣା ତାହା ନୁହେଁ, ବରଂ ଏହା ଏକ ସାମାଜିକ ଓ ସ୍ୱାସ୍ଥ୍ୟଗତ କ୍ଷତି। ବିଶ୍ୱ ଜଳ ବୁଡ଼ି ପ୍ରତିରୋଧ ଦିବସ ଆମକୁ ମନେ ପକାଇ ଦିଏ ଯେ ସାମାନ୍ୟ ସଚେତନତା ଓ ସତର୍କତା ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରେ। ସରକାର, ସ୍ୱେଚ୍ଛାସେବୀ ସଂଗଠନ ଏବଂ ପ୍ରତ୍ୟେକ ନାଗରିକ ମିଳିତ ଭାବେ ଜଳ ସୁରକ୍ଷା ନିୟମ ପାଳନ କଲେ ଆମେ ଏହି ସମସ୍ୟାର ସମାଧାନ ନିଶ୍ଚିତ ଭାବେ କରିପାରିବା। ନିଜେ ଯଦି ସଚେତନ ରହିବା ତେବେ ସବୁ ସମସ୍ୟାରୁ ଆମେ ଦୂରରେ ରହିପାରିବା। ସେଇଥିପାଇଁ ତ କଥାରେ ଅଛି, ପ୍ରତିକାର ଅପେକ୍ଷା ପ୍ରତିଷେଧକ ଭଲ। ଅର୍ଥାତ୍ ଆମେ ଯେତେବେଳେ ଆମକୁ ରୋଗ ହେଉଛି ସେଥିପାଇଁ ଆମେ ଔଷଧ ଖାଇବା ପୂର୍ବରୁ ଏବଂ ତାର ଚିକିତ୍ସା କରିବା ପୂର୍ବରୁ ଯଦି ଆମେ ସତର୍କ ରହିବା ଏବଂ ସାବଧାନ ରହିବା ତେବେ ଯାଇ ଆମକୁ କୌଣସି ରୋଗ ବ୍ୟାଧି ହେବାର ସମ୍ଭାବନା ହିଁ ନଥିବ। ହଁ ସାଥୀ, ଆମେ ଯଦି ଆମ ଜୀବନରେ ସତର୍କ ଏବଂ ଶୃଙ୍ଖଳିତ ରହିବା ଆମେ ଅନେକ ବିପଦରୁ ରକ୍ଷା ପାଇପାରିବା। ଯଦି ଆମେ ଆମ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତା ରଖିବା, ପୁଷ୍ଟିକର ଖାଦ୍ୟ ଖାଇବା ଏବଂ ନିୟମିତ ବ୍ୟାୟାମ କରିବା ତେବେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଠିକ୍ ରହିବ। ଅନ୍ୟ ପକ୍ଷରେ ଅସାବଧାନତା ଯୋଗୁଁ ରୋଗ ହେଲେ ଆମକୁ ଶାରୀରିକ କଷ୍ଟ ସହିବାକୁ ପଡ଼ିବ। ଏହାସହ ଔଷଧ ଏବଂ ଡାକ୍ତରଖାନା ପାଇଁ ମଧ୍ୟ ପ୍ରଚୁର ଅର୍ଥ ଓ ସମୟ ନଷ୍ଟ ହେବ। ତେଣୁ ସୁସ୍ଥ ରହିବା ପାଇଁ ପୂର୍ବରୁ ସାବଧାନତା ଅବଲମ୍ବନ କରିବା ଦରକାର। ଜୀବନରେ ଶୃଙ୍ଖଳା, ଧୈର୍ଯ୍ୟ ଏବଂ ଦୂରଦୃଷ୍ଟି ଥିଲେ ଆମେ ଅନେକ ଦୁଃଖ, ବିପଦ ଓ କଷ୍ଟରୁ ମୁକ୍ତି ପାଇପାରିବା। ପ୍ରତିରୋଧ ହେଉଛି ଏକ ସହଜ ଏବଂ ଶସ୍ତା ଉପାୟ ଯାହା ମଣିଷକୁ ସଦା ସର୍ବଦା ଚିନ୍ତାମୁକ୍ତ ରଖେ। ତେଣୁ ଆମେ ସମସ୍ତେ ଏହି ମୂଲ୍ୟବାନ ନୀତିକୁ ନେଇ ଜୀବନ ବଞ୍ଚିବା, ସବୁବେଳେ ସତର୍କ ରହିବା ଏବଂ ସୁରକ୍ଷିତ ରହିବା, କାର୍ଯ୍ୟ କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରିବା, ଏଥିସହ ଆମ ପରିବେଶକୁ ମଧ୍ୟ ସ୍ୱଚ୍ଛ ରଖିବା। କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଆମ ନମ୍ବର 9438268568ରେ ମତାମତ ଦେବେ। ପୁଣି କିଛି ସୁସ୍ଥ ରହିବାର ବାର୍ତ୍ତାକୁ ନେଇ ମିଶିବାର ପ୍ରତିଶ୍ରୁତିରେ ବିଦାୟ ନେଉଛି ମୁଁ ସୃଷ୍ଟି।

ଭେଟିଦେଲୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଉପସ୍ଥାପନା କରିଥିଲି ସୃଷ୍ଟି ସର୍ଜନା ତ୍ରିପାଠୀ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଏଥିରେ ଶୁଣନ୍ତୁ ଖୟାଲ ପରିବେଷଣ କରିଛନ୍ତି ଶିଳ୍ପୀ ପଣ୍ଡିତ ଅଜୟ ପୋହନକର ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ବାଗେଶ୍ରୀ।

ପ୍ରଜାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିଲେ ଖୟାଲ। ପରିବେଷଣ କରିଥିଲେ ପଣ୍ଡିତ ଅଜୟ ପୋହନକର। ଶିଳ୍ପୀ ପରିବେଷଣ କରିଥିଲେ ରାଗ ବାଗେଶ୍ରୀ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଶୁଣନ୍ତୁ ସମାଚାର ସନ୍ଧ୍ୟା ପରେ ପରେ ନ୍ୟୁଜ୍ ଆଟ୍ 9। ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ। ପରେ ରହିଛି ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଦେଖୁଛ
1: ଗୋସେଇ
0: ନ
1: ଗୋସେଇ
0: ଆରେ କଣ
1: ଠାକୁର ଠାକୁରଙ୍କ ଚକା ଆଖି ଦେଖିବାକୁ ଭାରି ସୁନ୍ଦର ନା ଗୋସେଇ
0: ଆରେ ହଁ ରେ ଦାସିଆ ଜଗତର ସମସ୍ତ ସୌନ୍ଦର୍ଯ୍ୟ ସେଇ ଆଖି ଦୁଇଟିରେ ସତେ ଯେମିତି ଠୁଳ ହୋଇ ରହିଛି ଠୁଳ ହୋଇ ରହିଛି ସମସ୍ତଙ୍କୁ ବସିଭୂତ କରିବାର ଜାଦୁକରି ଭାବ ଚକା ଚକା ସେଇ ଆଖି ଦୁଇଟିକୁ ପାଖରୁ ଦେଖିଲେ ଯେତିକି ସୁନ୍ଦର ଦୂରରୁ ଦେଖିଲେ ତାଠାରୁ ଆହୁରି ସୁନ୍ଦର କଟିରେ ପୀତବସନ କଣ୍ଠରେ କୌସ୍ତୁଭ ମଣି ଚନ୍ଦନ ବିଲୋପିତ ଶ୍ରୀଅଙ୍ଗ ରଙ୍ଗ ଅଧରର ମନ୍ଦ ମନ୍ଦ ହସ ଦେଖିଲେ ବୈକୁଣ୍ଠ ପ୍ରାପ୍ତି ହୁଏ ଜୀବ ଉଦ୍ଧାର ହୁଏ।

0: ଯାଉ, ସେସବୁ ମତେ ଶୁଣେଇ କିଛି ଲାଭ ନାହିଁ। ମୁଁ ନିଚ ବାହୁରୀ କୂଳରେ ଜନ୍ମ, ମୁଁ ଅଛବ, ମୁଁ ଅଛୁଆ। ମନ୍ଦିରକୁ ଯିବା ବାଟରେ ସମାଜ ମୋ ପାଇଁ ଯୋଉ କଣ୍ଟା ବିଛେଇଛି, ସେ କଣ୍ଟା ଉପରେ ଚାଲି ମୁଁ ଠାକୁରଙ୍କ ପାଖକୁ କେବେ ବି ଯାଇପାରିବିନି, କେବେ ବି ଦେଖିପାରିବିନି। ଜୀବ ଉଦ୍ଧାର ନହିଁ, ଏମିତି ରହିଯିବ, ଏମିତି ରହିଯିବ। ଖୁସି,
1: ଆରେ ତୁ ବ୍ୟସ୍ତ ହନା, ବ୍ୟସ୍ତ ହନା ଦାସିଆ, ତୁ ଏମିତି ବ୍ୟସ୍ତ ହନା। ତୋର ଭକ୍ତିଭାବ, ତୋ ଆଖିରୁ ଝରି ଆସୁଥିବା ଭକ୍ତି ଭରା ଲୁହ ଦେଖି ମତେ ଯେମିତି କିଏ କହିଦଉଛି, ତୁ ଠାକୁରଙ୍କୁ ନିଶ୍ଚୟ ଦେଖିପାରିବୁ, ତୁ ନିଶ୍ଚୟ ମୁକ୍ତି ପାଇପାରିବୁ।
0: କେମିତି କେମିତି ଖୁସି, କୁହନ୍ତୁ କୁହନ୍ତୁ କେମିତି।
1: ସେଇ ସୌଭାଗ୍ୟକ୍ରମେ ଆଜି ପରା ପବିତ୍ର ରଥଯାତ୍ରା, ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜଗତ କରତା ଜଗନ୍ନାଥ ବାମନ ରୂପରେ ବିଜେ ହେବେ। ଶାସ୍ତ୍ର କହେ, ରଥ ଉପରେ ବାମନ ରୂପୀ ଚକାଡୋଳାଙ୍କୁ ଦେଖିଲେ କୋଟି ଜନ୍ମ ତପସ୍ୟାର ଫଳ ଲାଭ ହୁଏ, ଜୀବ ଉଦ୍ଧାର ହୁଏ।
0: ଖୁସି, ରଥର ମହିମା ଟିକେ କହିବା ହୁଅନ୍ତୁ।
1: ହଉ ହଉ କହୁଛି। ବଳଭଦ୍ର ଯେଉଁ ରଥରେ ବିଜେ ହୁଅନ୍ତି ତାର ନାମ ତାଳଧ୍ୱଜ, ଦେବୀ ସୁଭଦ୍ରା ଯେଉଁ ରଥରେ ବିଜେ ହୁଅନ୍ତି ତାର ନାମ ଦେବଦଳନ, ଆଉ ପ୍ରଭୁ ନିଜେ ଯେଉଁ ରଥରେ ବିଜେ ହୁଅନ୍ତି ତାର ନାମ ନନ୍ଦିଘୋଷ। ପୁଣି ସେ

0: ଏହି ପରକାରେ ଅଟେ ସେ ରଥ ମାହାତ୍ମ୍ୟ, ଛୁଆଁ ଅଛୁଆଁ ସେଠାରେ ନାହିଁ କଦାଚିତ।
1: ଜୟ ପ୍ରଭୁ ଜଗନ୍ନାଥଙ୍କର।
0: ଆରେ ଆରେ
1: ଜୟ ପ୍ରଭୁ ଜଗନ୍ନାଥଙ୍କର।
0: ଏ କଣ ଏ ଦାସିଆ, ଆରେ ଶୁଣୁ ଶୁଣୁ ଶୁଣୁ, ଆରେ ଏମିତି ପାଗଳ ଭଳି ଦୌଡ଼ୁଛୁ କାହିଁକି? ଆରେ ଶୁଣୁ, କୁଆଡେ ଯାଉଛୁ ଶୁଣୁ?
1: ମୁଁ ପୁରସ୍ତମ ଯାଉଛି,
0: କଣ ହେଲା?
1: ରଥ ଉପରେ ଠାକୁରଙ୍କୁ ଦେଖିବାକୁ ଯାଉଛି, ରଥ ଦୌଡ଼ି ଭିଡ଼ିବାକୁ ଯାଉଛି। ଜୟ ପ୍ରଭୁ ଜଗନ୍ନାଥଙ୍କର।
0: ଭାବରେ ପାଗଳ ନହେଲେ ଭାବଗ୍ରାହୀଙ୍କର କଣ ଦର୍ଶନ ମିଳିବ? ହେ ଜଗନ୍ନାଥ, ଦାସିଆ ପହଞ୍ଚିବା ପର୍ଯ୍ୟନ୍ତ ରଥଯାତ୍ରା ଚାଲିଥାଉ ଠାକୁରେ।

0: ତୁ ଏତେ ସୁନ୍ଦର ହେଲେ ଏତେ ନିଠୁର କାହିଁକି? ପୁରାଣରୁ ଶୁଣିଛି ତୁ ଅଗତିର ଗତି, ଅନାଥର ନାଥ, ତତେ ପରା ମୁଁ ନାଥ ବୋଲି ଭାବିଛି, ହେଲେ ହେଲେ ତୁ ଏଡ଼େ କପଟିଆ, ତୁ ଏଡ଼େ ତଗା ଦିଆ, ତୁ ପୁରା ମୋତେ ନିଚ ବାଉରୀ କୂଳରେ ଜନ୍ମ ଦେଇଛୁ, ମନ୍ଦିରକୁ ଯାଇ ତତେ ଦେଖିପାରିବିନି ବୋଲି। ତୁ କଣ ଜାଣିନଥିଲୁ ସବୁ ଜାଣିଶୁଣି ମୋତେ ଦେଖା ଦେବା ପାଇଁ ଏତେ ଡେରି କାହିଁକି କଲୁ ଠାକୁର? କାହିଁକି ମୋତେ ଏତେ କଷ୍ଟ ଦେଲୁ? ଠାକୁରେ, ତତେ କୋଉ ଭାଷାରେ ଡକାଯାଏ ମୁଁ ଜାଣିନି, ତତେ କେମିତି ଭକତି କରାଯାଏ ମୁଁ ଶିଖିନି। ଏ ପାପ ଆଖିରେ ରଥ ଉପରେ ତୋ ଚକା ଆଖି ଦିଟାକୁ ଦେଖିଲି, ସେଇଥିରେ ମୁଁ ଖୁସି। ମୋର ଆଉ କିଛି ଲୋଡ଼ା ନାହିଁ ଠାକୁରେ, କିଛି ଲୋଡ଼ା ନାହିଁ।
1: ଠାକୁରଙ୍କୁ ଦେଖିଲ ଦାସିଆ?
0: ହଁ ପୁରାଣ ଗୋସି, ତମରି ଯୋଗୁଁ ଠାକୁରଙ୍କୁ ରଥ ଉପରେ ଦେଖିପାରିଲି। ତମେ ମୋ ପାଇଁ ଠାକୁର।
1: ଆରେ ନାହିଁ ନାହିଁ ନାହିଁ ଦାସିଆ, ସବୁ ସେଇ କରୁଣାମୟ ଜଗନ୍ନାଥଙ୍କର କରୁଣା, ତାଙ୍କର ଦୟା ନହେଲେ କେହି କଣ ତାଙ୍କୁ ଦେଖିପାରିବ?
0: ଗୋସେଇ, ଠାକୁରର ଆଖି ଭଳି ତମ ଆଖି ଦିଟା ଏତେ ବଡ଼ ବଡ଼ ହେଇଗଲା କେମିତି?
1: ମୋ ଆଖି? ଆରେ ମୋ ଆଖି ତ ଯେମିତି ଥିଲା ଠିକ ସେମିତି ଅଛି।
0: ନା ନା ନା,
1: ବଡ଼ ବଡ଼ ହେଲା କେମିତି?
0: ନା ନା, ତମେ ମିଛ କହୁଛ, ତମ ଆଖି ଚକା ଚକା ହେଇଯାଇଛି। ଆରେ ମୁଁ ଏଠି ବୋକା? ତମ ଆଖି ଚକା ଚକା ବଡ଼ ବଡ଼ ହେଇଯାଇଛି, ତମେ କେମିତି ଜାଣିବ?
1: ଆରେ କଣ ଗୁଡ଼ା ଏଣୁ ତେଣୁ ଗପୁଛୁ ଶୁଣେ।
0: ରଥ ଉପରୁ ଠାକୁର ଆସି ମୋ ପାଖରେ ଠିଆ ହେଇଛନ୍ତି। ମୋ ବାଁପଟେ ଠାକୁର, ମୋ ଡାହାଣ ପଟେ ଠାକୁର, ମୋ ଚାରିପଟେ ଠାକୁର, ଏଠି ସେଠି ସବୁଠି ଖାଲି ଠାକୁର ଠାକୁର, ଏ ଜଗତ ଠାକୁର ମୟ ହେଇଛି ଠାକୁର
1: ମୟ। ଦାସିଆ କଣ ମନକୁ ମନ ଏତେ ଗପି ଯାଉଛୁ? ଆରେ କଣ ଗପୁଛୁ? ସାଙ୍ଗସାଥି ସମସ୍ତେ ଚାଲିଗଲେଣି, ଚାଲ ଗାଁକୁ ଯିବା, ଚାଲ ଘରକୁ ଯିବା।
0: ସାଙ୍ଗ ସାଥି ଗାଁ, ଏସବୁ ମିଛ ଗୋସେଇ, ଏକା ଠାକୁର ସତ, ଏକା ଚକାନୟନ ସୁନ୍ଦର, ତାକୁ ଛାଡି କୁଆଡେ ଯିବାକୁ ଇଚ୍ଛା ହଉନି, ଆଉ କାହା ପାଖକୁ ଯିବାକୁ ମନ ହଉନି।
1: ଆରେ ଅନେକ ଡେରି ହେଇଗଲାଣି, ଘରେ ସମସ୍ତେ ବ୍ୟସ୍ତ ହଉଥିବେ, ଏଥର ଘରକୁ ଚାଲେ।
0: ହଁ ଚାଲ ଚାଲ ଗୋସେଇ ଚାଲ। କାଳିଆ, ମନ ନଥିଲେ ବି ଯାଉଛି, ଯାଉଛି ରେ ଜଗନ୍ନାଥ, ଏ ଅଧମ ବାଉରୀଟାକୁ ମନେ ରଖିଥିବୁ, ମୋ ହୃଦୟରେ ଜ୍ଞାନ ଦୀପ ଜାଳି ମୋତେ ଉଦ୍ଧାର କରି ତୋର ପତିତ ପବନ ମାନା ଉଡ଼ଉଥିବୁ। ଆସ ଗୋସେଇ, ଏଥର ଘରକୁ ଫେରିଯିବା।
2: ରାତି ଆସି ଦି ଘଡି ହେଲାଣି, ତମେ ଏତେବେଳେ ଯାଇ କି ଯାତ୍ରା ଦେଖୁଥିଲ ମା?
3: ଏ ଯାତ୍ରା ଭାବରେ ମଜିଗଲେ ନା ମନ ହଜିଯାଏ, ଏ ମାୟା ସଂସାର ଭିତରକୁ ଆଉ ଜମା ଆସିବାକୁ ମନ ହୁଏନି।
2: କାହିଁକି ଫେରୁଥିଲ? ସେ ଯେତେରା ଗହଳି ଭିତରେ ରହିଗଲନି?
3: ଓହୋ, ତୁ ଯୋଉ ଯାତ୍ରା କଥା କହୁଛୁ, ଇଏ ସେ ଯାତ୍ରା ନୁହେଁ ବା।
2: ଆଉ
3: ଆମ ଭଳି ପାପିତାପି ମାନଙ୍କୁ ତାରିବା ପାଇଁ, ନିଚ ଅଧମ ମାନଙ୍କୁ ନିସ୍ତାରିବା ପାଇଁ ଏଇଟା ହଉଛି ମୁକ୍ତିର ଯାତ୍ରା।
2: ସତରେ?
3: ଜଗନ୍ନାଥ ନିଜେ ପରା ସେ ଯାତ୍ରାରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି, ହାତ ମେଲେଇ ଡାକି ଡାକି କହନ୍ତି, ଆସ, ଆରେ କିଏ କୋଉଠି ଅଛ ଧାଇ ଆସ, ରଥ ଉପରେ ମୋର ବାମନ ରୂପ ଦେଖ, ନେତ୍ର ପବିତ୍ର କରି ଯାଅ।
2: ତମର କଣ ହେଇଛି? ଏମିତି ତ ତୁମେ କେବେ ଗପନି, ଇଏ ପାଗଳଙ୍କ ପରିକା କଣ କହୁଛ? ମୁଁ କିଛି ବୁଝିପାରୁନି।
3: ତୁ କାହୁଁ ଏସବୁ ବୁଝିବୁ? ତାଙ୍କର ଦୟା ନହେଲେ ତାଙ୍କ କଥା କିଏ ବା ବୁଝିବ?
2: ହେଇଟି ତମକୁ କିଏ କିମିଆ କରିଦେଇଛି ନା କଣ? ଆଉ ତମେ କାହିଁକି ଅଲଗା ଅଲଗା ନାଗୁଛ, ଆଉ ଇଆଡୁ ସିଆଡୁ ଗପୁଛ?
3: କେହି କିଛି କରନ୍ତିନି ରମା, ସବୁ କଲାବାଲା ପରା ସେଇ ଏକା ଜଗନ୍ନାଥ।
2: ଆଲୋ ଆଲୋ, ଇଏ ତମ ସାଙ୍ଗରେ ଗପି ଗପି ମୋ ମୁଣ୍ଡଟା ବିଗିଡି ଗଲାଣି, ଦିକୋଶ ବାଟ ଚାଲି ଚାଲି ଆଇଲଣି, ଏତେବେଳେ ଯାଇ ଖାଇବାକୁ ନ ଦେଇ ଗପୁଛି। ହେଇତି ତେମେ ଯାଅ, ଗୋଡ଼ ହାତ ଧୋଇ ଆସିବ, ମୁଁ ଖାଇବାକୁ ଆଣୁଛି।
3: ଖାଇବା କଥା ପରା ମୁଁ ପୁରାପୁରି ଭୁଲି ଯାଇଛି। ଏଇ ଶୁଣ, ମୁଁ ଧୋଇଦେ ହେଇକି ଆସିଛି ମ, ଖାଇବାକୁ ବାଢ।
2: ମଲା ଆଣିବି କଣ ବା, ଇଏ ପଢାକୁଡା କରି ପରା।

0: ଏଠି ରଖିଛି, ବସ।
1: ଦିଅ ଦିଅ ଦିଅ।
2: ଇଏ କଣ, ଇଏ କଣ ରମା?
0: କଣ ହେଲା? ଏମିତି ବୋକାଙ୍କ ଭଳିଆ କଣ ପଚାରୁଛ ମ? ହେଇଟି, ତମେ ଠାକୁର ଦେଖି ଯାଇଥିଲ ତ, ସେଇଥିପାଇଁ ନୂଆ ହାଣ୍ଡିରେ ପେଜ ଯାଉ କରିଛି, ଆଉ ଯାଉ ଉପରେ ଥୁଆ ହେଇଛି ଶାଗ, ଦେଖିପାରୁନ?
2: ଦେଖୁଛି ଦେଖୁଛି ରମା, ଦେଖୁଛି। ପୂର୍ଣ୍ଣ ବ୍ରହ୍ମ ଜଗନ୍ନାଥଙ୍କ ପରି ପରିପୂର୍ଣ୍ଣ ହାଣ୍ଡି, ଜଗନ୍ନାଥଙ୍କ ରଙ୍ଗ ଅଧର ପରି ହାଣ୍ଡିର ଫନ୍ଦ, ଥଳା ପଦ୍ମଠାରୁ ଆହୁରି ସୁନ୍ଦର ଚକା ନହନର ଆଖି ପତା ଭଳି ପେଜ ଯାଉ, ଆଉ ତା ଭିତରେ ପ୍ରଭୁଙ୍କର କଳା କଳା ଡୋଳା ଭଳି ଶାଗ। ରମା, ତମେ କଣ ମତେ ଠାକୁରଙ୍କୁ ଖାଇବାକୁ ପରଷି ଦେଇଛ?
0: ହେ ଭଗବାନ, ମୁଁ ଏବେ କଣ କରିବି? ଏ ପୁରସ୍ତମରୁ ଫେରି ଏମିତି ମେତେ ତେମେ ତେମେ ଡାକୁଛନ୍ତି, ଖାଇବା ଦର ମତେ କେମିତି କଣ କହୁଛନ୍ତି ମୁଁ କିଛି ଜାଣିପାରୁନି।
2: ମୁଁ ଠିକ କହୁଛି ରମା, ମୁଁ ଠିକ କହୁଛି। ମୋ ଆଗରେ ବସିଥିବା କାଳିଆ ଠାକୁରକୁ ମୁଁ ଠିକ ଚିହ୍ନି ପାରିଛି।
1: ହେ ପ୍ରଭୁ, ଅସୀମ ତୁମର ଦୟା,
2: ଅପାର ତୁମର କରୁଣା ପ୍ରଭୁ, ଅପାର ତୁମର କରୁଣା। ଜଗନ୍ନାଥ ଜଗନ୍ନାଥ ଜଗତର ତୁମେ ନାଥ, ତୁମ ଚରଣେ ମୋର
0: ମାଥ। ବୋଲି ନାଚୁଛନ୍ତି କାହିଁକି? ମୁଁ ଏଇନେ କଣ କରିବି? ହେ ପଣ୍ଡା ଘୋଷେଇ, ହେ ନନ୍ଦ ସାନ୍ତି, ହେ ପତିଆ ପଣି, ଏ କୋଠି ଅଛ, ଧାଇ ଆସ ଧାଇ ଆସ, ଏମିତି କଣ ହଉଛନ୍ତି?
3: ଜଗନ୍ନାଥ ଜଗନ୍ନାଥ।

0: ଆଣି ଆଣୁଛି। ଠାକୁର ଆପଣଙ୍କର ଉଜିତିରୁ ଉଜିତି କରିଥାନ୍ତୁ ସାନ୍ତେ, ସାନ୍ତାଣୀଙ୍କର କାଚ ପଜର ହଉ।
1: ହେ ପ୍ରଭୁ, ହେ ପ୍ରଭୁ ଜଗନ୍ନାଥ, କାହା ପାଇଁ ତୁମର କରୁଣାର ଭଣ୍ଡାର କେତେବେଳେ ଉନ୍ମୁକ୍ତ ହେଇଯାଏ ତାହା କେବଳ ତୁମକୁ ହିଁ ଜଣା ଠାକୁର, ତାହା କେବଳ ତୁମକୁ ହିଁ।

0: କୋଡ଼ିଏ ବରଷ ହେଲା ବାହା ହେଇ ଘରକୁ ଆଇଲିଣି, ହେଲେ ଏପର୍ଯ୍ୟନ୍ତ ଆମ କୋଳ ପୁରିଲାନି। ଗାଁ ଲୋକେ କହୁଛନ୍ତି ମୋ କୁଆଡ଼େ ଆଣ୍ଠୁ କୋଡ଼ି, ମୋ ମୁହଁ ଚାହିଁଲେ ଅନୁକୂଳ ନାହିଁ। କେତେ ସହିବି ପ୍ରଭୁ, ଏସବୁ ମୁଁ କେମିତି ସହିବି?
1: କାନ୍ଦନି ମାମା, ଆଖିରୁ ଯେତେ ଲୁହ ଢାଳିଲେ ବି କପାଳ ଲେଖାକୁ କଣ ଓଲଟ ପାଲଟ କରିହବ?
0: କପାଳ ଲେଖା ଯଦି ଫଳିବ ଜଗନ୍ନାଥ କଣ କରିବେ? ସେ କଣ ଏସବୁ ଦେଖିପାରୁନାହାନ୍ତି, ମୋ ଦୁଃଖ ବୁଝିପାରୁନାହାନ୍ତି?
1: ଜଗନ୍ନାଥ ସବୁ ଦେଖୁଛନ୍ତି ମାମା, ସବୁ ବୁଝୁଛନ୍ତି। ସେ ଚାହିଁଥିଲେ ତମ କୋଳ ପୂର୍ଣ୍ଣ କରିଥାନ୍ତେ, ସେ ନ ଚାହିଁବାରୁ ତମ କୋଳ ଶୂନ୍ୟ ରହିଗଲା। ଶୂନ୍ୟରୁ ପୂର୍ଣ୍ଣ ପର୍ଯ୍ୟନ୍ତ ସବୁ ତାଙ୍କରି ଇଚ୍ଛା, ସବୁ ସେଇ ମଙ୍ଗଳମୟ ଜଗନ୍ନାଥଙ୍କର ମଙ୍ଗଳ ଚିନ୍ତା। ସେଇଥିପାଇଁ ପରା ସେ ସେ ଚିନ୍ତାମଣି, ଭଲମନ୍ଦ ସବୁ ତାଙ୍କରି ଉପରେ ଛାଡ଼ିଦିଅ, ଦେଖିବ ସବୁ ଆପେ ଆପେ ଭଲ ହେଇଯିବ, କେତେ ଶାନ୍ତି ପାଇବ।
0: ଠାକୁରଙ୍କ ନାମ ଜପ କରି ତମେ ବାହାରେ ବୁଲୁଛ, ଭକତ ଭକତ କହି କେତେ ଲୋକ ତମକୁ ଖାତିର କରୁଛନ୍ତି, ତମଠୁ ଠାକୁରଙ୍କ କଥା କାନ ଡେରି ଶୁଣୁଛନ୍ତି, ହେଲେ ଫାଙ୍କା ଘରେ ଖାଲି ସଂସାରଠାରେ ମୁଁ ଏକା ଘାଣ୍ଟି କେମିତି ସଢୁଛି, ସେ କଥା ତମେ ଜମା ବୁଝିପାରିବନି।
1: ଘର ସଂସାର ପୁଅ ଝିଅ ସବୁ ସବୁ ଅସାର, ସବୁ ମିଛ ରମା। ସେଇଥିପାଇଁ କହୁଛି ଜଗନ୍ନାଥଙ୍କ ନାମକୁ ଜପାମାଳି କରିଦିଅ, ଦେଖିବ ଏ ସବୁ ଦୁଃଖ ଆପେ ଆପେ ଭୁଲି ହେଇଯିବ। ଆରେ ଏ ରମା, ତମେ ଖାଇଛ ନା ନାହିଁ?
0: ଠାକୁରଙ୍କୁ ଜପାମାଳା କରି ତମେ ଏ କଥା ବି ଭୁଲିଗଲଣି? ତମ ହାତ ଧରି ଏ ଘରକୁ ଆଇଲା ଦିନଠୁ ତମକୁ ଖାଇବାକୁ ନଦେଇ ମୁଁ କେତେବେଳେ ଆଗ ଖାଇ ଦେଖିଛ ତମେ?
1: ମତେ ଆଜି ଭୋକ ନାହିଁ, ତମେ ଯାଅ ଖାଇଦିଅ।
0: ଭୋକ କାହିଁକି ହବ, ଠାକୁରଙ୍କ ନାଁ ନେଇଛ, ସେଇଥିରେ ତ ପେଟ ପୁରି ଯାଉଛି।
1: ମୋରାଣ ରମା, ତମେ ଯାଅ ଖାଇଦିଅ, ମୁଁ ଟିକେ ଯାଉଛି ଶୋଇବି।
0: ଶୋଇବ ନା ଜଗନ୍ନାଥଙ୍କୁ ଡାକିବ?
1: ଶୋଇବି, ଜଗନ୍ନାଥଙ୍କୁ ବି ଡାକିବି।
0: ତେଣିକି

0: ମତେ ଡାକି ଦେଇ ଗଭୀର ନିଦ୍ରାରେ ଶୋଇଯାଇଛୁ ନା? ଆରେ ଏ ଦାସିଆ, ଉଠ, ମୁଁ ପରା ଆସିଛି।
1: କିଏ କିଏ ଏତେରାତିରେ ଡାକୁଛ?
0: କଣ ଏବେ ବି ନିଦ ଭାଙ୍ଗୁନି?
1: ଓହୋ, କିଏ ତମେ ଯେ ଏ ଅନ୍ଧାର ରାତିରେ ଏ ଘରେ ପଶିଛ କାହିଁକି? ଶୋଇବା ପୂର୍ବରୁ ମୁଁ ତ ତାଟି କବାଟା ଭଲ କରି ବାନ୍ଧି ଦେଇଥିଲି, ତମେ ତମେ ତାଟି ଖୋଲିଲ କେମିତି? ଓ ବୁଝିଲି, ତମେ ଚୋରି କରିବାକୁ ଏ ଘରେ ପଶିଛ ନାହିଁ। ଏ ଗରିବ ଦାସିଆ ବାଉରୀ ଘରେ ଚୋରି କରିବାକୁ କିଛି ନାହିଁ ବୋଲି ତମେ କଣ ଜାଣିନା? ତନ୍ତି ବ୍ୟବସାୟ କରି ଲୁଗା ବୁଣି ବହୁ କଷ୍ଟରେ ମୁଁ ଗୁଜୁରାଣ ମେଣ୍ଟଉଛି ବୋଲି ତମକୁ କଣ ଜଣା ନାହିଁ? ଜାଣିଛ, ଆଗେ ନିଇତି ଲୁଗା ବୁଣୁଥିଲି,

0: କେବେ ଜଗନ୍ନାଥଙ୍କ ନାଁ ନେବା ଛଡ଼ା ଆଉ ସେସବୁରେ ମନ ଲାଗୁନି। ହଁ, ଆଗରୁ ବୁଣା ହେଇଥିବା ଲୁଗା ଦୁଇଟା ଘରେ ଅଛି। ଘରକୁ ପଶିଲା ବେଳେ ସେ ଠାକୁରଙ୍କ ନାଁ ନେଇ ପଶିଥିବ, ଖାଲି ହାତରେ ଫେରିଗଲେ ମୋ ଠାକୁରଙ୍କୁ ନିନ୍ଦା ହବ। ସେ ଲୁଗା ଦୁଇଟା ଅଛି, ତାକୁ ନେଇ ଚାଲିଯାଅ। ଯାଅ,
1: ମତେ ତାହେଲେ ତୁ ଚୋର ବୋଲି ଭାବୁଛୁ ନୁହଁ? ହଁ, ତୋର ବା କଣ ଭୁଲ? ଜ୍ଞାନୀ ଗୁଣୀ ଭକ୍ତମାନେ ମତେ ତ ଚୋର ବୋଲି କୁହନ୍ତି। ତ୍ରେତୟାରେ ମୁଁ ଯୋଗ

0: ଏ କଳିଯୁଗରେ ପାପୀମାନଙ୍କର ପାପତାପ ଚୋରି କରିବା ପାଇଁ ବଡ଼ ଦେଉଳରେ ବସିଛି।
1: କଣ ଚନ୍ଦନ ଅଗରୁ ଗନ୍ଧରେ ମହକି ଯାଉଛି ଏ ଘର। ବଂଶୀର ସ୍ୱରରେ ନାଚି ଉଠୁଛି ମନ। ଓହ, ଅନ୍ଧାରେ ମୁଁ କିଛି ଦେଖିପାରୁନି। କିଏ କିଏ ତମେ କିଏ ଘରକୁ ଆସିଛ?
0: ଅନ୍ଧାର ଦୂରେଇ ଯାଇଛି, ଆଲୁଅରେ ଏବେ ଦେଖ ଭକ୍ତ, ଦେଖ କିଏ ତୋ ଘରକୁ ଆସିଛି।
1: ହେ କଣ ମୁଁ ଦେଖୁଛି? ଯୋଗୀ ମୁନି ଯାହାକୁ ଦେଖିବା ପାଇଁ ବର୍ଷ ବର୍ଷ ଧରି ତପସ୍ୟା କରୁଛନ୍ତି, ବ୍ରହ୍ମା ଶିବ ଯାହାକୁ ଦେଖିବା ପାଇଁ ସବୁବେଳେ ଧ୍ୟାନ କରୁଛନ୍ତି, ମୋ ଆଗରେ ସେ ନିଜେ, ମୋ ଆଗରେ ସେ ଠାକୁର ଉଭା ହେଇଛନ୍ତି।
0: ହଁ, ରଥ ଉପରେ ଠିକ ଏଇ ରୂପ ଦେଖିଥିଲୁ ନା? ଶୋଇବା ପୂର୍ବରୁ ଠିକ ଏଇ ରୂପକୁ ଚିନ୍ତା କରିନଥିଲୁ?
1: ମୁଁ ଠିକ ଦେଖୁଛି ତ?
0: ଆଖି ସାମ୍ନାରେ ଦେଖି ମଧ୍ୟ ବିଶ୍ୱାସ କରିପାରୁନୁ?
1: କେମିତି ବିଶ୍ୱାସ କରିବି ଜଗନ୍ନାଥ, ରତ୍ନ ସିଂହାସନ ଛାଡ଼ି ଅଧ ରାତିରେ ଏ କୁଡିଆ ଭିତରେ ଏତେ ବଡ଼ ଠାକୁର ବିଜେ ହେବା କଥା, ମୁଁ କେମିତି ବିଶ୍ୱାସ କରିବି?
0: ବୈକୁଣ୍ଠ, ରତ୍ନ ସିଂହାସନ, ଯୋଗୀ ମୁନି ମାନଙ୍କର ସ୍ତୁତିଗାନ, ବ୍ରହ୍ମା ଶିବଙ୍କର ଧ୍ୟାନ, ସବୁ ସବୁ ଅପେକ୍ଷା ଭକ୍ତ ମୋ ପାଇଁ ବଡ଼। ମୋ ଭକ୍ତ ଯେଉଁଠି ଭକ୍ତିର ସହିତ ମୋତେ ଚିନ୍ତା କରେ, ସେଇଠିକି ମୁଁ ବ୍ୟାକୁଳ ହେଇ ଧାଇଁଯାଏ। ପୁରାଣରୁ ତୁ କଣ ଏକଥା ଶୁଣିନୁ? ରଥଯାତ୍ରା ଅବସରରେ ତୋ ହୃଦୟରେ ଜ୍ଞାନ ପ୍ରଦୀପ ଜାଳିବା ପରେ ବି ଭକ୍ତ ମୋର ଜୀବନ ବୋଲି ତୁ ବୁଝିପାରୁନୁ?
1: କୋଉ ଜ୍ଞାନର ଆଲୁଅରେ ତତେ କିଏ ବୁଝିପାରିବ? କୋଉ ଶକ୍ତି ବଳରେ ତୋ ସ୍ୱରୂପ କିଏ ମାପିପାରିବ? ତୋ ମାୟା ପରା ତତେ ଅଗୋଚରରେ ଠାକୁର, ଆଖିରୁ ଲୁହ ଢାଳି ତୋ ପାଦ ପଦ୍ମ ତଳେ ମୁଁ ଖାଲି ମୁଣ୍ଡିଆ ମାରୁଛି।
0: ଉଠ ଭକ୍ତ, ତୋର ଭକ୍ତିଭାବରେ ମୁଁ ପ୍ରସନ୍ନ, ତତେ ଯେକୌଣସି ବର ଦେବା ପାଇଁ ମୁଁ ପ୍ରସ୍ତୁତ, ମନ ଇଚ୍ଛା ବର ମାଗ ଦାସିଆ।
1: କି ବର ମାଗିବି ଆଉ କି ବର ତୁ ଦବୁ?
0: ଇନ୍ଦ୍ରପଦ ସବୁ ପଦ ଠାରୁ ଶ୍ରେଷ୍ଠ ଇନ୍ଦ୍ରପଦ ତୋର ମନକୁ ପାଉନି?
1: ଠାକୁରେ, ଇନ୍ଦ୍ର ଯୋଉ ପଦକୁ ଧ୍ୟାନ କରୁଛନ୍ତି, 84 କାଠି ଗଙ୍ଗା ଜଳରେ ଯୋଉ ପାଦ ଧୋଇବାକୁ ବ୍ରହ୍ମା ସମର୍ଥ ହେଲେ ନାହିଁ, ଯୋଉ ପାଦ ସହିତ ଜଳ ନ ପାଇପାରି ଦେବଦେବ ମହାଦେବ ଚିନ୍ତାଗ୍ରସ୍ତ, ସେଇ ପାଦ ଯାହା କୁଡିଆରେ ପଡିଛି ତାକୁ ଇନ୍ଦ୍ର ପଦରେ ଲୋଭ ଦେଖଉଛ ଠାକୁର?
0: ହଉ ହେଲା, ଇନ୍ଦ୍ରପଦ ଯଦି ମନକୁ ନ ପାଉଛି ତାହେଲେ କୁବେର ସମ୍ପଦ
1: ତୁଚ୍ଛ। ତୋ ଦର୍ଶନ ପାଇ ମୁଁ ଯୋଉ ସମ୍ପଦ ଲାଭ କରିଛି ତାହା ତୁଳନାରେ କୁବେର ସମ୍ପଦ ଅତି ତୁଚ୍ଛ।
0: ତୋର ତ ସନ୍ତାନ ନାହିଁ, ସନ୍ତାନଟିଏ ପାଇବା ପାଇଁ ଧର୍ମପତ୍ନୀ ତୋର ସବୁବେଳେ ବ୍ୟସ୍ତ। ମୃତ୍ୟୁ ପରେ ପିଣ୍ଡ ଦେବା ପାଇଁ ପୁତ୍ ନାମକ ନର୍କରୁ ଉଦ୍ଧାର ହେବାକୁ ସମସ୍ତେ ପୁତ୍ର କାମନା କରନ୍ତି, ତୁ ସେଇ ବର ମାଗିପାରୁ?
1: କଣ କହିଲ? ପିଣ୍ଡ ପାଣି ପାଇଁ ପୁତ୍ ନାମକ ନର୍କରୁ ଉଦ୍ଧାର ପାଇବା ପାଇଁ ମୁଁ ତତେ ପୁତ୍ର ସମ୍ପଦ ମାଗିବି? ତୁ ଏଡ଼େ କପଟିଆ ଠାକୁର, ହଇରେ ତୋର ଦର୍ଶନ ପାଇବା ପରେ ମୁଁ ଆଉ ନର୍କ ଯନ୍ତ୍ରଣା ଭୋଗିବି କହୁନୁ? କହ।
0: ଓ, ତୁ ତାହେଲେ କିଛି ବର ମାଗିବୁନି?
1: ମୁଁ ଯାହା ମାଗିବି ତୁ କଣ ସତରେ ଦବୁ ଠାକୁର?
0: ସତ୍ୟ ସତ୍ୟ ସତ୍ୟ, ତ୍ରିବାର ସତ୍ୟ କରି କହୁଛି, ତୁ ଯୋଉ ବର ମାଗିବୁ ମୁଁ ନିଶ୍ଚୟ ଦେବି।
1: ତାହେଲେ ମୋତେ ଏଇ ବର ଦେ ଜଗନ୍ନାଥ, ତୋର ଭକ୍ତମାନଙ୍କ ଚରଣ ତଳେ ମୋରେ ମନ ସବୁବେଳେ ଲାଗି ରହିଥାଉ। ଆଉ ଗୋଟିଏ ବର ଦେବୁନି ଜଗା?
0: ତତେ ମୋର ଅଦେୟ କିଛି ନାହିଁ ଦାସିଆ, କହ ଆଉ କଣ ଚାହୁଁଛୁ?

0: ଯେତେବେଳେ ତୋତେ ଚୋର ଉପରେ ଚିନ୍ତା କରିବି, ମୋତେ ମୋତେ ସେ ରୂପରେ ଦର୍ଶନ ଦଉଥିବୁ।
1: ତଥାସ୍ତୁ, ଧନ୍ୟ ଦାସିଆ, ଧନ୍ୟ ତୋର ଭକ୍ତି। ଏଇ ଦୁଇଟି ବର ସହିତ ତତେ ଆଉ ଗୋଟିଏ ବର ଚାଚି ଦଉଛି। ତୁ ଭକ୍ତିଭାବ ସହିତ ଯେତେବେଳେ ଯୋଉ ଦ୍ରବ୍ୟ ପଠାଇବୁ, ମୁଁ ତାକୁ ସାଦରେ ଗ୍ରହଣ କରିବି।
0: କେତେବେଳୁ ଆସିଲୁଣି, ତୋର ବଡ ସିଙ୍ଗାର ବେଶ ସରିଲାଣି, ରାତି ଭୋଗ ଖାଇ ଆସିଛୁ ନା ସେମିତି ପଳେଇ ଆସିଛୁ?
1: ଆରେ ରାତି ଭୋଗ ଆଉ ଖାଇଲି କେତେବେଳେ? ବଡ ପଣ୍ଡା ଚଳୁ ଲଗାଇ ଭୋଗ କରୁଥିଲେ, ହେଲେ ମୁଁ ତୋ ପାଖକୁ ଚାଲି ଆସିଲି।

0: ମଣିମାଙ୍କର ଜୟ ହଉ, ଦୋଷ ମାର୍ଜନା କରିବା ହଉ ମଣିମା। ବଡ଼ପଣ୍ଡାଙ୍କ ଚଳରେ ଜଗନ୍ନାଥଙ୍କ ଦର୍ଶନ ମିଳୁନି, ସେଇଥିପାଇଁ ଏତେବେଳ ଯାଏ ବଡ଼ ସିଂହାର ଭୋଗ।
1: ବନ୍ଦ କର, ବନ୍ଦ କର ମନ୍ଦିର ପରିସର ବନ୍ଦ କର। ପଣ୍ଡା ପଡ଼ିଆରୀମାନଙ୍କ ନୀତିରେ ନିଶ୍ଚୟ କିଛି ଅନୀତି ଘଟିଛି, ସେଇଥିପାଇଁ କେବଳ ସେଇଥିପାଇଁ ବଡ଼ ପଣ୍ଡାଙ୍କ ଚଳୁରି ଠାକୁରଙ୍କର ଦର୍ଶନ ମିଳୁନି। ତମେ ତମେ ଆସିପାର ପରିଚାରକ।
0: ଜୟ ଆଜ୍ଞା ମଣିମା।
1: ହେ ଲକ୍ଷ୍ମୀପତି ହତମ ଗଜପତିର ଗତି ମୁକ୍ତିଦାତା, ଜଗତପତି ହେ ଜଗନ୍ନାଥ, କୁଶ ଶଯ୍ୟରେ ଶୋଇ ତୋର ପାଦ ପଦ୍ମରେ ଶରଣ ପଶୁଛି ପ୍ରଭୁ। କ୍ଷମା ଗୁଣରେ ସବୁ ଦୋଷ ମାର୍ଜନା କରି କହ ଦୟାସାଗର, ମୋତେ କହ କାହିଁକି କାହିଁକି ଅଘଟଣ, ତା ନହେଲେ ମୁଁ ଆତ୍ମାହୁତି ଦେବି, ଏ ପ୍ରାଣ ବିସର୍ଜନ କରିବି, କଳଙ୍କିତ ହେବ ତୋର ଶରଣ ରକ୍ଷଣ ନାମ, ଦୁନିଆରୁ ସବୁଦିନ ପାଇଁ ତୋରି ସେବକ ପ୍ରତାପ ରୁଦ୍ରଦେବର ନାଁ ଲୋପ ପାଇଯିବ। କହ କହ ଜଗନ୍ନାଥ, କାହିଁକି କାହିଁକି ଚଳୁରି ତୋର ଦର୍ଶନ ମିଳୁନି, କହ କହ ଜଗନ୍ନାଥ କହ।
2: ବ୍ୟସ୍ତ ହେବାର କିଛି ନାହିଁ ଗଜପତି, ବଡ଼ ପଣ୍ଡା ଚଳୁ କଲାବେଳେ ମୁଁ ରତ୍ନ ସିଂହାସନରେ ନଥିଲି।
1: ରତ୍ନ ସିଂହାସନ ଶୂନ୍ୟ କରି ପୂର୍ଣ୍ଣ ବ୍ରହ୍ମ କୁଆଡ଼େ ବିଜେ କରିଥିଲେ ପ୍ରଭୁ।
2: ପର ଅପର ମୋର ନାହିଁ, ଭାବିଲା ଭୃତ୍ୟ ସଙ୍ଗେ ଧାଇଁ, ବାଉରୀ କୂଳେ ତାର ଜନ୍ମ, ବାଲିଗାଁ ଦାସ ବୋଲି ନାମ, ତାର ମନ୍ଦିରେ ଥିଲି ମୁହିଁ, ଭକତ ଭାବେ ବନ୍ଧା ହୋଇ।
1: ଧନ୍ୟ ଧନ୍ୟ ବାଲିଗା ଦାସ, ଧନ୍ୟ ତୁମର ଭକ୍ତି, ଧନ୍ୟ ଭକ୍ତ ପ୍ରିୟ ଜଗନ୍ନାଥ, ଧନ୍ୟ ତୁମର ଭକ୍ତ ବାନ୍ଧବ ପଦବୀ।
0: ମଣିମାଙ୍କର ଜୟ ହେଉ, ବଡ଼ସିଂହାର ଭୋଗ ଚଳୁରେ ବଡ଼ ଠାକୁର ଦର୍ଶନ ଦେଲେଣି।
1: ଓଃ ମହାପ୍ରଭୁଙ୍କ ଅପାର କରୁଣାରୁ ମହାଚିନ୍ତାରୁ ମୁଁ ମୁକ୍ତି ପାଇଲି।

0: ମଲା ମଲା, ଆଜି କଣ ନିଦ ଭାଙ୍ଗିବନି କି? ଆହେ ଉଠ ମା, ସକାଳେ ସବୁଆଡେ ଖରା ପଡିଲାଣି ପରା, ଆଉ କେତେବେଳ ଯାଏ ଶୋଇଥବ?
1: ଉଠୁଛି ଉଠୁଛି।
0: କାଇଁ ରାତିରେ କଣ ନିଆଁ ନିଭେଇବାକୁ ସମୁଦ୍ର ଯାଇଥିଲ କି?
1: ନାଇଁ ରମା, କାଲି ରାତିରେ ଟିକେ ଜୋରେ ନିଦ ଲାଗିଲା। ରାତିରେ ଗୋଟେ ଅଦ୍ଭୁତ ସ୍ୱପ୍ନ ଦେଖିଲି। ସ୍ୱପ୍ନରେ
0: ଠାକୁର ଆସିଥିଲେ, କେତେ କଥା କହିଲେ, ଏଇଆ କହିବ ଟି? ଥାଉ, ମୋର ସେସବୁ ଶୁଣିବାକୁ ଜମା ମନ ନାହିଁ। କି ହୋ, ତମର ସିନା ଆଉ କାହିଁରେ ମନ ଲାଗୁନି ଯେ ସବୁବେଳେ ଖାଲି ଠାକୁର ଠାକୁର ହଉଛ? ହେଲେ ଠାକୁରଙ୍କର କଣ କିଛି କାମ ନାହିଁ? ଆଉ ତାଙ୍କର ଆଉ କୁଆଡେ ଯିବାକୁ ମନ ହେଲାନି ଯେ ରାତିରେ ତମକୁ ସ୍ୱପ୍ନ ନେଇବାକୁ ଚାଲି ଆଇଲେ?
1: ନା, ତମେ ସେ କଥା ବୁଝିପାରିବନି ରମା। ସତରେ କାଲି ରାତିରେ ଠାକୁର?
0: ଓହୋ, କହିଲି ପରେ ସେସବୁ ମୁଁ ଶୁଣିପାରିବିନି। ହଁ, ଆଜି ଘରେ କିଛି ନାହିଁ, ଏବେ ତ ଲୁଗା ବୁଣାବୁଣି କାମ ବି ଛାଡିଲଣି। ସେଇ ଯୋଉ ଦିଖଣ୍ଡ ଲୁଗା ଅଛି ସେଇଥିରୁ ଖଣ୍ଡେ ନେଇଯାଅ, କାହାକୁ ବିକି କୋଉଠି ଆଣିଲେ ଚୁଲି ଜଳିବ। ହେଇଟି, ଖାଲି ପେଟରେ ଦାନା ନ ପଡିଲେ ଠାକୁର ନାମ ଜପିବାକୁ ବଳ ଆସିବନି କି? ଭୋକ ଦାଉରେ ଆଖିକି ଠାକୁର କଣ, କେହି ବି ଦେଖାଯିବେନି। ହଁ,
1: କଥାରେ କହନ୍ତି ବାନେ କୋଟି ଭଣ୍ଡାରକୁ ତେପନ କୋଟି ଯିବ। ସବୁଦିନ କୁଆଡେ କୋଟିଏ ଯିବ ଉପାସ ରହନ୍ତି। ଆମ ଭାଗ୍ୟରେ ଯୋଉଦିନ ଉପାସ।

0: ରହିବାର ଯୋଗ ପଡିବ ରହିବା ସେଥିପାଇଁ ଭାବିବାର କଣ ଅଛି
1: ସେ ଶାସ୍ତ୍ର ପୁରାଣ କଥା ମତେ ଜମା ଶୁଣାଓନି ଏ ଲୁଗା ନିଅ ହେଇ ଭଲ ଲୋକ ଦେଖିକିରି ଦବ ଯେମିତି କୋଉଡି ମିଳିବ
2: ହଁ ମୁଁ ସେ ପହରାଜପୁର ରମାକାନ୍ତ ଗୋସାଇଙ୍କ ଘରକୁ ଯାଉଛି ସେ କହିଥିଲେ ଲୁଗା ପାଇଁ ଯାଉଛି
1: ଝଟି ଆସିବ
2: ହଁ ହଁ ହୋଲି କି ହଉଛି ସାନ୍ତେ
3: ଇରେ ଦାସିଆ ରେ ସକାଳୁ ସକାଳୁ ଇଆଡ଼େ କୁଆଡେ
2: ଇଏ ଲୁଗା ପାଇଁ କହିଥିଲେ ପରା ଆଣିଛି
3: ସେଦିନ ତତେ କହିଥିଲି ଆଜି ସରିକି ମନେ ପଡିଲା
2: କଣ କରିବି ସାନ୍ତେ ଯେତେବେଳେ ଯାହା ଯୋଗ ନା
3: ହଉ ବାପା ଯାହା କହିଲୁ ଦାସିଆ
2: ସାନ୍ତେ ଆପଣଙ୍କ ଏ ଗଛରେ ଯୋଉ ନଡ଼ିଆଟି ଫଳିଛି ନା ଠାକୁରଙ୍କୁ ଲାଗିଗଲା ଭଳି ହେଇଛି ସାନ୍ତେ ମତେ ନଡ଼ିଆଟି ଦିଅନ୍ତେନି
3: ଆରେ ବାପା ମୋର କିଛି ଆପତ୍ତି ନଥିଲା ଯେ ହେଲେ ଗଛର କହିଲି ଫଳଟା
2: ଆପଣ ମୂଲ ପାଇଁ କିଛି ଭାବନ୍ତୁନି ଯାହା କହିବେ ମୁଁ ଦବା ପାଇଁ ରାଜି ଅଛି
3: ମୂଲଟା ଟିକେ ଅଧିକା ହେଇଯିବ ବାପା ସେଇଥିପାଇଁ
2: କୁହନ୍ତୁ କୁହନ୍ତୁ ସାନ୍ତେ କହୁନାହାନ୍ତି କୁହନ୍ତୁ କେତେ ଦେବି ଆଉ ଡେରି କରନ୍ତୁନି ଦୟାକରି ମତେ ଟିକେ ନଡ଼ିଆଟି ଦିଅନ୍ତୁ ଆପଣ ପାଖକୁ ଆସିଲା ବେଳେ ମାଧ ଗୋସ୍ୱାଇଁ ପୁରସ୍ତମ ବାହାରିଥିଲେ ତାଙ୍କରି ହାତରେ ପଠେଇଦେବି ବୋଲି ଭାବୁଛି ଡେରି ହେଲେ ସେ ଚାଲିଯିବେ
3: ଜଗନ୍ନାଥଙ୍କ ପାଖକୁ ଫଳଟା ପଠେଇବାକୁ ତୋର ଯଦି ଏତେ ଆଗ୍ରହ ଆଉ ଡେରି କରିବା ଭଲ ନୁହେଁ ବାପ ବୁଝିଲୁ ଆସିଆ ଏଇ ଲୁଗା ଖଣ୍ଡିକ ଦେଇଦେଇ ନଡ଼ିଆଟା ତୁ ନେଇଯିବୁ ଆଉ
2: ନିଅନ୍ତୁ ସାନ୍ତେ ଏ ଲୁଗା ରଖନ୍ତୁ ମତେ ନଡ଼ିଆ ଦିଅନ୍ତୁ
3: ଆରେ ବାପା ମୁଁ ଦେବି କଣ ଗଛରେ ଚଢି ତୁ ନଡ଼ିଆ ନେଇଯିବୁ ନା ଆଉ ତୋଳିବା ପାଇଁ ପୁଣି ମୁଁ ଆଉ ଗ୍ରହ ଖୋଜିବି
2: ହଉ ସାନ୍ତେ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ

0: ¡Mata José! ¡Mata José!
1: ମାତ ଗୋସେଇ ଗୋସେଇ ଠାକୁରଙ୍କ ପାଇଁ ଏସବୁ କଣ ନଉଛନ୍ତି?
2: ଏଇ ଆମ୍ବ ପଣସ ପଇଡ ନଡ଼ିଆ କଦଳୀ ଘିଅ ଦୁଧ ଦହି ଛେନା ଆଉ ନବା ତ ଆଉ କଣ?
1: ଆପଣ ଏତେ ଦରବ ନଉଛନ୍ତି, ମୋର ଗୋଟେ ଛୋଟିଆ ଦରବ ନେଇଯିବେନି?
2: ଦଉନୁ, ମୁଁ କଣ ନାହିଁ କରୁଛି?
1: ଏଇ ନିଅ ଗୋସେଇ, ଗୋସେଇ ଏ ନଡ଼ିଆଟି ଧରି ଗରୁଡ ପଛରେ ଠିଆ ହେଇ କହିବେ, ବାଲିଗ୍ରାମ ଦାସ ପଠେଇଛି, ସେ ଯଦି ହାତ ବଢେଇ ତମ ହାତରୁ ନେବେ ତ ଦବ, ନହେଲେ ମତେ ଆଣି ଦେଇଦବ।
2: ହଉ ହଉ, ହେଲା ଦେଶୀ ଫଳ ଦେଖ।

0: ଅଛନ୍ତି। ତୁ ମୋତେ ଉଦ୍ଧାର କର ଜଗନ୍ନାଥ, ତୁ ମୋତେ ସଙ୍କଟ ସାଗରରୁ ପାରିବା ପାଇଁ ଶକ୍ତି ଦେ।
1: ଦାସିଆ, ଏ ଦାସିଆ,
0: ତୁ ଏ ଅଧମ ପାଖକୁ ସତରେ ଆସିଛୁ ଠାକୁର।
1: ତୁ ମୋତେ ଭକ୍ତି ଭାବରେ ଡାକିଲୁ ପରା, ନ ଆସି ମୁଁ କଣ ରହିପାରିଥାନ୍ତି? ଭକ୍ତର ଡାକ ଶୁଣି ନ ଆସିଲେ ମୋତେ କାହିଁକି କୋଉ ଭକ୍ତ ଡାକିବ କହିଲୁ? ମୋତେ କାହିଁକି କିଏ ଭକ୍ତର ଭଗବାନ ବୋଲି କହିବ?
0: ହେ ଭାବଗ୍ରହୀ ଜଗନ୍ନାଥ, ଯୋଉ ସଙ୍କଟରେ ପଡି ତତେ ଡାକୁଛି ସେ କଥା ତତେ ଅଗୋଚର ନଥିବ। ମୋର ବିଶ୍ୱାସ ଅଛି ଏକା ତୁ ମୋତେ ଅପମାନରୁ ପାରି କରିପାରିବୁ।
1: ତୋର ଅପମାନ ମୋ ପାଇଁ କଣ ଅପମାନ ନୁହେଁ
0: ଜଗନ୍ନାଥ?
1: ତୋର ବର୍ତ୍ତମାନର ସଙ୍କଟ ବିଷୟରେ ମୁଁ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛି। କାଲି ପଞ୍ଚସଖା ମୋତେ ଧ୍ୟାନ ଓ ଯୋଗ ବଳରେ ନୀଳଚକ୍ରରେ ଲୁଚାଇ ତୋର ମନ ବିଡ଼ିବା ପାଇଁ ଏଠାକୁ ଆସିବେ। ତତେ ଯାହା ଭଲ ଦ୍ରବ୍ୟ ମିଳିବ ସଂଗ୍ରହ କରି ସେମାନଙ୍କର ଚର୍ଚ୍ଚା କରିବ। ପଞ୍ଚସଖା ଗଣ ତୋ ହୃଦୟରେ ପ୍ରେମ ରୂପାଙ୍ଗ ଦେଖିବା ଲାଗି ଆଗ୍ରହ ପ୍ରକାଶ କରିବେ। ସେମାନେ କ୍ଲିଂ, ସିଂ ଏବଂ ଓମ୍ର ବିଚାର ଜାଣିବାକୁ ଚାହିଁବେ। ଶିଶୁ ଅନନ୍ତ ଅନାଦି ସୂର୍ଯ୍ୟ ବିଚାର, ଯଶବନ୍ତ ରାଧା ଅର୍ଥ, ଏ ବିଷୟରେ ସ୍ୱତନ୍ତ୍ର ପ୍ରଶ୍ନ ପଚାରିବେ। କିନ୍ତୁ ସବୁ ପ୍ରଶ୍ନ ଶୁଣି ଶ୍ରୀଜଗନ୍ନାଥ ଏକାକ୍ଷର ବ୍ରହ୍ମ ବୋଲି ତୁ ଉତ୍ତର ଦେବ। 64 ଭକ୍ତଗଣଙ୍କ ସହ ପଞ୍ଚସଖାମାନେ ତୋର ଏହି ଉତ୍ତର ଶୁଣି ତୋ ଭକ୍ତି ଓ ଜ୍ଞାନର ପ୍ରଶଂସା କରିବେ।

0: ଏ ବଡ ବନେ ଏ ସିଂହ ଦ୍ୱାର ଆଜି ଏତେ ଗହଳି କାହିଁକି
1: ଗହଳି ମଣି ଜାଣିପାରୁନୁ? ଆରେ ମଣିଆ ଏ ଗହଳି କଣ ନୂଆ ଦେଖୁଛୁ? ଜଗନ୍ନାଥ ଘରେ ଦୁଆରେ ଦାଣ୍ଡରେ କେତେ ଗହଳି ନାହିଁ ମତେ କହିଲୁ ବୁଝିଲୁ ମଣିଆ? ସେ ଠାକୁର ଯେମିତି ଅଦ୍ଭୁତ, ତାଙ୍କର ମହିମା ଯେମିତି ଅଦ୍ଭୁତ, ତା ନ ହେଇଥିଲେ ବାଲିକା ଦାସିଆ ବାହୁରି ପଠେଇଥିବା ନଡ଼ିଆ ସେ କଣ ହାତ ବଢି ନେଇଥାନ୍ତା?
0: ଖାଲି କଣ ସେତିକି ତେମେ ମାରେ କହିଲାରେ ମୋର ମନେ ପଡିଲା, ପଞ୍ଚ ସଖା ଭକ୍ତମାନେ ଆଜି ସେ ଦାସିଆ ବାହୁରିକୁ ପରୀକ୍ଷା କରିବାକୁ ତା ଗାଁକୁ ଯାଇଥିଲେ, ତାକୁ ଗୁଡେଇ ତୋଡେଇ କେତେ ପ୍ରଶ୍ନ ପଚାରିଲେ, ହେଲେ ସେ କୁଆଡେ ସବୁ ପ୍ରଶ୍ନର ଉତ୍ତର ଦେଇ ଏମାନଙ୍କୁ ତାଟକା କରିଦେଲେ ଆଉ ବୁଝିଲ, ସେ ତା ମୁଣ୍ଡରେ ଶାଢୀ ବାନ୍ଧି ଫେରିଛନ୍ତି।

0: Ρωμά! Ρωμά!
1: Ρωμά! Νιώ, ठाकुरଙ୍କ ତୁଳସୀ ପାଉ ଆବେ ଧଣ୍ଡା ମାଳଟା ନେଇ ତନ୍ତ ଶାଳରେ ଟାଙ୍ଗି ଦିଅ।
2: ତେମେ କଣ?
1: ଜଗନ୍ନାଥଙ୍କ ପାଇଁ ଆମ୍ବ ଦିଟା ନେଇ କ୍ଷେତ୍ରକୁ ଯାଇଥିଲି।
2: ତେମେ ଖାଲି ଏଇଆ କରୁଥାଅ।
1: କେହି କଣ ନିଜ ଇଚ୍ଛାରେ କିଛି କରେ? ସବୁ ସେ ଜଗନ୍ନାଥ କରାନ୍ତି କରନ୍ତି, ସେଇଥିପାଇଁ ପରା ତାଙ୍କ ନାଁ ଇଚ୍ଛାମୟ।
2: ଆସିଲ ଖାଇବ?
1: ତମରାଣ ଖାଇ କହୁଛି, କ୍ଷେତ୍ରରେ ପହଞ୍ଚିଲା ବେଳେ ଭାରି ଭୋକ ହଉଥିଲା, ହେଲେ ପାଦୁକା ଟିକେ ପାଇଦେଲାରୁ ସବୁ ଭୋକ କୁଆଡେ ଉଭେଇ ଗଲା।
2: ଏଇ ତେମେ କେମିତି ଠାକୁରଙ୍କୁ ଜପ କରୁଛ, ତାଙ୍କୁ କେମିତି ଡାକୁଛ, ମତେ ଟିକେ ଶିଖେଇ ଦିଅନ୍ତନି, ମୋର କାଇଁ ସେସବୁ କରିବାକୁ ଭାରି ମନ ହଉଛି।
1: ଠାକୁରଙ୍କ ଦୟାରୁ ସେସବୁ ସମ୍ଭବ ହୁଏ ରମା? ସେସବୁ କାହାକୁ ଶିଖେଇ ହୁଏନି। ମନ ଧ୍ୟାନ ଦେଇ ତମେ ଖାଲି ଜଗନ୍ନାଥଙ୍କ କଥା ଚିନ୍ତା କର, ସବୁ ତାଙ୍କରି ଉପରେ ଛାଡି ଦିଅ, ତାଙ୍କର କରୁଣା ହେଲେ ହୁଏତ ସେ ତମ ଡାକ ଶୁଣି ପାରନ୍ତି।
2: ତମକୁ ବାହାରେ କିଏ ଡାକୁଛନ୍ତି?
1: ମୁଁ ଦେଖୁଛି। ଏତେ ଖରାରେ ହେ ଅଧମ ପାଖକୁ ଆସିବାର କାରଣ କଣ କୁହନ୍ତୁ ଗୋସେଇ, ମୁଁ ଆପଣଙ୍କର କି ସେବାରେ ଲାଗିପାରିବି?
3: ଆରେ ନା ନା, ସେମିତି କିଛି କାମ ନାହିଁ ମ, ହଠାତ୍ ତମକୁ ଟିକେ କାହିଁକି ଦେଖିବାକୁ ଇଚ୍ଛା ହେଲା, ଖରାରେ ଚାଲି ଆସିଲି ଆଉ। ଭାରି ଭୋକ ହଉଛି, କିଛି ଖାଇବାକୁ ଦେଇପାରିବ?

0: କଣ ପାଗଳ ହେଲେ ଗୋସେଇ? ଆପଣ ପୁରା ବ୍ରାହ୍ମଣ ଜାତି ଶ୍ରେଷ୍ଠ, ଆପଣ କଣ ଏ ବାଉରୀ ଘରୁ ଭୋଜନ କରିବେ?
1: ସେଥିରେ କ୍ଷତି କଣ ଅଛି? କେହ ତମକୁ ମତେ ସମସ୍ତ ଜୀବଜଗତକୁ ଭଗବାନ ପରା ସୃଷ୍ଟି କରିଛନ୍ତି। ମୋ ଘଟରେ ଯେଉଁ ନାରାୟଣ, ତମ ଘଟରେ ବି ସେଇ ନାରାୟଣ ବିରାଜମାନ କରୁଛନ୍ତି। ମୋ ଦେହରେ ଯେଉଁ ରକ୍ତ ପ୍ରବାହିତ ହେଉଛି, ତମ ଦେହରେ ମଧ୍ୟ ସେଇ ଏକା ବର୍ଣ୍ଣର ରକ୍ତ ପ୍ରବାହିତ ହେଉଛି। ତେଣୁ ମୁଁ କିପରି ବଡ଼ ଜାତି ହେଲି ଆଉ ତମେ ଛୋଟ ଜାତି ହେଲ? ବିଚାରହୀନ, ବିବେକହୀନ, ଜ୍ଞାନହୀନ ମଣିଷ ସିନା ଜାତି ଅଜାତି ବାଛୁଛି, ହେଲେ ଭଗବାନଙ୍କ ପାଖରେ ସେସବୁର ଭେଦଭାବ ନାହିଁ। ଭଗବାନ ରାମଚନ୍ଦ୍ର ସବରୀ ହାତରୁ, ନାଇଁ ନାଇଁ ମାନେ ଖାଲି ହାତରୁ ନୁହେଁ, ସବରୀ ଅଇଁଠା ଖାଇବା କଥା ତମେ କଣ ପୁରାଣରୁ ଶୁଣିନ?
0: ଶୁଣିଛି ଯେ, ଯେତେ ହେଲେ ଆପଣ ବ୍ରାହ୍ମଣ ଉଚ୍ଚ ଜାତି।
1: ମତେ ସେମିତି ଜମା ଭାବ ନାହିଁ ମ, ମୋର ଜାତି ଗୋତ୍ର ବାଛ ବିଚାର କିଛି ନାହିଁ। ଯାହାର ଭାବ ପାଉ ମନ, ତା ଘରେ ଆମ୍ଭର ଭୋଜନ। ଅଭାବ କରେ ଯେ ଆମ୍ଭଙ୍କୁ, ଚିତ୍ତ ନ ଘଟେ ତାହା ଠାକୁ।
0: ଆପଣ ଯେତେ କହିଲେ ବି ମୁଁ ଆଜ୍ଞା ଛୋଟ ଜାତି ବାଉରୀ।
1: ଓହୋ, ବାଉରୀ ବାଉରୀ ବାଉରୀ, ବୁଝିଲ ଦାସିଆ, ତମେ ଏ ଜନ୍ମରେ ସିନା ବାଉରୀ ଘରେ ଜନ୍ମ ହେଇଛ, ପୂର୍ବରୁ କିନ୍ତୁ ବ୍ରାହ୍ମଣ ଥିଲ।
0: ବ୍ରାହ୍ମଣ ଥିଲି?
1: ହଁ, ତମେ ପ୍ରଥମ ତିନି ଜନ୍ମରେ ଶୂଦ୍ର ଓ ତାପରେ ତିନି ଜନ୍ମରେ ବ୍ରାହ୍ମଣ ଥିଲ।
0: ହେଲେ ଆପଣ ଏସବୁ?
1: ଅତୀତ, ବର୍ତ୍ତମାନ, ଭବିଷ୍ୟତ ସବୁ ମତେ ଗୋଚର।
0: ମୋର ପରଜନ୍ମ ବୃତ୍ତାନ୍ତ ଦୟାକରି କୁହନ୍ତୁ ଗୋସେଇ।
1: ହଁ, ତୁମେ ଏହା ପରେ ଭଣ୍ଡୁ ଗରିବ ଓ ପୁଣି ଥରେ ଗରିବ ନାମରେ ଜନ୍ମ ହବ। ସେଇ ଜନ୍ମରେ ତୁମ ପିତାଙ୍କ ନାମ ବିଷ୍ଣୁଦାସ ଓ ମାତାଙ୍କ ନାମ ଲଳିତା ହବ।
0: ଲୋକେ ଏସବୁ ଜମା ବିଶ୍ୱାସ କରିବେନି, ଆପଣ ଲେଖନୀ ସଞ୍ଚା ଧରିଛନ୍ତି, ଦୟାକରି ନିଜେ ଏଟାକୁ ଲେଖି ଦିଅନ୍ତେନି।
1: ଠିକ୍ ଅଛି ଠିକ୍ ଅଛି, ହଉ ଲେଖି ଦଉଛି।
0: କଣ ଲେଖା ହେଲା ପଢି ଶୁଣେଇ ଦିଅନ୍ତୁ ଗୋସେଇ।
1: ହଉ ଶୁଣ ଭକ୍ତ ଦାସ, ଶୁଣ। ଲେଖନୀ ସଞ୍ଚା କରେ ଧରି, ଆଗତ ଲେଖନ୍ତି ଶ୍ରୀହରି, ଲେଖିଲେ ପ୍ରଭୁ ପିତବାସ, ଶରଣ ବାଲି ଗାଞ୍ଜେ ଦାସ।
0: କଣ କହିଲେ, କଣ କହିଲେ? ପ୍ରଭୁ ପିତବାସ, ଠାକୁର ତୁ ତୁ ତାହେଲେ ବ୍ରାହ୍ମଣ ବିଷୟରେ
1: କଣ? ତଥାପି ସନ୍ଦେହ ହଉଛି? ଏଇ ଦେଖ, ମୋର ଶଙ୍ଖ, ଚକ୍ର, ଗଦା ଆଉ ପଦ୍ମ।
0: ତୁ ତୁ ସତରେ ସତରେ ଭାରି ହଟିଆ ନଟିଆ ଭାବବନ୍ୟ ଦିଆ ଠାକୁର, ଖାଇବାକୁ ମାଗୁଥିଲୁ ପରା, ହେଲେ ତତେ କଣ ଖାଇବାକୁ ଦେବି ଯେ?
1: ତୋ ହାତରୁ ନଡ଼ିଆ, ଆମ୍ବ ସବୁ ତ ମୁଁ ଖାଇଛି, ଏବେ ଯାହା ରଖିଛୁ ତାକୁ ଦେ।
0: ହଁ ହଁ, ତୋ ପାଇଁ ଏ ପଇଡ଼ ଦିଟା ରଖିଥିଲି, ନେ ଠାକୁର ନେ ନେ।
1: ଧନ୍ୟ ଧନ୍ୟ ଭକ୍ତ, ଧନ୍ୟ ତୋର ଜନ୍ମ।
0: ହେ ଦୟାମୟ, ତୋରି ଦୟାରୁ ଏ ସମାଜରୁ ଉଚ୍ଚ ନୀଚ ଜାତି ଭେଦର ବିଚାର ଲୋପ ପାଇଯାଉ। କେବଳ ଏ ବାଉରୀ ଜାତି ନୁହେଁ, ସବୁ ଜାତି, ସବୁ ମଣିଷଙ୍କ ପାଇଁ ତୋର ଦୟାର ଭଣ୍ଡାର ଖୋଲା ରହିଥାଉ, ଖୋଲା ରହିଥାଉ କାଳିଆ। ହେ ଜଗନ୍ନାଥ, ଏତିକି ମାଗୁଣୀ, ଏତିକି ମାଗୁଣୀ, ଏତିକି ମାଗୁଣୀ।

0: ଶୁଣିଲେ ନାଟକ ପବିତ୍ର ଦାସିଆ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଗଜପତି ପ୍ରତାପ ରୁଦ୍ର ଦେବ, ନିର୍ମଳ କୁମାର କାନୁଙ୍ଗ, ପୁରାଣ ପଣ୍ଡା ଜଗନ୍ନାଥ ଦାସ, ଅନ୍ୟ ଜଣେ ପଣ୍ଡା ଆଲୋକ କୁମାର ମହାନ୍ତି, ବଡ଼ ପଣ୍ଡା ରାମଚନ୍ଦ୍ର ପ୍ରତିହାରୀ, ମନ୍ଦିର ପରିଚାଳକ ଶୁଭ୍ରାଂଶୁ ରଞ୍ଜନ ଦାସ, ରମାକାନ୍ତ, ଜୟକୃଷ୍ଣ ମିଶ୍ର, ମାଧବ ଗୋସେଇଁ, କିଶୋର ମହାନ୍ତି, ବଳରାମ ଦାସ, ମାୟାଧର ସାହୁ, ଶ୍ରୀଜଗନ୍ନାଥ, ନାରାୟଣ ମହାନ୍ତି, ଦାସିଆ ବାଉରୀ, ଅଶ୍ରୁମୋଚନ ମହାନ୍ତି ଏବଂ ରମା ନିହାରବଳା ପଟ୍ଟନାୟକ। ଶ୍ଳୋକ ଆବୃତ୍ତି ଲକ୍ଷ୍ମୀକାନ୍ତ ପାଲିତ। ମୂଳ ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା କିଶୋର ମହାନ୍ତି।
1: ଏତେବେଳେ ଯାଏଁ ଆପଣ ଶୁଣୁଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ ପବିତ୍ର ଦାସିଆ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ରେଡିଓ ମାଧ୍ୟମରେ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲିକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଦିନ 11ଟାରେ। ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଗୋଟିଏ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ସମୟ ବର୍ତ୍ତମାନ ରାତି 11ଟା ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
3: नमस्कार, आकाशवाणी समाचार सेवा के साथ मैं अपर्णा सिंह। शिक्षा मंत्री धर्मेंद्र प्रधान ने आज प्रधानमंत्री नरेंद्र मोदी को अपना इस्तीफा सौंप दिया। श्री प्रधान ने कहा कि पिछले 10 दिनों से छात्रों के विरोध प्रदर्शन के बाद उत्पन्न स्थिति से वे व्यथित हैं। उन्होंने कहा कि उनके लिए व्यक्तिगत प्रतिष्ठा का विषय नहीं है। श्री प्रधान ने कहा कि जंतर मंतर और पूरे देश में वर्तमान स्थिति का राष्ट्र विरोधी ताकतें लाभ ना उठा सके, इसलिए उन्होंने प्रधानमंत्री को त्याग पत्र सौंपने का निर्णय लिया है। श्री प्रधान ने कहा कि नीट यूजी परीक्षा में अनियमितताओं के बाद परीक्षा रद्द कर दी गई थी और सरकार ने जांच सीबीआई को सौंप दी। इस बीच राष्ट्रपति द्रौपदी मुर्मू ने श्री प्रधान का मंत्रिपरिषद से इस्तीफा तत्काल प्रभाव से

6:35 ଟିକି ରାଇଜ କାର୍ଯ୍ୟକ୍ରମ ସକାଳ 7:25 ଏଥିରେ ଶୁଣିବେ ମୁଁ ଯେବେ ଛୋଟ ଥିଲି ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30 ଏଥିରେ ଶୁଣିବେ ଅଧରପଣା ନୀତି ସମ୍ପର୍କରେ ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45 ଶିଳ୍ପୀ ମାନିଲେ ପ୍ରଶାନ୍ତ ମୁଦୁଲି ରାଜଶ୍ରୀ ଏବଂ ଅରବିନ୍ଦ ହ୍ୟାଲୋ ମୁଁ ପସନ୍ଦ ଶୁଣିବେ ସକାଳ 9:00 ପୂର୍ବାହ୍ନ 10:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଦିନ 12:00 ଏବଂ ଦିନ 2:15 ଭକ୍ତିଗୀତ ଶୁଣିବେ ଦିନ 12:30 ଶିଳ୍ପୀ ମାନିଲେ ସୋନୁ ନିଗମ ଅନୁରାଧ ପୋଡ଼ୱାଲ ବସନ୍ତ ପାତ୍ର ନମିତା ଅଗ୍ରୱାଲ ମହମ୍ମଦ ଅଜିଜ ଇରା ମହାନ୍ତି ଏବଂ ଶ୍ରୀ ଚରଣ ଦିନ 1:20 ଘର ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ମନୋରଞ୍ଜିନୀ ବିଷୟ ରହିଛି ସହନଶୀଳତା ଅପରାହ୍ନ 5:00 ଯୁବବାଣୀ କାର୍ଯ୍ୟକ୍ରମ ଅପରାହ୍ନ 5:30 ଚୈତି ଜହ୍ନେର ପ୍ରଚାର କରିବୁ ଲାଇଫ୍ ଅନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ ବିଷୟ ରହିଛି ବର୍ଷା ଦିନେ ମାଛ ପୋଖରୀର ଯତ୍ନ ସମ୍ପର୍କ ସେତୁ କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 6:05 ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30 ରାତି 8:00 ଶୁଣିବେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣିବେ ଗୀତିନାଟ୍ୟ ଶ୍ରୀନୀଳ ମାଧବ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 11:13 ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ ଆସନ୍ତାକାଲି ସକାଳ 5:53 ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ।